ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 ଶତାବ୍ଦ ଶ୍ରାବଣ 29 ଦିନ 2026 ମସିହା ଅଗଷ୍ଟ ମାସର 11 ତାରିଖ। ଆଜି ହେଉଛି ଖୁଦିରାମ ବୋଷ ବଳିଦାନ ଦିବସ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମଙ୍ଗଳବାର।

ସର୍ବଶକ୍ତିମାନ ପ୍ରଭୁ ଶ୍ରୀରାମଙ୍କର ନାମ ଉଚ୍ଚାରଣ ମାତ୍ରେ ହିଁ ମନରେ ଭରିଯାଏ ଅପୂର୍ବ ପବିତ୍ରତା, ଜୀବନର ଧାରା ବଦଳିଯାଏ। ଏହି ପବିତ୍ର ନାମ ଜପ କରି ଦସ୍ୟୁ ରତ୍ନାକର ଦିନେ ବାଲ୍ମୀକି ହୋଇପାରିଥିଲେ। ତାଙ୍କ ନାମ ଜପରେ ଥିଲା ପବିତ୍ରତା ଓ ଦୃଢ଼ ଆତ୍ମବିଶ୍ୱାସ। ପ୍ରଭୁଙ୍କର ନାମ ବିଶ୍ୱାସର ସହ ଜପ କଲେ ସେ ନିଶ୍ଚୟ ଆମର ସହାୟକ ହେବେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନିଜସ୍ୱ ରଚନାରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା।

ପ୍ରଭୁ ଶ୍ରୀରାମ କୃପା ଓ କରୁଣାର ସାଗର, ତାଙ୍କର କୃପାଲାଭ ଫଳରେ ବୀର ହନୁମାନ ମହାସମୁଦ୍ର ପାର କରି ଲଙ୍କାରେ ପହଞ୍ଚି ଯାଇଥିଲେ। ଭକ୍ତର ସେ ଭଗବାନ, ସବୁବେଳେ ଭକ୍ତର ଭକ୍ତି ପାଖରେ ବନ୍ଧା। ତାଙ୍କର କୃପାଲାଭ କଲେ ଅସମ୍ଭବ ବି ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସାଧନା ଦାସ ଗାଇଛନ୍ତି ପୁରାତନ ରଚନାରୁ।

ବିଶ୍ୱନିୟନ୍ତା ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟି ଅତି ସୁନ୍ଦର। ସେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଆନ୍ତି। ତାଙ୍କୁ ପାଇବା ପାଇଁ ହେଲେ ହୃଦୟର ଦ୍ୱାର ଖୋଲି ଅନ୍ତରର ସହ ତାଙ୍କର ଆରାଧନା କରିବା ଆବଶ୍ୟକ। କାର୍ଯ୍ୟକ୍ରମର ଶେଷରେ ଭିକାରୀଚରଣ ବଳ ଗାଇଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୂପ।

0: ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମର୍ପଣର ଭାବ ରଖି ନିଜର କର୍ମକ୍ଷେତ୍ରରେ ଆଗେଇ ଯିବା। ସେ ଆମକୁ ଏକ ସୁନ୍ଦର ଜଗତର ବାଟ ଦେଖାଇଦେବେ। ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀ ମାନିଥିଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ବେହେରା, ସାଧନା ଦାସ ଏବଂ ଭିକାରୀ ଚରଣ ବଡ଼। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 105ତମ ଭାଗ।
1: एपिसोड 105 105।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 105ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ଅନୁତାପ ପ୍ରସଙ୍ଗରେ ଚର୍ଚ୍ଚା କଲା ସମୟରେ ଏହାର ମୂଳ ଅର୍ଥ ଓ ଉତ୍ପତ୍ତି ସମ୍ପର୍କରେ ଏକ ଜାଣିବା କଥା। ଅନୁତାପକୁ ଇଂରାଜୀରେ ରିପେଣ୍ଟ କୁହାଯାଏ। ଏହି ରିପେଣ୍ଟ ଶବ୍ଦଟି ଆସିଛି ଫରାସୀ ଶବ୍ଦ ରେପେଣ୍ଟିରରୁ, ଯାହାର ଅର୍ଥ ହେଲା କୌଣସି ପାପ ବା ଅପରାଧ ପାଇଁ ଅନୁତାପ କରିବା। ଏଇଠି ପ୍ରାଚୀନ ଗ୍ରୀସ୍ର ମହାନ ଦାର୍ଶନିକ ପାଇଥାଗୋରସ୍ଙ୍କ ଏକ ମନ୍ତବ୍ୟ ବେଶ ଉଲ୍ଲେଖନୀୟ। ତାଙ୍କ ଭାଷାରେ କ୍ରୋଧର ଉତ୍ପତ୍ତି ମୂର୍ଖାମିରୁ ହୁଏ ଏବଂ ଅନୁତାପରେ ଶେଷ ହୁଏ। ଚୀନ୍ର ପ୍ରସିଦ୍ଧ ଦାର୍ଶନିକ କନଫ୍ୟୁସିୟସ୍ ଏକଦା କହିଥିଲେ ଯେ ମଣିଷ ନିଜର ମନ୍ଦକର୍ମ ମନ୍ଦ ଆଚରଣ ପାଇଁ ଯେତେ ଅଧିକ ଅନୁତପ୍ତ ଲଜ୍ଜିତ ହେବ, ତାର ଜୀବନ ହେବ ସେତେ ମହତ୍ତର। ମଣିଷର ସାଂସାରିକ ଜୀବନର ସମସ୍ତ କର୍ମମାନଙ୍କୁ ତିନୋଟି ପର୍ଯ୍ୟାୟଭୁକ୍ତ କରାଯାଇପାରେ। ସେଗୁଡ଼ିକ ହେଲା ଉତ୍ତମ, ମଧ୍ୟମ ଏବଂ ଅଧମ। ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଅହରହ ପ୍ରୟାସରତ ମଣିଷ ଅନ୍ୟର ଭଲ ମନ୍ଦ ପାଇଁ କ୍ୱଚିତ ଚିନ୍ତା କରିଥାଏ। ସକାଳୁ ସଞ୍ଜ ଯାଏଁ ନିଜର କର୍ମ ଆଚରଣ ବ୍ୟବହାର ଠିକ୍ ହେଲା ନା ନାହିଁ କେତେଜଣ ମଣିଷ ଚିନ୍ତା କରିଥାନ୍ତି ଶୋଇବାକୁ ଯିବା ପୂର୍ବରୁ। ନିରପେକ୍ଷ ଭାବରେ ନିଜ କର୍ମର ମୂଲ୍ୟାଙ୍କନ କଲେ ମଣିଷ ଆବିଷ୍କାର କରେ ତାର ଦୋଷ ଦୁର୍ବଳତା। ତାପରେ ତାର ହୃଦୟରେ ଯଦି ଜାତ ହୁଏ ଆତ୍ମଗ୍ଲାନି, ଅନୁତାପ ଓ ମନ୍ଦକର୍ମର ପୁନରାବୃତ୍ତି ନ କରିବାର ସଂକଳ୍ପ, ତେବେ ଖୋଲିଯାଏ ଜୀବନର ଏକ ନବଦିଗନ୍ତ। ଗୋଟିଏ ପ୍ରାସଙ୍ଗିକ ଗପ। ଜଣେ ଫକୀରଙ୍କୁ ଭେଟିଲେ ଦୁଇ ଜଣ ଯୁବକ। ଜଣେ ଦିଶୁଥିଲେ ଖୁବ୍ ବିବ୍ରତ, ଅନ୍ୟ ଜଣକ ସାମାନ୍ୟ ଚିନ୍ତିତ। ପ୍ରଥମ ଯୁବକ କହିଲେ, ମୁଁ ଏକ ବଡ଼ ପାପ କରିଛି, ମୋତେ ପ୍ରାୟଶ୍ଚିତ କରିବାର ଉପାୟ ବତାନ୍ତୁ, ମୋର କୁକର୍ମ ମୋତେ ଘୋର ମାନସିକ ଅଶାନ୍ତି ଭିତରକୁ ଟାଣି ନେଉଛି, ମୁଁ ପଶ୍ଚାତ୍ତାପ କରୁଛି, ମୁଁ ଅନୁତପ୍ତ, ମୋତେ କିଛି ବାଟ ଦେଖାନ୍ତୁ। ତାଙ୍କ କଥା ଶୁଣି ଫକୀର ସାମାନ୍ୟ ହସିଲେ। ଦ୍ୱିତୀୟ ଯୁବକଙ୍କୁ ପ୍ରଶ୍ନୀଳ ଦୃଷ୍ଟିରେ ଚାହିଁଲେ। ଯୁବକ କହିଲେ, ମୋର ପାପ ସେତେ ବଡ଼ ନୁହେଁ, ଅବଶ୍ୟ ଛୋଟ ଛୋଟ କୁକର୍ମ କରିଛି ଅନେକ, ତେବେ ସେଥିପାଇଁ ମୋର ପଶ୍ଚାତ୍ତାପ ନାହିଁ, ଆପଣଙ୍କ ଆଶୀର୍ବାଦରୁ ସେସବୁରୁ ମୋତେ ନିଶ୍ଚୟ ମୁକ୍ତି ମିଳିଯିବ। ପ୍ରଥମ ଯୁବକଙ୍କୁ ଫକୀର ନିର୍ଦ୍ଦେଶ ଦେଲେ, ତୁମେ ବାହାରକୁ ଯାଅ ଓ ଯେତେ ବଡ଼ ପାପ କରିଛ ବୋଲି ଭାବୁଛ ସେତେ ବଡ଼ ପଥର ଖଣ୍ଡେ ଉଠେଇ ମୋ ପାଖକୁ ଆଣ। ଦ୍ୱିତୀୟ ଯୁବକଙ୍କ ଉଦ୍ଦେଶ୍ୟରେ ସେ କହିଲେ, ତୁମେ ତୁମର ଛୋଟ ଛୋଟ ପାପମାନଙ୍କ ପାଇଁ ବାହାରକୁ ଯାଅ ଓ ଗୋଡ଼ିମାନ ଗୋଟେଇ ଆଣ, ଯେତେ ପାପ ସେତେ ଗୋଡ଼ି। କିଛି ସମୟ ପରେ ପ୍ରଥମ ଯୁବକ ଝାଳରେ ଭିଜିଯାଇ ବଡ଼ କଷ୍ଟରେ ଏକ ବଡ଼ ପଥର ଉଠେଇ ଆଣିଲେ। ଦ୍ୱିତୀୟ ଯୁବକ ଦୁଇ ହାତରେ ଗୋଡ଼ିମାନ ଧରି ଫେରିଲେ ଫକୀରଙ୍କ ପାଖକୁ। ବର୍ତ୍ତମାନ ସେମାନଙ୍କୁ ଚାହିଁ ଏଥର ଫକୀର ଦେଲେ ଏକ ବିଚିତ୍ର ନିର୍ଦ୍ଦେଶ। ଏବେ ଉଭୟ ଫେରିଯାଅ ଏବଂ ଯେଉଁ ଜାଗାରୁ ପଥର ଗୋଡ଼ି ଆଣିଥିଲ ସେଇଠି ଥୋଇ ଦେଇ ଆସ। ପ୍ରଥମ ଯୁବକ ସହଜ ଭାବରେ ପଥର ଉଠେଇ ଚାଲିଗଲେ। ଦ୍ୱିତୀୟ ଯୁବକ ଦେଖାଗଲେ ଅସହାୟ, କହିଲେ, ଏଇଟା ମୋ ପକ୍ଷେ ଅସମ୍ଭବ କାର୍ଯ୍ୟ, କେଉଁ ଜାଗାରୁ କେଉଁ ଗୋଡ଼ି ଉଠେଇଥିଲି ମୋର ମନେ ନାହିଁ। ତା କଥା ଶୁଣି ହସିଲେ ଫକୀର ଏବଂ କହିଲେ, ଏ କାମଟି ତୁମ ପକ୍ଷେ ଯେମିତି ଅସମ୍ଭବ ଠିକ୍ ସେପରି ଅସମ୍ଭବ ଅଟେ। ପାପ ଛୋଟ ହେଉ କି ବଡ଼, ସେଥିପାଇଁ ଯିଏ ଅନୁତପ୍ତ ନୁହେଁ ତାର ଜୀବନର ଉନ୍ନତି। ଅନୁତାପର ଅଗ୍ନିରେ ଜଳିଗଲେ ଦସ୍ୟୁ ରତ୍ନାକର ହୋଇପାରେ ଋଷି ବାଲ୍ମୀକି, ଚଣ୍ଡାଶୋକ ହୋଇପାରନ୍ତି ଧର୍ମାଶୋକ, ପଶ୍ଚାତ୍ତାପର ପ୍ରକାଶରେ ପିଙ୍ଗଳା ପରି ପତିତା ନାରୀ ହୋଇଯାଏ।

ରେ ଅବଧୂତଙ୍କ ଅନ୍ୟତମ ଗୁରୁ। ପିଙ୍ଗଳାର ପ୍ରାୟଶ୍ଚିତ ପ୍ରସଙ୍ଗରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ, ଦେଖ ମୋହର ମୋହଜାଲ ଅଜ୍ଞାନେ ବଞ୍ଚିଲି ମୁଁ କାଳ, ସର୍ବନାଶିଲି ଧନ ଲୋଭେ ନାରୀ ସ୍ୱଭାବେ କାମ ଭାବେ ଅର୍ଥ ତୃଷ୍ଣାରେ ହୋଇ ମତ୍ତ ଏ ଦେହ କଲି ମୁଁ ବ୍ୟର୍ଥ।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ବାଇଗଣ ଚାଷ ସମ୍ପର୍କରେ। ବାଇଗଣ ଏକ ଲାଭଜନକ ପରିବା। ଆମ ରାଜ୍ୟରେ ଏହା ସବୁ ଅଞ୍ଚଳରୁ ସବୁ ଋତୁରେ ଚାଷ ହୋଇଥାଏ। ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ବାଇଗଣକୁ ଆଦର କରିଥାନ୍ତି। ଏଥିରେ ଶତକଡ଼ା 6.4% ଶ୍ୱେତସାର, 1.3% ପୃଷ୍ଟିସାର ଆଉ 0.3% ସ୍ନେହ ସାର ଆଉ 0.5% ଧାତବ ଲବଣ ସବୁ ରହିଛି। ଏହି ବାଇଗଣ ଫସଲର ବିଭିନ୍ନ କିସମ ରହିଛି, ଯେମିତିକି ପୋଷାକ୍ରାନ୍ତି, ଗାଢ଼ ବାଇଗଣୀ ରଙ୍ଗ, ଲମ୍ବା ଆଉ ମଧ୍ୟମ ଆକାର ଫଳ ଧରିବ, 95 ରୁ 100 ଦିନ ଭିତରେ ଏହା ଅମଳ ହେବ। ପୁଷା ପର୍ପଲ ଲଙ୍ଗ ବାଇଗଣୀ ଲମ୍ବା ଓ ମଧ୍ୟମ ଆକାର ଫଳ 90 ରୁ 95 ଦିନରେ ଏଟା ଅମଳ ହୋଇଥାଏ। ସେହିପରି ଆଉ ଏକ କିସମ ରହିଲା ପୁଷା ପର୍ପଲ କୁଷ୍ଠ, ଯେଉଁଟାକି ବାଇଗଣୀ ଲମ୍ବା ଆଉ ଏହାର ଫଳ ଛୋଟ ରହିବ, 90 ରୁ 95 ଦିନରେ ଏହା ଅମଳ ହେବ ଆଉ ଏଥିରେ ଝାଉଁଳା ରୋଗ ସହଣୀ ଶକ୍ତି ରହିଛି ଆଉ ପେନ୍ଥା ପେନ୍ଥା ହୋଇ ଫଳିବ। ଆଉ ଗୋଟିଏ କିସମ ହେଲା ଉତ୍କଳ ତାରିଣୀ, ମଧ୍ୟମ ଆକାର ଫଳ, ଗାଢ଼ ବାଇଗଣୀ ରୋଗ, 90 ରୁ 95 ଦିନରେ ଏଇଟା ଅମଳ ହେବ। ଜୀବାଣୁ ଜନିତ ଝାଉଁଳା ରୋଗ ଏହି କିସମରେ ହେବ ନାହିଁ, ଏହାର ପ୍ରତିରୋଧକ ଶକ୍ତି ଅଧିକା ରହିଛି। ସେହିପରି ଉତ୍କଳ କେଶରୀ ଗୋଟିଏ ବିହନ ରହିଛି, ଯେଉଁଟାକି ଗାଢ଼ ବାଇଗଣୀ ରଙ୍ଗର, ମଧ୍ୟମ ଆକାର ଫଳ, 100 ରୁ 105 ଦିନରେ ଏଇଟା ଅମଳ ହେବ। ଜୀବାଣୁ ଜନିତ ଝାଉଁଳା ରୋଗ ସହନଶୀଳ କ୍ଷମତା ଏହି କିସମରେ ରହିଛି। ତା ସହିତ ଉତ୍କଳ ମାଧୁରୀ ଗୋଟିଏ ରହିଛି, ଯାହାକି ସମସ୍ତେ ଚାଷ କରୁଛନ୍ତି। ଫଳର ରଙ୍ଗ ସବୁଜ ଆକାର ମଧ୍ୟମ ରହିବ, 90 ରୁ 95 ଦିନରେ ଅମଳ ହେବ। ଜୀବାଣୁ ଜନିତ ଝାଉଁଳା ରୋଗ ସହନ ଶକ୍ତି କ୍ଷମତା ରହିଛି। ଏହିପରି ଅନେକ କିସମ ରହିଛି। ବାଇଗଣ ପ୍ରାୟ ସବୁ ଋତୁରେ ଚାଷ କରାଯାଏ। ନିଗିଡ଼ା ଜମିରେ ତଳି ପଟାଳି କରିବା ଦରକାର। ଭଲ ଭାବରେ ଚାଷ କରି ସେଥିରେ ଅନାବନା ଗଛ ସବୁ ବାହାର କରିଦେବା ଦରକାର। ପ୍ରାୟ 3 ଫୁଟ ଚଉଡ଼ା ଓ 10 ଫୁଟର ପଟି ତିଆରି କରିବାକୁ ପଡ଼ିବ। 2 ପଟି ମଝିରେ ଯିବାଆସିବା ବାଟ ରଖିବାକୁ ପଡ଼ିବ। ପଟିର 4 ପଟୁ ମାଟି ଦେଇକି ତାକୁ ସମତୁଲ କରିବେ, ବିଲଠାରୁ ଟିକେ ଉଚ୍ଚ କରିବେ। ପ୍ରତି ପଟିରେ 3 ଝୁଡ଼ି ଲେଖାଏଁ ଭଲ ଗୋବର ଖତ ମିଶାଇଦେଲେ ତାପରେ ସେଥିରେ 75 ଗ୍ରାମ ୟୁରିଆ, 100 ଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଓ 25 ଗ୍ରାମ ମ୍ୟୁରେଟ୍ ପଟାସର ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତଳିପଟିରେ ମଞ୍ଜିଗୁଡ଼ିକୁ 1/2 ଇଞ୍ଚ ଗଭୀରରେ ଧାଡ଼ି ଧାଡ଼ି କରି ବୁଣନ୍ତୁ। ମଞ୍ଜି ବୁଣିବା ପୂର୍ବରୁ ତାକୁ ବିଶୋଧନ କରି ବୁଣିବା ଦରକାର। ମନେ ରଖିବେ, ବାଇଗଣ ଯେତେବେଳେ ଚାଷ କରିବାକୁ ଯିବେ ସେତେବେଳେ ତାର ବିହନକୁ ଭଲ ରୂପେ ବିଶୋଧନ କରିଦେବେ। 1 ଏକର ବିଲ ପାଇଁ ପ୍ରାୟ 200 ଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଏହାକୁ ବିଶୋଧନ କରିବା ପାଇଁ ହେଲେ 1 ଗ୍ରାମ ଥିରାମ ଆବଶ୍ୟକ ହୋଇଥାଏ। ଗୋଟିଏ ଛୋଟ ଡବାରେ ମଞ୍ଜି ଓ ଔଷଧକୁ ରଖି ତାକୁ ଡବା ମୁହଁକୁ ବନ୍ଦ କରିଦେବେ। ତାପରେ ତାକୁ ଭଲ ରୂପେ ହଲାଇକରି ତାକୁ ବିଶୋଧନ କରିଦେବେ। ମଞ୍ଜି ବୁଣି ସାରିବା ପରେ ତଳି ପଟିକୁ ଛଣ ବା ନଡ଼ା ଦ୍ୱାରା ତାକୁ ପତଳା ଭାବେ ଘୋଡ଼ାଇ ଦେଇ ଅଳ୍ପ ପାଣି ସିଞ୍ଚନ କରିଦେବେ। ତଳିପଟିରେ କ୍ଲୋରୋପାଇରିପସ୍ ଗୁଣ୍ଡ ପକାଇଦେଲେ ପିମ୍ପୁଡ଼ି ବା ଅନାବନା କିଛି ପୋକ ସେହି କିଆରିକୁ ଯିବେ ନାହିଁ। 4 ରୁ 5 ଦିନ ପରେ ମଞ୍ଜି ଯେତେବେଳେ ଗଜା ହେବ ସେତେବେଳେ ନଡ଼ାଗୁଡ଼ିକୁ ବାହାର କରିଦେବା ଦରକାର। ମନେ ରଖନ୍ତୁ, ତଳିପଟିରେ ମଞ୍ଜି ବୁଣିଲା ବେଳେ ଅତି ବହଳ କରି ବୁଣିବା ଉଚିତ ନୁହେଁ। ମଞ୍ଜି ବହଳରେ ବୁଣା କଲେ ତଳିଗୁଡ଼ିକ ସରୁ ଓ ଡେଙ୍ଗା ହୋଇଯାଏ, ଚାରାଗୁଡ଼ିକ ସଢ଼ା ରୋଗ ହେବାର ଆଶଙ୍କା ରହିଛି। ହିସାବ କରି ଦେଖାଯାଇଛି ଯେ 1 ଏକର ଜମିରେ ରୋଇବା ପାଇଁ ପ୍ରାୟ 15,000 ତଳି ଆବଶ୍ୟକ ହୋଇଥାଏ। ସେହି ହିସାବରେ ପ୍ରତି ଡେସିମିଲ ପାଇଁ 150 ତଳି ଲାଗିଥାଏ। 1 ଏକର ବିଲ ପାଇଁ ତଳି ଉତାରିବା ସକାଶେ 10 ଫୁଟ ଲମ୍ବା ଓ 3 ଫୁଟ ଚଉଡ଼ାରେ ପ୍ରାୟ 9ଟି ତଳିପଟି ଆବଶ୍ୟକ ହୋଇଥାଏ।

0: ତଳି ରୁଆ ହେବାର ପ୍ରାୟ 60 ଦିନ ପରେ ଗଛରେ ଫୁଲ ଓ ଫଳ ଧରିଥାଏ। ସାଧାରଣତଃ 1 ଏକରରୁ 80ରୁ 100 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ମିଳିଥାଏ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ହେମଲତା ହନ୍ତାଳ ଏବଂ ସାଥୀମାନେ।
2: କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅଞ୍ଚଳରେ କୁଭିକନ୍ଧ ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ସେମାନେ ମଧ୍ୟ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ନାଚ କରିଥାନ୍ତି ଏବଂ ଗୀତ ମଧ୍ୟ ଗାଇଥାନ୍ତି। ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ପ୍ରଥମେ ଶୁଣିବା କୁଭିକନ୍ଧ ସମ୍ପ୍ରଦାୟର ଡାଆ ଅର୍ଥାତ୍ ଯୁବତୀ ଏବଂ ଧାଙ୍ଗଡ଼ା ଅର୍ଥାତ୍ ଯୁବକମାନେ ଚିହ୍ନା ପରିଚୟ ହେବା ସମୟର ଗୀତ। ପରିବେଷଣ କରିଛନ୍ତି ବଣ୍ଡାଗୁଡ଼ା ଗ୍ରାମର ହେମଲତା ହନ୍ତାଳ ଏବଂ ସାଥୀ।

ଚୈତ ପର୍ବ ସମୟରେ କୁଭିକନ୍ଧ ଭାଇ ଭଉଣୀମାନେ ରାତିରେ ନିଜ ଗାଁର ପ୍ରତ୍ୟେକ ଘରୁ ଚାଉଳ ପଇସା ଇତ୍ୟାଦି ଗୀତ ଗାଇ ଗାଇ ମାଗନ୍ତି। ଏହାକୁ ସେମାନେ ଦୁର୍ଲା ମାଗିବା କହନ୍ତି। ଏଥିରୁ ଯାହା ପଇସା ମିଳେ ସେଥିରେ ସେମାନେ ଲନ୍ଦା କିଣି ଆଣି ପିଅନ୍ତି ଓ ମିଳିଥିବା ଚାଉଳ ତଥା ପନିପରିବାରେ ଗାଁର ସବୁ ଲୋକ ମିଶି ଭୋଜି କରନ୍ତି ଓ ମନ ଖୁସିରେ ଗୀତ ଗାଆନ୍ତି, ନାଚନ୍ତି। ଏଥର କୁଭିକନ୍ଧ ଭାଇ ଭଉଣୀମାନଙ୍କର ଦୁର୍ଲା ଗୀତ ଆସନ୍ତୁ ଶୁଣିବା।

ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କଲେ ହେମଲତା ହନ୍ତାଳ ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଆଗ୍ରିଷ୍ଟାକ୍ ପଞ୍ଜିକରଣକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ଦେଖାଦେଇଥିବା ସମସ୍ୟା ଦୂର ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ଲୋକସେବା ଭବନରେ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଖରିଫ୍ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ସଂକ୍ରାନ୍ତ ଆଲୋଚନାରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଆଗ୍ରିଷ୍ଟାକ୍ ପଞ୍ଜିକରଣ ଚାଲିବ। ବର୍ତ୍ତମାନ ସୁଦ୍ଧା 94,657 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି। ଖରିଫ୍ ଋତୁରେ ଧାନ ବିକ୍ରୟ ଲାଗି ପଞ୍ଜିକରଣ ନିମନ୍ତେ ଆଗ୍ରିଷ୍ଟାକ୍ ବା କୃଷକ ରେଜିଷ୍ଟ୍ରି ସଂଖ୍ୟା ବାଧ୍ୟତାମୂଳକ ନୁହେଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗ୍ରିଷ୍ଟାକ୍ ଯୋଗୁଁ କୌଣସି ଚାଷୀ ପଞ୍ଜିକରଣରୁ ବାଦ୍ ପଡ଼ିବେ ନାହିଁ ବୋଲି ସେ କହିଛନ୍ତି। କୃଷକମାନଙ୍କର ପଞ୍ଜିକରଣ କରାଯାଇ ଟୋକନ ପ୍ରଦାନ କରାଯିବ ଏବଂ ଭାଗ ଚାଷୀମାନଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ଆପ୍ ଜରିଆରେ ଜମି ମାଲିକମାନେ ସମ୍ମତି ପ୍ରଦାନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲି ଜଟଣୀସ୍ଥିତ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଓଡ଼ିଶା ଯୁବ ସମ୍ମିଳନୀକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରାଯାଇପାରିଲେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ବୈଠକରେ କୃଷି, ଶିଳ୍ପ, ଜଳସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ସମେତ ପ୍ରାୟ 12 ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବୀମା ନଥିବା ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଇ ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲ୍ଗେଟ୍ ଦେଇ ଯାତାୟତ କରୁଥିବା ଯାନବାହନର ବୀମା, ଫିଟ୍ନେସ୍ ଏବଂ ପ୍ରଦୂଷଣ ପ୍ରମାଣପତ୍ରର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ବୈଧ କାଗଜପତ୍ର ନଥିଲେ ଇ ଚାଲାଣ ଜାରି କରାଯିବ। ସୂଚନା ଅନୁଯାୟୀ ରାଜ୍ୟରେ 1,41,41,951 ଯାନବାହନ ମଧ୍ୟରୁ 35,68,318 ଗାଡ଼ିର ବୈଧ ବୀମା ରହିଥିବା ଜଣାପଡ଼ିଛି, ଯାହାକି ପ୍ରାୟ 65% ଗାଡ଼ିର ବୀମା ନଥିବା ଜଣାପଡ଼ିଛି। ଭୁବନେଶ୍ୱର କଟକ କମିଶନରେଟ୍ ପୁଲିସ୍ ପକ୍ଷରୁ ଦ୍ୱିତୀୟ ଥାନା ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ପୁଲିସ୍ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା, ଜନକୈନ୍ଦ୍ରିକ ପୁଲିସ୍ ବ୍ୟବସ୍ଥା ଏବଂ ଥାନାର କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ପୁଲିସ୍ ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରି ସେବା ପ୍ରଦାନ କ୍ଷେତ୍ରରେ ଜନସାଧାରଣଙ୍କ ପ୍ରତି ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ହର୍ ଘର୍ ତିରଙ୍ଗା ଅଭିଯାନ ଅଧୀନରେ ଆଜି ବିଶାଳ ଜିଲ୍ଲାସ୍ତରୀୟ ତିରଙ୍ଗା ଶୋଭାଯାତ୍ରା ଆୟୋଜନ ହେଉଛି। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ଯିବ। ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହେବେ। ସୁବର୍ଣ୍ଣପୁର ପୁଲିସ୍ ପକ୍ଷରୁ ସାଇବର ଅପରାଧ ଓ ଅନ୍ଲାଇନ୍ ଠକେଇ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ଠକେଇରୁ ସୁରକ୍ଷା ପାଇବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ନୀଳମାଧବ ପୀଠର ପଶ୍ଚିମ ଦ୍ୱାର ପରିସରରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହୋଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳ 6ଟା ସୁଦ୍ଧା ଜଳସ୍ତର 6.13.89

0: ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 231,613 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 12 ଗେଟ୍ ଏବଂ ପାୱାର ଚ୍ୟାନେଲ୍ ମଧ୍ୟ ଦେଇ ସେହି ସମୟ ମଧ୍ୟରେ 215,564 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ବର୍ଷା ଦିନିଆ ପେଟ ରୋଗ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
2: ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁର ଆଗମନ ଧରାପୃଷ୍ଠକୁ ଏକ ଶୀତଳ ସ୍ପର୍ଶ ଦେଇଥାଏ। ପ୍ରଚଣ୍ଡ ଖରା ପରେ ବର୍ଷା ଯୋଗୁଁ ବାୟୁମଣ୍ଡଳରେ ତାପମାତ୍ରା କମିଯିବା ଦ୍ୱାରା ଆମେ ସମସ୍ତେ ଆଶ୍ୱସ୍ତି ଲାଭ କରିଥାଉ, କିନ୍ତୁ ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ହେବା ଫଳରେ ବର୍ଷା ଦିନେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି, କାରଣ ରୋଗ ସଂକ୍ରମଣ ଏହି ଋତୁରେ ଅଧିକ ବ୍ୟାପିଥାଏ। ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରୁ ପେଟ ରୋଗ ସମସ୍ୟା ବିଶେଷ ଭାବରେ ପରିଲକ୍ଷିତ ହୁଏ। ଆସନ୍ତୁ ଆଲୋଚନା କରିବା ଏହାର କାରଣ ସମ୍ବନ୍ଧରେ। ବର୍ଷା ଦିନେ ବାୟୁମଣ୍ଡଳରେ ମାତ୍ରାଧିକ ଆର୍ଦ୍ରତା ଥାଏ, ଏହାର ପ୍ରଭାବରେ ଆମ ଶରୀରର ପାଚନ ଶକ୍ତି ଦୁର୍ବଳ ହୋଇଥାଏ। ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ପଦାର୍ଥ ସେବନ ଦ୍ୱାରା ପାକସ୍ଥଳୀରେ ସଂକ୍ରମଣ ଏହାର ଏକ ମୁଖ୍ୟ କାରଣ। ବିଭିନ୍ନ ପେଟ ରୋଗ ସମସ୍ୟା ମଧ୍ୟରେ ବଦହଜମି, ବାନ୍ତି ହେବା, ପେଟରେ ଯନ୍ତ୍ରଣା, ଆମ୍ବିଳା ହାକୁଟି ଦେବା, ପେଟ ଫୁଲିଲା ପରି ଲାଗିବା, ବାରମ୍ବାର ତରଳ ଝାଡ଼ା ଓ ଲାଳ ଝାଡ଼ା ଇତ୍ୟାଦି ବିଶେଷ ଭାବରେ ପରିଲକ୍ଷିତ ହୁଏ। ଗୁରୁତର ପେଟ ରୋଗ ସମସ୍ୟା ମଧ୍ୟରେ କାମଳ ରୋଗ, କଲେରା, ଟାଇଫଏଡ୍ ଆଦି ଅନ୍ୟତମ। ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଦ୍ୱାରା ଏହିସବୁ ରୋଗର ଜୀବାଣୁ ସଂକ୍ରମିତ ହୋଇଥାନ୍ତି। ଏପରି ସ୍ଥଳେ ନିଜକୁ ସୁସ୍ଥ ରଖିବା ପାଇଁ କିଛି ପ୍ରାକ୍ ସଚେତନତା ଓ ଆବଶ୍ୟକୀୟ ସତର୍କତା ଉପରେ ଆଲୋଚନା କରିବା। ପରିଷ୍କାର ଓ ସିଝା ପାଣି ପିଇବା ଦରକାର, କାରଣ ଫୁଟା ପାଣି ପିଇବା ଦ୍ୱାରା ଆମେ ଦୂଷିତ ଜଳଜନିତ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବରେ ହାତ ମୁହଁ ଧୋଇ ପରିଷ୍କାର କରିବା ଉଚିତ। ପନିପରିବା ଓ ଫଳ ଆଦିକୁ ବ୍ୟବହାର କରିବା ପୂର୍ବରୁ ପରିଷ୍କାର ପାଣିରେ ଭଲ ଭାବରେ ଧୋଇଦେବା ଉଚିତ। ଏହାଦ୍ୱାରା ଏଥିରେ ଥିବା ଧୂଳିମଳି ଓ ଜୀବାଣୁ ଆଦିକୁ ଦୂର କରିହେବ। ଘରେ ରନ୍ଧା ହୋଇଥିବା ଖାଦ୍ୟକୁ ଉପଯୁକ୍ତ ଭାବେ ପରିଷ୍କାର ବାସନରେ ଘୋଡ଼ାଇ ରଖିବା ଆବଶ୍ୟକ, ଯାହାଫଳରେ ମାଛି ଦ୍ୱାରା ସଂକ୍ରମିତ ରୋଗଠାରୁ ରକ୍ଷା ପାଇବା। ବଜାର ଖାଦ୍ୟଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିବା ଉଚିତ। ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ, ବରଂ ଉଷୁମ ଓ ହାଲକା ଖାଦ୍ୟ ଖାଇବା ଜରୁରୀ। ବାସି ଖାଦ୍ୟ ଓ ପଚାସଢ଼ା ଫଳ ସେବନ କରିବା ଅନୁଚିତ। ନିୟମିତ ନାସପାତି ବୋଲି ଫଳ ଖାଇବା ଦ୍ୱାରା ଶରୀରର ହଜମ ଶକ୍ତି ବୃଦ୍ଧି ପାଏ। ବର୍ଷା ଦିନେ ଆମ୍ବ ଖାଇବା ଅନୁଚିତ। କଞ୍ଚା ପରିବା ଓ ଫଳ ଇତ୍ୟାଦିକୁ ଭଲ ଭାବେ ରାନ୍ଧିବା ଆବଶ୍ୟକ। ବାରମ୍ବାର ଚାହା କଫି ସେବନ ମଧ୍ୟ ଶରୀର ପାଇଁ ହାନିକାରକ ଅଟେ। ନିଜ ଘର ଚାରିପାଖର ପରିବେଶକୁ ପରିଷ୍କାର ରଖିବା ଦ୍ୱାରା ଆମେ ଅନେକ ଜୀବାଣୁ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରିବା। ଆଲୋଚନା କରାଯାଇଥିବା ସତର୍କତା ପ୍ରତି ଦୃଷ୍ଟି ରଖିଲେ ଏଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇ ଯାଇପାରିବ। ସୁତରାଂ ସୁଷମ ଖାଦ୍ୟ ଖାଇବା ସହ ପରିଷ୍କାର ପରିଚ୍ଛନ୍ନ ରହି ନିଜ ପରିବେଶର ସ୍ୱଚ୍ଛତା ପ୍ରତି ଯତ୍ନବାନ ହେଲେ ଆମେ ବର୍ଷା ଦିନେ ନିଜକୁ ସୁସ୍ଥ ଓ ରୋଗମୁକ୍ତ ରଖିବାରେ ସକ୍ଷମ ହେବା। ବର୍ଷା ଦିନେ ତରଳ ଝାଡ଼ା ହେଲେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବା ଦରକାର। ଦିନକୁ 4-5 ଥର ଝାଡ଼ା ହେଲେ ଦେହର ଜଳୀୟ ଅଂଶ ହ୍ରାସ ପାଇବାର ସମ୍ଭାବନା ରହିଥାଏ, ତେଣୁ ଏଭଳି କ୍ଷେତ୍ରରେ ଅଭିଜ୍ଞ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ନିତ୍ୟାନ୍ତ ଆବଶ୍ୟକ। ଏଥିସହିତ ଶରୀରର ଜଳୀୟ ଅଂଶର ସନ୍ତୁଳନତା ଆଣିବା ପାଇଁ ORS ପାଣି, ଲେମ୍ବୁ ଲୁଣ ଓ ଚିନିର ଦ୍ରବଣ, ପ୍ରଚୁର ପରିମାଣରେ ସିଝା ପାଣି ପିଇବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବର୍ଷା ଦିନିଆ ପେଟ ରୋଗ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନନ୍ଦା ଦ୍ୱିବେଦୀ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ ଯୁବଶକ୍ତିଙ୍କ ଅବଦାନ ଆଧାରରେ ପାଳନ କରାଯିବ ଆସନ୍ତା ସ୍ୱାଧୀନତା ଦିବସ. ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ ହେବ ଜାତୀୟ ଗୀତ ବନ୍ଦେ ମାତରମ୍ର ସାମୂହିକ ଗାନ. ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି 17 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ. ରାଞ୍ଚିରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ ଆକ୍ରମଣ ଅଭିଯୋଗ ନେଇ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି ବିଜେପି. କଲମ୍ବିଆରେ ଭୂକମ୍ପ ଯୋଗୁଁ 132 ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଏବଂ 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ହାସଲ କରିଛି 17 ପଦକ. ଦେଶର 80ତମ ସ୍ୱାଧୀନତା ଦିବସ ସମାରୋହରେ ଚଳିତ ବର୍ଷ 2047 ବିକଶିତ ଭାରତ ଗଠନ ଦିଗରେ ଯୁବଶକ୍ତିଙ୍କ ଅବଦାନ ଏବଂ ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବର୍ଷପୂର୍ତ୍ତି ପାଳନ ଉତ୍ସବ ଉପରେ ଆଲୋକପାତ କରାଯିବ. ନୂଆଦିଲ୍ଲୀରେ ଗତକାଲି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି. ସେ କହିଛନ୍ତି ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସମାରୋହ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରୁ ପ୍ରଥମ ଥର ଲାଗି ଏହି ଜାତୀୟ ଗୀତ ଗାନ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ଲାଲକିଲ୍ଲାର ପ୍ରାଚୀରଗୁଡ଼ିକୁ ବନ୍ଦେ ମାତରମ୍ ଥିମ୍ ଆଧାରରେ ଫୁଲରେ ସଜାଯିବା ସହ ପ୍ରାୟ 2500 ଏନ୍ସିସି କ୍ୟାଡେଟ୍ ଏବଂ ମାଇ ଭାରତ ସ୍ୱେଚ୍ଛାସେବକ ଜ୍ଞାନପଥରେ ବନ୍ଦେ ମାତରମ୍ ଗଠନ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଏହି ଏନ୍ସିସି କ୍ୟାଡେଟ୍ ଏବଂ ସ୍ୱେଚ୍ଛାସେବୀ ଜାତୀୟ ଗୀତ ଗାନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ସମାରୋହରେ MI-17 ହେଲିକପ୍ଟରଗୁଡ଼ିକ ଅଂଶଗ୍ରହଣ କରିବେ। ଜାତୀୟ ପତାକା, ଫୁଲ ପାଖୁଡ଼ା ଏବଂ ବନ୍ଦେ ମାତରମ୍ର 150 ବର୍ଷକୁ ପାଳନ କରିବା ଆଧାରରେ ଏକ ସ୍ୱତନ୍ତ୍ର ବ୍ୟାନର ମଧ୍ୟ ଏହି ହେଲିକପ୍ଟରଗୁଡ଼ିକ ଆକାଶ ମାର୍ଗରେ ପ୍ରଦର୍ଶନ କରିବେ। ସଶସ୍ତ ବାହିନୀ ଏବଂ ଅନ୍ୟାନ୍ୟ ୟୁନିଫର୍ମଯୁକ୍ତ ସେବା ବ୍ୟାଣ୍ଡ ଆସନ୍ତା 15 ପର୍ଯ୍ୟନ୍ତ ଦେଶର 343 ପ୍ରମୁଖ ସ୍ଥାନରେ ଜାତୀୟ ଗୀତ ପ୍ରଦର୍ଶନ କରିବେ। ଚଳିତ ବର୍ଷ ସମାରୋହରେ ଅଂଶଗ୍ରହଣ କରିବା ଲାଗି 2026 ଆନ୍ତର୍ଜାତିକ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଗଣିତ ଅଲମ୍ପିଆଡ୍ର 19 ଜଣ ପଦକ ବିଜେତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏଥିସହ ବିଭିନ୍ନ କୁଇଜ୍ ଓ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ହୋଇଥିବା ପ୍ରାୟ 500 ଦିଲ୍ଲୀ ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ସମାରୋହରେ ଯୋଗଦେବେ। ପାରମ୍ପରିକ ପୋଷାକ ପିନ୍ଧି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତିନିଧିତ୍ୱ କରୁଥିବା 1500 ଅଧିକ ଦିଲ୍ଲୀବାସୀଙ୍କୁ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ଦିଲ୍ଲୀ ମେଟ୍ରୋ ସେବା 4:00 ଆରମ୍ଭ ହେବ ଏବଂ ଏଥିରେ ସେମାନଙ୍କର ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ବ୍ୟବସ୍ଥା କରାଯାଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଦେଶରେ କାର୍ଯ୍ୟକାରୀ ହେଉଥିବା ସବୁଜ ଭାରତ ମିଶନ ଅଧୀନରେ ଜଙ୍ଗଲ ଏବଂ ଅଣଜଙ୍ଗଲ କ୍ଷେତ୍ରକୁ ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକସଭାରେ ଗତକାଲି ଏକ ଲିଖିତ ଉତ୍ତରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି 2015-16 ଆର୍ଥିକ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ମିଶନରେ 17 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି। 1,84,000 ହେକ୍ଟରରୁ ଅଧିକ ଅଞ୍ଚଳକୁ ପୁନରୁଦ୍ଧାର ପାଇଁ ଏହି ମିଶନ ଅଧୀନରେ ସାମିଲ କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 2020-21 ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ସହରାଞ୍ଚଳ ସବୁଜ ଆବରଣ ଏବଂ ପରିବେଶଗତ ଇକୋସିଷ୍ଟମ ବୃଦ୍ଧି କରିବା ଲକ୍ଷ୍ୟ ନେଇ 600 ନଗର ଭାନ୍ ଏବଂ 400 ନଗର ବାଟିକାର ବିକାଶ କରାଯାଉଛି। ବାୟୁ ଗୁଣବତ୍ତା ବୃଦ୍ଧି ଏବଂ ପରିବେଶଗତ ବିକାଶ କରିବାରେ ଏହି ପଦକ୍ଷେପ ସହାୟକ ହେବ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ପାଇଁ 7 ରାଜ୍ୟକୁ 57 କୋଟି ଟଙ୍କା ଆବଶ୍ଚନ କରାଯାଇଛି। ସେଗୁଡ଼ିକ ହେଉଛି ଛତିଶ

ଛତିଶଗଡ଼, ହରିୟାଣା, କେରଳମ୍, ମଧ୍ୟପ୍ରଦେଶ, ମଣିପୁର, ସିକ୍କିମ୍ ଏବଂ ଉତ୍ତରପ୍ରଦେଶ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଗତକାଲି ଛାତ୍ର ପ୍ରତିବାଦକାରୀଙ୍କ ପଦଯାତ୍ରା ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର ନେତା ଦେବେନ୍ଦ୍ରନାଥ ମହତୋଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଶ୍ରୀ ମହତୋ ଗତ 9 ଦିନ ଧରି ଅନଶନରେ ବସିଥିଲେ। ପଦଯାତ୍ରା ବେଳେ ପୁଲିସ୍ ଲାଠିମାଡ଼ରେ ସେ ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ ଅତ୍ୟାଚାରର ଅଭିଯୋଗ ନେଇ ବିଜେପି ପକ୍ଷରୁ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଗତକାଲିର ସଂଘର୍ଷରେ ବହୁ ଆନ୍ଦୋଳନକାରୀ ଏବଂ 4 ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ ଦେଶବ୍ୟାପୀ କୃଷି ବିଦ୍ୟାର୍ଥୀଙ୍କ ପାଇଁ ଛାତ୍ରବୃତ୍ତି ଏବଂ ଫେଲୋସିପ୍ ରାଶି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଗତକାଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପାଣ୍ଠି ପ୍ରଦାନ କରିଛନ୍ତି। 6000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିବିଟି ବ୍ୟବସ୍ଥା ମାଧ୍ୟମରେ 21 କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରାଯାଇଛି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, କୃଷି ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଏହାର ବ୍ୟାବହାରିକ ଜ୍ଞାନ ଆହରଣରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପ୍ରତିମାସରେ ଏଣିକି ସିଧାସଳଖ ଡିବିଟି ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ। ଏହି ଅବସରରେ ଶ୍ରୀ ଚୌହାନ କୃଷି ଶିକ୍ଷା, ଗବେଷଣା, ବ୍ୟାବହାରିକ ତାଲିମକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ଇ ବଜାର କ୍ଷେତ୍ର ଜେମ୍ ଦ୍ୱାରା ସାମଗ୍ରୀ କ୍ରୟ ଅଧିକ ସ୍ୱଚ୍ଛ ଏବଂ ବ୍ୟବସ୍ଥିତ ହୋଇପାରିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଜେମ୍ର 10ମ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ନୂଆଦିଲ୍ଲୀରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି, ଜେମ୍ ମାଧ୍ୟମରେ ପ୍ରଥମ 8 ବର୍ଷରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ 10 ଲକ୍ଷ କୋଟି ଟଙ୍କାର ସାମଗ୍ରୀ କ୍ରୟ ହୋଇଥିବା ବେଳେ ଏହା ପରେ ମାତ୍ର 2 ବର୍ଷ ମଧ୍ୟରେ ସମପରିମାଣର କ୍ରୟ ହୋଇଛି। ଏହି ପୋର୍ଟାଲ ମାଧ୍ୟମରେ 2,25,000 ଅଧିକ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ପ୍ରାୟ 1 ଲକ୍ଷ କୋଟି ଟଙ୍କା ମୂଲ୍ୟର ଅର୍ଡର ପାଇଛନ୍ତି ବୋଲି ଶ୍ରୀ ଗୋଏଲ କହିଛନ୍ତି। 42,000ରୁ ଅଧିକ ଷ୍ଟାର୍ଟଅପ୍ ଏହି ପୋର୍ଟାଲ ମାଧ୍ୟମରେ ସରକାରୀ କ୍ଷେତ୍ର ସହିତ ପ୍ରାୟ 66,000 କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ତଥା କୃତ୍ରିମ ବୁଦ୍ଧିମତା ଆଧାରିତ ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଛି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ଏହି ପ୍ଲାଟଫର୍ମର ବ୍ୟବହାର ଲକ୍ଷ୍ୟ ନେଇ ଦେଶବ୍ୟାପୀ 5 ଅଙ୍କ ବିଶିଷ୍ଟ ଏକ ସର୍ଟ କୋଡ୍ ନମ୍ଘର 14550 ଗତକାଲି ଶ୍ରୀ ଗୋଏଲ ଶୁଭାରମ୍ଭ କରିଛନ୍ତି। କଲମ୍ବିଆର ପଶ୍ଚିମ ଭାଗରେ ଗତକାଲି ଅନୁଭୂତ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଅତି କମ୍ରେ 132 ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ 570 ଜଣ ଆହତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.4 ରହିଥିଲା। ଆମେରିକାର ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ରାଜଧାନୀ ବୋଗାଟୋରୁ 400 କିଲୋମିଟର ପଶ୍ଚିମରେ ଚୋକ୍ ଅଞ୍ଚଳରେ ସାନ୍ ଜୋସ୍ ଡେଲ୍ ପାଲମାର ନିକଟରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ରହିଥିଲା। ବ୍ୟାପକ ଭିଭିଭୂମି କ୍ଷେତ୍ର ଏବଂ ଆବାସସ୍ଥଳୀ ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଭଗ୍ନାବଶେଷ ତଳେ ଏବେ ମଧ୍ୟ ବହୁ ଲୋକ ରହିଥିବା ଅନୁମାନ କରାଯାଉଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଭୂକମ୍ପର ପ୍ରଭାବ ପଡ଼ୋଶୀ ଇକ୍ୱେଡର ଏବଂ ପାନାମାରେ ମଧ୍ୟ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ସେଠାରେ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ। ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ 119ତମ ପୁଣ୍ୟତିଥି ଆଜି ପାଳନ କରାଯାଉଛି। ଦେଶବାସୀ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1908 ମସିହା ଅଗଷ୍ଟ ମାସ 11 ତାରିଖରେ ସଂଗ୍ରାମୀ ଶ୍ରୀ ବୋଷଙ୍କୁ ବ୍ରିଟିଶ ସରକାର ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଯୁବ ବିପ୍ଳବୀଙ୍କୁ ସ୍କରଣ କରିବା ଏବଂ ତାଙ୍କ ସର୍ବୋଚ୍ଚ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଭାରତ ଏପର୍ଯ୍ୟନ୍ତ 17ଟି ପଦକ ହାସଲ କରିଛି। ନାଇଜେରିଆର ଲୋଗାସ୍ଠାରେ ଏହି ପ୍ରତିଯୋଗିତା ଗତ ରବିବାରଠାରୁ ଆରମ୍ଭ ହୋଇଛି। 17ଟି ପଦକ ମଧ୍ୟରେ 4ଟି ସ୍ୱର୍ଣ୍ଣ, 4ଟି ରୌପ୍ୟ ଏବଂ 9ଟି କାଂସ୍ୟ ପଦକ ରହିଛି। ସାବ୍ରେ, ଫଏଲ୍ ଏବଂ ଏପିବର୍ଗରେ ସମସ୍ତ 6ଟି ଯାକ ବ୍ୟକ୍ତିଗତ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପଦକ ହାସଲ କରିଛନ୍ତି। 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ ଯୁବଶକ୍ତିଙ୍କ ଅବଦାନ ଆଧାରରେ ପାଳନ କରାଯିବ ଆସନ୍ତା ସ୍ୱାଧୀନତା ଦିବସ। ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ ହେବ ଜାତୀୟ ଗୀତ ବନ୍ଦେ ମାତରମ୍ର ସାମୂହିକ ଗାନ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି 17ଟି ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ।

0: ରାଞ୍ଚିରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ ଆକ୍ରମଣ ଅଭିଯୋଗ ନେଇ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି ବିଜେପି। କଲମ୍ବିଆରେ ଭୂକମ୍ପ ଯୋଗୁଁ 132ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଏବଂ 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ହାସଲ କରିଛି 17ଟି ପଦକ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସକାଳର ପର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ରହିଛି କୋରାପୁଟ ଜିଲ୍ଲା ଗରୁଡ଼ଗୁଡ଼ା ଗାଁର କଥା, କହିବେ ସୁଚିସ୍ମିତା ମହାରଣା। ବିଶେଷ ପ୍ରସଙ୍ଗରେ ଶୁଣିବେ ଆଲୋଚନା ସମାଜ ପାଇଁ ସମାଜ ସେବକଙ୍କ ଭୂମିକା, ଆଲୋଚକ ଯୁଧିଷ୍ଠିର ପଣ୍ଡା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ସଂଯୁକ୍ତ ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ପ୍ରତ୍ୟେକ ସକାଳ ହେଇଥାଏ ଏକ ସୁନେଲି ସକାଳ।
1: ସବୁ ସୁନେଲି ସକାଳ ଆମ ପାଇଁ ଆଣିଦେଇଥାଏ ଅନେକ ଆଶା ଏବଂ ଅନେକ ଉଦ୍ଦୀପନା।
0: ସେଇଥିପାଇଁ ତ ଆମେ ପ୍ରତ୍ୟେକ ମଙ୍ଗଳବାର ସକାଳ 7:25 ପହଞ୍ଚିଥାଉ ଆପଣଙ୍କ ପାଖକୁ, ଆଉ ଶୁଣାଇଥାଉ ଗୋଟେ ଗାଁର କାହାଣୀ, ଆଉ ତା ସହିତ ଏକ ବିଶେଷ ପ୍ରସଙ୍ଗ।
1: ତାହେଲେ ଆଉ ଡେରି କାହିଁକି, ଆଜି ମଧ୍ୟ ଏକ ସୁନ୍ଦର ଏବଂ ଆଦର୍ଶ ଗାଁକୁ ବୁଲିଯିବା, ଆଉ ସେହି ଗାଁର ସୌନ୍ଦର୍ଯ୍ୟକୁ ଉପଭୋଗ।

0: କୋରାପୁଟ ଜିଲ୍ଲା ଜୟପୁର ନିକଟବର୍ତ୍ତୀ ରହିଛି ଏକ ସଂସ୍କୃତି ଭରା ଗାଁ ଗରୁଡ଼ଗୁଡ଼ା।
1: ଏହି ଗାଁର ପରିବେଶ ଅତି ସୁନ୍ଦର।
0: ଏହି ଗାଁଟି ସହର ନିକଟବର୍ତ୍ତୀ ହୋଇଥିବା ଯୋଗୁଁ ଗ୍ରାମର ପ୍ରାୟ ସମସ୍ତେ ଅଳ୍ପ ବହୁତେ ଶିକ୍ଷିତ।
1: ତେବେ ଚାଲନ୍ତୁ ଗାଁର ରୂପରେଖ ସମ୍ପର୍କରେ ଗାଁର ଜଣେ ଶିକ୍ଷୟିତ୍ରୀ ସୁଚିସ୍ମିତା ମହାରଣା ମ୍ୟାଡାମଙ୍କଠାରୁ ଶୁଣିବା।
2: ମୋ ନାଁ ସୁଚିସ୍ମିତା ମହାରଣା। ଗରୁଡ଼ଗୁଡ଼ା ସ୍କୁଲରେ 8 ବର୍ଷ ହେଲା ଚାକିରି କରୁଛି। ଏଇଟା ଆମର କୋରାପୁଟ ଜିଲ୍ଲାର ଗାଁଟା, ଜୟପୁର ଠାରୁ ପ୍ରାୟତଃ 10 କିଲୋମିଟର ଭିତରେ ହବ। ଭଲ ଗାଁଟି, ଗାଁକୁ ପିଚୁ ରାସ୍ତା ଅଛି, ବିଜୁଳିର ବି ସୁବିଧା ଅଛି।

ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି, 9ଟି କ୍ଲାସ ଅଛି, ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 101 ଜଣ ପିଲା। ସେଇ ଭିତରେ ବି ଆମର ସ୍କୁଲ ବିଦ୍ୟାଳୟରେ ସବୁ କାମ ସବୁ ସୁରୁଖୁରୁରେ ହଉଛି। ସୁରଭି କାର୍ଯ୍ୟକ୍ରମ ହଉଛି, ଆନୁଆଲ ଫଙ୍କସନ୍ ବି ହଉଛି, ସ୍ପୋର୍ଟସ୍ ହଉଛି, ସବୁ କାମ ଚାଲିଛି। ସାନ ପିଲାମାନଙ୍କର ଏକ୍ସେଲେଣ୍ଟ କ୍ଲାସ୍ ହଉଛି, 1-3 କ୍ଲାସ୍ ପର୍ଯ୍ୟନ୍ତ।

2 ବର୍ଷ ହେଲା ଶିଶୁ ବାଟିକା ବି ଏଡ୍ ହେଇଛି ବିଦ୍ୟାଳୟରେ, ସବୁ କାମ ଠିକ୍ ଠାକ୍ ଚାଲୁଛି। ଯେତେବେଳେ ଡ୍ରପ୍ ଆଉଟ୍ ରହୁଛନ୍ତି ଆମେ ବାଧ୍ୟ ହେଇକି ପିଲାମାନଙ୍କ ଘରକୁ ଯାଇକି ବାପା ମାଆଙ୍କୁ ସଚେତନ କରାଇକି ଆଉ ଥରେ ପିଲାଙ୍କୁ ଆଡମିସନ କରୁଛୁ। ଯେ ଏବେ NIOC ବାହାରିଛି ସେଥିରେ ମଧ୍ୟ ଆଡମିସନ କରାଉଛୁ, ପିଲାମାନେ ଆଉ ଡ୍ରପ୍ ଆଉଟ୍ ନାହାନ୍ତି। ଏହା ବ୍ୟତୀତ ଗାଁ ଲୋକମାନଙ୍କୁ ସଚେତନ କରାହଉଛି, ଯେମିତି ପରିଷ୍କାର ରୁହନ୍ତୁ, ଚାଷବାସ ଠୁ ଆରମ୍ଭ କରି ସବୁଥିରେ ସଚେତନ କରାଯାଉଛି।

ଗାଁଟା ଆମର ବହୁତ ଭଲ, ଆଉ ପରିଷ୍କାର ବି, ତାର ଚାରିପାର୍ଶ୍ୱରେ ଗଛଲତା ଅଛି, ଗାଁଟା ଭଲ ଲାଗୁଛି। ଗାଁରେ ପ୍ରାୟତଃ 500 ପାଖାପାଖି ପରିବାର ଥିବେ। ସ୍ୱଚ୍ଛତା ଅଛି, ଆମର ଟ୍ୟୁବୱେଲରୁ ପାଣି ବ୍ୟବହାର କରୁଛନ୍ତି, ତାଙ୍କର ଘର ଦ୍ୱାର ମଧ୍ୟ ସ୍ୱଚ୍ଛତା ରଖୁଛନ୍ତି। ପ୍ରାୟତଃ ଆଗରୁ ବାହାରେ ମଳତ୍ୟାଗ କରୁଥିଲେ, ଏବେ ଲାଟିନ୍ର ବ୍ୟବହାର କରୁଛନ୍ତି। ଅଙ୍ଗନବାଡ଼ି ଦିଦି ମାନେ ମଧ୍ୟ ଘର ଘର ଯାଇ ବୁଲିକି ସେମାନଙ୍କୁ ସଚେତନ କରାଉଛନ୍ତି। ଆଶାକର୍ମୀ ଦିଦି ମଧ୍ୟ ଯାଇକି ସଚେତନ କରାଉଛନ୍ତି। ଏବେ ବର୍ଷା ଦିନ ଅଛି, ବର୍ଷା ଦିନ ପାଇଁ କିଭଳି ସଚେତନ ରହିବା, କିଭଳି ଗରମ ଖାଦ୍ୟ ଖାଇବା, ବାସି ଖାଦ୍ୟ ନ ଖାଇବା, ବାହାରେ ବୁଲାବୁଲି ନ କରିବା ବେଶୀ, ଏସବୁ ମଧ୍ୟ ସଚେତନ କରାଉଛନ୍ତି। ଆଉ ଦେହ ଖରାପ ହେଲେ ଔଷଧ ଖାଇବା, ଏସବୁ ଆଶା ଦିଦି ଅଙ୍ଗନବାଡ଼ି ଦିଦି ବି ଯାଇକି ସଚେତନ କରାଉଛନ୍ତି।

ଗାଁରେ ଧାନ ଚାଷ ହେଉଛି, ଆଉ ଏମିତି କେତେ ଜଣ ପରିବା ଚାଷ ମଧ୍ୟ କରୁଛନ୍ତି। ପରିବା ଟମାଟୋ ବାଇଗଣ ଭେଣ୍ଡି ଆମର ଝଟା କୁନ୍ଦୁରି କଲରା ଏମିତି ସବୁ ପରିବା।

ସେଠି ଯଦି ହଠାତ୍ କାହାର କ'ଣ ହେଲା, ବଡ଼ଜଗା ସେଠୁ ଗୋଟେ 2-3 କିଲୋମିଟର ଦୂର, ସେଠି ସେମାନେ ଯାଇକି ପ୍ରାଥମିକ ଚିକିତ୍ସା କରୁଛନ୍ତି। ତାପରେ ଯଦି କ'ଣ ଅସୁବିଧା ହୁଏ, ଜୟପୁର ମେଡିକାଲ ଗୋଟେ 5-7 କିଲୋମିଟର ହବ ଯାଉଛନ୍ତି। ଆଶାକର୍ମୀ ମାନେ ମଧ୍ୟ ସେମାନଙ୍କୁ ଯାଇ ସଚେତନ କରାଉଛନ୍ତି, ହଠାତ୍ କାହାର ଦେହ ଖରାପ ହେଲା କ'ଣ ହେଲା, ଆଶାକର୍ମୀଙ୍କ ଜରିଆରେ ମଧ୍ୟ କିଛିଟା ଚିକିତ୍ସା ହେଇପାରୁଛି। ବାହାରୁ ବର୍ଷକୁ ଥରେ ସ୍କୁଲକୁ ମଧ୍ୟ ଆସନ୍ତି, ସ୍କୁଲକୁ ଅଙ୍ଗନବାଡ଼ିକୁ ଡକ୍ଟର ମାନେ ଆସନ୍ତି, ସେମାନେ ସେମାନେ ପିଲାମାନଙ୍କର ସ୍ୱାସ୍ଥ୍ୟ କଥା ବୁଝନ୍ତି, ହାଇଟ ୱେଟ ଏସବୁ ସେମାନେ ଓଜନ କରନ୍ତି, ଆଉ ସବୁର ସୁବିଧା ମଧ୍ୟ କରନ୍ତି। ବର୍ଷକୁ ଥରେ ଆସନ୍ତି ସେମାନେ। ଗାଁରେ ଆମର ଚୈତ ପୂର୍ଣ୍ଣମୀ ପାଳନ କରାଯାଏ, ତାଙ୍କର ଗୋଟେ ବଡ଼ବେଟ ଅଛି, ସେଇଟା ଏପ୍ରିଲ ମେ ମାସ ବେଳକୁ ବଡ଼ବେଟ କରାଯାଏ, କୁମ୍ଭକର୍ଣ୍ଣ କରିକିରି ପଡ଼ନ୍ତି, ସେ ପର୍ବଟା ପାଳନ କରାଯାଏ। ଆଉ ଶୀତ ଅମାବାସ୍ୟାରେ ମଧ୍ୟ ସେମାନେ ଚେଙ୍କ ଅମାବାସ୍ୟା ବୋଲି କୁହନ୍ତି, ସେ ପର୍ବ ବି ପାଳନ କରନ୍ତି। ଆମ୍ବ ବି ସେମାନେ ନୂଆ ଖାଆନ୍ତି। ଗଣେଶ ପୂଜା ହେଲା, ମନେକର ଗଣେଶ ପୂଜା ହେଲା, ଗାଁ ଭିତରେ 4-5 ଜାଗାରେ ଗଣେଶ ପୂଜା କରାଯାଏ। କଲା ବେଳକୁ ସବୁଆଡେ ସଜାସଜି କରନ୍ତି, ଭଲ ଲାଗେ। ଗାଁ ଭିତରେ ପଶିଲା ବେଳକୁ ଦେଖିଲା ବେଳକୁ ଲାଇଟ ଲଗେଇଥିବେ, ଭଲ ଲାଗେ। ଦଶହରାରେ ସେମାନେ ନିଜେ ନୂଆ ନୂଆ ପୋଷାକ ପିନ୍ଧି ଟିକେ ବୁଲାବୁଲି କରିବାକୁ ଯାଆନ୍ତି। ଗାଁରେ ଦଶହରା ଖାଲି, ଆଉ ଗାଁରେ ତ ଦୁର୍ଗା ପୂଜା ମାନେ ଦୁର୍ଗା ମୂର୍ତ୍ତି କରାଯାଏନି, ଏମିତି ବୁଲାବୁଲି କରିବାକୁ ଯାଆନ୍ତି। ତା ଅଲଗା ଗାଁରୁ ଲୋକମାନେ ମଧ୍ୟ ବନ୍ଧୁ ବାନ୍ଧବ ବି ଆସନ୍ତି ତାଙ୍କ ଗାଁକୁ, ସେମାନେ ମଧ୍ୟ ବୁଲିବା ପାଇଁ ଯାଆନ୍ତି। ଏମିତି ସବୁ ପର୍ବ ପାଳନ କରନ୍ତି। ଆମ ଗାଁରେ କେବଳ 2ଟା ମାନେ ଗୋଷ୍ଠୀ କହିବାକୁ ଗଲେ ଯାଦବା ପରିବାର ଆଉ ହରିଜନ ପରିବାର ଅଛନ୍ତି, ସେମାନଙ୍କ ମଧ୍ୟରେ ପର୍ବପର୍ବାଣି ମିଶିକିରି ସେମାନେ ପାଳନ କରନ୍ତି। ଯଦି କାହାର କ'ଣ ଅସୁବିଧା ହେଲା, କିଏ ମରିଗଲା, ପୁରା ଗାଁଟା ସାରା ସମସ୍ତେ ଲୋକ ଯାଇକିରି ଛିଡ଼ା ହୁଅନ୍ତି, ସମସ୍ତେ ଏସବୁ କାମରେ, ସୁଖରେ ହଉ କି ଦୁଃଖରେ ହଉ କି ବାହାଘର ବ୍ରତ ହେଲା, ସେମାନେ ସବୁ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ତାଙ୍କର ମଧ୍ୟ ବାହାଘର ହେଲେ ହଉଛି, ଯେମିତି ଆମ ମାନଙ୍କର ବି ବାହାଘର କରାଯାଉଛି, ସେମାନେ ସେମିତି ମଧ୍ୟ 2-4 ଦିନ ଆଗରୁ ତାଙ୍କର ବାଜା ବଜେଇକିରି ସବୁ କାମ ଦାମ ସାରିକିରି ବାଜା ବଜେଇକି ଭୋଜି ଭାତ କରିକି ବାହାଘର କରୁଛନ୍ତି। ଆମ ଗାଁରେ

ପିଲାମାନେ ବହୁତ ବଢ଼ିଆ ଫୁଟବଲ ଖେଳନ୍ତି, ସେମାନେ ବାହାରକୁ ବି ଯାଇ ଖେଳନ୍ତି, ବଡ଼ ଖେଳ ପଡ଼ିଆ ଅଛି ଗାଁରେ। ଏଇ ଚାଷବାସ କରି ପରିବା ପତ୍ର ବ୍ୟବସାୟ, ଆଉ ଏତେ କିଛି ବ୍ୟବସାୟ ନାହିଁ, ପରିବା ପତ୍ର ବ୍ୟବସାୟ ତ ହେଉଛି। ମହିଳାମାନେ ସେମାନେ ତ ଚାଷବାସ ବି କରୁଛନ୍ତି, ବଢ଼ି ପାମ୍ପଡ଼ ଏସବୁ ବି କରୁଛନ୍ତି। କାର୍ତ୍ତିକ ମାସରେ ସେମାନେ ସକାଳୁ ଉଠିକି, ସେଠି କେନାଲଟେ ଅଛି, ପୋଖରୀଟେ ଅଛି, ସେଠି ମଧ୍ୟ ସକାଳୁ ଉଠି ତୁଳସୀ ଗଛ ମୂଳେ ତୁଳସୀ ଗଛଟେ ଲଗାନ୍ତି, ସେଠି ଗାଧା ପାଧା କରି ସେଠି ପୂଜା କରିକି ଆସନ୍ତି। ମନ୍ଦିର ମଧ୍ୟ ଯାଆନ୍ତି ପ୍ରତ୍ୟେକ ସୋମବାର ଦିନ ମଧ୍ୟ ପାଖରେ ଥିବା ମନ୍ଦିରକୁ।

ଆମର ପିଲାମାନେ କଲେଜ ପିଲାମାନେ ବି ପାର୍ଟ ଟାଇମ୍ ବି ଯାଇକି କେଉଁଠି ହେଲେ କାମ କରୁଛନ୍ତି, ମାନେ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ମଧ୍ୟ ସେମାନେ ଚେଷ୍ଟା କରୁଛନ୍ତି। ଗାଁ ଭିତରେ ପଶିବା ପୂର୍ବରୁ କେନାଲଟେ ବହିଯାଇଛି ଯେଉଁଥିରେ କି ପାଣି ସବୁବେଳେ ଆସେ, ଭଲ ଲାଗେ ଦେଖିବା ପାଇଁ। ଗାଁ ମୁଣ୍ଡରେ ଷ୍ଟାର୍ଟିଂରୁ ଆରମ୍ଭରୁ ଅଛି, ସ୍କୁଲ ଅଛି, ଅଙ୍ଗନବାଡ଼ି କେନ୍ଦ୍ର ଅଛି, ଭିତରକୁ ଗଲାବେଳକୁ ମନ୍ଦିରଟିଏ ଅଛି, କ୍ଲବ ଘର ଅଛି, ଗାଁକୁ ପଶି ଗଲାବେଳକୁ ଭଲ ଲାଗେ। ଗାଁର ଶେଷ ମୁଣ୍ଡରେ ମଧ୍ୟ ଗଛ, ଦୁଇ ସାଇଡ୍ରେ ଗଛ ପତ୍ର ଅଛି, ଚାଷ ଜମି ବି ଅଛି। ଗାଁ ଭିତରକୁ ପଶିଗଲେ ଭଲ ଲାଗେ, ସୁନ୍ଦର ଲାଗେ, ଗୋଟେ ପରିବେଶଟା ପ୍ରାକୃତିକ ଲାଗେ। ସହର ଅପେକ୍ଷା ଠାରୁ ଗାଁଟା ବହୁତ ଭଲ ଲାଗେ। ବନ ବିଭାଗ ଆସିକି ଗଛ ଲଗେଇବା ପାଇଁ ଗଛ ବି ଦିଅନ୍ତି, ଗଛ ବି ଲଗା ହୁଏ, ସ୍କୁଲରେ ଲଗା ହୁଏ, ଗାଁରେ ଲଗା ହୁଏ, ଗାଁର ଚତୁଃପାର୍ଶ୍ୱରେ ରାସ୍ତା କଡ଼ରେ ମଧ୍ୟ ଗଛ ଲଗାଯାଏ। ଆମର ପିଲାମାନେ କେମିତି ମଧ୍ୟାହ୍ନ ଭୋଜନ ଭଲ ଭାବରେ ଖାଇବେ ସେସବୁ ମଧ୍ୟ ଆମର ଶିକ୍ଷୟତ୍ରୀ, ଆମର ପ୍ରଧାନ ଶିକ୍ଷୟତ୍ରୀ ସେ ଭଲକି ସେମାନେ ଦେଖନ୍ତି କେମିତି ଉତ୍ତମ ପରିବେଶରେ ରୋଷେଇ ହେବ, ପରିଷ୍କାର କରି ଧୋଇବେ, ପରିଷ୍କାର ଯାଇକି ଖାଇବେ, ଏସବୁ କଥା ବୁଝନ୍ତି। ମୁଁ ତ ଚାହୁଁଛି ଏଇ ଗାଁରେ ମୁଁ ଚାକିରି ଆରମ୍ଭ କରୁଛି, ମୋର ଚାକିରିର ଶେଷ ଜୀବନ ଏଇ ଗାଁରେ କଟୁ। ପିଲାମାନଙ୍କଠୁ ଆରମ୍ଭ କରି ଅଭିଭାବକ ମାନେ ମୋତେ ବହୁତ ଭଲ, ସେମାନେ ସମସ୍ତଙ୍କୁ ସପୋର୍ଟ କରନ୍ତି, ସାହାଯ୍ୟ କରନ୍ତି, ସେଥିପାଇଁ ଗାଁକୁ ମୋତେ ଭଲ ଲାଗେ।

0: ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଗରୁଡ଼ାଗୁଡ଼ା ଗ୍ରାମ ସମ୍ପର୍କରେ ସୁଚିସ୍ମିତା ମହାରଣା ମ୍ୟାଡାମ୍ଙ୍କଠାରୁ ବହୁତ କଥା ଜାଣିପାରିଲେ। ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ମ୍ୟାଡାମ୍ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
1: ଯଦି ଆପଣଙ୍କ ଗାଁର କିଛି କଥା, କିଛି ଘଟଣା, କିଛି ପ୍ରତିଭା କିମ୍ବା ଆପଣଙ୍କ ଗାଁର ରୂପରେଖ ସମ୍ପର୍କରେ ଆମ ରେଡିଓ ମାଧ୍ୟମରେ ଜଣାଇବାକୁ ଚାହୁଁଛନ୍ତି, ତାହେଲେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।
0: ଆମେ ତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମର ଯୋଗାଯୋଗର ଠିକଣା ଦେଇଥାଉ। ଆଜି ପୁଣି ଥରେ ଆମର ମୋବାଇଲ ନମ୍ବରଟି କହି ରଖୁଛୁ। ଆମର ମୋବାଇଲ ନମ୍ବର ହେଲା 9438268568।
1: ପୁଣି ଥରେ ଆମ ମୋବାଇଲ ନମ୍ବରଟି କହି ରଖୁଛୁ 9438268568। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

0: ଆଜିର ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ତ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ।
1: ତେବେ ଆଜିର କାର୍ଯ୍ୟକ୍ରମ କେତେ ମାତ୍ରାରେ ଭଲ ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।

0: ଆପଣଙ୍କ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568।
1: ନମ୍ବରଟି ପୁଣିଥରେ କହି ରଖୁଛୁ 9438268568।

0: ଜୀବନର ଚଲା ବାଟରେ କେତେବେଳେ ଫୁଲ ଫୁଟିଥାଏ ତ ପୁଣି କେତେବେଳେ କଣ୍ଟା,
1: ଆଉ ତାରି ଭିତରେ ଆମକୁ ବଢ଼ିବାକୁ ହେଇଥାଏ।
0: ଏହିସବୁ ଭିତରେ ବଞ୍ଚୁଥିବା ମନୁଷ୍ୟ ଦେଖିଥାଏ ଅନେକ ସ୍ୱପ୍ନ, ଆଉ ସେହି ସ୍ୱପ୍ନ ସବୁ ପୂରଣ କରିବାରେ ଚେଷ୍ଟା ମଧ୍ୟ କରିଥାଏ।
1: ଏସବୁ କଥା ହେଲାବେଳେ ଯଦି ଜଣେ ସମାଜ ସେବକଙ୍କ କଥା ଦେଖିବା, ତାହେଲେ ସେ ପ୍ରତି କ୍ଷେତ୍ରରେ ଏବଂ ପ୍ରତିଟି ମୁହୂର୍ତ୍ତରେ ଚାହିଁଥାନ୍ତି ସମାଜର ହିତ ସାଧନ।
0: କାରଣ ସେ ଜାଣିଥାନ୍ତି ମଣିଷ ଜୀବନ ହେଉଛି କର୍ମମୟ।
1: କର୍ମ ମନୁଷ୍ୟକୁ ଗତିଶୀଳ କରିବା ସହିତ ମନକୁ ଶାନ୍ତି ଦେଇଥାଏ।
0: ଏକଥା ଜଣେ ସମାଜ ସେବକ ଭଲ ଭାବରେ ବୁଝିଥାନ୍ତି।

0: ତାହେଲେ ନବରଙ୍ଗପୁର ଜିଲ୍ଲାର ଜଣେ ସମାଜ ସେବକ ନିଜର ବହୁମୂଲ୍ୟ ସମୟ ଦେଇ ଏହି ଶ୍ରାବଣ ମାସରେ ଜଳାଧାରୀମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ପରିବେଶର କିପରି ସ୍ୱଚ୍ଛତା ବଜାୟ ରହିବ ଏବଂ କିପରି ପ୍ଲାଷ୍ଟିକ୍ ମୁକ୍ତ ରହିବ ଏସବୁ କାମ କିପରି କରିପାରୁଛନ୍ତି, ଚାଲନ୍ତୁ ନା ତାଙ୍କଠାରୁ ଜାଣିବା।
1: ଆମକୁ କହୁଛନ୍ତି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଗ୍ରାମର ଜଣେ ସଚେତନ ନାଗରିକ ଯୁଧିଷ୍ଠିର ପଣ୍ଡା।

ମୋ ନାଁ ହେଉଛି ଯୁଧିଷ୍ଠିର ପଣ୍ଡା। ମୋ ଘର ହେଉଛି ମୈଦଲପୁର ନବରଙ୍ଗପୁର ଜିଲ୍ଲାରେ। ଏବେ ଯୋଉ ଶ୍ରାବଣ ମାସରେ ଯୋଉ ବୋଲବମ୍ ଏବେ ଚାଲିଛି, ଭକ୍ତଙ୍କର ଭିଡ଼ ସବୁ ମନ୍ଦିରରେ ଏବେ ଯୋଉ ଭଳିଆ ହଉଛି, ତାକୁ ଆମେ ନଜରରେ ରଖିକି କିଛିଟା ଜିନିଷ ଆମେ ସତର୍କତା ପାଇଁ କରିଛୁ, ଯେମିତିକି ହେଲା ତାଙ୍କର ମେଡିକାଲ କିଛି ପ୍ରୋବ୍ଲେମ୍ ନ ହବ। ସେଥିପାଇଁ ଆମେ ବହୁତ ସାରା ଜାଗାରେ ମେଡିକାଲ କିଟ୍ ସହିତ ବହୁତ ସାରା ଲୋକଙ୍କୁ ରଖିଛୁ କି କିଛି ପ୍ରୋବ୍ଲେମ୍ ନ ହଉ। ମନ୍ଦିରରେ ବି ପିଲା ଅଛନ୍ତି କି ସେଠି କିଛି ପ୍ରୋବ୍ଲେମ୍ ନ ହଉ ବୋଲି। ରାସ୍ତା ମଝିରେ ଯଦି ଦେଖିବାକୁ ଗଲେ ଖାଇବା ବ୍ୟବସ୍ଥା ଅଛି, ପାଣିର ବ୍ୟବସ୍ଥା ଅଛି, ଗ୍ଲୁକୋଜର ବ୍ୟବସ୍ଥା ଅଛି, ଆଉ ମେଡିକାଲିଟିର ବ୍ୟବସ୍ଥା ବି ଅଛି। ଯୋଉ ଜିନିଷ ସେମାନେ ଖାଇପାରିବେ, ଯେମିତିକି ଫ୍ରୁଟ୍ସ ଖାଇପାରିବେ ୟା ଟିକେ ପାଣି ପିଇପାରିବେ, ଗ୍ଲୁକୋଜ୍ ନେଇପାରିବେ, ସେ ଜିନିଷ ଉପରେ ଆମେ ଧ୍ୟାନ ରଖି କରିଛୁ।

ସ୍ୱଚ୍ଛତା ଉପାୟ ବି ଅଛି ବହୁତ ସାରା କରିଛୁ କି ପ୍ରଥମେ କଣ ହଉଥିଲା ବହୁତ ବର୍ଷ ପୂର୍ବରୁ ପିତଳ ଢାଳରେ ନେଇକି ଯାଉଥିଲେ ଲୋକମାନେ, କିନ୍ତୁ ଏବେ ସମୟ ଅନୁସାରେ ବଦଳି ଯାଇଛି ଆଉ କଣ କରୁଛନ୍ତି ପ୍ଲାଷ୍ଟିକ ଡବାରେ ନେଇକି ଯାଉଛନ୍ତି। ମନ୍ଦିର ପାଖରେ ପହଞ୍ଚିଲା ପରେ ଭଗବାନଙ୍କୁ ଜଳ ଯେତେବେଳେ ଅର୍ପଣ କରୁଛନ୍ତି ତାପରେ କଣ କରୁଛନ୍ତି ମନ୍ଦିର ବାହାରିଲା ପରେ ସବୁ ଡବା ଗୁଡାକୁ ମନ୍ଦିରର ପାଖାପାଖି କୋଉଠି ଫିଙ୍ଗି ଦଉଛନ୍ତି, ଆଉ କେହି ନେଇକି ଯାଉନା। ତ ଏଇ ଜିନିଷଟା ପାଇଁ ଆମେ ମନ୍ଦିରରେ, ତାପରେ ମୋ ଗାଁରେ ଆଉ ମନ୍ଦିର ପହଞ୍ଚିବା ଭିତରେ କିଛି ଜାଗାରେ ଆମେ ବେନର ଲଗେଇଛୁ, ଯୋଉଟାକି ସେମାନେ ପଢି ପଢିକି ଯିବେ, ତାଙ୍କର ମାଇଣ୍ଡ ଡାଇଭର୍ଟ ହବ, ମନ୍ଦିରରେ ଗଲା ପରେ ବି ସେମାନେ ଫିଙ୍ଗିବେନି ଆଉ ସେଇଟାକୁ ସାଙ୍ଗରେ ନେଇକି ଯିବେ। ଏଇ ଗୋଟେ ଆମେ ବ୍ୟବସ୍ଥା କରିଛୁ ନା, ସେମାନେ ସେଇଟା ପକେଇବା ଦରକାର ନାହିଁ। ମ୍ୟାଡମ କଣ ହଉଥିଲା ବହୁତ ବର୍ଷ ପୂର୍ବରୁ ଆମର ଯେତେବେଳେ ମାମୁଁ ବାବା ଏମାନେ ଯାଉଥିଲେ ସେତେବେଳେ କଣ କରୁଥିଲେ କାଉଡ଼ି ଆଉ ଢାଳଟାକୁ ନେଇକି ଯାଉଥିଲେ ଆଉ ସାଇତିରେ ସେଟାକୁ ଘରକୁ ନେଇକି ଆସୁଥିଲେ ଆଉ ଘରେ ସାଇତିରେ ରଖୁଥିଲେ। ତ ଏବେ ବି ସେ ଜିନିଷଟା କରିବା ଦରକାର ଆଜିକାଲି ଲୋକମାନଙ୍କୁ, ସେଇଟା ସାଇତି କରିକି ରଖିଲେ ତାଙ୍କର ପିଲାଛୁଆ ଯେତେବେଳେ ଦେଖିବେ ସେମାନେ ବି କିଛି ଶିଖିପାରିବେ, କିନ୍ତୁ ଏଇ ଜିନିଷଟା ଏବେ ସମୟ ଅନୁସାରେ ବଦଳି ଯାଇଛି, ଲୋକ ଫିଙ୍ଗି ଦଉଛନ୍ତି। ତ ଏଇ ଜିନିଷଟା ନ ହବା ଦରକାର ସେମାନଙ୍କୁ। ମୁଁ ହଉଛି ଗୋଟେ ସୋସିଆଲ ୱାର୍କର, ମୋର ଫେସବୁକ୍ରେ ମୁଁ ଭିଡିଓ କରେ, ଇନଷ୍ଟାରେ ଭିଡିଓ କରେ, ତ ପହଞ୍ଚାଏ, ମୋର ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। ସେମାନଙ୍କ ଭିତରୁ ବହୁତ ଜଣ ଜାଣିପାରୁଛନ୍ତି କି ଆଚ୍ଛା ଆମେ ଏସବୁ କରିବା ଜିନିଷ କରିବା କଥା ନୁହଁ ବୋଲି ସେମାନେ ଜାଣିପାରୁଛନ୍ତି। ତ ମୁଁ ଭିଡିଓ କରିକି ପକେଇଛି, ତାପରେ ବ୍ୟାନର ବି ଲଗେଇଛୁ, ତାପରେ ମୁଁ ଯୋଉଠି ଦେଖେ ବୋଲବମ୍ ଯାତ୍ରୀ ଯାଉଥିବେ ସେଠି ମୁଁ ରହିଯାଏ, ତାଙ୍କୁ ବୁଝାଏ କି ମନ୍ଦିରରେ ପହଞ୍ଚିଲା ପରେ କଣ କଣ କରିବନି, ୟା ରାସ୍ତାରେ ଗଲାବେଳେ କଣ କଣ କରିବନି, ମୁଁ ସେମାନଙ୍କୁ ବୁଝାଏ।

ମୁଁ ତ ଆରମ୍ଭ କଲିଣି ଏଇଟା ପାଖାପାଖି 2 ବର୍ଷ ହେଇଯିବ, କିନ୍ତୁ ଏ ବର୍ଷଟା ଟିକେ ଅଧିକ କାହିଁକିନା ସୋସିଆଲ ମିଡିଆରେ ଏବେ ଟିକେ ବହୁତ ଆକ୍ଟିଭ ରହୁଛି ମୁଁ, ସେଥିପାଇଁ ସୋସିଆଲ ମିଡିଆ ଆଉ ବ୍ୟାନର ଫ୍ୟାନର ଏସବୁରେ ଆମେ ଟିକେ ଅଧିକ ମାନେ ଆଗକୁ ବଢ଼ିଛୁ ଏସବୁ କରିବାରେ, ଯୋଉଟା ଲୋକ ଜାଣିପାରୁନାହାନ୍ତି ସେସବୁ ଜିନିଷକୁ ଆମକୁ ଆମେ ଯେ ଜାଣିପାରୁଛୁ ଭୁଲଟା କ'ଣ ଠିକଟା କ'ଣ ସେସବୁ ଜିନିଷଟାକୁ ଲୋକଙ୍କ ପାଖରେ ଆମେ ପହଞ୍ଚେଇବାର ଅଛି କି ଭୁଲଟା ଏଇଟା ଆଉ ଖରାପ ଏଇଟା ମାନେ ଠିକଟା ଏଇଟା ବୋଲି। ତ ଏବେ ଦେଖନ୍ତୁ ଆହୁରି ସୋମବାର ରହିଲା, ମୁଁ ତ ବ୍ୟାନର କରିଦେଇଛି ଦେଖିବେ, ଆଉ ରାସ୍ତାରେ ଖାଇବା ବ୍ୟବସ୍ଥା ପାଣିର ବ୍ୟବସ୍ଥା ସବୁ ରଖା ହେଇଛି, ମେଡିସିନ ପତ୍ର ସବୁ ରଖା ହେଇଛି, ଆଉ ମନ୍ଦିରରେ ଏବେ ଆଜି ଗୋଟେ ମନ୍ଦିରରେ ମୁଁ ଅନ୍ନଭୋଗ ଦେଲି, ନେକ୍ସଟ ସୋମବାର ଆଉ ଗୋଟେ ମନ୍ଦିରରେ, ଆଉ ଗୋଟେ ସୋମବାର ଆଉ ଗୋଟେ ମନ୍ଦିରରେ, ଏମିତି ଅନ୍ନଭୋଗ ମୋର ସବୁଆଡେ ସୋମବାର ସେଥିରେ ମୁଁ ଦେବି ବୋଲି ପ୍ଲାନିଂ କରିଛି। ରାତ୍ରି ଯାପନ ପାଇଁ ମନ୍ଦିରରେ ତ କିଛି ନାହିଁ ସୁବିଧା, କିନ୍ତୁ ଆମେ ଗାଁ ମାନଙ୍କରେ ତାଙ୍କ ପାଇଁ ଆମେ କରିଛୁ, ଯେମିତି ଗାଁରେ ରହୁଛି ଆଖଡ଼ା ଗୃହ ରହୁଛି, ୟା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରହୁଛି, ୟା ପାଠାଗାର ରହୁଛି, ଆମର ପୁରୁଣା କଲେଜ ରହୁଛି, ସେଗୁଡ଼ାକରେ ଆମେ ରହିବାକୁ ସେମାନଙ୍କୁ ସୁବିଧା କରିଦେଉଛୁ। ଏବେ ତ ବର୍ତ୍ତମାନ ମୈଦଲପୁର ଠୁ କେଲିଆ ପର୍ଯ୍ୟନ୍ତ ଯେତିକି ଗାଁ ଅଛି ସେ ଭିତରେ ଆମେ ନେଉଛୁ, କଳାହାଣ୍ଡିରୁ ଯେତିକି ଆସୁଛନ୍ତି ସେମାନଙ୍କୁ, ୟା ନବରଙ୍ଗପୁର ସାଇଡ୍ରୁ ଯେଉଁମାନେ ଆସୁଛନ୍ତି କେଲିଆ ଯିବାକୁ, ଗରବରାଇ ଯିବାକୁ, ୟା ଘୁମରେଶ୍ୱର ଯିବାକୁ, ତ ଆମେ ମୁଁ ଗୋଟେ ସେଣ୍ଟର ପଏଣ୍ଟରେ ଅଛି ମୈଦଲପୁର ମଗା, ତ ଘୁମରେଶ୍ୱର ଯିବା ଭକ୍ତମାନଙ୍କୁ କଳାହାଣ୍ଡିରୁ ଆସିବାର, ଯେ କେଲିଆ ଯାଉଛନ୍ତି ୟା ପାପଡ଼ାହାଣ୍ଡି ଆଡେ ଯାଉଛନ୍ତି, ସେମାନଙ୍କୁ ସବୁ ମୈଦଲପୁରରେ ଗାଇଡ କରାହଉଛି ଆଉ ସେମାନଙ୍କର ସେବା କରାହଉଛି। ମୁଁ ତ ଫିଲ୍ମ ଲାଇନରେ କାମ କରୁଛି ଏଜ୍ ଏ ଡାଇରେକ୍ଟର ହିସାବରେ, ମତେ ସମୟ ମିଳିଯାଏ, ଆଉ ଯୋଉ ସମୟରେ ନଥାଏ ମୁଁ ଏ ଜାଗାରେ ତ କରିପାରେନି, ମୋର ଗାଁ ପିଲା ଅଛନ୍ତି ସେମାନେ ବି କରନ୍ତି, କିନ୍ତୁ ମୁଁ ଯେତେବେଳେ ପ୍ରେଜେଣ୍ଟ ରହେ ସେତେବେଳେ ବହୁତ ଭଲସେ ବୁଝେଇକି ସେମାନଙ୍କୁ କୁହେ କି ଏମିତି କରିବାର ନାହିଁ ସେମିତି କରିବାର ନାହିଁ ବୋଲି କୁହେ, ଯୋଉ ଆମେ ଅଶ୍ଳୀଳ ଗୀତ ଗୁଡାକ ଲଗେଇକି ଯାଉଛନ୍ତି ରିମେକ୍ କରିକି ସେସବୁ ବି ମୁଁ ମନା କରିକି ଏଇ ଗୀତ ଗୁଡାକ ଲଗାଉନି, ଭଜନ ଯୋଉଟା ପ୍ରକୃତରେ ହେଇଛି ସେସବୁ ଭଜନ ଲଗାଅ, ଗଲାବେଳେ ଆମେ କିଛି

0: ଖରାପ ୱାର୍ଡ ବ୍ୟବହାର କରିବାନି, ଗୋଟେ ଧ୍ୟାନରେ ଯିବା, ମନ୍ଦିର ପହଞ୍ଚିବା ପର୍ଯ୍ୟନ୍ତ ମାଇଣ୍ଡଟାକୁ ଡାଇଭର୍ଟ ହେବନି। ଯେମିତି ନିଶା ନେଲେ ଆମର ମାଇଣ୍ଡଟା ଡାଇଭର୍ଟ ହେଇଯାଏ, ତ ନିଶା ନିଅନି। ନିଶା ନେଲେ କ'ଣ ହେବ, ମାଇଣ୍ଡଟା ଡାଇଭର୍ଟ ହେଇଯିବ। ତମେ ଭଗବାନଙ୍କ ପାଖରେ ଯାଉଛ ତ ଗୋଟେ ଧ୍ୟାନରେ ଯାଅ, ଏଇଟା ଭଲ ବୋଲି ଏମିତି ବୁଝାଏ ମୁଁ ସମସ୍ତଙ୍କୁ। ମୁଁ ତ ନିଜ ଆଡ଼ୁ ପ୍ରୟାସ ଆରମ୍ଭ କରିଥିଲି ଷ୍ଟାର୍ଟିଂରେ, କିନ୍ତୁ ତାପରେ ଯେତେ ମୋର ଫ୍ରେଣ୍ଡ ସର୍କଲ ଭିତରୁ କିଛି ଜଣ ବାହାରିଲେ, ତାପରେ ବହୁତ ଜଣ କି ନାଇଁ ମୁଁ ଭଲ କାମ କରୁଛି ବୋଲି ମୋ ପଛରେ ବହୁତ ଜଣ ବାହାରିଲେ ହେଲ୍ପ କରିବାକୁ, ସେମାନେ ବି ଆସୁଛନ୍ତି। ଏବେ ମୋର ସୋମବାର ଦିନ ଗୋଟେ ଅନ୍ନଭୋଗ ଦେବାର ଅଛି ଗରଗରାଇ ମନ୍ଦିରରେ, ତ ମୋତେ ବହୁତ ଜଣ ଫୋନ୍ କରିଛନ୍ତି କି ଭାଇ ଆମେ ବି ଆସିବୁ ହେଲ୍ପ କରିବୁ, ତ ମୁଁ ସେ ସମସ୍ତଙ୍କୁ ଡାକିଛି କି ଆସ ସାଙ୍ଗ ମିଶିକି ହେଲ୍ପ କରିବା ବୋଲି। ବହୁତ ମ୍ୟାଡମ୍, ଏସବୁ ଜିନିଷରେ ଭଲ କାମକୁ କରିବା ଲୋକକୁ ଦେଖିକି କିଏ ଯଦି ଭଲ ବୋଲି କହିଦଉଛି, ତାହେଲେ ସିଏ ହିଁ ଗୋଟେ ପ୍ରକୃତ ଭଲ ମଣିଷ ହେଇପାରେ। ତ ସେଭଳିଆ ମଣିଷ ମାନଙ୍କୁ ମୁଁ ସମସ୍ତଙ୍କୁ କହିବି କି ତମ ଭିତରେ ବି ଗୋଟେ ଭଲ ମଣିଷ ଅଛି, ଆଉ ତମେ ବି ଏମିତି କିଛି କର ଯାହାଫଳରେ ଆଗାମୀ ପିଢ଼ି ୟା ତମ ପିଲା ଛୁଆ ତମଠୁ କିଛି ଶିଖିପାରିବେ। ତ ଏଇସବୁ ଜିନିଷ ମୁଁ କୁହେ। ଯଦି କିଛି ପ୍ରୋବ୍ଲେମ ହୁଏ ଗୋଟେ ଯାତ୍ରୀର, ଯଦି କିଛି ବି ଯଦି ମେଡିକାଲ ପ୍ରୋବ୍ଲେମ ହେଲା, ତାହେଲେ ଆମେ ତାକୁ ମେଡିକାଲ ନେବାର ସୁବିଧା ମଧ୍ୟ ରଖିଛୁ। ୟା ସେ ଯଦି ଚାହିଁବ କି ନାଇଁ ଆଜି ଆମେ ଏଠି ରହିଯିବା ରେଷ୍ଟ କରିବା, ତାହେଲେ ସେ ସୁବିଧା ମଧ୍ୟ ଅଛି। ସେ ଯୋଉ ପ୍ରୋବ୍ଲେମ ହେଲେ ବି ଆମେ ତାକୁ ଫେସ୍ କରିବୁ ବୋଲି ଆମେ ବାହାରିଛୁ। ସେ ଯାହା ହେଲେ ବି ଆମେ ତାର ହେଲ୍ପ କରିବୁ, ଯାହା ପ୍ରୋବ୍ଲେମ ହେଲେ ବି ଆମେ ତାକୁ ପହଞ୍ଚେଇକି ରହିବୁ। ସେ ଯଦି ମନ୍ଦିରରେ ଚାହିଁବ ମୁଁ ଚାଲିକି ଯାଇପାରିବିନି, ମୋତେ ଟିକେ ପହଞ୍ଚେଇ ଦିଅ ଗାଡ଼ିରେ, ତାହେଲେ ଆମେ ତାକୁ ଗାଡ଼ିରେ ବି ନେଇକି ଛାଡ଼ିଦେବୁ, ଏ ବ୍ୟବସ୍ଥା ବି ଅଛି। ସୋମବାରଟା ମ୍ୟାଡମ୍ ଯେତେବେଳେ ଷ୍ଟାର୍ଟ ହଉଛି ଦିନଟା, ସେ ଦିନଟା ପୁରା ରାତି ପର୍ଯ୍ୟନ୍ତ ଆମର ସେମାନଙ୍କ ସେବାରେ ଲାଗିଯାଉଛି। ତ ସେଦିନ ପୁରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମର ଯେତିକି ଗାଁ, ମୁଁ ତ ରହୁନି, ମୁଁ ତ ମନ୍ଦିରରେ ପଳାଏ, ଗାଁରେ ଯୋଉ ପିଲା ରହନ୍ତି ସେମାନେ ସେମାନଙ୍କୁ ଧ୍ୟାନ ରଖନ୍ତି, ରାସ୍ତାରେ ଯୋଉ ପିଲା ରହନ୍ତି ସେମାନେ ଧ୍ୟାନ ରଖନ୍ତି, ମନ୍ଦିରରେ ମୁଁ ସମସ୍ତଙ୍କୁ କହିବା ଅଳିଆ ଆବର୍ଜନା କରୁନାହିଁ, ଏଇଠି ଖାଅ, କଣ କରିବ କଣ ନାହିଁ, ଢାଳ ଫିଙ୍ଗ ନାହିଁ, ଏସବୁ ଜିନିଷ ମୁଁ ଧ୍ୟାନରେ ରଖେ। ପୁରା ଦିନଟା ଆମର ଏମିତି ଯାଏ। ମୋ ନିଜ ଭିତରେ ଭାବେ ମୋ ମା ବାପାଙ୍କ ଠୁ ହିଁ ମୋ ଏଇ ଜିନିଷଟା ଭିତରେ ଅଛି କି ମୁଁ ଲୋକଙ୍କର କଷ୍ଟ ଦେଖିପାରେନି, ଚାହିଁକି ମଣିଷଟା କେମିତି ଅସୁବିଧାର ସମ୍ମୁଖୀନ ନ ହଉ, ତାକୁ ମୁଁ କିଛି ସାହାଯ୍ୟ କରିପାରିବି, ଏ ଜିନିଷଟା ବୋଧେ ମୋ ଫ୍ୟାମିଲିରୁ ହିଁ ମୋ ଭିତରେ ଅଛି। ଆଉ ସାନ ବେଳୁ ଅଛି ଯେହେତୁ, ସେଥିପାଇଁ ଯେତେବେଳେ ମୋର ପାଖେ ସକ୍ଷମ ନଥିଲା, ମୋ ପାଖରେ କିଛି ଏବେ ବି ନାହିଁ, ମୁଁ ଏବେ ବି ଲୋକଙ୍କଠୁ ବି ପଇସା ମାଗିକି ଲୋକଙ୍କୁ ସାହାଯ୍ୟ କରେ ମୁଁ ସେମିତି, ତ ମୁଁ ବି ଏବେ ବି ସକ୍ଷମ ନାହିଁ ଠିକସେ, ତ ତାପରେ ବି ମୁଁ ସାହାଯ୍ୟ କରିବାକୁ ମୁଁ ପଛଘୁଞ୍ଚା ଦିଏ ନାହିଁ ଏବେ। ଏଇସବୁ କାମକୁ ଆଗକୁ ନେବାରେ ବହୁତ ସାରା ଜିନିଷ ଅଛି। ଯୋଉ ଏବେ ମୁଁ ଭିଡିଓ, ଗୋଟେ ଭିଡିଓ କଲେ ମୋ ଭିଡିଓରେ ହଜାର ଲୋକ ଦେଖିଲେ, ସେ ଭିତରୁ 500 ଲୋକ କିଛି ଶିଖିପାରୁଛନ୍ତି, ଜାଣିପାରୁଛନ୍ତି, ଭଲ କୋଉଟା ଖରାପ କୋଉଟା ସେମାନେ ଜାଣିପାରୁଛନ୍ତି। ତ ଏଇ ଜିନିଷଟା ଯଦି ମୁଁ ଆଗାମୀ ପିଢ଼ିକୁ ଯଦି ବୁଝେଇବି, ସେମାନେ ବି ଯଦି ମୋର କଥାରେ ଯଦି 50 ପିଲା ବାହାରିଲେ, ତାହେଲେ ସେମାନେ 500 ପିଲାକୁ ବୁଝେଇ ପାରିବେ। ତ ଏଇଟା ଗୋଟେ ଭଲ ଜିନିଷଟା, ଏଇଟା ଆମେ ଯଦି କଣ୍ଟିନ୍ୟୁଟି କରିବା, ତାହେଲେ ଆଗର ପିଢ଼ିମାନେ ବି ଭଲ ଜିନିଷଟା ଜାଣିପାରିବେ, ଆଉ ଏଇ ଜିନିଷଟା କରିପାରିବେ, ଆଉ ସମାଜ ପାଇଁ ଏଇଟା ବହୁତ ଭଲ ଜିନିଷ ବୋଲି ମୁଁ ଭାବେ।
1: ସମାଜରେ ଭଲ କାମ କରିବା, ସମାଜକୁ ଭଲ ଭାବରେ ଚିହ୍ନିବା, ମାନବିକତା ରକ୍ଷା କରିବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା, ଏସବୁ କାମ ପ୍ରକୃତରେ ଏକ ମହାନ କାମ।
2: ସମାଜରେ ଏମିତି ଅନେକ ଲୋକ ଅଛନ୍ତି ନିଜ ଜୀବନକୁ ଜଳାଞ୍ଜଳି ଦେଇ ଅନ୍ୟମାନଙ୍କ ପାଇଁ ସବୁବେଳେ କାର୍ଯ୍ୟରତ।
1: ସେହି ସମାଜ ସେବକମାନଙ୍କୁ ସବୁବେଳେ ପ୍ରଶଂସା କରିବା, ସାହାଯ୍ୟ କରିବା ଆଉ ସେମାନଙ୍କୁ ଭଲ ବି ପାଇବା,
2: ଏହିସବୁ ମହାନ କାମ କରି ଦେଖାଇ ପାରିଛନ୍ତି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଗ୍ରାମର ଜଣେ ସଚେତନ ନାଗରିକ ଯୁଧିଷ୍ଠିର ପଣ୍ଡା।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାରଙ୍କୁ ଅନେକ ଅନେକ ଧନ୍ୟବାଦ।

ସକାଳର ବନ ବିଭାଗ ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ଶୁଣିଲେ ଗରୁଡ଼ଗୁଡ଼ା ଗାଁ ସମ୍ପର୍କରେ କହିଲେ ସୁଚିସ୍ମିତା ମହାରଣା। ବିଶେଷ ପ୍ରସଙ୍ଗରେ ଶୁଣିଲେ ସମାଜ ପାଇଁ ସମାଜ ସେବକଙ୍କ ଭୂମିକା ସମ୍ପର୍କରେ ଯୁଧିଷ୍ଠିର ପଣ୍ଡାଙ୍କ ସହ କଥାବାର୍ତ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଓ ସଂଯୁକ୍ତା ପଟ୍ଟନାୟକ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସସ୍ମିତା ମହାନ୍ତି। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ସକାଳ 9:30 ଶୁଣିବେ ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମ। ଏଥିରେ ରହିଛି ଭଜନ ଓ କୀର୍ତ୍ତନ ଗାୟକ ଭକ୍ତ ଗୌଡ଼ଙ୍କ ସହ ସାକ୍ଷାତକାର। ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନିଲେଞ୍ଜ ଶୁଣିବେ ଦିନ 12:30। ହିନ୍ଦୀ ଭଜନ ଶୁଣିବେ ଦିନ 12:50। ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ନିଜ ସୁରକ୍ଷା ପାଇଁ ସଚେତନ ରହିବା କେମିତି, ଏ ସମ୍ପର୍କରେ ସାକ୍ଷାତକାର। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସନ୍ଧାନ କ୍ରମରେ ଶୁଣିବେ ଖେଳ ହିଁ ଜୀବନ ଏବଂ ଖେଳ ପରିକ୍ରମା। ହ୍ୟାଲୋ ଚୈତିଜନ ଶୁଣିବେ ଅପରାହ୍ନ 5:30। ସ୍ୱଚ୍ଛ ଆମ ଭାରତ ଶୁଣିବେ ରାତି 8:15। ଏଥିରେ ରହିଛି ସାକ୍ଷାତକାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସ୍ୱଚ୍ଛତା ଶିକ୍ଷାର ଆବଶ୍ୟକତା। ଗୀତ ଏବଂ ଗଜଲ ଶୁଣିବେ ରାତି 9:30। ରାତି 10:00 ଶୁଣିବେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂସ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 8:00 ବାଜିବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
3: सुनिए, क्या आपने पीएम सूर्य घर मुफ्त बिजली योजना के बारे में सुना है?
4: भारत सरकार का लक्ष्य सोलर पावर से बिजली बिल जीरो करने का भी है।
3: इससे आपका घर सूर्य घर बन जाता है, माने बिजली बिल जीरो, और अतिरिक्त बिजली पैदा हुई तो बिजली ग्रिड को बेचकर पैसे भी कमा सकते हैं। तो बैठे क्यों हो, अभी रजिस्टर करो pmsuryaghar.gov.in पर।
5: घर घर सूर्य घर।
6: क्या आप परेशानियों से घिरे हैं, मन भारी है और कोई रास्ता नजर

ସମ୍ପର୍କରେ ଏକ ସୂଚନା। ଅଗଷ୍ଟ ମାସ ବାର ତାରିଖ ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଅଗଷ୍ଟ ମାସ 11 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00 ରୁ 3:30 ପର୍ଯ୍ୟନ୍ତ।

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଇଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଲକ୍ଷ୍ମୀ ନାରାୟଣ ବେହେରା ଗାଇଛନ୍ତି ବସନ୍ତ କୁମାର ଦାସଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସସ୍ମିତା ମହାନ୍ତି ଗାଇଛନ୍ତି ବସନ୍ତ କୁମାର ଦାସଙ୍କ ଅନ୍ୟ ଏକ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ।

କାର୍ଯ୍ୟକ୍ରମର ଶେଷରେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସସ୍ମିତା ମହାନ୍ତି ଗାଇଛନ୍ତି ବସନ୍ତ କୁମାର ଦାସଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ସସ୍ମିତା ମହାନ୍ତି। ଗୀତଗୁଡ଼ିକ ଥିଲା ବସନ୍ତ କୁମାର ଦାସଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି କୁମାର ବାପି ଗାଇଛନ୍ତି ପଞ୍ଚାନନ ନାୟକଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଗଗନ ବିହାରୀ।

0: ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର ଶିଳ୍ପୀ ହେଲେ ଇରା ମହାନ୍ତି।

କାର୍ଯ୍ୟକ୍ରମର ଶେଷରେ ବାବୁଲ ସୁପ୍ରିୟ ଗାଇଛନ୍ତି ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଅଭିଜିତ ମଜୁମଦାର।

ଶୁଣିଲେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ କୁମାର ବାପି, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। ଗୀତଗୁଡ଼ିକ ଥିଲା ପଞ୍ଚାନନ ନାୟକ ଏବଂ ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଗଗନ ବିହାରୀ ଏବଂ ଅଭିଜିତ ମଜୁମଦାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଅଗଷ୍ଟ ମାସ 12 ତାରିଖ ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ। ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଅଗଷ୍ଟ ମାସ 11 ତାରିଖ ଅର୍ଥାତ୍ ଆଜି ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଜିନ୍ନା ମର୍ନା ତେରେସଙ୍ଗ ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ପୋଡ଼ୱାଲ ଗାଇଛନ୍ତି ଇବ୍ରାହିମ ଅସ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦିଲୀପ ସେନ ଏବଂ ସମୀର ସେନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସର୍ଗମ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର ଶୁଣନ୍ତୁ ଲାଲ ଦୁପଟା ମଲମଲକା ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ଅନୁରାଧା ପୌଡ଼ୱାଲ, ଉଦିତ ନାରାୟଣ ଏବଂ ସାଥୀମାନେ। ଗୀତ ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲେନ୍ଦ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ମେହବୁବା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏକ ତୁଜେ କିଲିଏ ଚଳଚ୍ଚିତ୍ରରୁ ଗୀତଟିଏ। ଏସ୍ପି ବାଲ ସୁବ୍ରମଣ୍ୟମ ଗାଇଛନ୍ତି ଆନନ୍ଦ ବକ୍ସିଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବନମଲ୍ଲିକା କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପେତିସିଲି ଗାଁର କୀର୍ତ୍ତନ ଏବଂ ଭଜନ ଗାୟକ ଭକ୍ତ ଗୌଡ଼ଙ୍କ ସହ ସାକ୍ଷାତକାର। ଉପସ୍ଥାପନା କରିଛନ୍ତି ଅପର୍ଣ୍ଣା ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଭଜନର ମଧୁର ସ୍ୱରରେ ଯେବେ ଭକ୍ତିର ଭାବ ଝଙ୍କୃତ ହୁଏ, ସେତେବେଳେ ମନ ପାଇଥାଏ ଶାନ୍ତି ଆଉ ଆତ୍ମା ପାଏ ନୂତନ ଆଲୋକ। ସେହି ଭକ୍ତି, ସେହି ସୁର ଓ ଲୋକ ସଂସ୍କୃତିର ସୁବାସକୁ ନେଇ ଆକାଶବାଣୀର ପ୍ରିୟ କାର୍ଯ୍ୟକ୍ରମ ବନମଲ୍ଲିକାକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।
1: ଜଗା କାଳିଆରେ ମଡାକ ଶୁଣିଲ।

0: କୀର୍ତ୍ତନ ଆରମ୍ଭ ହବ ରାତି 9ଟା ଯାଏ, ରାତି 9ଟା ବେଳେ ଛୁଟି ହେଲେ ଖାଇକିରି ଶୋଇପଡ଼ବାର, ସକାଳେ ପୁଣି କାମକୁ ଆରମ୍ଭ କରବା।
1: ମାନେ ଗ୍ରାମରେ କୀର୍ତ୍ତନ ଗାନ କରିବା ପାଇଁ ଗୋଟେ ଟୁଙ୍ଗି ଥିଲା, ଭାଗବତ ଟୁଙ୍ଗି ପରି,
0: ଏବେ ବି ଅଛି ମ୍ୟାଡମ।
1: ସେଇଠି ଖାଲି କୀର୍ତ୍ତନ କରନ୍ତି ନା ଆଉ କିଛି ଭାଗବତ କେମିତି କିଛି ପଢାପଢି କରନ୍ତି?
0: ହଁ, କୀର୍ତ୍ତନ କରନ୍ତି, ଭାଗବତ ବି କେବେ ଏମିତି ପୁରାଣ ପୁରାଣ ପଢ଼ୁଏ, ଯୋଉ ବଡ ସାଇଜର ଲୋକ ବସିକରି ସେମିତି ଚାଲିଛି ସେଠି।
1: ବର୍ତ୍ତମାନ ପରିବାରରେ କିଏ କିଏ ରହୁଛନ୍ତି?
0: ଆମ ପରିବାରରେ ଆମ ବାବା ଅଛନ୍ତି, ମା ଅଛନ୍ତି, ତାପରେ ଆମ ଭାଇ, ଆମ ଛୋଟ ଭାଇ ଅଛି, ଭଉଣୀ ଗୋଟେ ବାହା ହେଇ ସାରିଲେଣି, ଆହୁରି ମୋ ଭାଇ, ଭାଇ ବୋହୁ, ତାପରେ
1: ଆପଣ ବିବାହ କରୁନାହାନ୍ତି?
0: ଆଜ୍ଞା, ମୋର କନ୍ୟା ଅଛି, କିନ୍ତୁ ଭାଗ୍ୟହୀନ, ମୋ କପାଳ ବଙ୍କା, ଛୁଆ ପିଲା କିଛି ନାହିଁ ମୋର।
1: ଆଜ୍ଞା, ଆପଣ ତାକୁ କାହିଁକି ଭାଗ୍ୟହୀନ ଭାବୁଛନ୍ତି? ସାରା ସଂସାରରେ ଯେତେ ଛୋଟ ଶିଶୁ ଅଛନ୍ତି ସବୁ ଆପଣଙ୍କର ବି ସେମାନେ ସନ୍ତାନ ହେଇପାରିବେ।
0: ଆଜ୍ଞା,
1: ଭାଇଙ୍କର ତ ପୁଅ ଝିଅ ଥିବେ, ସେମାନେ ବି ତ ଆପଣଙ୍କର ସନ୍ତାନ।
0: ଆଜ୍ଞା, ଭାଇର 3ଟା ଛୁଆ, ଭାଇର ଛୁଆ ଯାକ ଆମର ଘରେ ରହିବେ ସବୁବେଳେ, ଖିଆ ପିଆ ବୁଲା ଚଲାରେ ପ୍ରତ୍ୟେକ ଟାଇମରେ ମୋ ଘରେ ରହିବେ, ଭାଇ ଅଲଗା ରହୁଛି।
1: ସେମିତି କହୁଛନ୍ତି ଯେ ଆପଣ ଭାଗ୍ୟହୀନ ବୋଲି, ଆପଣ ସେତେ ଭାଗ୍ୟବାନ ବୋଲି ଆପଣଙ୍କ ଘରେ ସବୁବେଳେ ଚହଳ ଲାଗି ରହିଛି ଶିଶୁର। ଭଗବାନ କୃଷ୍ଣ ମଧ୍ୟ ନନ୍ଦ ବାବାଙ୍କ ଘରେ ବଢିଥିଲେ, ନନ୍ଦ ବାବା ଭଗବାନ କୃଷ୍ଣଙ୍କୁ ନିଜର ସନ୍ତାନ ପରି, ସେ ତାଙ୍କର ଜନ୍ମିତ ପିତା ନଥିଲେ କିନ୍ତୁ ପିତୃତ୍ୱ ସୁଖ ମିଳିଥିଲା, ତ ଆପଣ କାହିଁ ଭାବୁଛନ୍ତି ଯେ ଆପଣ ସେଥିରୁ ବଞ୍ଚିତ ହେଇଛନ୍ତି? ସେଇ ଭାଇର ପିଲାମାନେ ହିଁ ଆପଣଙ୍କୁ ପିତୃତ୍ୱର ସୁଖ ଦେଇଛନ୍ତି।
0: ଏଇଟା ତ ସତ କଥା ଯେ ମୁଁ ଦୁଃଖ କରେ ନାହିଁ, ଭାଇର ଛୁଆ ଆସୁଛନ୍ତି ଘରେ, ସେଟା ପାଇଁ ମୋର ଦୁଃଖ ନାହିଁ ଏତେ।
1: ଯେତେବେଳେ ପରିବାର ପ୍ରତିପୋଷଣ ଆସେ, ଭାଇର ପିଲାମାନେ ବି ଆପଣଙ୍କ ପାଖକୁ ଆସନ୍ତି, ଆପଣଙ୍କ ପାଖରେ ବଢନ୍ତି, ତ ସେମାନଙ୍କର ଭବିଷ୍ୟତ ପାଇଁ, ସେମାନଙ୍କର ପାଳନ ପୋଷଣ ପାଇଁ ଆପଣଙ୍କୁ ତ ଉତ୍ତରଦାୟୀ ରହିବାକୁ ପଡୁଥିବ, ତ କଣ କରନ୍ତି ମାନେ ବୃତ୍ତି ଆଉ କଣ କରନ୍ତି ନା ଏଇ କୀର୍ତ୍ତନ ଆଉ ଇଏରେ ହିଁ ରହିଯାନ୍ତି?
0: ମୁଁ ତ ଦିନ ଅମୂଲିଆ ଲାଗିକରି କାମ କରେ, କାଠ କାମରେ ମୋର ବୃତ୍ତି, କାର୍ପେଣ୍ଟ କାମ, ଯୋଉଠି କାମ ମିଳିଲେ ଯିବି କାମ କରିବି, ସେଠୁ ଘର ଚଳାଉଛି ଆଉ।
1: ତେବେ ଘରର ଦାୟିତ୍ୱ, ତା ସହିତ ନିଶା, ଗୀତ ଓ ନିଶା, ଆପଣ ତ କହିଲେ ତାହା ସନ୍ଧ୍ୟାବେଳେ ଦିଅନ୍ତି, ଯଦି ବାହାରୁ କେବେ ଯିବାକୁ ପଡେ କଣ କରନ୍ତି?
0: କୀର୍ତ୍ତନ ପାଇଁ ବାହାରେ କେବେ ଯିବି, ମୋର ଏମିତି ବାହାର ଗାଁରେ କୀର୍ତ୍ତନ ପାର୍ଟି ବି ଅଛନ୍ତି, ସେଇଠୁ ସେମାନେ ବି ଯିବେ, ତାଙ୍କେ ସେଠୁ ଗଲେ ତାଙ୍କେ ବି ଡାକିବେ ଯିବା, ଏଠୁ ବାଜା ବି ଏବେ ଯାହା କିଛି ଶିଖିଛି ସେଇ ହିସାବରେ ବାହାରେ ବି ଶିଖାଇ ଦେଉଛି ବାହାର ପିଲାମାନଙ୍କୁ, ଯୋଉ ଗାଁରେ ପିଲା ଶିଖିବା ଇଣ୍ଟରେଷ୍ଟ ହଉଛି ସେ ଗାଁରେ ସେ ପିଲା ଗାଇବାକୁ ବି ଶିଖାଉଛି, ବାଜା ବଜାଇବାକୁ ବି ଶିଖାଇ ଦେଉଛି। ଆମର ଗୁରୁ ବାଦ୍ୟର ସଳକ ଫଳକ ବି ସବୁ ଦେଇଛନ୍ତି, ଯେ ମୃଦୁଙ୍ଗ ପ୍ରତିଷ୍ଠା ବୋଲିକରି ଗୋଟେ ମନ୍ତ୍ର ଅଛି, ତାହରେ ତିଟି କୃଷ୍ଣ ଥତ ବ୍ରହ୍ମ ରୂପିଣୀ ଦେ ଦେ ନିତ୍ୟାନନ୍ଦ ଦେବେଶ ଚାଚା ଜଗତ ପାଲକ ଟାଟା ହାଣ୍ଡି ଚକ କି କା ନା ନା ନାମ ସଂକୀର୍ତ୍ତନ ଭାଇ ଭାଇ ଶ୍ରୀ ଚୈତନ୍ୟ ମନ୍ତ୍ରଣମ ଏସା ମୃଦୁଙ୍ଗ ସୁଧତା। ଏଇଟା ଯେତେବେଳେ ମୃଦୁଙ୍ଗ ବଜାଇବାକୁ ଯିବ ସେତେବେଳେ ମୃଦୁଙ୍ଗଟା ପ୍ରତିଷ୍ଠା କରାଯାଏ, କିନ୍ତୁ ଆମର ଏଇ ଜାଗାର ଗୁରୁମାନେ ଏଇ ମନ୍ତ୍ରଟା ପଢୁନାହାନ୍ତି କି।
1: ଏଇ ମୃଦଙ୍ଗ ପ୍ରତିଷ୍ଠା ଯୋଉ କହିଲେ, ଏଇଟା କାହିଁକି ସେମିତି ପ୍ରତିଷ୍ଠା କରାଯାଏ ମୃଦଙ୍ଗକୁ?
0: ମୃଦୁଙ୍ଗଟା କେବେ ବଜାଉ କେବେ ନାହିଁ, ମୃଦୁଙ୍ଗ ବି ଗୋଟେ ଜୀବ, ସେ ବାଜୁଛି ଯେତେବେଳେ ତାର ଆବାଜ ବାହାରୁଛି ନା, ସେଟା ପାଇଁ ତାକୁ ଯେତେବେଳେ ଏଇ ପ୍ରତିଷ୍ଠା କରାଗଲେ ସେ ଶୁଦ୍ଧ ହବ, ସେଟା ପାଇଁ ତାକୁ ଏ ମନ୍ତ୍ର କହିକରି କାନ୍ଦକୁ ନେବାକୁ ପଡିବ।
1: ବହୁତ ସୁନ୍ଦର, ମାନେ ମୃଦଙ୍ଗ ଠାରେ ବି ଆପଣ ଭଗବତ ନାରାୟଣଙ୍କର ସଂସ୍ପର୍ଶ ଅନୁଭବ କରନ୍ତି, ସେଥିଲାଗି ସେଥିରେ ମଧ୍ୟ ଜୀବର ସମ୍ଭାବନା ଦେଖାଇଛନ୍ତି। ଏବେ ଗୋଟେ ଗୀତ ଶୁଣିଦେବା ଆପଣଙ୍କର ଭଜନ ଟିଏ।
0: ଯେତେବେଳେ ମୁଁ ନିଜେ ଲେଖିଛି ଗୀତଟା, କି ଗାଇପାରିବି? ଏଇଟା ମୋର ଯୋଉ ହିସାବରେ ମୋର ସନ୍ତାନ ସନ୍ତତି ନଥିବା ହିସାବରେ ଟିକେ ଦୁଃଖ ହିସାବରେ ଲେଖିଛି ଟିକେ।

0: ଏମିତି ଲେଖିଛି।
1: ବହୁତ ସୁନ୍ଦର। ଏଇଟା ଆମର ଓଡିଆରେ ଆଉ ଗୋଟିଏ ଭଜନ ଅଛି, ଗରିବ ହଟା କାନେ ବାଜିଲା, ସେଇ ସୁରରେ ଆପଣ ଏଇ ଆପଣଙ୍କ ଗୀତଟି ଲେଖିଛନ୍ତି। ବହୁତ ସୁନ୍ଦର ଭାବରେ ଲେଖିଛନ୍ତି, ଯେମିତି ଗାଇଲେ ବି ସେମିତି। ଆପଣ ତାହେଲେ ଭଜନ ଲେଖନ୍ତି, ସେଇ ଲେଖାଟା କେବେ ଠାରୁ ଆରମ୍ଭ କଲେ?
0: ଲେଖାଟା ଯେତେବେଳେ ହାରମୋନିୟମ ଶିଖିବାକୁ ଟିକେ ପାଇଲି, ସ୍କେଲ ଯାକ ପାରିଲି, ଟିକେ ବଜେଇ ପାରିଲି, ସେତେବେଳୁ ହାରମୋନିୟମରେ ସ୍କେଲ ଯେତେବେଳେ ଆସିବ ସେତେବେଳକୁ ସେ ହାରମୋନିୟମ ଗାଇ ଗାଇ ଗାଇ କରି ସ୍ୱର କୋଉ ସ୍ୱରରେ ଗାଇଲେ, କେମିତି ସ୍ୱରରେ ଗାଇଲେ ହେବ, କେମିତି ଲେଖିଲେ ହେବ, ଭାବି ଭାବି ଭାବି ଗୋଟେ ଦୁଇ ଚାରିଟା ଭଜନ ଲେଖି ଦେଇଛି, କିନ୍ତୁ କୋଉଠି ବାହାରି ନାହିଁ।
1: ମାନେ ଏବେ ଏବେ ଲେଖା ଆରମ୍ଭ କରିଛନ୍ତି?
0: ଆଜ୍ଞା।
1: ବହୁତ ସୁନ୍ଦର। ଆଉ କଣ ଭଜନ ଲେଖିଛନ୍ତି?
0: ସେଟା କୋଉଟା ଲେଖିଛି, କୋଉ ଖାତା ଭିତରେ ଅଛି, ଗୋଟେ ଦୁଇ ଚାରିଟା ଲେଖିଛି।
1: କାହା ଭଜନ ଆପଣଙ୍କୁ ବେଶୀ ଭଲ ଲାଗେ?
0: ଆଜ୍ଞା, ମତେ ତ ଭଜନଟା ମୋର ବାଣୀକଣ୍ଠ ବୋଲି କରିଥିଲେ ନିମାଇଚରଣ,
1: ବାଣୀକଣ୍ଠ ନିମାଇଚରଣ ହରିଚରଣ,
0: ଆଜ୍ଞା ତାଙ୍କରି ଗୀତ

0: ମୋ ହିସାବରେ ଟିକେ ଭଲ ଲାଗେ ଆଉ। ତାପରେ ଯୋଉଠି ଭଜନ ସମାଳୟ ଗାଇଲେ ବି ତାରି ଭଜନଟା ମତେ ଭଲ ଲାଗେ ଗାଇବା ପାଇଁ।
1: କୀର୍ତ୍ତନ ସହିତ ଆପଣ ଭଜନ ସମାରୋହ ବି ଗାଇବାକୁ ଯାଆନ୍ତି?
0: ଆଜ୍ଞା।
1: ଭଜନ ସମାରୋହରେ ଯେତେବେଳେ ପ୍ରଥମେ ଗଲେ କେମିତି ଲାଗିଥିଲା ଆପଣଙ୍କୁ?
0: ଆଜ୍ଞା, ମୁଁ ତ ସେତେବେଳକୁ କୀର୍ତ୍ତନରେ ଥିଲି ଅଲଗା, କୀର୍ତ୍ତନଟା ଅଲଗା, ଭଜନ ସମାଳୟଟା ଅଲଗା। କୀର୍ତ୍ତନଟା ତାଳମେଳ ନ ଥାଇକରି ବି ହେବ, କିନ୍ତୁ
1: ଜଣେ ଗାଉଥିବେ ଆଉ ସବୁ ପାଳିଆ ଧରୁଥିବେ,
0: ହଁ
1: ଗହଳି ଭିତରେ ହେଇଯାଏ
0: ହେଇଯାଏ, କିନ୍ତୁ ଭଜନଟା ନିଜେ ଆବାଜ ଗାଡି ଗାଇବାକୁ ପଡିବ, ବାକି ସବୁ ଶୁଣୁଥିବେ, ସେଇ ଭିତରେ ଯଦି ଲାଜ ମାଳେ ଗାଇ ହେବ ନାହିଁ।
1: ପ୍ରଥମେ ଯେତେବେଳେ ଷ୍ଟେଜରେ ଚଢିଲେ ଭଜନ ସମାରୋହରେ ଭାଗ ନେଲେ କେମିତି ଲାଗିଥିଲା ଆପଣଙ୍କୁ?
0: ଆଜ୍ଞା, ବହୁତ ଡର ଡର ଲାଗୁଥିଲା। ଯେତେବେଳେ ଗୁରୁ ମତେ ଗାଇବା ପାଇଁ କହିଲେ, ଲୋ ଚାନ୍ଦମୟୀ ଗୀତ ଗାଇଥିଲି ଆମର ଦଶମପୁର ଜଗନ୍ନାଥ ମନ୍ଦିର, ମାଉସୀ ମା ମନ୍ଦିର, ସେଇଠୁ
1: ସମୟରେ
0: ହଁ ସେଇ ସମୟରେ ଗାଇବାକୁ ଦେଇଥିଲେ, କିନ୍ତୁ ଗାଇଥିଲି, ଫାର୍ଷ୍ଟ ପ୍ରାଇଜ ଟା ପାଇଥିଲି 500 ଟଙ୍କା।
1: ତ ଆମକୁ ସେଇଥିରୁ ପଦ ଶୁଣନ୍ତୁ।
0: ସବୁ ତ ମନେ ନଥିବ, ଟିକେ ଗାଇପାରିବି।
1: ଶିଖେଇ ନିଅନ୍ତୁ।

0: ଏଇ ଗୀତଟା ଗାଇଥିଲି।
1: ବହୁତ ସୁନ୍ଦର ଠାକୁର ଭଜନ ଶୁଣୁ ଶୁଣୁ ସମୟ ବି ଆମକୁ ଇସାରା କରୁଛି ଯେ ଆମ କଥାବାର୍ତ୍ତାକୁ ଏଇଠି ରଖିବା ପାଇଁ ଆପଣଙ୍କୁ ଆମ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ଆପଣ ଆମକୁ ସମୟ ଦେଲେ, ଆପଣଙ୍କ କଥା କହିଲେ, ଆଉ ଆପଣଙ୍କର କୀର୍ତ୍ତନ, ଆପଣଙ୍କର କଣ୍ଠ ଆମକୁ ଶୁଣିବାର ସୁଯୋଗ ଦେଲେ। ଆମ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।

0: ଜଳେ ଭକତ ଡାକେ ପାଦ ପଦ୍ମକୁ ଧ୍ୟାଇ, ଭକତ ଡାକେ ପାଦ ପଦ୍ମକୁ ଧ୍ୟାଇ, ଭକତ ଡାକେ ପାଦ ପଦ୍ମକୁ ଧ୍ୟାଇ।
1: ହଁ ଶ୍ରୋତା ବନ୍ଧୁ, ଭଜନ କୀର୍ତ୍ତନ କେବଳ ଏକ ସଙ୍ଗୀତ ନୁହେଁ, ଏହା ଭକ୍ତି, ଶାନ୍ତି ଓ ମାନବିକ ମୂଲ୍ୟବୋଧର ଏକ ସୁନ୍ଦର ସେତୁ। ଆଜି ଭକ୍ତଗୌଡ଼ଙ୍କ କଥା ଓ ଭଜନ କୀର୍ତ୍ତନରୁ ଆମେ ଏହା ବେଶ ଅନୁଭବ କରୁଛେ। ତାଙ୍କର ସୁର ସାଧନା ଏଭଳି ଅନେକ ହୃଦୟରେ ଭକ୍ତିର ଦୀପ ଜାଳି ରଖୁ, ଏହି କାମନାର ସହ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।

ତେବେ ପୁଣି ଆସନ୍ତା ପର୍ବରେ ନୂଆ ଅତିଥି ଓ ନୂଆ ଅନୁଭୂତି ସହ ଆପଣଙ୍କୁ ଭେଟିଦେବାର ପ୍ରତିଶ୍ରୁତି ଦେଇ ରହୁଛୁ। ନମସ୍କାର।

0: ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦେଶୀ ବଏଜ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କେକେ ଏବଂ ବବ୍ କୁମାରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।

0: ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
1: ଏଥର ଶୁଣନ୍ତୁ ଧୂମ୍ ଥ୍ରୀ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ସିଦ୍ଧାର୍ଥ ମହାଦେବନ ଏବଂ ଶିଳ୍ପା ରାୟ। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବାଟଲା ହାଉସ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ନେହା କକ୍କର, ତୁଳସୀ କୁମାର ଏବଂ ବି ପ୍ରାକ୍। ଗୀତ ରଚନା ତନିଷ୍କ ବାଗ୍ଚି ଏବଂ ଦେବ କୋହଲି। ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଗ୍ଚି ଏବଂ ବିଶାଲ ଶେଖର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଚେନ୍ନାଇ ଏକ୍ସପ୍ରେସ୍ ଚଳଚ୍ଚିତ୍ରର ଗୀତଟିଏ। ସେମାନେ ହେଲେ ବିଶାଲ ଦଦ୍ରାନୀ ଏବଂ ହମିସ୍କା ଆୟର। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଏବଂ ଶେଖର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର, ଗୁଡ୍ ମର୍ଣ୍ଣିଂ, ହ୍ୟାଲୋ, କେମିତି ଅଛନ୍ତି? କେନ୍ତାରା ଚାଷ କି ରକମ? ଆଉ ବନେ ବନେ ଆମି ଭଲ ଅଛି, ଆପଣାର କି ଖବର ବୋଲୁନ୍? ଆଉ ମୁଁ ଭଲ ଅଛି, ନିକ ନିକ ଆଚେ ହ ହଁ ବନେ ବନେ ଅଛୁ ଦା ବା ସେମିତି କିଛି କଥାବାର୍ତ୍ତା ଭିତରେ ତ ଆମର ଗୋଟିଏ ଭାବର ଆଦାନ ପ୍ରଦାନ ହେଇଛେ, ଗୋଟିଏ ଛୋଟ ହସ ଭିତରେ ଗୋଟିଏ

ସମ୍ବୋଧନ ବାସ୍ ତାପରେ ଆପଣ ଆପଣ ଦିନଟା କେମିତି ଗୋଟେ ଗାର୍ଡେନ୍ ଗାର୍ଡେନ୍ ହେଇଯାଏ, ଗୋଟେ ସୁନ୍ଦର ମହକ, ଗୋଟେ ଖୁସବୁ ଆପଣଙ୍କର ଚାରିପଟେ ଯେମିତି ମହକେଇ ଦିଏ ଆପଣଙ୍କୁ। ଜୀବନଟା ସବୁବେଳେ ଏମିତି ହିଁ, କିଛି ଖଟା ଖଟା, କିଛି ମିଠା ମିଠା, କିଛି ଆପଣ ଆପଣ, କିଛି ପରପର ଭାବ, କିଛି ନିଜର ଆଉ କିଛି ଆଉ କାହାର, କିନ୍ତୁ ତାରି ଭିତରେ ବି ଜୀବନଟା ସେମିତି ଚାଲିଥାଏ। ଯେମିତି ଦୂରଗାମୀ ଟ୍ରେନ୍ କେବେ ବି ତାର ଦୁଇଟି ପଟ୍ରିକୁ ଅଲଗା କରେ ନାହିଁ, ଗୋଟିଏ ସମାନ୍ତରାଳ ଭାବରେ ସେ ଚାଲିଥାଏ, ସେ ଚାଲିଥାଏ। ବାସ୍ ଗୋଟିଏ ନିର୍ଦ୍ଧାରିତ ସମୟ ଭିତରେ ବା ନିର୍ଦ୍ଧାରିତ ଆପଣଙ୍କର ଲକ୍ଷ୍ୟ ସ୍ଥାନରେ ପହଞ୍ଚିଗଲେ ପୁଣି ଥରେ ଗୋଟିଏ ନୂଆ ଯାତ୍ରା, ନୂଆ ଆରମ୍ଭ, ନା କ'ଣ କହୁଛନ୍ତି? ଏମିତି କିଛି କଥା, କିଛି ଭାବକୁ ନେଇକି ଆଜିର ଆକାଶବାଣୀ ଲାଇଭ୍ରେ ମୁଁ ରଘୁନାଥ ବିଶ୍ୱାଳ ଆପଣମାନଙ୍କ ପାଖରେ। ତେବେ ଆପଣ ପଚାରୁଥିବେ ବା ଭାବୁଥିବେ ଆଜି ସ୍ପେସିଆଲ କ'ଣ? ଭାଇ ସ୍ପେସିଆଲ ସେମିତି କିଛି ନାହିଁ, ସବୁଦିନ ସବୁ ମୁହୂର୍ତ୍ତ ଖାସ ସ୍ପେସିଆଲ। ଆପଣ ଲୋକ ହିଁ ସେମିତି, ଆଉ ଆମେ ଭାଇ ଚରିତ୍ର ହିଁ ସେମିତି। ଆମେ ଚାଲନ୍ତୁ ଗୋଟେ ଖାସ କରିବା, ଯାହା ବି ହଉ, ଯାହା ବି ଶୁଣିବା, ଯାହା ବି କଥାବାର୍ତ୍ତା ହେବା, ସବୁ ଭିତରେ ଗୋଟେ ଖାସ ଆପଣ ଆପଣ ଗୋଟିଏ ନିଜର ଭାବନା ଯେମିତି କେନ୍ଦ୍ରୀଭୂତ ହେବ ତାକୁ ଆମେ ଲକ୍ଷ୍ୟ କରିବା, ନା କ'ଣ କହୁଛନ୍ତି? ତ ଭାବୁଛି ଆରମ୍ଭଟା କେଉଁଠୁ କରିବା? ଚାଲନ୍ତୁ ଗୋଟିଏ ସୁନ୍ଦର ଗୀତଟେ ଶୁଣିବା, ତାପରେ ଯାଇ ଅନେକ କିଛି କଥା।

ଜୀବନଟା ବି ଏମିତି ଏଇ ଗୀତ ଭଳିଆ ଆଜ୍ଞା, ସାରେ ଗାମା ପାଧାନୀରେ, ଆ ଭିତରେ ହିଁ ସବୁକିଛି ଅଛି, ଆରୋହ ଅବରୋହ, ତାଳ ଲୟ, ପୁଣି କେତେବେଳେ କେତେ ରାଗ, କେଉଁଟା ପ୍ରଭାତର, କେଉଁଟା ଦ୍ୱିପ୍ରହରର, କେଉଁଟା ସନ୍ଧ୍ୟାର, ଆଉ କେଉଁଟା ରାତ୍ରିର, ଏବଂ ଜୀବନ ବି ସେହି ଅନୁସାରେ ଗତିଶୀଳ। ଆମେ ବନ୍ଧାବନ୍ଧି ସେହି ସରଗମ ଭିତରେ। ଗୋଟିଏ ଜିନିଷ ଆପଣ ଲକ୍ଷ୍ୟ କରିଥିବେ, କଣ୍ଟାକ୍ଟ ଆଉ କନେକ୍ସନ୍, କଣ୍ଟାକ୍ଟ ଆଉ କନେକ୍ସନ୍ ଦୁଇଟା ଯାକ ନିହାତି ଭାବ ଅଲଗା। ଏଇ ଯେମିତି ଆପଣଙ୍କର ଫୋନ୍ ବା ମୋବାଇଲରେ ଦେଖିବେ ଆପଣ ଗୁଡ଼ାଏ କଣ୍ଟାକ୍ଟ ଅଛି, କିନ୍ତୁ ତାରି ଭିତରେ ଆପଣ କେତେ ଜଣଙ୍କ ସହ କନେକ୍ସନ୍ରେ ଅଛନ୍ତି? ଆପଣଙ୍କ ଫିଙ୍ଗର ପ୍ରିଣ୍ଟରେ ରହିଯିବ ଆଜ୍ଞା ସବୁକିଛି, ଫିଙ୍ଗର ଟିପ୍ସରେ ଆପଣ ଜାଣିଦେବେ ଯେ ଆପଣଙ୍କ ଭିତରେ କେତେ ଲୋକଙ୍କ ସହିତ ଆପଣ କନେକ୍ସନ୍ରେ ଅଛନ୍ତି। ଜୀବନର ରାସ୍ତା ଲମ୍ବା, ଆପଣଙ୍କର ଯାତ୍ରା ବି ଲମ୍ବା, ତା ଭିତରେ ଗୁଡ଼ାଏ ଲୋକ ଆପଣଙ୍କ ସଂସ୍ପର୍ଶରେ ଆସିବେ, ଆପଣ ସେମାନଙ୍କ ସହିତ କଥା ହେବେ, ଭଲ ମନ୍ଦ ଦିପଦ ପଚାରିବେ, କିଛି ଆପଣଙ୍କର ଯଦି କାର୍ଯ୍ୟ ଅଛି ସେ କାର୍ଯ୍ୟ ଭିତରେ ସେ କାର୍ଯ୍ୟର କଥା ବି ଉଠିବ, ବାସ୍ ତାପରେ ସିଏ ଅନ୍ୟ ଆଡ଼େ, ଆପଣ ଅନ୍ୟ ଆଡ଼େ। ହୁଏତ କିଛି ମୁହୂର୍ତ୍ତ ପାଇଁ ଆପଣଙ୍କୁ ଲାଗିବ ଯେ ଏ ଲୋକ ସହିତ ମୋର ଆଗକୁ କିଛି କାମ ଅଛି ବା ସମ୍ପର୍କଟିଏ ରହୁ, ତ ତାର କଣ୍ଟାକ୍ଟ ନମ୍ବରଟା ଆପଣ ସେଭ୍ କରିନେବେ ନିଜ ମୋବାଇଲରେ, ବାସ୍ ସରିଲା। କେବେ ହୁଏତ କେମିତି ମନେ ପଡ଼ିଲେ ତ କଥା ହେଲା, ନହେଲେ ନାହିଁ। କିନ୍ତୁ କନେକ୍ସନ୍ ବହୁତ କମ୍ ଲୋକଙ୍କ ସହିତ, ବାସ୍ ହାତ ଗଣତିରେ। ହୃଦୟର ଯେଉଁ ଅବଧିଟା ବହୁତ ଛୋଟ ଆଜ୍ଞା, ବହୁତ ଛୋଟ। ଆମେ ସିନା କହିଦେଉ ମୋ ହୃଦୟ ବହୁତ ବଡ଼ ବୋଲି, କିନ୍ତୁ ଯେତେ ବଡ଼ ହେଲେ ବି ଆପଣ ଅନୁମାନ କରିବେ ତା ଭିତରେ ଦେଖିବେ ଅଳ୍ପ କିଛି ଜଣ ହିଁ ସ୍ଥାନ ପାଇଛନ୍ତି। କାହିଁକିନା ଗୋଟିଏ ଚାରିକାନ୍ଥର ବେଷ୍ଟନୀ, ତାପରେ ଗୋଟିଏ ଛାତ ଘର, ଯେମିତି ଗୋଟିଏ ଛୋଟ ଗୋଟିଏ ଗୁମୁଟି ଘର ଭଳି, ତା ଭିତରେ ଖାସ୍ କିଛି ଲୋକଙ୍କୁ ଆପଣ ରଖିଥାନ୍ତି ଏବଂ ସେମାନେ ହିଁ ଆପଣଙ୍କ ହୃଦୟର ଯତ୍ନ ନିଅନ୍ତି, ଭଲରେ ମନ୍ଦରେ ସବୁଥିରେ ଆପଣଙ୍କ ସହ ଥାନ୍ତି। ଛୋଟ ଛୋଟ କଥାକୁ ନେଇ ସେମାନେ ବି ଆପଣଙ୍କ ସହିତ ସେୟାର କରନ୍ତି ଭଲମନ୍ଦ, ଏବଂ ତାହାରି ଭିତରେ ଯେଉଁ ଜୀବନର କଥା ଆପଣ ସବୁକାଳେ ହାତ ଥାପୁଡ଼ାଇ ଦିଅନ୍ତି ହୃଦୟକୁ, ସେତେବେଳେ ସେହି କିଛି ଲୋକମାନେ କହନ୍ତି, ଆରେ ଆମେ ହଁ ଆମେ ଅଛୁ ତୋ ସହିତ, ବ୍ୟସ୍ତ ହନା, ତୁ ଯେତେବେଳେ ବି ମନେ ପକାଇବୁ, ମନେ ପକାଇବା ପୂର୍ବରୁ ଆମେ ତୋ ପାଖରେ ଅଛୁ ଧଡ଼କନ ଭଳି। ତେଣୁ ସବୁବେଳେ କଣ୍ଟାକ୍ଟ ଆଉ କନେକ୍ସନ୍, ଏଇ ଦୁଇଟା ଭିତରେ ପ୍ରଭେଦ ଲକ୍ଷ୍ୟ କରନ୍ତୁ। କଣ୍ଟାକ୍ଟରେ ବହୁତ ଲୋକ ରୁହନ୍ତି ଆଜ୍ଞା, କନେକ୍ସନ୍ରେ ବହୁତ କମ୍।

ଭାବିବା ଆଗରୁ ମୁଁ ପାଖରେ ଥିବି, ଖୋଜିବା ଆଗରୁ ମୁଁ ପହଞ୍ଚିଯିବି, ଏମିତି କିଛି କନେକ୍ସନରେ ଆପଣ ଅଛନ୍ତି କି? ନିଶ୍ଚିତ ରୂପେ ଏହି ଆଶୀର୍ବାଦ, ଏହି ଆଶିଷ ଟିକକ ଆପଣଙ୍କ ପାଖରେ ଥିବ ବୋଲି ଆଶା କରୁଛି। ଦଲାଇ ଲାମା ଗୋଟିଏ ସୁନ୍ଦର କଥା କହିଥିଲେ, ହ୍ୟାପିନେସ୍ ଇଜ୍ ନଟ୍ ସମଥିଙ୍ଗ ରେଡିମେଡ୍, ଇଟ୍ କମ୍ସ ଫ୍ରମ୍ ୟୋର ଓନ୍ ଆକ୍ସନ୍ସ। ଖୁସି ଅନ୍ୟଠୁ ମିଳେନି, ଏହା ଆମର କର୍ମରୁ ହିଁ ଜନ୍ମ ନେଇଥାଏ। ସବୁ କଥାରେ ଆପଣ ଯଦି ଅସନ୍ତୁଷ୍ଟ ପ୍ରକାଶ କରିବେ ବା ନା ନା ଅବଜେକ୍ସନ୍ ଏସବୁ ଜିନିଷ ଆସୁଥିବ, ତେବେ ମନେ ରଖନ୍ତୁ ଆପଣଙ୍କୁ ଶାନ୍ତି କେବେ ବି ମିଳିବନି, ଆପଣଙ୍କ ମନଚାହି ଜିନିଷ କେବେ ବି ଆପଣଙ୍କୁ ମିଳିବନି। ଫଳତଃ ଦୁଃଖ ହିଁ ଦୁଃଖ ଭିତରେ ଆପଣଙ୍କୁ କାଳାତିପାତ କରିବାକୁ ପଡ଼ିବ।

ତେଣୁ ଛୋଟ ଛୋଟ କଟାରେ ଖୁସି ହୁଅନ୍ତୁ, କାହା ସହିତ ତୁଳନା କରନ୍ତୁନି। ତା ପାଖରେ ଏମିତି କିଛି ଅଛି, ମୋ ପାଖରେ ନାହିଁ। ଜୀବନକୁ ହସିକି ସବୁବେଳେ କଟାନ୍ତୁ, ସକାଳକୁ ଗୋଟିଏ ସୁନ୍ଦର ହସରେ ସ୍ୱାଗତ କରନ୍ତୁ।

ଏଥର ଗୋଟିଏ ସୂଚନା ରହିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଅଗଷ୍ଟ ମାସ ବାର ତାରିଖ ବୁଧବାର ଦିନ ଗୋଟିଏ କୋଡ଼ିଏରେ ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବାକୁ ଅଗଷ୍ଟ ମାସ ଏଗାର ତାରିଖ ଅର୍ଥାତ୍ ଆଜି ଅପରାହ୍ନ ତିନିଟାରୁ ତିନିଟା ବାଜି ତିରିଶ ମିନିଟ୍ ପର୍ଯ୍ୟନ୍ତ ଆମ ପାଖକୁ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ଘର ହେଲା 06854230690। ଫୋନ୍ ନମ୍ଘର ପୁଣିଥରେ କହି ରଖୁଛୁ 06854230690। ତ ନିଜ ମନପସନ୍ଦର ଗୀତ ପାଇଁ ଫୋନ୍ ମାଧ୍ୟମରେ ଅନୁରୋଧ କରନ୍ତୁ ଏବଂ ଆଗାମୀକାଲି ତାକୁ ଘର ଓ ଘରଣୀ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବେ ଶୁଣନ୍ତୁ।

ଏଇ କିଛିଦିନ ତଳେ ମୋର ଜଣେ ବନ୍ଧୁ କଥା ପ୍ରସଙ୍ଗରେ ଗୋଟିଏ କଥା କହିଲେ ଯେ ଜୀବନରେ ଗୁଡ଼ାଏ ଲୋକଙ୍କ ସଂସ୍ପର୍ଶରେ ରହିବା ଗୋଟିଏ ପ୍ରକାର ବୋକାମୀ। ମୁଁ ପଚାରିଲି, ଭାଇ ସେଇଟା କେମିତି? ପୁଣି କେମିତି ମାନେ? ବୟସର ଗୋଟିଏ ନିର୍ଦ୍ଧାରିତ ସମୟ ପରେ, ଧରାଯାଉ କୌଣସି ଯଦି ଆପଣ ଚାକିରିରେ ଅଛନ୍ତି ତାଠୁ ଅବସର ନେଇଗଲା ପରେ, କିମ୍ବା ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ବ୍ୟବସାୟ କରୁଛନ୍ତି କି ଅନ୍ୟାନ୍ୟ କିଛି କରୁଛନ୍ତି, ଗୋଟିଏ ନିର୍ଦ୍ଧାରିତ ବୟସ ପରେ ଆପଣ ଚାହିଁଲେ ଏଇଠୁ ଆପଣ ଓହରିଯିବେ, ନିଜ ପିଲାମାନଙ୍କୁ ସେ ଦାୟିତ୍ୱ ହସ୍ତାନ୍ତର କରିବେ।

କିମ୍ବା ଅବସର ଜୀବନ ପରେ ନିଜ ପିଲାମାନଙ୍କ ସହିତ ରହିବେ, କିନ୍ତୁ ସେହି ସମୟରେ ଦେଖିବ ତମ ପାଖରେ କେହି ନଥିବେ। ମୁଁ କହିଲି କେହି ନଥିବେ ମାନେ ପରିବାର ଥିବ, ନଥିବେ କେମିତି? ଆରେ ଭାଇ, ତୁ ସିନା କହିଦେଉଛୁ, ଯିଏ ଅଙ୍ଗେ ନିଭେଇଛି ସିଏ ଜାଣିଛି। ସେହି ସମୟରେ ଆମେ କେବଳ ଗୋଟିଏ ପ୍ରକାର ଚଲାବୁଲା କରୁଥିବା ଚରିତ୍ର ପାଲଟି ଯାଉ। ଯେଉଁମାନେ ଆସନ୍ତି ବାସ୍ ଗୋଟିଏ ସ୍ୱାସ୍ଥ୍ୟର କଥା ପଚାରନ୍ତି, କେମିତି ଅଛି ଦେହ, ଠିକ୍ ଅଛି ନା, ଖାଉଛୁ ନା ନାହିଁ ଠିକ୍ ସମୟରେ, ଏମିତି ଗୁଡ଼ାଏ ସହାନୁଭୂତି ମିଳେ। ସାଥିରେ କେବଳ ତମ ସ୍ତ୍ରୀ ଥିବ ବା ତମ ସ୍ୱାମୀ ଥିବ, ଯିଏକି ପ୍ରତି ମୁହୂର୍ତ୍ତରେ ତମ ଉପରେ ନଜର ରଖିଥିବ। କେଉଁ ଗୋଟିଏ ୱିକେଣ୍ଡରେ ପିଲାମାନେ ଯଦି ବାହାରେ ଅଛନ୍ତି, ସେମାନେ ଆସୁଥିବେ, ତମ ସହିତ କିଛି କଥାବାର୍ତ୍ତା କରୁଥିବେ, ତମର ଔଷଧ କଥା ପଚାରୁଥିବେ, ତମ ସହିତ ସେଲ୍ଫି ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିବେ, ପୁଣି ଥରେ ତମେ ଦୁଇଜଣ ସେମିତି ରହିଯାଉଥିବ। ଆଉ ଯଦି ଏକୁଟିଆ ହେଇ ଗଲ, ତାହେଲେ ତ ସେଇଠି ହିଁ ତମ ଜୀବନ ଆସ୍ତେ ଆସ୍ତେ ଯେମିତି ସରିଗଲା ପରି ଲାଗିବ। ମୁଁ କହିଲି ଭାଇ, ଏଇଟା ତ ଆଗାମୀ ଦିନର କଥା, ତାକୁ ନେଇ ବର୍ତ୍ତମାନ ଠାରୁ ଆମେ ଏତେ ପରିମାଣରେ ଭାଙ୍ଗିଯିବା ହୁଏତ ଠିକ୍ ହେବନି। ବନ୍ଧୁ ଜଣ କହିଲେ, ହଁ ଠିକ୍ କଥା, ସେଥିପାଇଁ ଗୋଟିଏ ନିର୍ଦ୍ଧାରିତ ବୟସ ହେବା ବେଳକୁ ଆସ୍ତେ ଆସ୍ତେ ନିଜକୁ ଏଲୋଫ ରଖିବା ଭଲ, କଷ୍ଟ ଲାଗିବନି, ଦୁଃଖ ଲାଗିବନି, କାହିଁକିନା ସବୁକିଛି ଅସ୍ଥି ମଜାଗତ ହୋଇଯାଇଥିବ। କିଏ ଆସିଲେ ବେଶୀ ଖୁସି ହେବାର ନାହିଁ, କିଏ କେବେ ନ ଆସିଲେ ବି ବେଶୀ ଦୁଃଖ କରିବାର ନାହିଁ। ବାସ୍ ଗୋଟିଏ ସୁନ୍ଦର ସକାଳକୁ ୱେଲକମ୍ କରୁଥିବା, ଗୋଟିଏ ସନ୍ଧ୍ୟାକୁ ଗୁଡ୍ ବାଏ କହୁଥିବା, ପୁଣି ଅପେକ୍ଷା କରୁଥିବା ଆଉ ଗୋଟିଏ ନୂଆ ଦିନକୁ।

ଏମିତି ଅଶାନ୍ତିରେ, ଏମିତି ଗୋଟିଏ ଦୁର୍ଭାବନା ଭିତରେ, ଗୋଟିଏ ପ୍ରକାର ଦ୍ୱନ୍ଦ୍ୱ ଭିତରେ ଅଧିକାଂଶ ସମୟରେ ରହୁ। ଆପଣ ନିଜେ ଦେଖନ୍ତୁ, ନିଜ କଥା ବି ଚିନ୍ତା କରନ୍ତୁ। ଆପଣ ବେଳେବେଳେ ଭାବୁଥିବେ କିଛି କାରଣ ନଥାଇକି ବି ଆପଣ ଉଦାସ ହୋଇଯାଉଛନ୍ତି, ଆପଣଙ୍କ ଭିତରେ ଗୋଟେ କେମିତି ଗୋଟେ ଖାଲି ଖାଲି ଜିନିଷଟେ ଲାଗୁଛି। ବାସ୍ କେଉଁଠି ଯଦି ଏଙ୍ଗେଜ୍ ଅଛନ୍ତି ତ ଇଟ୍ସ ଓକେ, ଠିକ୍ ଅଛି। କିନ୍ତୁ ଯେତେବେଳେ ଆପଣ ଗୋଟେ ଏକାନ୍ତରେ ରହୁଛନ୍ତି, ସେତେବେଳେ ଦେଖିବେ ଗୋଟେ ସୁନାପାନ, ଗୋଟେ ଖାଲି ଖାଲି ଭାବ ଆପଣଙ୍କ ଭିତରେ ରହୁଛି। କାହିଁକି ତାର ଉତ୍ତର ହୁଏତ ଏମିତି ହେଇପାରେ, ଆମକୁ ଯାହା ମିଳିଛି, ଯାହାକୁ ଆମେ କହୁ ଏଇଟା ଆମର ଭାଗ୍ୟ, ଏଇଟା ଆମର ନସିବ ବୋଲି ଯାହା କହୁ ଆମେ, ବା ତକଦିର ବୋଲି ଯାହାକୁ କହୁ, ତାଠୁ ଅଧିକା ଜିନିଷ ଆମକୁ ଦରକାର। ଏବଂ ସେଇ ଦରକାର ଜିନିଷ ସମୟର ବହୁତ ଆଗରୁ ଦରକାର। କେହି ଜଣେ କହିଥିଲେ, ବକ୍ତ ସେ ପେହେଲେ କିସ୍ମତ ସେ ଜ୍ୟାଦା, କାହାକୁ କିଛି ମିଳିନି କି ମିଳିବାର ବି ନାହିଁ। କିନ୍ତୁ ଆମେ ଦୁଃଖୀ ହେବାଟା ଥୟ, ଆମେ ଅଶାନ୍ତ ପରିବେଶ ଭିତରେ ଘାଣ୍ଟି ହେବାଟା ଥୟ।

0: ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ବିଜ୍ଞାପନ ପରେ ଆମେ ପୁଣି ଫେରିବା ଆକାଶବାଣୀ ଲାଇଭକୁ। ଜୀବନଟା ଆମେ ବେଳେବେଳେ କହୁ ବର୍ଣ୍ଣାଳୀର 7 ରଙ୍ଗରେ ସଜେଇ ହୋଇକି ରହିଛି, ଏବଂ ଯାହାର ଜୀବନରେ ରଙ୍ଗ ନାହିଁ ବା ରଙ୍ଗହୀନ ସେ ଜୀବନର ମାନେ କିଛି ନାହିଁ। ହଁ, ଏଇଟା ବି ଗୋଟେ କଥା ଏବଂ ତାକୁ ଆମେ ଗ୍ରହଣ ବି କରିବା, କିନ୍ତୁ ବେଳେବେଳେ ଗୋଟିଏ ଜିନିଷ ମନକୁ ଆସେ, ଭାଇ ବର୍ଷା ଟୋପାର ତ କୌଣସି ନିର୍ଦ୍ଦିଷ୍ଟ ରଙ୍ଗ ନାହିଁ, କିନ୍ତୁ ଏତେ ସୁନ୍ଦର ଭାବେ ଏ ଦୁନିଆକୁ ସେ କେମିତି ସଜେଇ ଦିଏ, କୋଉଠୁ ଏଇ ସୂତ୍ର ଶିଖିଥିଲା ବର୍ଷା ଟୋପା? ଆମେ ସମସ୍ତେ ସେମିତି ବର୍ଷା ବିନ୍ଦୁ ପରି ହେଇଯିବା କି?

ଅନେକ ସମୟରେ ଆମେ ଯେଉଁ କଥା କହୁ ସେ କଥାର ଓଜନ କେତେ, ତାହା କେଉଁ ଭାବରେ ଅଛି ସେ କଥା ଆମେ ଚିନ୍ତା କରୁନା, ବାସ୍ କହୁ। ଆପଣ କେତେବେଳେ ଗୋଟେ ବନ୍ଧୁ ସହିତ ବା ପରିବାର ସହିତ କଥା ହୁଅନ୍ତି, ସେତେବେଳେ ଆପଣ ଚିନ୍ତା କରିକି କଥା ହୁଅନ୍ତି କି ଯେ ମୁଁ ଏଇ ଫିଲିଙ୍ଗସ୍ରେ, ଏଇ ପଜ୍ରେ, ଏଇ ପଞ୍ଚୁଏସନ୍ରେ ମୁଁ କଥା ହେବି ବୋଲି? ନାହିଁ, ଏସବୁ ଜିନିଷ କେବଳ ନାଟକରେ ହିଁ ଶୋଭା ପାଏ, ଚଳଚ୍ଚିତ୍ରରେ ଶୋଭା ପାଏ। କିନ୍ତୁ ଆମର କହିବା ଭିତରେ ଦେଖିବେ ଆମେ ଗୋଟିଏ ଭାବନା ଭିତରେ ହିଁ କିଛି କଥା କହୁଛେ, ଗୋଟିଏ ଭାବ ଭିତରେ ବୁଡ଼ିକି ହିଁ କିଛି କଥା କହୁଛେ। ତାରି ଭିତରେ ପଜ୍ ଅଛି, ତାରି ଭିତରେ ଫୁଲ୍ଷ୍ଟପ୍ ଅଛି, ତାରି ଭିତରେ ସେମିକୋଲନ୍ ବି ଅଛି। କିନ୍ତୁ ଯେଉଁ ଲୋକଟି, ଯେଉଁ ଚରିତ୍ରଟି ଆପଣଙ୍କ ସହିତ ହୃଦୟର ସହ କଥା କୁହେ ବା ହୃଦୟରୁ କଥା ହୁଏ, ତାର ସମ୍ପର୍କ ଟିକେ ନିଆରା, ତା ପାଖରେ କୌଣସି ଭାବନା ନଥାଏ। ବାସ୍ ଆପଣଙ୍କ ଭିତରେ କେବଳ ଗୋଟିଏ ତରଙ୍ଗ ଖେଳିଯାଏ, ଗୋଟିଏ ଭାଇବ୍ ଆପଣଙ୍କ ଭିତରେ ପହଞ୍ଚିଯାଏ। ସେ କ'ଣ କହୁଛି, ରାଗରେ କହିଲେ ବି ଆପଣଙ୍କ ପାଇଁ ତାହା ଭଲ ନା ଖରାପ ଆପଣ ଅନୁଭବି ପାରୁଛନ୍ତି। ତାଠୁ ଭଳି ବଡ଼ କଥା ଆଉ କ'ଣ ଅଛି କହିଲେ? ତେଣୁ ଯାହାକୁ ବି କୁହନ୍ତୁ, ହୃଦୟର ସହ କୁହନ୍ତୁ।

ଦୁନିଆର ସବୁଠୁ ସୁନ୍ଦର ଉପହାର କ'ଣ କହିଲେ? ସମୟ। ସମୟଠୁ ବଳି ବଡ଼ ଉପହାର ଏ ଦୁନିଆର ଆଉ କିଛି ନାହିଁ। କାହିଁକିନା ଆପଣ ଯଦି କାହାକୁ ଆପଣଙ୍କ ସମୟ ଟିକା ଦେଉଛନ୍ତି, ତାହେଲେ ଆପଣଙ୍କ ଜୀବନର ସେହି ସମୟ ତାକୁ ଦେଉଛନ୍ତି ଯେଉଁ ସମୟ ଆପଣଙ୍କ ପାଖକୁ ଆଉ କେବେ ବି ଫେରିବାର ନାହିଁ। ତେଣୁ ସେହି ସମୟର ଗୁରୁତ୍ୱ, ସେହି ମୁହୂର୍ତ୍ତର ଭାବାବେଶ ନିଶ୍ଚିତ ଭାବେ ସୁନ୍ଦର ହୋଇ ରହିବ ସବୁକାଳ ପାଇଁ। ଆପଣ ଟିକେ ଅତୀତକୁ ଫେରନ୍ତୁ, ସେତେବେଳେ ଯେତେବେଳେ ଏଇ ମୋବାଇଲର ଦୁନିଆ ନଥିଲା, ଟେଲିଫୋନର ଦୁନିଆ ନଥିଲା। ଆପଣ କେଉଁ ସାଙ୍ଗ ପାଖକୁ ଯିବାର ଅଛି, ସେ ଯେତେ ଦୂର ଗାଁ ବି ହେଉ ନା କାହିଁକି, ଆପଣ ବେଝିଝକ୍ ତା ପାଖରେ ପହଞ୍ଚି ଯାଉଥିଲେ ଏବଂ ସେ ଆପଣଙ୍କୁ ସମୟ ଦେଉଥିଲା। ହସ ଖୁସିରେ ଦିନେ ଦୁଇ ଦିନ ତା ସହିତ କଟାଉଥିଲେ ବା କିଛି ସମୟ କଟାଉଥିଲେ, ପୁଣି ଫେରି ଆସୁଥିଲେ। ଯାହା ପାଖକୁ ଯିବାକୁ ପଡ଼ୁଥିଲା ତାର ଦରବାଜାକୁ ଆପଣ ନକ୍ କରିବାକୁ ପଡ଼ୁନଥିଲା, ବିନ୍ଦାସ ଆପଣ ଯାଇପାରୁଥିଲେ, କାହିଁକିନା ସମ୍ପର୍କ ସେମିତି ଥିଲା ଆଜ୍ଞା। ଏବେ ଆମେ ସମସ୍ତେ କିଛି କାରଣ ନଥାଏ ବିଜି ହୋଇଯାଇଛେ, ଆମ ପାଖରେ କାହା ପାଖରେ ସମୟ ନାହିଁ ଅନ୍ୟକୁ ସମୟ ଦେବା ପାଇଁ। କେମିତି ଗୋଟିଏ ସ୍ୱାର୍ଥପର ଭାବନା ଭିତରେ ହିଁ ଆମେ ରହିଯାଇଛେ। କିନ୍ତୁ ଏକାନ୍ତରେ ବସି ଚିନ୍ତା କରନ୍ତୁ, କେବେ ଆପଣ ସେଇ ବଞ୍ଜାରା ହୋଇଯାଇ ନାହାନ୍ତି ତ? କିଛି କାରଣ ନଥାଏ ଯିଏ ବୁଲୁଥାଏ ଯିଏ ବୁଲୁଥାଏ, କିଛି ଅର୍ଥ ନଥାଏ ବି, କେଉଁ ଗୋଟିଏ ଭାବରେ ସେ ଗୀତଟେ ଶୁଣେଇ ଦେଉଥାଏ, କିନ୍ତୁ ଆପଣଙ୍କ ହୃଦୟକୁ ସେହି ଗୀତ କୋରି ଦେଉଥାଏ।

ତେବେ ଏ ଥିଲା ଆଜିର ଏହି ଯାତ୍ରା ଆକାଶବାଣୀ ଲାଇଭ୍ରେ ଆପଣମାନଙ୍କ ସହିତ ଯିବା ଯିବା ବେଳେ ବାସ୍ ଏଇତକ ଆମେ ଆଶା କରିବୁ ବା କାମନା କରିବୁ ଆପଣମାନଙ୍କ ପାଖରୁ, ଯଦି ଆପଣ ପ୍ରକୃତରେ ଫ୍ରି ଅଛନ୍ତି, କେହି ଯଦି ଚାହୁଁଛି ଆପଣଙ୍କୁ ଆପଣଙ୍କ ସହିତ କିଛି ସମୟ କଟାଇବା ପାଇଁ ବା ଆପଣଙ୍କ ସାହାଯ୍ୟ ପାଇବା ପାଇଁ, ତାହେଲେ ସମୟ ଦିଅନ୍ତୁ। ଅକାରଣଟାରେ ବିଜି ଅଛି ବୋଲି ବାହାନା ଦେଖାନ୍ତୁ ନାହିଁ। ଜୀବନ କେତେବେଳେ ପାଣି ଫୋଟକା ପରି ମିଳେଇଯିବ ଆମେ କେହି ଜାଣୁନା ଆଜ୍ଞା। ତଥାପି ଯେତିକି ବେଳ ପର୍ଯ୍ୟନ୍ତ ପାଣି ଟୋପାଟି ଖେଳି ବୁଲୁଛି ପାଣିରେ, ବାସ୍ ସେଇତକ ହିଁ ଜୀବନ ବୋଲି ଭାବିବା, ଖୁସିରେ ରହିବା। ସମସ୍ତେ ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

କୃଷି ଖବର କୃଷି ଖବର କୃଷି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି

ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶିଳ୍ପୀ କିଶୋର କୁମାର ଏବଂ ଲତା ମଙ୍ଗେସ୍କର, ଗୁଲସନ ବାବରାଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ, ଚଳଚ୍ଚିତ୍ର କସ୍ମେ ବାଦେ।

ବ୍ଲାକ୍ମେଲ୍ ଏହି ଚଳଚ୍ଚିତ୍ରରେ ଶିଳ୍ପୀ କିଶୋର କୁମାର, ରାଜେନ୍ଦ୍ର କ୍ରିଷଙ୍କ ଗୀତ, ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦ ଜୀ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। ଉପସ୍ଥାପନାରେ ଅଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ।

0: માં આકાશવાણી જયપુર રેડિયો સ્ટેશન તા વેંજીની ઇયા આબા સોઈબાઇ તાઇ તાંગી સબુ તરીમીગ જહરા નીંજુ જલકી પેલકી આહાલ તાકી ના તોલે માનેસી મા સામમામા જહરા સામમામા
1: જહરા હરિવાણજા અડે વેંજીની તાઇ બાઈ નાનુસ ભારતી જહરા કેહમાઇ
0: અતિ મામા નીંજુ આજકાલ તો બારે કથાબાર્તા આહી નહી ચાષબાસ કથા આપે ମାର ନିଜର କଥା ଆନ ମା ନାସ୍କାଣା ଯୁ ଅଙ୍ଗନବାଡ଼ି ଦିଦିସ୍କା ମାଝିନୁ ଏବି ଏନେ ଏନେ କାମା ଖିନୁ ଏନେ ତମି କାମା ଇ ବିଷୟରେ ମାର ନିଜ ଜଲ୍କି ପେଲ୍କି ଆନ
1: ଜଲ୍କି ପେଲ୍କି ଆନ ଇ ଅଙ୍ଗନବାଡ଼ି କଥା ଇ ଦେହାରେକା ନିହିତି କଥା ଏନ୍ତାକି ମା କକାର ପଦା ତାମ୍ବ ଏନିକି ନିହି ଆନରେ ଓଡ଼େ ନିହିକି ଉଣାବାଡ଼ା ଯଦି ମାର ନିହିକି ଯତ୍ନ କି ନାଇଁ ନିହିକି ସେବା ସୁତରା କି ନାଇଁ ଇଚ୍ଛାରେ କାଜରା ହାଁ ଏବାର ଦିନକା କାଜା ମାନସି ହାଁ ଅଡ଼ୁଇନାରେ ଅଡ଼େ ମା ଲୋକତ ପାଇଁ ସ୍କେଗାରେ ସେବା କିନାରେ ଅଡ଼େ ସାତା କଥା ଅଙ୍ଗନବାଡ଼ି କେନ୍ଦ୍ର ଇଚ୍ଛି ସାରେ ମାର ତ ପୁଞ୍ଜା ନା ଏଦି ବା ଏଦି ରଣ୍ଡି କକାର ପଦା ତିଆରି କିନି ରଣ୍ଡିର କଳକାରଖାନା ସମାନ ଏଦି ଏଦା ପାଇଁ ତାଇବାଇ ମା କକାର ପଦା ଆଣି ମାର ଏନିକି

0: ନେହିକି ପାଣ୍ଡି ନାଇଁ, ନେହିକି ସଫା ସୁତୁରା କିନରେ, ନେହିକି ନିୟୁ ମିତ ନାଇଁ, ଏୟୁ ମିତ ନାଇଁ, ତାର କିଣନାଏ ଗୋଟେ ନେହି ନେହି ସଫା ସୁତୁରା ତେ ସାର୍ଟ ପ୍ୟାଣ୍ଟ ତୁରୁଇ କାହାନା ପାଣ୍ଡି ସାରା ହାରେ କାତାମ ଗେସ୍କେ ପୂର୍ତ୍ତି ହନେ, ନିହିସ୍କେ ହନେ, ଗୋଟେ ପାଟ ଜାପାଲିସ୍କେ ମନ ହନେ, ଗୋଟେ ଅଙ୍ଗନବାଡ଼ି ତ ହାଜାଲିସ୍କେ ଏବାରେ ମନ କିନରେ
1: ସାତ କଥା ମାମା। ନେ ଅଙ୍ଗନବାଡ଼ି ତା ଯେଉଁ ସୁବିଧା ମାନେ ବହୁତ ଗୁଡ଼ାଏ ସୁବିଧା ମାନେ ଥଲି ଯେମିତି ସୁବିଧା ମାଚେ ତାନିଖା ଅଡ଼େ ନେ ପୁନି ପୁନି ଜିନିଷ ପୁନି ପୁନି ପ୍ରୋଗ୍ରାମ ପୁନି ପୁନି କାଦି ଇଲେକ୍ ସବୁ ହିପ୍ କିଆ ହେଇନେ।

0: ମେଡିକାଲ ବ୍ୟବସ୍ଥା ସ୍କେ ମାନେ ଏ ଦିନ ହାଜସମା ଇଏ ଆବା ରହିବା ନା କକାର ପଦା ଆଣିନି ହିଁ କି ଏବାର ହିଁ ଯତ୍ନ ଖାତା ଚାଲିଛି କେ ସୁବିଧା ମାନେ
1: ସତା କଥା ନିନୁ ବ୍ୟସ୍ତି ସମାନା ନିନୁ ବ୍ୟସ୍ତି ସମାନା କକାର ପଦା ଇଚ୍ଛାକା ତାଙ୍କ ସୁବିଧା ମେଡ଼ା ହିନେ ଅଡ଼େ ସରକାର ହିହିମ୍ନରେ ଅଡ଼େ ଇଲେତି ସୁବିଧା ପିସାନା ମାର ଯଦି ପାଣ୍ଡା ଇଚ୍ଛାରେ ଇଆ ବା ତିର ରଣ୍ଡି ଏଦି ରଣ୍ଡି ଏନା କି ଇଚ୍ଛାରେ ହିରେ ମନ ହିଲା ସମାନା ଏ ଦାମ ପାଇ ତାଇ ବାଇ ଇ ଦୁନିଆ ବାଦଲାତେ ଏ ଲୋକସ୍କେ ବାଦଲାତେରେ ଏ ଗୋଟେ ମାର ସ୍କେ ବାଦଲା ନାଇ ମାନେ ଗୋଟେ ମା କକାର ପଦା ଏନିକି ନିହି ମାଣସି ଆଣରେ ନିହି ଆଣରେ ଇଞ୍ଜି ମାର ଅଙ୍ଗନବାଡ଼ିତା ଇସ୍ତିସାରେ ଏମ୍ବା ଡୋଇସାରେ ନିହି ନିହିକି ଚିଞ୍ଜାଲି ହି ହା ହା ଗୋଟେ ପାଟା ଜାଫାଲିସ୍କେ ଗେତୁ ତଲେ ଏନ୍ଦୁ ତଲେ ପାଚୁ ତଲେ ହେଲେ ବାରେ ଜାଫିମ୍ନୁ ମା ଅଙ୍ଗନବାଡ଼ି ଦିଦିସ୍କା ଏଦା ପାଇଁ ଯେ ତାଇ ଭାଇ ଅଙ୍ଗନବାଡ଼ି ରଣ୍ଡି ଇସ୍କୁଲ ମାନେ ଇଚ୍ଛାରେ ନିହି କାତା ଗୋଟେ ମା କକାର ପଦା ପାଇଁ ମା ଲୋକତ ପାଇଁ ଏଦି ରଣ୍ଡି ଗାଡ଼ୁ ଉପକାର ବାହିମ୍ନେ ଗୋଟେ ଅଙ୍ଗନବାଡ଼ି ତା ଇଚ୍ଛା ସୁବିଧା ମଞ୍ଜାନେ ଏମ୍ବା କକାର ପଦା ହଞ୍ଚି ସାରେ ତାମ୍ବୁ ପାଟାସ୍କେ ଜାପିନ୍ରେ ବୁଦ୍ଧି ଜ୍ଞାନସ୍କେ ପୁନେରେ ଅଡ଼େ ତାମି ଆଙ୍ଗାଉଡ଼ିସ୍କେ ହୃଷ୍ଟପୃଷ୍ଟ ଆନେ ବାର ଜିନିଷକେ ପୁନେରେ ଏଦା ତାକି ନିଜର ଅଙ୍ଗନବାଡ଼ି ଦିଦିମାନେ ହାରକା ପୁଞ୍ଜାଲ ତାକି ଯେ ହିଁ ଏ ଦିଦି ତାଣ୍ଟି ମାର ବେନ
2: ଦିଦି ନମସ୍କାର
3: ସାର୍ ନମସ୍କାର
2: ପରିଚୟ ଗାଡ଼ି ହେଇଆ ଦିଦି
3: ହଁ ନାନୁ ତଳକୁ ମାଣ୍ଡି ଯିବି କାଲିପଦର ଅଙ୍ଗନବାଡ଼ି ମାଏ
2: ଅଙ୍ଗନବାଡ଼ି ମାଝି
3: ହଁ
2: ଆଉ ଅଙ୍ଗନବାଡ଼ି ତା ଏନେ କାମ ହେନେ ଦିଦି
3: ରହିଆ ବାଣ୍ଡି ସଞ୍ଚାର ଆତେ ଏମିତି ଦିନଟି କକାଶ କି ପଦା ଯାର ନା ଆନି ହଜାର ଦିନ ଏବେ ତାକି କାମ କିଏ ନ
2: କାମ କିଏ ଯେ ଆଚ୍ଛା ଏଇ କକାର ପଦା ଆଣି ଏନେ ନେ ସୁବିଧା ମଜା ଆଣିମି ପଞ୍ଚାୟତ ଇଚ୍ଛାର ମି ଅଙ୍ଗନବାଡ଼ି କେନ୍ଦ୍ର ସାର୍
3: ପୁଷ୍ଟିକର ଖାଦ୍ୟ ଇଞ୍ଜିନେରେ ଏଦା ହିଁ କିଆ ହେଇନେ ଗୁଣ୍ଡା ଆକାର ତଲେ କି ଗୁଡ଼ୁଆ ଏଇ ଗର୍ଭବତୀ ପ୍ରସୂତି ଆଏସ୍ କାକେ ଅଡ଼େ ଛଅ ମାସଟି ଏ ତିନି ବର୍ଷ କକାର ପଦା ଆଙ୍କି ଅଡ଼େ ତିନି ବର୍ଷ ଆହାଛି ସାରେ ତିନି ବର୍ଷ ଆହାଛି ହିଁ ଏ କକାର ପଦା ଆଙ୍କି ପ୍ରି ସ୍କୁଲ ତା ଇଞ୍ଜିନ୍ ଜଏନ୍ କି ନମି ପ୍ରି ସ୍କୁଲ ତା ତ ଆର୍ ଦିନ ହିସାବ ତଲେ ଚିଞ୍ଜାଲି କିଆ ହେଇନେ ସୋମବାର ଦିନ ଆହିନେ ଡାଲମା ଭାତ ପନିପରିବା ପକାଉ କି ହାଁ ହାଁ ଓଡ଼େ ମଙ୍ଗଳବାର ଦିନ ସିଝା ଅଣ୍ଡା ଡାଲି ସିଝା ଅଣ୍ଡା ଭାତ ଆଉ ବୁଧବାର ଦିନ ଦିନ ତରକାରୀ ଅଣ୍ଡା ତରକାରୀ ଭାତ ଆଉ ଗୁରୁବାର ଦିନ ସିଝା ଅଣ୍ଡା ଭାତ ଆଉ ଶୁକ୍ରବାର ଦିନ ସିଝା ତରକାରୀ ଆଉ ଭାତ ଶନିବାର ଦିନ ସିଝା ଅଣ୍ଡା ଆଉ ଭାତ
2: ଅଡେ ଇଚ୍ଛା ତ ହିପ କ୍ୟା ହେନ ଅଡେ ନାହିଁ ଜର ବିସ୍କୁଟ କି ର
3: ଲା ଏ ମର୍ଣ୍ଣିଂ ସ୍ନାକ୍ସ ଇନ ହିପ କ୍ୟା ହେନ ଏ ସୋମବାର ଦିନ ଚୁଡ଼ା ଲଡ଼ୁ ଅଡେ ମଙ୍ଗଳବାର ଦିନ ବାଦାମ ରାଶି ଲଡ଼ୁ ଅଡେ ଗୁରୁବାର ଦିନ ଗଜାମୁଗ ଅଡେ ଶୁକ୍ରୀ ଦିନ ଶୁକ୍ରୀ ଦିନ ଫଳ ଫଳମୂଳ ହିପ୍କା ହେଇନେ ଅଡ଼େ ଶନିବାର ଦିନ ମାଣ୍ଡିଆ
2: ମିଲେଟ ମିଶନ ଆଚ୍ଛା ମିଲେଟ ମିଲେଟ ହିପ୍କା ହେଇନି କଥା ଆତେ ତିନି କଥା ତ ବ୍ୟସ୍ତ ଅଛି ଦିଦି ଆତେ ପାଟ ଜାପିନ କଥା ଏ କକର ପଦା ମିଲା ଡଲା ମାଣ୍ଡର କ୍ୟା ତ ଏଛେ ବର୍ଷାଟେ ଏଛେ ବର୍ଷାଟେ ଜାପିନ ରେ
3: ତିନି ବର୍ଷାଟେ ଛଅ ବର୍ଷା ପେ ଏ ଅର୍ଥଲେ ମାଙ୍ଗୁ ବାରେ ଗୀତ ମାଧ୍ୟମ ତଲେ କକର ପଦା ଆଣି ବୁଝୋ କି ନାଇ ଖେଳ ମାଧ୍ୟମ ତଲେ ଏନିକି କକର ପଦା ରଙ୍ଗ ଚିହ୍ନ ଆନେରି ତମେ ସୂକ୍ଷ୍ମ ମାଂସ ପେଶୀ ଏନିକି ଗଠନ ଆନେ ଏ ବିଷୟ ତଲେ କକର ପଦା ଆଣିଥିଲେ କାହିଁ ନମେ ଗୋଟେ କାହିଁକି ନମେ ଖେଳନା ଖେଳନା ଏନା ମାଟି ତଲେ ଆପେ କି ଏନି ଜିନିଷ ଇଲେ କି ଚା କପିଆ ଫୁକି ଏନା ଇଲେ କି ୱେଷ୍ଟ ଜିନିଷକା ବାହାରେ କୁତ୍କି ଆନା ଆଜିକେ କକର ପଦା ଜାଫି ନମେ କି ଏଟା ଏନିକି ତିଆରି କି ନାଇ କମ୍ ଦାମ ତଲେ
2: କକର ପଦା ଆଣିଥାଏ କାହୁ ତଲେସ୍କେ ଜାଫିନ ଜରି ଆମଟା ପାଚୁ ତଲେସ୍କେ ଯେତେ ତଲେସ୍କେ ହାଏ ଇଲେ ଜାପା ସାର ତ ଉଣା ଉଣା କକର ପଦା ତ ଏବାରି ବାହରି କାହୁ ଜାପା ସାର କିଏ ନିଦା
3: କି ଆଗ୍ରହ ଆୟଲ ତା କି

0: ଏମିତି ଜିନିଷ ହଁ ହଁ କୁକର ପୋଦା ଆଗ୍ରହ ହିଁ ନେରି ଏବାର ଚିନ୍ତାଧାରା ହିସାବ କଲେ ମା ବୟ ହେରେଜ କି ହଁ କୁକର ପୋଦା ଆଣେ ମା ଅନୁଷ୍ଠାନ ତ ହଟା ହଁ ବାରଟା ପେ ଇଟା ହଁ ଏବାର କଲେ ମାମୁଁ ପୁରା କ୍ଲୋଜ୍ ହଁ ଏନି ଗିଳ ନମି ମାମୁଁ ମା ବିଷୟ ଏନା ଏନା ଗାଇଡ଼ଲାଇନ ମାନେ ଏଇ ହିସାବ କଲେ ଏବାର ହିଁ ଚଳୁ କି ହିଁ ନମି
1: ଏମାଟା ମୁଁ ଯାହା ଏଇଟାର କି ଉଣା ଉଣା ମାନେ ରେ ଜିରୋ ଟେ ତିନି ବର୍ଷ ଭିତରେ ଆଚ୍ଛା ଏବାର କି କିଛି ଶିକ୍ଷା ଆହିଲେ କି ଆହିଲେ ଅଙ୍ଗନବାଡ଼ିତା
0: ଅଙ୍ଗନବାଡ଼ିତା ଅଛି ତମେ ଯେହେତୁ ଏବାର ଉଣା ମାନେ ରେ ଏଦାନ୍ତ କି ତାଲି ତାଲି ତାନ ଜିତି ଏ ଶିକ୍ଷା ହିଁ ନମେ କକର ପୋଦାଣି ଏନିକି ସ୍ୱଚ୍ଛତା ଇଟିନେରି ଉଣା କକର ପୋଦାଣି ଏନିକି ତିସାଲି ହିନ ଇଜ ଏନିକି ମା ଏରିଆ ତାଇନେ ଯଦି ଖାଦ୍ୟ ମେଡ଼ା ହିଁ ନେ ଖାଦ୍ୟ ତି ଏନିକି ପରିଷ୍କାର ପରିଚ୍ଛନ୍ନ ତଲେ ତିନୁ ଟାଇମିଂ ଏନିକି ହିଁ କକର ପୋଦାଣି ଆଗକୁ ବଢ଼ୋ କିନୁ ଏ ବିଷୟ ତଲେ ଶିକ୍ଷା
1: ହିଁ ଯଦି ଅଙ୍ଗନବାଡ଼ି କର୍ମୀ ହିସାବରେ ମାଞ୍ଜାଞ୍ଜି ତ ଏନା କିଛି ନାଇଁ ଭିତରେ ତ ମେସାଞ୍ଜି ସେ ନାଇଁତି ୟା ବା କକର ପଦା ଇବି ସବୁ ଆଚ୍ଛା ଇଏ ଯୋଉ ଅଙ୍ଗନବାଡ଼ି ତା ମାଞ୍ଜାହା ଏନେ ନେହି ଯୋଉ ହଚି ଜାନେ କି ଏନେ ଯୋଉ ହଚି
0: ଲୋକ ସେବା କିଆଲ ତ ବହୁତ ନେହି ଯିଉ ମାଙ୍ଗ ଏମିନ କାମ ହେବ କି ହାନେ ଇଚି ମାଙ୍ଗ ବହୁତ ଆଗ୍ରହ କି ନାଇଁ ତି ଲୋକ ଉଣେ ଏନିକି ସଚେତନ କି ନ କି ଆଗକୁ ଅନ ଏନିକି ମା ଦ୍ୱାରା ଏବାର ଏନି ଉପକାର ବେଟାନେରି ସରକାର ମାଧ୍ୟମ ତାଣେ ଏନା ଗୁଞ୍ଜା ଲାଡ଼ିନେରେ ଏ ଉପରେ ଆୱାରନେସ୍ କି ନାଇଁ କି ଏମା ଦି କର୍ତ୍ତବ୍ୟ ଅଡ଼ିକି ହିଁ ନମିଜ କିଏ କିଆଲି ବହୁତ ଇଚ୍ଛା ର ସମାଜସେବୀ ହଁ ହଁ ସ୍ୱେଚ୍ଛାସେବୀ ହିସାବରେ
1: ଲୋକ ପାଇଁ କାମ କିଆଲି ଆତେ ମା କକର ପଦା ହେ ଆତେ ନାଇଁ ତମାନାରେ କି ଅଙ୍ଗନବାଡ଼ି କେନ୍ଦ୍ର ତମାନାରେ ମା ରେ କିଆ ହେ ହଁ ଏ ବର୍ଷ ମା କକର ନୋଟିସ କେ ମା ଲୋକ ହେ
0: ମା ବେନିଫିସରି ଏନି କି ବେନିଫିଟ ଆନେ ରେ ଏ
1: ହଁ ତା ବେନି କି ବେଟା ଆନେ ରେ ଏମାଟ ମନ୍ଦା ଆନେ ରେ ଏଡେ ତ ଇଚ୍ଛା କଥା ଆରେ କାନି କଥା ଗୋଟେ ପୁନି କଥା ଗୋଟେ ଅଙ୍ଗନବାଡ଼ି କେନ୍ଦ୍ର କଥା ବ୍ୟସ୍ତ ଦିଦି ଆରେ କା ନିଜେ ଧନ୍ୟବାଦ ଜହରା
2: ଇ ଦିଦି ତାଣ୍ଟି ତ ମାର ବେଚାଏ ନେ ରାହା ସାରଦା ତାକି ପାଚରଣାଳୀ ମାର ବେନ

ଶିଳ୍ପୀ ଥିଲେ ଶାନ୍ତା ସକ୍ସେନା। ଗୀତ ରଚନା କରିଥିଲେ ମୀରାବାଇ। ମଧ୍ୟସ୍ଥତା ଡ୍ରାଇଭ୍ 2।

0: ଆଣ୍ଡ ଜିରୋ ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ବାଳକୃଷ୍ଣ ଦାସ। ଶିଳ୍ପୀ ଗାଇଛନ୍ତି ତୁଲସୀ ଦାସଙ୍କ ରଚନା।

ଖବର ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା

0: କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ଏଥର କୁନାଲ ବର୍ମାଙ୍କ ରଚନା, ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ଅମୀ ମିଶ୍ରା।

0: ପ୍ରଚାର କଲୁ କେତୋଟି ହିନ୍ଦୀ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ଅଳେଇଚ ଚାଷ ସମ୍ପର୍କରେ। ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଫସଲ ଚାଷ ହୋଇପାରୁଛି। ଉତ୍ତମ ଜଳବାୟୁ, ଠିକ୍ ରୂପରେ ମାଟି ଏହି ଚାଷ ପାଇଁ ଉପଯୋଗୀ। ଆମ ଅଞ୍ଚଳରେ ଅଳେଇଚକୁ ଗୁଜୁରାତି ବୋଲିକରି କୁହନ୍ତି। ଅଳେଇଚ ଏକ ଡେଙ୍ଗା ବହୁ ବର୍ଷୀୟ ଉଦ୍ଭିଦ ଅଟେ। ଏହାର ମାଟି ତଳେ ବଢ଼ୁଥିବା କନ୍ଦା ଏବଂ ସିଧାସଳଖ ତା ଉପରକୁ ବାହାରୁଥିବା ଅନେକ ପତୁରିଆ କାଣ୍ଡରେ ଏ ଅଳେଇଚ ବାହାରିଥାଏ। କନ୍ଦାଗୁଡ଼ିକ କାଠୁଆ ମାଟି ସହିତ ସମାନ ଭାବରେ ବଢ଼ିଥାଏ। ସେଥିରୁ ବାହାରୁଥିବା ଚେରଗୁଡ଼ିକ ମାଟିର ଉପର ସ୍ତରରେ ବିସ୍ତାର ଲାଭ କରିଥାନ୍ତି। 1500-5000 ମିଲିମିଟର ବର୍ଷକୁ ବର୍ଷା ହେଉଥିବା ଅଞ୍ଚଳ, ତା ସହିତ 10-35 ଡିଗ୍ରୀ ସେଲସିୟସ ତାପମାତ୍ରା ଅନୁଭବ ହେଉଥିବା ଅଞ୍ଚଳରେ ଏହି ଚାଷ ଭଲ ଭାବେ ହୋଇଥାଏ, ଯାହାକି ଆମ ଅଞ୍ଚଳ ଏଥିପାଇଁ ଠିକ୍ ରହୁଛି। ପରୀକ୍ଷାରୁ ଜଣାପଡ଼ିଛି ଯେ 2000 ମିଲିମିଟରରୁ କମ୍ ବର୍ଷା ହେଉଥିବା ଅଞ୍ଚଳରେ ଅଳେଇଚ ହେକ୍ଟର ପ୍ରତି 100 କିଲୋଗ୍ରାମରୁ ଅଧିକ ହୋଇଥାଏ। ଉଚ୍ଚା ଅଞ୍ଚଳରେ ଏହା ବଢ଼ିବାକୁ ଅଧିକ ସମୟ ନିଏ। ଏହା ଅଧିକ ବଢ଼ିବା ପାଇଁ ଉଷ୍ମ ଓ ଆଦ୍ର ଘଞ୍ଚ ଟିକେ ଛାଇଥିବା ଜଙ୍ଗଲ ଜାତୀୟ ବୃକ୍ଷ ଲାଗିଥିବା ସ୍ଥାନରେ ସବୁଠାରୁ ଭଲ ଭାବେ ବଢ଼ିଥାଏ। ଏହା ପବନ ଏବଂ ମରୁଡ଼ି ସହିପାରୁନଥିବାରୁ ଶୁଖିଲା ଏବଂ ଅଧିକ ବାୟୁ ପ୍ରବାହିତ ହେଉଥିବା ଅଞ୍ଚଳରେ ଏହା ବଢ଼ିପାରେ ନାହିଁ। ସାଧାରଣତଃ ଜଙ୍ଗଲ, ଦୋରସା ମାଟି ଏବଂ 5-6.5 ଅମ୍ଳତା ଥିବା ମାଟିରେ ଭଲ ବଢ଼ିଥାଏ। ଅଳେଇଚ ଉଭୟ ମଞ୍ଜି ଏବଂ ପୁଆ ଦ୍ୱାରା ତା'ର ବଂଶ ବିସ୍ତାର କରିଥାଏ। ତେବେ ଉନ୍ନତ କିସମର ଗୁଣବତ୍ତା ରକ୍ଷା କରିବା ପାଇଁ ହେଲେ ବ୍ୟବସାୟିକ କ୍ଷେତ୍ରରେ ପୁଆ ଦ୍ୱାରା ଏବେ ଅଧିକ ପରିମାଣରେ ଚାଷ କରାଯାଉଛି। ହେକ୍ଟର ପ୍ରତି 1700-5000 ପର୍ଯ୍ୟନ୍ତ ଚାରା ଲଗାଯାଇପାରୁଛି। ସେଥିରୁ ଭଲ ଅମଳ ହେବ, ତାହା ମଧ୍ୟ ଠିକ୍ ଦୂରତାରେ ଲଗାଯାଏ। ଗୋଟିଏ ହେକ୍ଟର ପାଇଁ 1 କେଜି ମଞ୍ଜିର ଆବଶ୍ୟକତା ପଡ଼ିଥାଏ। 5 ବର୍ଷରୁ ଉର୍ଦ୍ଧ୍ୱ ସମୟ ଫଳୁଥିବା ଅଳିଚ ଗଛରୁ ପୁରା ପାକଳ ହୋଇଥିବା ଅବସ୍ଥାରେ ଅଳିଚ ବାହାର କରାଯାଏ। ତାପରେ ତାକୁ ପାଣିରେ 12 ଘଣ୍ଟା ପର୍ଯ୍ୟନ୍ତ ଭିଜେଇବାକୁ ପଡ଼ିଥାଏ। ତାପରେ ସେଥିରୁ ମଞ୍ଜି ବାହାର କରିବାକୁ ପଡ଼େ। ଏହି ମଞ୍ଜିକୁ ଥଣ୍ଡା ପାଣିରେ 4 ଘଣ୍ଟା ରଖି ତା ଉପରେ ଲାଗିଥିବା ଚୋପାକୁ ଛଡ଼ାଇ ଦିଆଯାଏ। ଏହାପରେ ପାଉଁଶରେ ଗୋଳେଇ ତାକୁ ଛାଇରେ 2-3 ଦିନ ଶୁଖାଇବାକୁ ପଡ଼ିଥାଏ। ତାପରେ ତାକୁ ବିହନ ରୂପେ ଆମେ ବ୍ୟବହାର କରିପାରିବା। ମଞ୍ଜିକୁ ଗଜା କରିବା ପାଇଁ ଛାଇ ବା ଗଡ଼ାଣିଆ ଜାଗାରେ 1 ମିଟର ଓଷାର, 6 ମିଟର ଲମ୍ବର, 30 ସେଣ୍ଟିମିଟର ଉଚ୍ଚତାର ତଳିପଟି ସବୁ ତିଆରି କରିବାକୁ ପଡ଼ିବ। ସେଥିରେ ଖତ ଦେଇ ଧାଡ଼ିରେ ମଞ୍ଜି ବୁଣିକରି ମାଟି ଘୋଡ଼େଇ ଦେବାକୁ ପଡ଼େ। ଏହି ତଳି ଘରକୁ ଛାଉଣି କରିବାକୁ ପଡ଼ିବ, ଯେମିତିକି ଖରା ବା ବର୍ଷା ପଡ଼ିବ ନାହିଁ। 30-45 ଦିନରେ ମଞ୍ଜିରୁ ଗଜା ବାହାରିବା ଆରମ୍ଭ ହୋଇଥାଏ। ତଳି 6 ମାସର ହୋଇଗଲେ ଏହାକୁ ଅନ୍ୟ ଏକ ତଳି ଘରରେ 25 ସେଣ୍ଟିମିଟର ବ୍ୟବଧାନରେ ଲଗାଯାଇଥାଏ। ସାଧାରଣତଃ ଘଞ୍ଚ ଜଙ୍ଗଲ କଥା କୁହାଯାଉଛି, ବା ଆମ ଅଞ୍ଚଳରେ କଫି ଚାଷ ଯେଉଁମାନେ କରୁଛନ୍ତି ସେହି ଅଞ୍ଚଳରେ ମଧ୍ୟ ବା ସେହି ଚାଷ ଜମିରେ ଏହି ଚାଷ ଭଲ ରୂପେ କରିହେବ। ନିଶ୍ଚିତ ରୂପରେ ପ୍ରତ୍ୟେକ ଚାଷରେ ରୋଗପୋକ ଏକ ମୁଖ୍ୟ ସମସ୍ୟା, ତେବେ ଏଥିରେ ମଧ୍ୟ ଅନେକ ରୋଗପୋକ ଲାଗୁଥିବାର ନଜିର ରହିଛି। ଅଳେଇଚରେ ଲାଗୁଥିବା ମୁଖ୍ୟ ରୋଗ ଓ ପୋକ ମଧ୍ୟରେ ରହିଛି ବୁଦାସଡ଼ା, ଝାଉଁଳା ରୋଗ, ତା ସହିତ ଚିତ୍ରା ରୋଗ, ପତ୍ର ଦାଗ ରୋଗ, ଚେରଗଣ୍ଠି ସୂତ୍ରଜୀବ, ଜଉପୋକ, ଧଳାମାଛି, ଥ୍ରିପ୍ସ, ସମ୍ବାଳୁଆ ପୋକ, କାଣ୍ଡବିନ୍ଧା ପୋକ, ଏସବୁ ବିଭିନ୍ନ ପ୍ରକାର ରହିଛି ଯେଉଁ ସମସ୍ୟା ଏହି ଚାଷରେ ଆସିଥାଏ। ସେଥିପାଇଁ ଆମକୁ ସବୁବେଳେ ଯତ୍ନବାନ ସହିତ ସମୟ ଅନୁସାରେ ଏଥିରେ ନଜର ରଖି ରୋଗ ପୋକ ଦମନ ପାଇଁ ଔଷଧ ସିଞ୍ଚନ କରିବାର ବ୍ୟବସ୍ଥା କରିବାକୁ ପଡ଼ିବ।
0: ଏଥିଲା ଚାଷବାସ କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 1:20 PM। ପ୍ରଚାର କରୁଛୁ

0: ବିନ୍ଦୁ ବିନ୍ଦୁ ଜଳରେ ଗଢ଼ା ହୁଏ ସାଗର, ଟଙ୍କାଏ ଟଙ୍କାଏ ସଞ୍ଚୟରେ ଭବିଷ୍ୟତ ହୁଏ ଉଜ୍ଜଳ।
1: ଝଡ଼ ଆସୁ କି ଦୁଃସମୟ, ଭୟ ନ ଥାଏ ମନେ, ସଞ୍ଚୟ ଥିଲେ ସାହସ ଥାଏ ପ୍ରତିଟି କ୍ଷଣେ କ୍ଷଣେ।
0: ନମସ୍କାର ଶ୍ରୋତା ଭଉଣୀ, ଆଜିର ଘର ଓ ଘରଣୀ କାର୍ଯ୍ୟକ୍ରମର ଅଗଣାକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଡକ୍ଟର ଶୋଭାଗିନୀ ନନ୍ଦ, ମୋ ସହ ଅଛନ୍ତି
1: ମୁଁ ଗୀତାଞ୍ଜଳି ପାତ୍ର। ମୋର ମଧ୍ୟ ଆପଣ ସମସ୍ତଙ୍କୁ ନମସ୍କାର।
0: ସଞ୍ଚୟ କେବଳ ଟଙ୍କା ଜମା କରିବା ନୁହେଁ, ବରଂ ଏହା ଆମ ଭବିଷ୍ୟତକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବାର ଏକ ମାଧ୍ୟମ। ଆଜିର ଛୋଟ ଛୋଟ ସଞ୍ଚୟ ଆସନ୍ତାକାଲିର ବଡ଼ ଆବଶ୍ୟକତା ପୂରଣ କରିପାରେ।
1: ହଠାତ୍ ମାଡ଼ି ଆସୁଥିବା ରୋଗ, ଶିକ୍ଷା, ଘର ନିର୍ମାଣ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତିରେ ସଞ୍ଚୟ ଆମର ସବୁଠାରୁ ବଡ଼ ସହାୟକ ହୋଇଥାଏ।
0: ହଁ ଭଉଣୀ, ବର୍ତ୍ତମାନର ଦ୍ରୁତଗତିଶୀଳ ଜୀବନରେ ଆୟ ଯେତେ ଜରୁରୀ, ତାହାଠାରୁ ଅଧିକ ଜରୁରୀ ହେଉଛି ସେହି ଆୟର ସଠିକ୍ ପରିଚାଳନା।
1: ଆମେ ଯଦି ଆମର ଆବଶ୍ୟକତା ଏବଂ ଇଚ୍ଛା ମଧ୍ୟରେ ପାର୍ଥକ୍ୟ ବୁଝି ସଚେତନ ଭାବରେ ଖର୍ଚ୍ଚ କରିବା, ତେବେ ସଞ୍ଚୟ କରିବା ସହଜ ହୋଇଯିବ।
0: ହଁ, ସଞ୍ଚୟର ଅଭ୍ୟାସ ଛୋଟ ବେଳଠୁ ଗଢ଼ି ଉଠିବା ଉଚିତ। ଛାତ୍ରଛାତ୍ରୀମାନେ ନିଜର ପକେଟ୍ ମନିରୁ ଅଳ୍ପ ଅଳ୍ପ କରି ସଞ୍ଚୟ କଲେ ଭବିଷ୍ୟତରେ ସେମାନେ ଆର୍ଥିକ ଭାବେ ସଚେତନ ଓ ଦାୟିତ୍ୱବାନ ନାଗରିକ ହୋଇପାରିବେ।
1: ବିପଦ କାଳରେ ସଞ୍ଚୟ ଆମର ସବୁଠାରୁ ବଡ଼ ବନ୍ଧୁ ହୋଇ ସାହାଯ୍ୟ କରେ। କିନ୍ତୁ ଏଇଠି ସଞ୍ଚୟ କହିଲେ ଆମେ ଯେ କେବଳ ଟଙ୍କା ପଇସାକୁ ବୁଝିବା ନାହିଁ, ବରଂ ସମୟ, ଜଳ ଏବଂ ଶକ୍ତିର ସଞ୍ଚୟ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
0: ହଁ, ଆଜିର ସମୟରେ ଅନାବଶ୍ୟକ ଖର୍ଚ୍ଚକୁ କମାଇ ଭବିଷ୍ୟତ ପାଇଁ ଗଚ୍ଛିତ ରଖିବା ହିଁ ପ୍ରକୃତ ସଞ୍ଚୟ। ସଞ୍ଚୟ ହେଉଛି ଏକ ସୁରକ୍ଷିତ ଓ ସମୃଦ୍ଧ ଭବିଷ୍ୟତର ଚାବିକାଠି।
1: ତେଣୁ ଆମେ ସମସ୍ତେ ଆଜିଠାରୁ ଅନାବଶ୍ୟକ ବ୍ୟୟ ବନ୍ଦ କରି ସଞ୍ଚୟ କରିବାର ଦୃଢ଼ ସଂକଳ୍ପ ନେବା ଆବଶ୍ୟକ।

0: ତେବେ ଶ୍ରୋତା ଭଉଣୀ, ନିଜ ସୁରକ୍ଷା ପାଇଁ ସଚେତନ ରହିବା କେମିତି? ଆଜିର ଦୁନିଆରେ ନାରୀ ସବୁବେଳେ ସମସ୍ତଙ୍କ ଆଖିରେ ଅବଳା ଦୁର୍ବଳା ଦେଖାଦେ, ସେଥିପାଇଁ ଆଜିର ସ୍ଲୋଗାନ ରହିଛି ନିଜ ସୁରକ୍ଷା ପାଇଁ ସଚେତନ ରହିବା କେମିତି। ଆଜିର ପରିବର୍ତ୍ତିତ ତଥା ଦ୍ରୁତଗାମୀ ଯୁଗରେ ନିଜ ସୁରକ୍ଷା ପାଇଁ ସଚେତନ ରହିବା କେବଳ ଏକ ବାକ୍ୟ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷାର ମୂଳ ମନ୍ତ୍ର।
1: ସୁରକ୍ଷା କେବଳ ଆଇନ କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ଆମର ନିଜସ୍ୱ ସାବଧାନତା ଉପରେ ନିର୍ଭର କରେ। ଆଜିର ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ନିଜର ବ୍ୟାଙ୍କ ତଥ୍ୟ, ଓଟିପି, ପାସୱାର୍ଡ କାହା ସହ ସେୟାର ନ କରିବା ଏବଂ ଅପରିଚିତ ଲିଙ୍କରୁ ଦୂରେଇ ରହିବା ଆମକୁ ସାଇବର ଠକେଇରୁ ରକ୍ଷା କରିଥାଏ।
0: ଏହା ବ୍ୟତୀତ ବ୍ୟକ୍ତିଗତ ଓ ଶାରୀରିକ ସୁରକ୍ଷା ପାଇଁ ବିଶେଷ କରି ମହିଳା ଓ ଛାତ୍ରଛାତ୍ରୀମାନେ ମୌଳିକ ଆତ୍ମରକ୍ଷା କୌଶଳ ଶିଖିବା ସହିତ ସରକାରୀ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବରଗୁଡ଼ିକ ବିଷୟରେ ଅବଗତ ରହିବା ଜରୁରୀ।
1: ସମାଜରେ ଘଟୁଥିବା କୌଣସି ବି ସନ୍ଦେହଜନକ କାର୍ଯ୍ୟକଳାପ ପ୍ରତି ଆଖି ବୁଜି ନ ଦେଇ ତୁରନ୍ତ ସଚେତନ ହେବା ଏବଂ ଆଖପାଖର ପରିବେଶକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେବେ ଶ୍ରୋତା ଭଉଣୀ, ନିଜ ସୁରକ୍ଷା ପାଇଁ ସଚେତନ ରହିବା କେମିତି, ଏ ସମ୍ପର୍କରେ ଅଧିକ ଜାଣିବା ଚାଲନ୍ତୁ ଏହି ସାକ୍ଷାତକାର ମାଧ୍ୟମରେ।

0: ନମସ୍କାର ମ୍ୟାଡାମ,
1: ନମସ୍କାର ଆଜ୍ଞା,
0: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୁଁ ହେଉଛି ଡକ୍ଟର ଆରତୀ ମହାନ୍ତି। ମୁଁ ଏଠି କ୍ରିମିନାଲ ପ୍ରାକ୍ଟିସ କରେ, ଡିଷ୍ଟ୍ରିକ୍ଟ କୋର୍ଟରେ କରେ, ଭର୍ଚୁଆଲ ମୋଡ୍ରେ ଯେଉଁ ହାଇକୋର୍ଟ ଚାଲିଛି ସେଠି ବି ମୁଁ ପ୍ରାକ୍ଟିସ କରେ। ଆଜ୍ଞା
0: ତାହେଲେ ଆଜିର ଆମର ଆଲୋଚନାର ବିଷୟବସ୍ତୁ ରହିଛି ନିଜ ସୁରକ୍ଷା ପାଇଁ ସଚେତନ ରହିବା କେମିତି। ତ ଏଠି ପ୍ରଥମେ କୁହନ୍ତୁ, ନିଜ ସୁରକ୍ଷା ପାଇଁ ସଚେତନ ରହିବା କାହିଁକି ଏତେ ଜରୁରୀ?
1: ଯେତେବେଳେ ଦେଶ ସ୍ୱାଧୀନ ହେଲା, ଆମର କନଷ୍ଟିଟ୍ୟୁସନ ଅଫ ଇଣ୍ଡିଆ ଆମର ଯେତେବେଳେ ଇଣ୍ଟ୍ରୋଡକ୍ସନ ହେଲା, ହେଲା ପରେ କନଷ୍ଟିଟ୍ୟୁସନ ଅଫ ଇଣ୍ଡିଆ ଆମର ଗ୍ୟାରେଣ୍ଟି ଦେଲା ସେଠି କୌଣସି ପ୍ରକାର ଭେଦଭାବ ରହିବନି ଗୋଟେ ନାରୀ ପାଇଁ ଗୋଟେ ପୁରୁଷ ପାଇଁ। କିନ୍ତୁ ପ୍ରଶ୍ନ ଆପଣଙ୍କର ସେୟା ନଥିଲା, ମୋ ଉତ୍ତର ଏୟା ଥିଲା। କାରଣ ହଉଛି, ଯୋଉଠି ଭେଦଭାବ ରହିବନି ବୋଲି ହେଇଥିଲା ଆଇନ ତିଆରି, ସେଠି କିନ୍ତୁ ସେ ଜିନିଷକୁ ଆଇନକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ କିଛି ପୁରୁଷ ପଛଘୁଞ୍ଚା ଦେଲେ ଗୋଟେ ନାରୀକୁ ସମାନ ଅଧିକାର କାହିଁକି ଦିଆଯିବ ବୋଲି କହିକି ସେମାନେ ସେ ଅଧିକାରରୁ ବଞ୍ଚିତ କରିବା ବିଭିନ୍ନ ଉପାୟରେ ସେମାନଙ୍କୁ ଘରୋଇ କ୍ଷେତ୍ରରେ ସେମାନଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦବା ଆରମ୍ଭ କଲେ।
0: ଆଜିକାଲିର ସମୟରେ ଜଣେ ବ୍ୟକ୍ତି ନିଜକୁ କିପରି ସୁରକ୍ଷିତ ରଖିପାରିବ ବୋଲି ଆପଣ ଭାବନ୍ତି?
1: ଜଣେ ବିବାହିତା ମହିଳା, ଆମ 2005ରେ ଆମ ଡୋମେଷ୍ଟିକ ଭାଇଲେନ୍ସ ପ୍ରୋଟେକ୍ସନ ଅଫ ଓମେନ୍ ଫ୍ରମ ଡୋମେଷ୍ଟିକ ଭାଇଲେନ୍ସ 2005ରେ ଆମର ଇଣ୍ଟ୍ରୋଡକ୍ସନ ହେଇଥିଲା, ଯୋଉଥିପାଇଁ ଦେଖିଲେ ଗୋଟେ ଘରୋଇ ସ୍ତ୍ରୀ ଲୋକ, ଯିଏ ଅନପଢ଼ ହଉ କି ଏଜୁକେଟେଡ ହଉ, ସବୁ ପ୍ରକାର ମହିଳା ଘର ଚାରିକାନ୍ଥ ଭିତରେ ବି ନିର୍ଯାତିତା ହେଲେ, ନିର୍ଯାତନା ବି ହଉଛନ୍ତି, ଆଜି ପର୍ଯ୍ୟନ୍ତ ବି ହଉଛନ୍ତି। ଏଇଟା ଆମେ କହିବାନି ଯେ ଲ୍ୟାକ୍ ଅଫ୍ ନଲେଜ ବୋଲି କହିବାନି, ଟେଣ୍ଡେନ୍ସି ହଉଛି ଗୋଟେ ପୁଅ ମାନଙ୍କର ଗୋଟେ ଅଣ୍ଡରଷ୍ଟାଣ୍ଡିଂ, ଗୋଟେ ପୁଅଟେ ସମଝୋତା କରିବାର ଅଛି କି ଗୋଟେ ଝିଅଟେ ସମଝୋତା, କୋଉଠି ପୁଅର ଭୁଲ ରହେ ତ କୋଉଠି ଝିଅର ଭୁଲ ରହେ, କିନ୍ତୁ ସବୁ ଜାଗାରେ ଝିଅର ଭୁଲ ନଥାଏ। ଏକ୍ସାମ୍ପଲ ଦେଖୁଛି, ଗୋଟେ ପୁଅଟେ ଝିଅକୁ ଚରିତ୍ରକୁ ନେଇକି ସନ୍ଦେହ କରିବ, କିନ୍ତୁ ସେ ଜାଗାରେ ସେ କହିବ ଯେ ମୋର ଏଟା ମହିଳା ସାଙ୍ଗ, ଯଦି ତାର କୌଣସି ମହିଳା ପୁରୁଷ ସାଙ୍ଗ ସାଙ୍ଗେ ସେ ଯଦି କଥା ହେଲେ ସେଇଟା ହଉଛି ୱାନ୍ ଟାଇପ୍ ଅଫ ଟର୍ଚର, ଡାଉରୀ ଟର୍ଚର, ତାକୁ ସେକ୍ସୁଆଲି ଏବ୍ୟୁଜ୍ କରିବାଟା ସେଟା ବି ଗୋଟେ ଟର୍ଚର। ଗୋଟେ ଶାଶୁ ଶ୍ୱଶୁର ଘରେ ଅଛି, ନଣନ୍ଦ ଠୁ ଆରମ୍ଭ କରିକି ଦିଅର ପର୍ଯ୍ୟନ୍ତ ସମସ୍ତେ ତାକୁ ନିର୍ଯାତନା ଦଉଛନ୍ତି, ଯୌତୁକ ପାଇଁ ହଉ ଆଉ କି ଆଉ କିଛି ବାବଦରେ ବି ହଉ। ଅଲଗା ମହିଳାମାନେ ଚାକିରି କରୁଛନ୍ତି, ସେମାନେ ଘରକୁ ଏତିକି କମେଇକି ଆଣୁଛନ୍ତି, ତୁ କାଇଁ ବସି ବସି ଖାଉଛୁ, କଥାରେ ଅଛି ଗୋଟେ ମାର ଛୁଟି କେବେ ନଥାଏ, ସେ ନନ୍ଷ୍ଟପ୍ କାମ କରି ଚାଲେ, ରବିବାର ଦିନ ଯିଏ ଯୋଉଠି

0: ଯୋଉ ସେକ୍ଟରରେ କାମ କରୁଛନ୍ତି ପ୍ରତ୍ୟେକ ଦିନ ଛୁଟି ସେମାନେ ପାଆନ୍ତି, କିନ୍ତୁ ଗୋଟେ ମାଆର ଛୁଟି ନଥାଏ ଏମିତି କେବେ ଶୁଣିଛନ୍ତି? ମା କାମ କରିବାରୁ ସେ ଛୁଟି ନେଇକି ବସିଛି, ଆମେ ପୁରା ରବିବାର ଦିନ ସ୍ପେଶିଆଲ ଖାଇବା ପାଇଁ ବୋଲି ମାଙ୍କୁ ଆମେ ଅର୍ଡର
1: ହଁ
0: କରୁଛୁ, ଆମ ପାଇଁ ଏସବୁ ଜିନିଷ କରିବେ, କିନ୍ତୁ ଗୋଟେ ମହିଳା କେବେ ଛୁଟି ନଥାଏ। ତା ସତ୍ତ୍ୱେ ଏତେ ପ୍ରକାର କର୍ତ୍ତବ୍ୟ ପ୍ରତିପାଦିତ କଲା ପରେ ବି ଚାରି କାନ୍ଥ ଭିତରେ କେତେବେଳେ ତ ସେ ହୁଏତ ବାପାଙ୍କ ଭଲ ପଡିଲେ ଠିକ ଅଛି, ସବୁ ବାପାଙ୍କ ସମାନ ନୁହନ୍ତି, କେତେବେଳେ ଘର ପ୍ରପର୍ଟି ପାଇଁ ବିବାଦ ଲାଗେ ଆମ ସିଭିଲ ରାଇଟ ପାଇଁ, କେତେବେଳେ ତାର ଚାରି କାନ୍ଥ ଭିତରେ ଗୋଟେ ହଜବେଣ୍ଡ ଦ୍ୱାରା ଟର୍ଚର ହେଲା କି ଗୋଟେ ଶାଶୁ ଶ୍ୱଶୁର ଇନଲସ୍ ଏମାନଙ୍କ ଦ୍ୱାରା ବି କେତେବେଳେ ଟର୍ଚର ହେଲା। ସେଇଥିପାଇଁ ଡୋମେଷ୍ଟିକ ଭାଓଲେନ୍ସ ଆମର ହେଲା, ଯଦି ଗୋଟେ ନାରୀଟେ ନିର୍ଯାତିତ ହେଉଛି ତାହେଲେ ଆମେ ଫାଇଲ କରିପାରିବା। ଫାଇଲ କଲା ପରେ ମାସେ ଭିତରେ ପ୍ରୋଟେକ୍ସନ ଅଫିସରଙ୍କ ପାଖରେ ଆମକୁ ଫାଇଲ କରିବା ପାଇଁ ପଡିବ, ମାସେ ଭିତରେ ତାର ଜଜମେଣ୍ଟ ବି ହବ, ଯୋଉ ପ୍ରପର୍ଟିରେ ସେମାନେ ରହୁଥିବେ ତା ସେୟାଟା ସେ ଚାହିଁଲେ ସେୟାଟା ନେଇକି ରହିପାରିବ। ପ୍ରତ୍ୟେକ ଦିନର ଭରଣ ପୋଷଣ ଯୋଉ ହଜବେଣ୍ଡଙ୍କ ଦ୍ୱାରା ସେ ନିର୍ଯାତିତ ହେଇଥିବେ ସିଏ ଭରଣ ପୋଷଣ କରିବାକୁ ବାଧ୍ୟ ହେବେ।
1: ସୋସିଆଲ ମିଡିଆ ଆଉ ଅନଲାଇନ ଠକେଇ କିମ୍ବା ଯୋଉ ଡିଜିଟାଲ ଦୁନିଆ ଏବେ ଚାଲିଛି, ସେଥିରୁ ସେ ନିଜକୁ କିପରି ସୁରକ୍ଷା ଦେଇପାରିବ?
0: ଆମର ଏଇସବୁ ଜିନିଷକୁ ଆମେ କହିବା ହ୍ୱାଇଟ କଲର କ୍ରାଇମ। କ୍ରାଇମ ଥିଲା, ବ୍ଲାକ କଲର ଥିଲା ଆମେ ଜାଣିଛେ, କିନ୍ତୁ ହ୍ୱାଇଟ କଲର କ୍ରାଇମ ସୋସିଆଲ ମିଡିଆରେ ମୁଁ କହୁଛି ଗୋଟେ ଡିଜିଟାଲାଇଜେସନ ଯୋଉ ହେଲାଣି ତାର ଭଲ ପ୍ରଭାବ ଅଛି, ଖରାପ ପ୍ରଭାବ ବି ଅଛି। ମୁଁ କହିଦଉଛି ଏକ୍ସାମ୍ପଲ ଦେଖି, ଫୋନ ପେ କରିବା ଆଗରୁ ମୋର ଆଡଭାଇସ ଏଇଟା, ସଜେସନ ଏଇଟା ସବୁ ମହିଳାଙ୍କୁ, ମେଲ ଆଇଡି କାହା ସାଙ୍ଗେ ସେୟାର କରନ୍ତୁନି। ପ୍ରତ୍ୟେକ ରାଇଟ ଟୁ ପ୍ରାଇଭେସି ଯୋଉ ଜିନିଷ ଅଛି ସେସବୁ ଜିନିଷକୁ ସେମାନେ ମେଣ୍ଟେନ କରନ୍ତୁ। ଡିଜିଟାଲ ବି ସୋସିଆଲ ମିଡିଆ ଗୋଟେ ଇନଷ୍ଟାଗ୍ରାମରେ ଫଟୋ ସବୁ ଖରାପ ଖରାପ ଫଟୋ ସବୁ
1: ହଁ
0: ଝିଅମାନଙ୍କର ବି ବେଳେବେଳେ ଅପଲୋଡ ହେଇଯାଉଛି, ତା ଏଗନେଷ୍ଟ ବି ସେମାନେ ସ୍ୱର ଉତ୍ତୋଳନ କରିପାରିବେ। କୋରାପୁଟରେ ସାଇବର କ୍ରାଇମର ଅଫିସ ଅଛି, ସେ ସାଇବର ପୋଲିସ ଷ୍ଟେସନରେ ଯାଇକି ଆମେ ଏଫଆଇଆର କରିପାରିବା। ସେମାନେ ଆମ ମୋବାଇଲକୁ କୋଉ ମୋବାଇଲରୁ ଆସିଛି ଟ୍ରାକିଂ କରିବେ, ମେଲ ଆଇଡି, ସପୋଜ ଗୋଟେ ଫେକ୍ ଆଇଡି ବି ଅଛି, କୋଉଠୁ ଆସିଥିଲା କେମିତି ଆସିଥିଲା ସାଇବର କ୍ରାଇମ ଇନଭେଷ୍ଟିଗେସନ କରିକି କଲ୍ପିଟ ପର୍ଯ୍ୟନ୍ତ କନକ୍ଲୁଜନରେ ପହଞ୍ଚି ପାରିବେ।
1: ଆଉ ଗୋଟେ ପ୍ରଶ୍ନ ମ୍ୟାଡମ,
0: ଆଜ୍ଞା,
1: ରାସ୍ତାରେ କିମ୍ବା ଯୋଉ ନିର୍ଜନ ସ୍ଥାନରେ ଗଲାବେଳେ ଆମେ ନିଜକୁ କିପରି ସୁରକ୍ଷିତ ରଖିପାରିବା, କିମ୍ବା ଜଣେ ଝିଅ ରାତିରେ ଯଦି ନିର୍ଜନ ସ୍ଥାନରେ ଏକା ଥାଏ କିମ୍ବା କୌଣସି କାମରୁ ଫେରିବା ବେଳେ ବିଳମ୍ବ ହୁଏ, ତେବେ ଦେଖାଯାଏ ସେ ବହୁତ ସମୟରେ ବିଭିନ୍ନ ପ୍ରକାରର ହିଂସାର ଶିକାର ହୁଏ, ଏଭଳି ପରିସ୍ଥିତିରେ ସେ କିଭଳି ଭାବରେ ନିଜକୁ ରକ୍ଷା କରିପାରିବ ବା ସୁରକ୍ଷିତ ରଖିପାରିବ?
0: ପ୍ରଥମତଃ 112 ନମ୍ବର ଆମର ଯୋଉଟା ଲୋକାଲ ପୋଲିସ ଷ୍ଟେସନ ର, ଏଇଟା ହଉଛି PCR ଭ୍ୟାନ ନମ୍ବର, ଡୋର ଷ୍ଟେପ ରେ 112 ନମ୍ବର କୁ ଆମେ ଫୋନ କରିବା, ଡୋର ଷ୍ଟେପ ରେ ପୋଲିସ ଆସି ପହଞ୍ଚିବ। ଆଉ ଆମର ଟ୍ରାକିଂ କୁ ଆମେ ଯୋଉ ଆଇଡି ରୁ ଫୋନ କରୁଛେ କି ଯୋଉ ମୋବାଇଲ ରୁ ଫୋନ କରୁଛେ ଆମକୁ ସେ ଟ୍ରାକିଂ କରିକି ଲୋକେସନ ବି ଆମେ ଯଦି ସେୟାର କରିପାରୁଛେ ଦେନ୍ ସେ ଲୋକେସନ ରେ ଆସିକି ପୋଲିସ ଆସିକି ପହଞ୍ଚିବ ଆଉ ସୁରକ୍ଷା ସାଙ୍ଗେ ସାଙ୍ଗେ ଦବ।
1: କର୍ମକ୍ଷେତ୍ରରେ, ବିଦ୍ୟାଳୟରେ କିମ୍ବା କଲେଜ ମାନଙ୍କରେ ମଧ୍ୟ ବିଭିନ୍ନ ପ୍ରକାରର
0: ଆଜ୍ଞା,
1: ହିଂସାତ୍ମକ କାର୍ଯ୍ୟ ହେଉଛି, ତ ଏହିଭଳି ସ୍ଥାନ ମାନଙ୍କରେ ଆମେ କିଭଳି ଭାବେ ସଚେତନ ରହିବା?
0: ସେଇଥିପାଇଁ ଆମର 2013 ମସିହାରେ ଗୋଟେ ପୋଷ୍ଟ ଆକ୍ଟ ଆମର ଇଣ୍ଟ୍ରୋଡକ୍ସନ ହେଲା, ଯୋଉଥିରେ କି ସେକ୍ସୁଆଲ ହାରାସମେଣ୍ଟ ଓମେନ୍ ଇନ୍ ୱାର୍କ ପ୍ଲେସ ଯୋଉଟା ହେଲା ଆମର ପୋଷ୍ଟ ଆକ୍ଟ ହେଲା, ସେମାନଙ୍କ ପ୍ରୋଟେକ୍ସନ ପାଇଁ ହେଲା ପ୍ରତ୍ୟେକ ଅଫିସ ପବ୍ଲିକ ସେକ୍ଟର ହଉ କି ଗଭର୍ଣ୍ଣମେଣ୍ଟ ସେକ୍ଟର ହଉ ଯାହା ବି ହଉ, ସେମାନଙ୍କର ଗୋଟେ ICC କମିଟି ତିଆରି ହେଲା, ଗୋଟେ ନୋଡାଲ ଅଫିସରଙ୍କୁ ବି ଗୋଟେ ଆପଏଣ୍ଟମେଣ୍ଟ କରାଗଲା। ଯଦି ଅଫିସିଆଲି କିଛି ଗୋଟେ ସେକ୍ସୁଆଲ ହାରାସମେଣ୍ଟ ହେଲା ଗୋଟେ ୱାର୍କ ପ୍ଲେସ ରେ, ସିଏ ସେ ତାଙ୍କର ସେ ପ୍ରୋଟେକ୍ସନ ପାଇଁ କହିକି ସେ ଅଫିସରେ କମ୍ପ୍ଲେନ କରିବ, ସେ ଯୋଉ ଅଫିସରଙ୍କ ପାଖରେ କମ୍ପ୍ଲେନ କରିବ, ତାଙ୍କର ଗୋଟେ ଟିମ୍ ସେମାନେ ଗଠନ କରିବେ, ତାପରେ ସେମାନଙ୍କୁ ଯିଏ ସୋ କଲ୍ ଆକ୍ୟୁଜ୍ ଥିବ ତାକୁ ଡାକିବେ, ପ୍ଲସ ଏଇ ଭିକ୍ଟିମ୍ କୁ ଡାକିବେ, ଡାକିକି ସେମାନଙ୍କ ଭିତରେ ସାମ୍ନାସାମ୍ନି କରିକି ପଚାରିବେ, ଏନକ୍ୱାରି କରିବେ, ସେମାନେ ଏନକ୍ୱାରି କୋଉ ୱେରେ କରିବେ ସେଟାକୁ ଗୁପ୍ତ ରଖାଯିବ, ଗୋଟେ ଭିକ୍ଟିମ୍ ର ନାଁ ବି ବାହାରେ ଡିସ୍କ୍ଲୋଜ୍ କରାଯିବନି। ସେ ଉପାୟରେ ବି ଗୋଟେ ICC କମିଟି ପ୍ରତ୍ୟେକ ଅନୁଷ୍ଠାନରେ ରହିବାଟା ଜରୁରୀ। ଯେତେବେଳେ ବାଇଲସ୍ ତିଆରି ହେଉଛି ବର୍ତ୍ତମାନ ପ୍ରତ୍ୟେକ ଅଫିସ ରେ ସେଟା ମାଣ୍ଡାଟୋରି ହେଇଛି ଯେ ଗୋଟେ ICC କମିଟି ତିଆରି ହବ ଯୋଉଠି କି ସ୍ପେଶିଆଲି ଓମେନ ମାନଙ୍କୁ ପ୍ରୋଟେକ୍ସନ ଦବା ପାଇଁ ୱାର୍କ ପ୍ଲେସ।
1: ଆଚ୍ଛା, ବିଦ୍ୟାଳୟ ଆଉ କଲେଜ ମାନଙ୍କରେ ମଧ୍ୟ ଏଇଟା ଲାଗୁ ହଉଛି କି?
0: ଆଜ୍ଞା, ବିଦ୍ୟାଳୟରେ ବି ଏଟା ଲାଗୁ ହେଇଛି ପ୍ରତ୍ୟେକ ଜାଗାରେ ଏକ୍ସେପ୍ଟ କୋର୍ଟ, ଜୁଡିସିଆଲ କୋର୍ଟ ଛାଡିଲେ ପ୍ରତ୍ୟେକ ଜାଗାରେ ଏଟା ଲାଗୁ ହବ, ଇଭେନ କଲେଜ ରେ ବି କହୁଛି, ସ୍କୁଲ ରେ ବି କହୁଛି, ପ୍ରତ୍ୟେକ ଜାଗାରେ।
1: ଜଣେ ଯଦି ଘରେ ଏକୁଟିଆ ଅଛି, ତେବେ ଏକୁଟିଆ ଥିବା ସମୟରେ ସେ କଣ ସବୁ ସତର୍କତା ଅବଲମ୍ବନ କରିବ?
0: ସିସି କ୍ୟାମେରା, ଯୋଉ ଡିଜିଟାଲାଇଜେସନ କଥା କହିଲେ ଆପଣ, ପ୍ରଥମେ CCTV କ୍ୟାମେରା ଆମେ ଇନଷ୍ଟଲ କରିବା, ଦ୍ୱିତୀୟ ଜିନିଷ ନିଜକୁ କେମିତି ସୁରକ୍ଷିତ ରଖିବା ତାକୁ ନିଜ ପାଇଁ ଚିନ୍ତା କରିବା ପାଇଁ ପଡିବ।

ନିଜର ଜାଗାକୁ ଯଦି ଆମେ ଯାଉଛେ ୱିଥ ପ୍ରୋଟେକ୍ସନ ଆମକୁ ଯିବା ପାଇଁ ପଡିବ। ଦ୍ୱିତୀୟ ଜିନିଷ, ଆଜିକାଲି ଯେତିକି ଚୋରି ହାରି ହଉଛି, ପ୍ରତ୍ୟେକ ଦିନ ଆପଣ ଶୁଣିବେ ଯେ କିଏ ଗୋଟେ ୱାକିଂ କୁ ଯାଉଛି ତାର ସୁନା ଚେନ୍ ଟାଣିକି ନେଇଗଲେ, କିଏ ଗୋଟେ କଲେଜ ଯାଉଛି ତା ଇୟରିଂ ନେଇଗଲେ। ଚୋର ଧରା ପଡୁଛନ୍ତି କିନ୍ତୁ ପ୍ରମାଣ ଅଭାବରୁ ସେମାନେ ଖଲାସ ବି ହଉଛନ୍ତି, କିନ୍ତୁ ଆମର ସୁନା ଯାଉଛି, ଧନ ଜୀବନ ବି ବିପଦାପନ୍ନ, କିନ୍ତୁ ତା ଆଗରୁ ଆମକୁ ସତର୍କ ହବା ପାଇଁ ପଡିବ। ସ୍ପାଇ କ୍ୟାମେରା ଆଜିକାଲି ସବୁ ଜାଗାରେ ଆଭେଲେବୁଲ ଅଛି, ଏଟା ଅନଅଫିସିଆଲି ମୁଁ କହୁଛି ଆପଣଙ୍କୁ। ଛୋଟ ଛୋଟ ସ୍କାଏ କ୍ୟାମେରା 500, 700, 1000 ଟଙ୍କା ଭିତରେ, ବଜେଟ ଯେତିକି ଆମେ

0: ବିପଦା ପର୍ଣ୍ଣ, କିନ୍ତୁ ତା ଆଗରୁ ଆମକୁ ସତର୍କ ହବା ପାଇଁ ପଡିବ। ସ୍ପାଇ କ୍ୟାମେରା ଆଜିକାଲି ସବୁ ଜାଗାରେ ଆଭେଲେବୁଲ ଅଛି, ଏଟା ଅନଅଫିସିଆଲି ମୁଁ କହୁଛି ଆପଣଙ୍କୁ। ଛୋଟ ଛୋଟ ସ୍କାଇ କ୍ୟାମେରା 500, 700, 1000 ଟଙ୍କା ଭିତରେ ବଜେଟ ଯେତିକି ଆମେ ଆଫୋର୍ଡ କରିପାରିବା। ଗୋଟେ ପେନ୍ କ୍ୟାମେରା ବି ଆସୁଛି, ଆମକୁ ନିଜକୁ ପ୍ରୋଟେକ୍ସନ ଦେବା ପ୍ରଥମେ ସେଟା କରିବା। ଦ୍ୱିତୀୟ ଜିନିଷ 112 ନମ୍ବରକୁ ଡାଏଲ କରିବା। ତୃତୀୟ ନମ୍ବର କହୁଛି 112 ନମ୍ବରକୁ ଡାଏଲ କରିକି ଆମକୁ ଲୋକେସନ ଆମେ ସେୟାର କରିଦବା। ନିକଟସ୍ଥ ପୋଲିସ ଷ୍ଟେସନ ଯାହା ଥିବ ସେମାନେ ତାଙ୍କର ଇମିଡିଏଟ ସେମାନେ ଗାଡି ପଠେଇକି ପ୍ରୋଟେକ୍ସନ ଦେବେ। ଯଦି ଏତେ ସବୁ ପ୍ରିକସନ ନେଲା ପରେ ବି ଯଦି ଆମେ ଫସୁଛେ କି ଯଦି ଶିକାର ହଉଛେ ଗୋଟେ ଦୌରାତ୍ମ୍ୟର, ତେବେ ଆମେ ନିକଟସ୍ଥ ପୋଲିସ ଷ୍ଟେସନକୁ ଆମେ ଯାଇପାରିବା, ଯାଇକି ଆମେ ଏଫଆଇଆର କରିପାରିବା। ଯାହା ସବୁ ପ୍ରମାଣ ତା ଏଗ୍ନେଷ୍ଟ ଥିବ, ଗୋଟେ କଲ୍ପିଟ ଏଗ୍ନେଷ୍ଟ କି ଅଭିଯୁକ୍ତ ଏଗ୍ନେଷ୍ଟ, ଆମେ ଯାଇକି ଏଫଆଇଆର ବି କରିପାରିବା। ଆଉ ଯଦି କେସ ଗୋଟେ ଷ୍ଟ୍ରଙ୍ଗ ହେଲା, ଆମେ ଯଦି କହିଛେ ଯେ ନାଇଁ ଏ ଲୋକଟା ମୁଁ ତାକୁ ଦେଖିଲେ ଚିହ୍ନି ପାରିବି, ତା ଆଖିରେ କି ତାର ଗୋଟେ ଟାଟୁ ହେଇଥିଲା କି ତା ନଖଟା ବଡ ଥିଲା କି ସେ ନେଲ ପଲିସ ଲଗେଇଥିଲା, କିଛି ଗୋଟେ ଆଇଡେଣ୍ଟିଫିକେସନ ମାର୍କ ଆମକୁ ଦେବା ପାଇଁ ପଡେ, ଯୋଉଥିରେ କି ସେମାନେ ତାକୁ ଚିହ୍ନଟ କରନ୍ତି। ଯଦି ପ୍ରିମାଫାସି କେସ୍ ଷ୍ଟ୍ରଙ୍ଗ ଅଛି, ଦେନ୍ ପନିସମେଣ୍ଟ ସେ ଲୋକ ପାଇବ। ଯଦି ଆମେ ୱିକ୍ ହେଲେ କେସ୍ଟା ବି ୱିକ୍ ହେଇଯିବ।
1: ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସମାଜର ଭୂମିକା କଣ ରହିଛି?
0: ସିଡବ୍ଲ୍ୟୁସି ଆପଣ ଶୁଣିଥିବେ, ଚାଇଲ୍ଡ ୱେଲଫେୟାର କମିଟି କୋରାପୁଟରେ ଅଛି, ବହୁତ ସୁନ୍ଦର ଭାବରେ ସେମାନେ କାମ କରୁଛନ୍ତି ଗୋଟେ ମହିଳାକୁ ଶିଶୁକୁ ସୁରକ୍ଷା ଦେବା ପାଇଁ। ବାଲ୍ୟ ବିବାହକୁ ନେଇକି ଯଦି କେହି କରୁଛନ୍ତି ବାଲ୍ୟ ବିବାହ ବିଲୋ 18 ଇୟର୍ସର, ଆମେ ସିଡବ୍ଲ୍ୟୁସି କମିଟିରେ କମ୍ପ୍ଲେନ୍ କରିପାରିବା। ଯଦି ଗୋଟେ ସେକ୍ସୁଆଲ ହାରାସମେଣ୍ଟ ହଉଛି ଗୋଟେ ଛୋଟ ପିଲାଟେ ବିଲୋ 18 ଇୟର, ତା ପାଇଁ ବି ଆମେ ସିଡବ୍ଲ୍ୟୁସିରେ ଆମେ ଫାଇଲ କରିପାରିବା। ସେଠୁ କଲା ପରେ ସେମାନେ ପୋଲିସ ଷ୍ଟେସନକୁ ବି ଫରୱାର୍ଡ କରିଦିଅନ୍ତି, ଯାହା କରନ୍ତି। ପ୍ରତ୍ୟେକ ଦିନ ସେକ୍ସ ଏଜୁକେସନ ଛୁଆଙ୍କର ପାଠ୍ୟକ୍ରମରେ ଆଡ୍ ହବା ଦରକାର। ଗୁଟଚ ବ୍ୟାଟଚ ଉପରେ ଆପଣ ଶୁଣିଥିବେ ବି, ସବୁ ଜିନିଷ ପିଲାଙ୍କୁ ଆଜିକାଲି ସୋସିଆଲ ମିଡିଆରେ ସମସ୍ତେ ରହୁଛନ୍ତି, ଅଛପା କିଛି ନାହିଁ। ଯଦି ଅଛପା ନାହିଁ, ସେଇ ଜିନିଷଟାକୁ ଖୋଲାଖୋଲି ଭାବରେ ଛୁଆଙ୍କୁ ବୁଝେଇବା ଦରକାର।
1: ଧନ୍ୟବାଦ ମ୍ୟାଡାମ, ବହୁତ ସୁନ୍ଦର ଭାବରେ ଆଜି ଆପଣ ବୁଝେଇକି କହିଲେ ନିଜ ସୁରକ୍ଷା ପାଇଁ ସଚେତନ ରହିବା କେମିତି। ସେଥିପାଇଁ ଆମ ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆପଣଙ୍କୁ ବି ଧନ୍ୟବାଦ।
2: ସତ୍ୟରେ ଆଜିର ଏହି କମ୍ପ୍ୟୁଟର ଯୁଗରେ ମଣିଷ ଯେତେ ଚାଲାକ ଚତୁର ହଉ ନା କାହିଁକି, ତଥାପି ସେ ଠକେଇରେ ନିଶ୍ଚୟ ଦିନେ ନା ଦିନେ ପଡିଯାଉଛି। ସେଥିପାଇଁ ଆଜିର ପ୍ରସଙ୍ଗ ରହିଛି, ସାଇବର ଠକେଇରୁ ଦୂରେଇ ରହିବା କେମିତି।
3: ହଁ ଅପା, ନିଜର ସୁରକ୍ଷା ଆମେ କିପରି କରିପାରିବା ସେ ବିଷୟରେ ତ ଅନେକ କିଛି ଆମେ ନିଜ ସୁରକ୍ଷା ପାଇଁ ସଚେତନ ରହିବା ଏହି ସାକ୍ଷାତକାରରୁ ତ ଜାଣିଲେ, କିନ୍ତୁ ବର୍ତ୍ତମାନ ସମୟରେ ସାଇବର ମାନଙ୍କ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି।
2: ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ୍ ଆମ ଜୀବନକୁ ଯେତେ ସହଜ କରିଛି, ସାଇବର ଓ ଠକେଇର ବିପଦକୁ ମଧ୍ୟ ସେତିକି ବଢ଼ାଇ ଦେଇଛି।
3: ଲୋଭନୀୟ ଅଫର, ନକଲି ଲଟେରୀ, କ୍ରେଡିଟ୍ କାର୍ଡ ଅପଡେଟ୍ କିମ୍ବା ଆକର୍ଷଣୀୟ ଚାକିରିର ମିଥ୍ୟା ପ୍ରଲୋଭନ ଦେଖାଇ ଚାଲାକ ସାଇବର ଠକମାନେ ଲୋକଙ୍କର କଷ୍ଟ ଉପାର୍ଜିତ ଟଙ୍କା ଲୁଟି ନେଉଛନ୍ତି।
2: ଏହିଭଳି ଡିଜିଟାଲ ଠକେଇରୁ ବଞ୍ଚିବାର ଏକମାତ୍ର ଶକ୍ତିଶାଳୀ ଅସ୍ତ୍ର ହେଉଛି ଆମର ନିଜସ୍ୱ ସଚେତନତା। ତେବେ ଏହି ସାଇବର ଠକେଇରୁ କିଭଳି ଦୂରରେ ରହିବା ସେ ସମ୍ପର୍କରେ ଅଧିକ ଜାଣିବା ଏହି ସାକ୍ଷାତକାର ମାଧ୍ୟମରେ।

0: କଥାବାର୍ତ୍ତା ସମାଧାନ କରନ୍ତୁ, ଆଉ ଯେଉଁଠି ବିଶ୍ୱାସ ନାହିଁ ସେଠି ତାକୁ ଆଦୌ ତାକୁ ଆଲାଉ କରନ୍ତୁ ନାହିଁ। ଯଦି ସେୟା କରିବା ତାହେଲେ କେତେବେଳେ ନା କେତେବେଳେ ଆମେ ସାଇବର ଠକର ଶିକାର ହେଇଯିବା। ଆଇନରେ ଅନେକ ମିଲିଟାରୀ ଅଫିସର ଗୁଡାକ, ବ୍ୟାଙ୍କ ଅଫିସର ଗୁଡାକ ମଧ୍ୟ କୋଟି କୋଟି ଟଙ୍କା ସେମାନଙ୍କର ବରବାଦ ହେଇଛି। ତେଣୁକରି ସତର୍କ ହେବା ଦରକାର ଅଛି। ବଡ ଦୁଃଖର କଥା, ଯେଉଁମାନଙ୍କୁ ଆମେ ଶିକ୍ଷିତ, ଯେଉଁମାନଙ୍କୁ ଆମେ କିନା ଅତି ଉଚ୍ଚମାନର ମଣିଷ ବୋଲି ଭାବିଥିଲୁ, ସେମାନଙ୍କ ଭିତରେ ଏଇ କାର୍ଯ୍ୟକ୍ରମଟା ହଉଛି, ଏ ଯୋଉ ସାଇବର ଠକେଇ କଥାଟା।
1: ତେବେ ସାଇବର ଠକେଇରେ ପୋଲିସର କାର୍ଯ୍ୟ କଣ ହେବା ଦରକାର ବୋଲି ଆପଣ ଭାବୁଛନ୍ତି?
0: ପୋଲିସର ତ ବ୍ୟବସ୍ଥାଟା ଅଛି, ଯେକୌଣସି ଅପରାଧମୂଳକ କାର୍ଯ୍ୟକ୍ରମ ପାଇଁ ପୋଲିସ ସେଠି ଅଛି, କିନ୍ତୁ ପୋଲିସ କରିବ କଣ, କେତେ କରିବ? ଆଜି ଯୋଉଭଳିଆ ଭାବରେ ତାର ସଂଖ୍ୟାରେ ବଢି ବଢି ଚାଲିଛି ସାଇବର ଠକେଇର, ସେଠି ପୋଲିସ ମଧ୍ୟ ଗୋଟେ ସାଧାରଣ ମଣିଷଟା ନା, ତାର ବୁଦ୍ଧିବୃତ୍ତି କେତେ ଅଛି ସେ ଯାଇକିନା ଆମକୁ ଠିକ ଭାବରେ କରିପାରିବ? ଯୋଉ ସାଇବର ଠକେଇରେ ଯୋଉମାନେ ଅଛନ୍ତି ସେ କାର୍ଯ୍ୟ କରୁଛନ୍ତି ସେମାନେ ମହାବୁଦ୍ଧିମାନ ଗୁଡାକ, ଆଉ ତେଣୁକରି ପୋଲିସ ମାନେ ଚେଷ୍ଟା କରୁଛନ୍ତି, କିଛି କିଛି ସଫଳତା ପ୍ରାପ୍ତ କରୁଛନ୍ତି ମଧ୍ୟ ନୋ ଡାଉଟ, କିନ୍ତୁ ସେତେ ଦୂର ଯିବା ପୂର୍ବରୁ ଆମେ ନିଜେ ସତର୍କ ହେବା ଦରକାର ଅଛି।
1: ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ଅଳ୍ପ ସମୟରେ ଆଜିକାଲି ସମାଜରେ ଯୋଉ ସାଇବର ଠକେଇ କେତେ ପରିମାଣରେ ବୃଦ୍ଧି ପାଉଛି ସେ ସମ୍ପର୍କରେ କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ।
2: ତେବେ ଶ୍ରୋତା ଭଉଣୀ, ଆଜି ତ ଆପଣମାନେ ଶୁଣିଲେ ନିଜ ସୁରକ୍ଷା ପାଇଁ ସଚେତନ କିପରି ରହିବା, ପୁଣି ତା ସହିତ ସାଇବର ଠକେଇରୁ ମଧ୍ୟ ନିଜକୁ ଆମେ ସତର୍କତା ରହି ଅବଲମ୍ବନ କରିବା, ନିଜକୁ ପୁଣି ଅନ୍ୟମାନଙ୍କୁ ଏଥିରୁ ଆମେ ଦୂରେଇ ରଖିବା।
3: ତେବେ ଅପା, ଆମେ ଏମିତି କଥା ହଉଥିବା ନା ସମୟ ଆଡକୁ ଟିକେ ଦେଖିବା?
2: ନାଇଁ ଗୀତାଞ୍ଜଳି, ଆଜି ତ ସମୟ ହୋଇଯାଇଛି। ତେବେ ଆଜିର ଏ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ

0: ଆଜ୍ଞା ନମସ୍କାର।
1: ହଁ ନମସ୍କାର।
0: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ଆଜ୍ଞା ଧନ୍ୟବାଦ।
0: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୁଁ ହରିହର କରୁସୁଧା ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ, ବର୍ତ୍ତମାନ ଆଇନ ବ୍ୟବସାୟ କରେ। ତା ଛଡ଼ା ବିଶେଷ ତୃତୀୟ ହେଉଛି ମୋର ସାହିତ୍ୟ ସଂଗଠନରେ।
0: ତେବେ ଆଜିର ପ୍ରସଙ୍ଗ ରହିଛି, ଆଜିକାଲି ସାଇବର ଠକେଇ କେତେ ପରିମାଣରେ ବୃଦ୍ଧି ପାଉଛି ଏବଂ ତାହାଦ୍ୱାରା ଆମର କଣ ସବୁ କ୍ଷତି ଘଟୁଛି, ସେ ସମ୍ପର୍କରେ କିଛି ଆପଣଙ୍କର ମତ ମୋ ଶ୍ରୋତା ଭଉଣୀ ପୁଣି ଆମର ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଦିଅନ୍ତୁ।
1: ସାଇବର ଠକେଇଟା ପ୍ରତିଦିନ ମାନେ ଖବରକାଗଜରେ ଆମେ ଦେଖୁଛୁ, ଆଉ ସାଇବର ଠକେଇରେ ଯେଉଁମାନେ ଶିକାର ହେଉଛନ୍ତି ଅତି ସାଧାରଣ ଲୋକ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ସେମାନେ କିନା ବଡ଼ ବିଘ୍ନିତ ସମାଜକୁ, ଯେଉଁମାନେ ପାଠଶାଠ ପଢିକିରି ତାକୁ ମାନେ ଏଇ ଦିଗରେ ସେମାନେ ଖର୍ଚ୍ଚ କରୁଛନ୍ତି ମାନେ ହଠାତ୍ କୋଟିପତି ହବା ପାଇଁ। ତେଣୁକରି ସାଇବର ଠକେଇ ପାଇଁ ହେଲେ ମୋର ମାନେ ପରାମର୍ଶ ହେଲା ଯେ ଯଦି ଆପଣଙ୍କର ମୋବାଇଲରେ ନିଜର ସମ୍ପର୍କିତ ଲୋକଙ୍କର ସହିତ ଯୋଉ ନମ୍ବର ଅଛି ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଆଉ ଯଦି କିଛି ଖରାପ ମାନେ ଅଲଗା ନମ୍ବର ଆସୁଛି ତାଙ୍କ ସହିତ ଆଦୌ ଉଠାନ୍ତୁ ହିଁ ନାହିଁ। କାରଣ ଅନେକ ସମୟରେ ସେମିତି ଯଦି ବି ଉଠାଉଛନ୍ତି ତେବେ ସେଠିକିନା ନିଜକୁ ଟିକେ ସଂଯତ ରଖିକି

0: ଆସନ୍ତାକାଲିର ଆକର୍ଷଣ ବିଷୟରେ କହିଦିଅ।
1: ଆସନ୍ତାକାଲି ଆମ ଶ୍ରୋତାଭଣୀମାନଙ୍କ ରହିଛି ହିନ୍ଦୀ ଆଉ ଓଡ଼ିଆ ଚଳଚ୍ଚିତ୍ରର ସେମାନଙ୍କ ଅନୁରୋଧର କାର୍ଯ୍ୟକ୍ରମ ହେଲୋ ଘର ଓ ଘରଣୀ, ସେଥିପାଇଁ ସେମାନେ ଆଜି ଦିନ ତିନିଟାରେ କଲ୍ କରିବେ। କଲ୍ କରିବା ପାଇଁ ନମ୍ବରଟି ହେଉଛି 0685423690। ନମ୍ବରଟି ପୁଣି ଥରେ କହିଦିଅ ଅପା।
0: ତେବେ ଆଉ ଥରେ ଶୁଣି ରଖନ୍ତୁ 0685423069।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନାରେ ଥିଲେ ସୌଭାଗିନୀ ନନ୍ଦ ଏବଂ ଗୀତାଞ୍ଜଳି ପାତ୍ର।

0: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଟ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାରେ ଉପସ୍ଥାପନ ହେଲା 3 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ। କୃଷକଙ୍କୁ ତ୍ୱରିତ ଲାଭ ହସ୍ତାନ୍ତରଣ ଲାଗି ଏପର୍ଯ୍ୟନ୍ତ 10,33,00,000 ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି 50,00,000 ଅଧିକ ପରିବାର। ୟୁକ୍ରେନ୍ ଉପରେ ରୁଷର ସାନି ଆକ୍ରମଣରେ 9 ମୃତ୍ୟୁ ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆସନ୍ତା 3 ପର୍ଯ୍ୟନ୍ତ ଓଡ଼ିଶାକୁ ପାଣିପାଗ ବିଭାଗର ସତର୍କ ସୂଚନା। ନିଟ୍ ଘଟଣାରେ ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11 ବେଳେ ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ, କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ମନ୍ତବ୍ୟ ରଖିବା ଲାଗି ସେମାନେ ଦାବି କରିଥିଲେ। ବାଚସ୍କତି ଓମ୍ ବିର୍ଲା କହିଥିଲେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ଉପସ୍ଥାପନ କରିବା ବିଷୟ ସ୍ୱଷ୍ଟ କରିସାରିଛନ୍ତି। ଶ୍ରୀ ବିର୍ଲା ବିରୋଧୀ ସଦସ୍ୟମାନଙ୍କୁ ଗୃହ ପରିଚାଳନାରେ ସହଯୋଗ ଲାଗି ଆହ୍ୱାନ ଦେଇଥିଲେ। ବାଚସ୍କତି କହିଥିଲେ, ପ୍ରଶ୍ନକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ସରକାରଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରାଯାଇଥାଏ। ସେ କହିଥିଲେ, ଗୃହ ମଧ୍ୟକୁ ପ୍ଲାକାର୍ଡ ଏବଂ ବ୍ୟାନର ଆଣିବା ସଂସଦୀୟ ପରମ୍ପରାର ବିରୋଧୀ।
1: सदन में चर्चा हो, प्रश्नकाल हो और महत्वपूर्ण विधेयकों पर चर्चा होना चाहिए। ये विधेयक देश और राष्ट्र के साथ बहुत बड़े परिवर्तन लाने के विधेयक होते हैं, इस पे अच्छी चर्चा संवाद होना चाहिए। लेकिन कल बीएससी की मीटिंग में भी आग्रह किया, आज फिर आग्रह कर रहा हूँ कि जिस विषय पर आप छात्रों के विषय पर मांग कर रहे थे, सरकार संसदीय कार्य मंत्री ने कल बीएससी की बैठक में स्पष्ट रूप से कहा कि गृह मंत्री इस बात पर जवाब देने को तैयार।
0: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାରମ୍ଭାର ବନ୍ଦ ହେଉଥିବାରୁ ସେ ବ୍ୟକ୍ତିଗତ ଭାବେ ଦୁଃଖିତ ବୋଲି ବାଚସ୍କତି କହିଛନ୍ତି। ସେ କହିଛନ୍ତି, ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡ଼ିକ ଆଲୋଚନା ପାଇଁ ସ୍ଥିରୀକୃତ ହୋଇଥିଲେ ମଧ୍ୟ ଗୃହ ମୁଲତବୀ ରହିବା ଯୋଗୁଁ ତାହା ସମ୍ଭବ ହୋଇପାରୁ ନାହିଁ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଶ୍ରୀ ବିର୍ଲା ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଆଜି ସମାନ ପରିସ୍ଥିତି ଉପୁଜିଥିଲା, ଫଳରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ ସମ୍ମିଳିତ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିବାରୁ ତାହା ସମ୍ଭବ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସନାୟକ ସମୁଦ୍ରକୂଳ ପବନ ଶକ୍ତିର ବିକାଶ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ଲାଗି ଚେଷ୍ଟା କରିଥିଲେ। ପରିସ୍ଥିତିର ପରିବର୍ତ୍ତନ ନ ହେବାରୁ ଅଧ୍ୟକ୍ଷ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ରାଜ୍ୟସଭା ପୂର୍ବାହ୍ନ 11 ଆରମ୍ଭ ହେବା ମାତ୍ରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ଓ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଶୂନ୍ୟକାଳ ପାଇଁ ଘୋଷଣା କରିଥିଲେ। ତେବେ କେବଳ ବିଜେଡି ସାଂସଦ ଡକ୍ଟର ସନ୍ତୃପ୍ତ ମିଶ୍ର କେତେକ ଜନସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ପ୍ରଥମେ ଗୃହକୁ ଅଧ୍ୟକ୍ଷ ମଧ୍ୟାହ୍ନ 12 ଯାଏ ମୁଲତବୀ ରଖିଥିଲେ। ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିବାଦ ସ୍ୱରୂପ ସଂସଦ ପରିସରରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ପଦଯାତ୍ରା କରାଯାଇଛି। ସାଂସଦମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ବିରୋଧୀମାନେ ଆଲୋଚନା ଚାହୁଁନଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଛାତ୍ର ପ୍ରତିବାଦ ନେଇ ଗୃହରେ ବକ୍ତବ୍ୟ ରଖିବା ଲାଗି ସରକାର ପ୍ରତିଶ୍ରତି ଦେଇଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ବିରୋଧ ଜାରି ରଖିଛନ୍ତି। ଆଜି ଏନ୍ଡିଏ ସଂସଦୀୟ ବୈଠକ ମଙ୍ଗଲ ମିଲନ ପରେ ସଂସଦ ପରିସରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିରୋଧୀ ଦଳ ସଦସ୍ୟମାନେ ଜାଣିଶୁଣି ସଂସଦର କାର୍ଯ୍ୟଧାରା ବ୍ୟାହତ କରୁଥିବା ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନ ଆରମ୍ଭରେ ପ୍ରଶ୍ନପତ୍ର ପ୍ରଘଟ ନେଇ ସ୍ୱର ଉତ୍ତୋଳନ କରିବା ପରେ ସରକାର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କିତ ଦାବି ଗ୍ରହଣ କରିନେଇଥିଲେ। ତେବେ ଏସବୁ ପରେ ମଧ୍ୟ ବିରୋଧୀ ଦଳ ଆଲୋଚନା ପାଇଁ ରାଜି ନ ହେବା ଗ୍ରହଣୀୟ ନୁହେଁ। କେନ୍ଦ୍ରମନ୍ତ୍ରୀ ତଥା ରାଞ୍ଚିର ବିଜେପି ସାଂସଦ ସଞ୍ଜୟ ସେଠ କହିଛନ୍ତି, ଆଜି ସମ୍ପୂର୍ଣ୍ଣ ଝାଡ଼ଖଣ୍ଡ ବନ୍ଦ ରହିଛି। ସଂସଦ ପରିସରରେ ଆକାଶବାଣୀ ସମାଚାରକୁ ଶ୍ରୀ ସେଠ କହିଛନ୍ତି, ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କ ଦାବିକୁ ଚାପିଦେବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଘଟଣାରେ ହେମନ୍ତ ସୋରେନଙ୍କ

ସମ୍ବେଦନଶୀଳତାକୁ ସେ ସମାଲୋଚନା କରିଛନ୍ତି। ବିଜେପି ସାଧାରଣ ସଚିବ ତଥା ରାଜ୍ୟସଭା ସାଂସଦ ତରୁଣ ଚୁଗ୍, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଘଟଣାରେ ଦୋମୁହା ନୀତି ଅବଲମ୍ଭନ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଝାଡ଼ଖଣ୍ଡରେ ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ, ଦେଶ ଏହା ସହ୍ୟ କରିପାରିବ ନାହିଁ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀର ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଗୃହ କାର୍ଯ୍ୟ ଚଳାଇ ନ ଦେବା ରାଜନୀତିରେ ଦୋମୁହା ନୀତିର ପରିଚାୟକ ବୋଲି କହିଛନ୍ତି। ଗୋଟିଏପଟେ ରାହୁଲ ଗାନ୍ଧି ସରକାରଙ୍କଠାରୁ ଉତ୍ତର ଦାବି କରୁଥିବାବେଳେ ଅନ୍ୟପଟେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାର ସେ ଅଭିଯୋଗ କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ 10,33,00,000 ଅଧିକ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାରେ ଏହା ସହାୟକ ହୋଇଛି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଫସଲ ବୀମା ଯୋଜନା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ଅର୍ଥ ହସ୍ତାନ୍ତରଣ ଓ ବିପର୍ଯ୍ୟୟ କ୍ଷେତ୍ରରେ ରିଲିଫ୍ ପ୍ରଦାନ ବ୍ୟବସ୍ଥା ସହଜ ଓ ତ୍ୱରାନ୍ୱିତ ହୋଇପାରିଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର କହିଛନ୍ତି କୃଷକମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୃଷକ ଚିହ୍ନଟ ପତ୍ର ପାଇଁ ପଞ୍ଜିକରଣ କରିପାରିବେ। ସେ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ୍ କୃଷି ମିଶନ ଏବଂ ଅନ୍ୟାନ୍ୟ କୃଷକ କୈନ୍ଦ୍ରିକ ଡିଜିଟାଲ୍ ସେବା କ୍ଷେତ୍ରରେ କୃଷକମାନେ ଲାଭାନ୍ୱିତ ହୋଇପାରିବେ। 2024 ଫେବୃୟାରୀ ମାସରୁ ଦେଶରେ ଲାଗୁ ହୋଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଏପର୍ଯ୍ୟନ୍ତ 50,00,000 ଅଧିକ ପରିବାର ଲାଭାନ୍ୱିତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଏପର୍ଯ୍ୟନ୍ତ ଏହି ଯୋଜନାରେ କେନ୍ଦ୍ରୀୟ ଆର୍ଥିକ ସହାୟତା ସ୍ୱରୂପ 28,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ମନ୍ତ୍ରୀ କହିଛନ୍ତି 2025-26 ବର୍ଷରେ ଏହି ଯୋଜନାରେ ବଜେଟ୍ ଆବଣ୍ଟନ ପରିମାଣ 70,000 କୋଟି ଟଙ୍କା ହୋଇଥିବାବେଳେ 2026-27 ଆର୍ଥିକ ବର୍ଷରେ ଏହି ଆବଣ୍ଟନ ପରିମାଣ 22,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯୋଜନା ଅଧୀନରେ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ 14.65 GW ସୌରଶକ୍ତି ଉତ୍ପାଦନ ହୋଇଥିବା ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ ରାତିଅଧି ଆକ୍ରମଣରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଜାପରିଝାରିଆରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଥିବା ସେଠାକାର ଆଞ୍ଚଳିକ ପ୍ରଶାସକ କହିଛନ୍ତି। ରୁଷ ପକ୍ଷରୁ ରକେଟ୍ ଏବଂ ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। କିଭ୍ରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଛି। ଇତିମଧ୍ୟରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କିଭ୍ ଏବଂ ଜାପରିଝାଝିଆ ଅଞ୍ଚଳରେ ପ୍ରତିରକ୍ଷା, ଶିଳ୍ପ ଓ ପରିବହନ ସ୍ଥଳୀ ଉପରେ ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରିଛି। ୟୁକ୍ରେନ୍ର 396 ଡ୍ରୋନ୍କୁ ଅକାମୀ କରିଦିଆଯାଇଥିବା ସୂଚନା ମିଳିଛି। ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ଏତଲା ପଞ୍ଜିକରଣ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ସ୍ୱଷ୍ଟୀକରଣ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେକୌଣସି ବୟସ ଏବଂ ଲିଙ୍ଗ କ୍ଷେତ୍ରରେ ତୁରନ୍ତ ଏତଲା ପଞ୍ଜିକରଣ କରିବା ବାଧ୍ୟତାମୂଳକ। ବିଚାରପତି ଆସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍ ମହାଦେବନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମୁଖ୍ୟଙ୍କୁ ନିର୍ଦ୍ଦେଶ ପାଳନର ଅବହେଳା ଲାଗି କୋର୍ଟରେ ହାଜର ହୋଇ ପକ୍ଷ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର 5 ତାରିଖରେ ହେବ। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନରେ ନାମ ବାଦ୍ ଦେବା କ୍ଷେତ୍ରରେ ହୋଇଥିବା ଅଭିଯୋଗର ଟ୍ରିବ୍ୟୁନାଲ୍ ଦ୍ୱାରା ନିଆଯାଇଥିବା ନିଷ୍ପଭି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଆଗତ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଭାରତୀୟ ପାଣିପାଗ ବିଭାଗ ସହ ସମନ୍ୱୟ ରକ୍ଷା କରି ଦେଶରେ ମୌସୁମୀ ପରିସ୍ଥିତି ଏବଂ କୃଷି କ୍ଷେତ୍ର ଉପରେ ଏଲ୍ନିନୋର ପ୍ରଭାବ ଅନୁଧ୍ୟାନ କରୁଛନ୍ତି। ଲୋକସଭାରେ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଏକ ଲିଖିତ ଉତ୍ତରରେ କହିଛନ୍ତି 15 ରାଜ୍ୟର 342 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ହୋଇଥିବାରୁ ଜିଲ୍ଲା କୃଷି ସହାୟତା ଯୋଜନା ସମ୍ବନ୍ଧରେ ସମୀକ୍ଷା କରାଯାଉଛି। ଓଡ଼ିଶାରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ସୂଚନା ଅନୁଯାୟୀ ଆଣ୍ଡାମାନ ନିକୋବର ଦ୍ୱୀପ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ରାଜସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦେଶର ବିଭିନ୍ନ ଭାଗରେ ମଧ୍ୟ ବଜ୍ରପାତ ଓ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଟ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। କୃଷକଙ୍କୁ ତ୍ୱରିତ ଲାଭ ହସ୍ତାନ୍ତରଣ ଲାଗି ଏପର୍ଯ୍ୟନ୍ତ 10,33,00,000 ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ୟୁକ୍ରେନ୍ ଉପରେ ରୁଷର ସାନି ଆକ୍ରମଣର 9 ଜଣଙ୍କ ମୃତ୍ୟୁ ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ପାଣିପାଗ ବିଭାଗର ସତର୍କ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ରୋଟି ଚଳଚ୍ଚିତ୍ରର ଏହି ଗୀତଟି ସହିତ ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଦିନ 2:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶରେ 10,33,00,000 ଉର୍ଦ୍ଧ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଣ୍ଟି ରାଗିଂ କମିଟିଗୁଡ଼ିକର ପୁନର୍ଗଠନ ପାଇଁ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତ ହେବେ ଲୋକାୟୁକ୍ତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଦେଶରେ ଏପର୍ଯ୍ୟନ୍ତ 10,33,00,000 ଅଧିକ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା, ଫସଲ ବୀମା ଯୋଜନା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ଅର୍ଥ ହସ୍ତାନ୍ତରଣ ଓ ବିପର୍ଯ୍ୟୟ କ୍ଷେତ୍ରରେ ରିଲିଫ୍ ପ୍ରଦାନ ବ୍ୟବସ୍ଥା ସହଜ ତ୍ୱରାନ୍ୱିତ ହୋଇପାରିଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର କହିଛନ୍ତି, କୃଷକମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୃଷକ ଚିହ୍ନଟ ପତ୍ର ପାଇଁ ପଞ୍ଜୀକରଣ କରିପାରିବେ। ସେ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ୍ କୃଷି ମିଶନ ଏବଂ ଅନ୍ୟାନ୍ୟ କୃଷକ କୈନ୍ଦ୍ରିକ ଡିଜିଟାଲ୍ ସେବା କ୍ଷେତ୍ରରେ କୃଷକମାନେ ଲାଭାନ୍ୱିତ ହୋଇପାରିବେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆଜି ପୂର୍ବାହ୍ନ 11:00 ବେଳେ ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ, କିନ୍ତୁ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ପ୍ରଥମେ ଗୃହକୁ ମଧ୍ୟାହ୍ନ 12:00, ପରେ 2:00 ଏବଂ ଶେଷରେ ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ଆଜି ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ ମଧ୍ୟାହ୍ନ 12:00 ଗୃହ ସମ୍ମିଳିତ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ, ତେବେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିବାରୁ ତାହା ସମ୍ଭବ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ସମୁଦ୍ରକୂଳ ପବନ ଶକ୍ତିର ବିକାଶ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ଲାଗି ଚେଷ୍ଟା କରିଥିଲେ। ପରିସ୍ଥିତିରେ ପରିବର୍ତ୍ତନ ନ ହେବାରୁ ଅଧ୍ୟକ୍ଷ ରାଜ୍ୟସଭାକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ବର୍ତ୍ତମାନ ଗୃହକାର୍ଯ୍ୟ ଜାରି ରହିଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସମ୍ପର୍କିତ କମିଟିଗୁଡ଼ିକର ପୁନର୍ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 7 ଦିନ ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକସ୍ଥଳେ ଓମ୍ବୁଡ୍ସମ୍ୟାନ୍ଙ୍କ ନିଯୁକ୍ତି ଏବଂ ଏହି ବ୍ୟବସ୍ଥାକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରଦର୍ଶିତା ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ କମିଟିର

ମୁଖ୍ୟ ନୋଡାଲ ଅଧିକାରୀ ଏବଂ ସଦସ୍ୟମାନଙ୍କ ନାମ, ପଦବୀ, ସରକାରୀ ଇମେଲ ଆଇଡି ଏବଂ ଫୋନ୍ ନମ୍ଘର ଆଦି ପ୍ରଦର୍ଶନ କରିବାକୁ କୁହାଯାଇଛି। ଏହି ସମସ୍ତ ବିବରଣୀ ଅନୁଷ୍ଠାନର ନୋଟିସ୍ ବୋର୍ଡ ସହିତ ସରକାରୀ ୱେବ୍ସାଇଟ୍ରେ ଉପଲବ୍ଧ କରିବାକୁ ପଡ଼ିବ, ଯାହାଦ୍ୱାରା ଆବଶ୍ୟକ ସମୟରେ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ। ଯୌନ ଉତ୍ପୀଡ଼ନ ରୋକିବା ପାଇଁ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ସମସ୍ତ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାନସିକ ସ୍ୱାସ୍ଥ୍ୟ ପାଇଁ କାଉନ୍ସେଲିଂ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସାର କଳାବଜାରୀ ପ୍ରସଙ୍ଗରେ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଖୁବ୍ ଶୀଘ୍ର ଲୋକାୟୁକ୍ତ ନିଯୁକ୍ତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଲୋକାୟୁକ୍ତ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଖୁବ୍ ଶୀଘ୍ର ନିଯୁକ୍ତି ଶେଷ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ମିଟିଂ ବସିଲା ଅର୍ଥ ହେଉଛି ପ୍ରକ୍ରିୟା ଆରମ୍ଭ ହୋଇଗଲା, ଏବଂ ପ୍ରକ୍ରିୟା ଆରମ୍ଭ ହୋଇଗଲା ଅର୍ଥ ହେଉଛି ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବିଧାନସଭାର ବାଚସ୍ପତି ଏବଂ ମାନ୍ୟବର ବିରୋଧୀ ଦଳ ନେତା, ଇଏ ତିନି ଜଣ ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି କରିଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି, ଏଇଟା ବହୁମତ ଆଧାରରେ ହୁଏ। ଆମେ ଆଶା କରୁଛୁ ଯେ ଆଗାମୀ ଦିନର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ।
0: ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ସଦସ୍ୟଙ୍କ ପଦବୀ 2024 ମାର୍ଚ୍ଚ ମାସରୁ ଖାଲି ହୋଇଥିଲା। ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂ ଓ ଅନ୍ୟ ସଦସ୍ୟମାନେ ଅବସର ନେବା ପରେ ଏହି ସଂସ୍ଥାରେ ପ୍ରାୟ 2 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପଦବୀ ଖାଲି ପଡ଼ିଛି। ଓଡ଼ିଶା ଲୋକାୟୁକ୍ତ ଆଇନ 2014 ଅନୁଯାୟୀ ଏହା ଗଠନ ହୋଇଥିଲା। ଭୁବନେଶ୍ୱର ଲୋକସେବା ଭବନଠାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବତ ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଗୀତା ପାଠ ପ୍ରତିଯୋଗିତା ଆୟୋଜିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଅବଗତ କରାଯାଇଛି। ଭଗବତ ଗୀତାର ଷଷ୍ଠ ଅଧ୍ୟାୟ ଆତ୍ମସଂଯମ ଯୋଗକୁ ଆଧାର କରି ଗୀତା ପାଠ ପ୍ରତିଯୋଗିତା ହେବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ, ପରେ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ରାଜ୍ୟସ୍ତରରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ 1 ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ। ଗୀତା ପାଠ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବିଦ୍ୟାର୍ଥୀଙ୍କଠାରୁ କୌଣସି ଦେୟ ନିଆଯିବ ନାହିଁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ଠାରେ ହରଘର ତିରଙ୍ଗା ଅଭିଯାନ ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗ ଦେଇଥିଲେ। ଏହି ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ଏକତା, ଆତ୍ମସମ୍ମାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ସମସ୍ତେ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ଦେଶର ଏକତା, ଅଖଣ୍ଡତା ଓ ପ୍ରଗତିକୁ ସୁଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଉମରକୋଟଠାରେ ଆୟୋଜିତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ଷ୍ଟାଡିୟମ୍ରୁ ବାହାରି ସହର ପରିକ୍ରମା କରିଥିଲା। ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ଠାରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଓ ବିଧାୟକ ଅମରେନ୍ଦ୍ର ଦାସ ସାମିଲ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏହି ଅବସରରେ ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସ୍ୱଚ୍ଛତା ଅଭିଯାନ, ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା, ଶୋଭାଯାତ୍ରା ଆଦି ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଦେବଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଆୟୋଜିତ ହେବ। ଏହି ଅବସରରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେକ ଦିନ ମାଲ୍ୟାର୍ପଣ, ମୋଟରସାଇକେଲ ରାଲି ଓ ତ୍ରିରଙ୍ଗା ରାଲି ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ ଜିଲ୍ଲାରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ 1500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଏନ୍ସିସି, ସ୍କାଉଟ୍ ଗାଇଡ୍, କ୍ୟାଡେଟ୍, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଆପତ୍ତି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗଦେଇ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଆବଶ୍ୟକ ଅନୁସାରେ 2002 ଥିବା ତାଲିକାର ତଥ୍ୟ ପ୍ରଦାନ କରୁଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ 113 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ମଧ୍ୟାହ୍ନ 12ଟା ସୁଦ୍ଧା ଜଳସ୍ତର 613.89

ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 215,738 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଏବଂ ପାୱାର ଚ୍ୟାନେଲ ମଧ୍ୟ ଦେଇ ସେ ସମୟ ମଧ୍ୟରେ 215,738 ଘନଫୁଟ ଜଳ ନିଷ୍କାସିତ ହେଉଛି। ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନ୍ସିପ୍ 2026-27ରେ ଓଡ଼ିଶା ପୁଲିସ୍କୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କ୍ରୀଡ଼ାବିତ୍ମାନେ ବିଭିନ୍ନ ପ୍ରତିଯୋଗିତାରେ 2 ସ୍ୱର୍ଣ୍ଣ, 5 ରୌପ୍ୟ ଏବଂ 1 କାଂସ୍ୟ ପଦକ ସହ ମୋଟ 8 ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଦେଶରେ 10,33,00,000 ଉର୍ଦ୍ଧ୍ୱ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଣ୍ଟି ରାଗିଙ୍ଗ କମିଟିଗୁଡ଼ିକର ପୁନର୍ଗଠନ ପାଇଁ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତ ହେବ ଲୋକାୟୁକ୍ତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:45। ଆସନ୍ତୁ ଜାଣିବା ଆମର ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ଖେଳ ହିଁ ଜୀବନ ସମ୍ପର୍କରେ ଏକ ସାକ୍ଷାତକାର, ପରେ ପରେ ଖେଳ ପରିକ୍ରମା, ହ୍ୟାଲୋ ଚୈତ୍ୟଜାନ ଶୁଣିବେ ଅପରାହ୍ନ 5:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ସନ୍ଧ୍ୟା 6:10। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସନ୍ଧ୍ୟା 6:20। ଉଦୟ ଭାରତ ସନ୍ଧ୍ୟା 6:30 ଏବଂ ଜିଲ୍ଲା ହାଲଚାଲ ରାତି 7:25 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7ଟାରେ। ସଂସଦ ସମୀକ୍ଷା ରାତି 8ଟାରେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ରହିଛି ଆଜି ରାତି 8:15। ରାତି 9:30 ଶୁଣିବେ ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10ଟାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:46:45। ଏଇଠି ଶେଷ କରୁଛୁ ଆମର ମିଡିୟମ ୱେଭ୍ର ପ୍ରସାରଣ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5ଟାରେ। ବର୍ତ୍ତମାନଠାରୁ ବିବିଧ ଭାରତୀ ମୁମ୍ବାଇରୁ ପ୍ରସାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଏଫ୍ଏମ୍ର 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ।

घर पे अच्छा नहीं है कोई धंधा।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ଖେଳିବା ଆମ ଖୁସିର କଥା, ଖେଳରେ ମିଳେ ନୂଆ ଆଶା। ଦୌଡ଼ିବା, ଜିତିବା, ହାରିବା, କିନ୍ତୁ ସାଥୀ ହୋଇ ଆଗକୁ ବଢ଼ିବା। ଖେଳ ଶିଖାଏ ଶୃଙ୍ଖଳା ଆମକୁ, ସାହସ ଦିଏ ମନକୁ ଆମର। ଜିତ କିମ୍ବା ହାର ଯାହା ହେଉ, ଜୀବନେ ପଛେ ପରିଶ୍ରମ କରି ଆଗକୁ ବଢ଼ିବା।
1: ହଁ ସାଥୀ, ଜୀବନରେ କେବେ ମଧ୍ୟ ପରିଶ୍ରମ କରିବାକୁ ପଛଘୁଞ୍ଚା ଦେବା ନାହିଁ। ଆଜିର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ସାଥୀ। ଆଜିର ସନ୍ଧାନ କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛୁ ଆମେ ଦୁହେଁ, ମୁଁ ସାଇ ସ୍ୱସ୍ତିକ ପାଢୀ
0: ଆଉ ମୁଁ ସ୍ମୃତି ପ୍ରଜ୍ଞା ପାତ୍ର।
1: ନମସ୍କାର।

0: ତେବେ ଚାଲନ୍ତୁ ସାଥୀ ପ୍ରଥମେ ଶୁଣି ନେବା ଆଜିର ବିଚାର।
1: ଜୀବନ ହେଉଛି ଏକ ସୁନ୍ଦର ଯାତ୍ରା। ଏହି ଯାତ୍ରାରେ ସୁଖ ଓ ଦୁଃଖ, ସଫଳତା ଓ ବିଫଳତା ସବୁକିଛି ଆସିଥାଏ। ବିଫଳତାକୁ ଭୟ ନ କରି ତାଠାରୁ ଶିକ୍ଷା ନେଇ ଆଗକୁ ବଢିବା ହେଉଛି ଜୀବନର ସତ୍ୟ ସଫଳତା।
0: ହଁ ସାଥୀ, ଜୀବନ ପଥରେ ବାଧା ଆସିବା ସ୍ୱାଭାବିକ, କିନ୍ତୁ ହାର ମାନିଯିବା ଆମ ହାତରେ ରହିଲା। ତେଣୁ ପ୍ରତ୍ୟେକ ଦିନ ନୂଆ ଆଶା, ପରିଶ୍ରମ ଓ ଆତ୍ମବିଶ୍ୱାସ ସହିତ ଆରମ୍ଭ କରିବା। ଆଜିର ଛୋଟ ପ୍ରୟାସ ହିଁ ଆସନ୍ତାକାଲିର ବଡ଼ ସଫଳତାର ଆଧାର।
1: ହେଲେ ସ୍ମୃତି, ଖୁଦିରାମ ବୋଷଙ୍କ ବିଷୟରେ କିଛି ଜାଣିଛ କି?
0: ହଁ ଜାଣିଛି ସ୍ୱସ୍ତିକ, ଆଜି ତାଙ୍କର ବଳିଦାନ ଦିବସ।
1: ଆଉ ଅଧିକ କିଛି ଜାଣିଛ?
0: ଆରେ ନାଇଁ, ମୁଁ ଜାଣିନି, ତମେ ଟିକେ କଣ କହୁନ।
1: ହଁ ତ ଶୁଣ, ଖୁଦିରାମ ବୋଷ 3 ଡିସେମ୍ବର 1898 ମସିହାରେ ଜନ୍ମଗ୍ରହଣ କରିଥିଲେ। ବଙ୍ଗଳା ପ୍ରେସିଡେନ୍ସିର ଜଣେ ଭାରତୀୟ ରାଷ୍ଟ୍ରବାଦୀ ଥିଲେ, ଯିଏ ଭାରତର ବ୍ରିଟିଶ ଶାସନକୁ ବିରୋଧ କରିଥିଲେ। ମୁଜାଫରପୁର ଷଡ଼ଯନ୍ତ୍ର ମାମଲାରେ ପ୍ରଫୁଲ୍ଲ ଚାକିଙ୍କ ସହିତ ତାଙ୍କର ଭୂମିକା ପାଇଁ ଜଣେ ବ୍ରିଟିଶ ବିଚାରପତି ମାଜିଷ୍ଟ୍ରେଟ୍ ଡଗ୍ଲାସ୍ କିଙ୍ଗସଫୋର୍ଡଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବା ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଯେଉଁ ଗାଡ଼ିରେ ସେ ଲୋକ ଥିବା ସନ୍ଦେହ କରୁଥିଲେ, କିନ୍ତୁ ମାଜିଷ୍ଟ୍ରେଟ୍ କିଙ୍ଗସଫୋର୍ଡ ଏକ ଭିନ୍ନ ଗାଡ଼ିରେ ବସିଥିଲେ ଏବଂ ବୋମା ଫିଙ୍ଗିବା ଫଳରେ 2 ଜଣ ବ୍ରିଟିଶ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଗିରଫ ହେବା ପୂର୍ବରୁ ପ୍ରଫୁଲ୍ଲ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଖୁଦିରାମଙ୍କୁ ଗିରଫ କରାଯାଇଥିଲା ଏବଂ 2 ମହିଳାଙ୍କ ହତ୍ୟା ପାଇଁ ବିଚାର କରାଯାଇଥିଲା। ଶେଷରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେ ବଙ୍ଗଳାରେ ପ୍ରଥମ ଭାରତୀୟ ବିପ୍ଳବୀଙ୍କ ମଧ୍ୟରୁ ଜଣେ ଥିଲେ। 11 ଅଗଷ୍ଟ 1908 ସେ ମୃତ୍ୟୁବରଣ କରିଥିଲେ।

0: ରନର ଆପଣ ରନିଂ କୁ କାହିଁକି ଚୁଜ୍ କଲେ ମ୍ୟାମ୍?
1: ଏକ୍ଚୁଆଲି ମୋର ଡ୍ରିମ୍ ଅଛି ଅଲମ୍ପିକ ରେ ଯିବା ପାଇଁ। ମତେ ରନିଂ ଟା ଏକ୍ଚୁଆଲି ବହୁତ ଭଲ ଲାଗେ, ସେପାଇଁ ମୁଁ ରନିଂ ଚୁଜ୍ କଲି।
0: ଆଚ୍ଛା ମ୍ୟାମ୍, ରନିଂ ରେ କଣ ଲାଭ ମିଳେ?
1: ରନିଂ ରେ କଣ ଲାଭ ମିଳେ? ଏବେ ଦେଖନ୍ତୁ, ଆମେ ସକାଳୁ ଉଠୁ, ପାହାନ୍ତିଆରେ ଉଠିବା, ମନେକର 4ଟାରେ ଉଠୁଛୁ, ଘରେ ଫ୍ରେଶ ହେଇକି ଆମେ ଗ୍ରାଉଣ୍ଡ ଯିବୁ, ରନିଂ କରିବୁ, ତ ଆମର ଦିନ ଯାକ ମାଇଣ୍ଡ ଟା ଟିକେ ଫ୍ରେଶ ରହିବ, ଆଉ ବଡି ପୁରା ରିଲାକ୍ସ ରହିବ, ଆଉ ନିଜକୁ ମଧ୍ୟ ପୁରା ଭଲ ଲାଗିବ ଦିନ ଯାକ।
0: ଆଚ୍ଛା, ଜଣେ ରନର ହେବା ପାଇଁ କଣ କଣ ଦରକାର ମ୍ୟାମ୍?
1: ଭଲ ରନର ହେବା ପାଇଁ ଆମକୁ ସବୁଠୁ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ହଉଛି ଧୈର୍ଯ୍ୟ ଦରକାର, ତା ସହିତ ଆମକୁ ଡିସିପ୍ଲିନ ବି ଦରକାର ଏବଂ ନିୟମିତ ପ୍ରାକ୍ଟିସ ବି କରୁଥିବାର ଅଛି।
0: ଆଚ୍ଛା, ଜଣେ ରନର କୁ ୱାର୍ମ ଅପ୍ କାହିଁକି ଦରକାର?
1: ଜଣେ ରନର କୁ ୱାର୍ମ ଅପ୍ ଏଥିପାଇଁ ଦରକାର, ଯେତେବେଳେ ଆମେ ୱାର୍କଆଉଟ କରୁ ତ ଫାର୍ଷ୍ଟ ୱାର୍ମ ଅପ୍ କରୁ, କାହିଁକି ନା ସେତେବେଳେ ଆମର ବଡିଟା ହିଟ୍ ହବ, ବଡି ହିଟ୍ ହେଲେ ତାପରେ ଯୋଉ ୱାର୍କଆଉଟ ଆମେ କରିବୁ ସେଥିରେ ଆମର ବଡି ଯାକ ଷ୍ଟ୍ରେଚ ହେଇଥିବ, ଆଉ ବହୁତ ଭଲ ଭାବରେ ଆମେ ରନିଂ ବି କରିପାରିବା।
0: ଆଚ୍ଛା ମ୍ୟାମ୍, ରନିଂ ଟାଇମ୍ ରେ ନିଶ୍ୱାସ କେମିତି ନେବା ଦରକାର?
1: ଯେତେବେଳେ ଜଣେ ରନିଂ କରୁଛନ୍ତି ସେତେବେଳେ ଆମେ ପାଟିକୁ ଟିକେ ଖୋଲା ରଖିବା ଉଚିତ, କାହିଁକିନା ଯଦି ପାଟି ଆମେ ବନ୍ଦ କରିଦବା, ଆମେ ଖାଲି ନାକ ଆଡୁ ଯଦି ନିଶ୍ୱାସ ନେଉଥିବା କି ନିଶ୍ୱାସ ପ୍ରଶ୍ୱାସ ନେଉଥିବା, ତ ଆମର ଶ୍ୱାସ ଜଲ୍ଦି ହିଁ ଫୁଲିଯିବ, ଆଉ ଆମେ ଜଲ୍ଦି ଥକିଯିବୁ, ତ ଆମେ ଲଙ୍ଗ ରନିଂଟା କରିପାରିବୁନି। ସେ ଯୋଗୁଁ ଆମକୁ ନିଶ୍ୱାସ ନାକ ଆଡୁ ନେଇକି ପ୍ରଶ୍ୱାସଟା ପାଟି ଆଡୁ ଛାଡ଼ିବାର ଅଛି, ଆଉ ପାଟି ଟିକେ ଖୋଲା ରଖିକି ହିଁ ରନିଂ କରୁଥିବାର ଅଛି।
0: ଆଚ୍ଛା, ଜଣେ ରନର କୁ କାହିଁକି ପ୍ରାକ୍ଟିସ ଦରକାର, ଅଲ୍ ଡେ ପ୍ରାକ୍ଟିସ?
1: ଗୋଟେ ଭଲ ରନର ହେବା ପାଇଁ ଆମକୁ ସପ୍ତାହକୁ 5-6 ଦିନ ପ୍ରାକ୍ଟିସ କରିବାର ଅଛି, ସେଇ ପ୍ରାକ୍ଟିସ ରେ ଆମକୁ ଡିସିପ୍ଲିନ ରେ ବି ରହିବାର ଅଛି, ଯେହେତୁ ଆମେ ଗୋଟେ ଲକ୍ଷ୍ୟ ରଖିଥିବୁ ଆଗକୁ କି ଏତିକି ଟାଇମ ରେ ଆମେ ଏତିକି ଦୂରତା କମ୍ପ୍ଲିଟ କରିପାରିବୁ, ତ ସେଇ ଦୂରତାକୁ କମ୍ପ୍ଲିଟ କରିବା ପାଇଁ ସେଇ ଗୋଟେ ଟାଇମ ରେ ଆମକୁ ନିୟମିତ ଭାବରେ ପ୍ରାକ୍ଟିସ କରିବା ଆବଶ୍ୟକ।
0: ସ୍ପ୍ରିଣ୍ଟ ଆଉ ଲଙ୍ଗ ଡିଷ୍ଟାନ୍ସ ରନିଂ ମଧ୍ୟରେ ପାର୍ଥକ୍ୟ କଣ ଅଛି ମ୍ୟାମ୍?
1: ଦେଖନ୍ତୁ, ପ୍ରଥମେ ସ୍ପ୍ରିଣ୍ଟ କହିବାକୁ ଗଲେ କମ୍ ଦୂରତା ଦୌଡ଼ିବାକୁ ପଡିବ, ଯେମିତିକି ଆମର 100 ମିଟର ଅଛି, 200 ମିଟର ଅଛି, 60 ମିଟର ଅଛି, ସ୍ପ୍ରିଣ୍ଟ ତାହାକୁ କୁହାଯାଏ। କମ୍ ଦୂରତା ଦୌଡ଼ିବୁ, ବାକି ବହୁତ ଜଲ୍ଦି ସ୍ପିଡ ରେ ଦୌଡ଼ିବାକୁ ପଡିବ। ଆଉ ରହିଲା ଆମର ଲଙ୍ଗ ଡିଷ୍ଟାନ୍ସ, ଲଙ୍ଗ ଡିଷ୍ଟାନ୍ସ ହଉଛି ଧୀରେ ଧୀରେ ଦୌଡ଼ିବା, ତାକି ବହୁତ ଦୂରତା ଦୌଡ଼ିବା, ଯେମିତିକି 5 କିଲୋମିଟର, 10 କିଲୋମିଟର, 15 କିଲୋମିଟର ସେମିତି।
0: ଗୋଟିଏ ରନର କୁ କେଉଁ କେଉଁ ପ୍ରକାର ମାନେ ଖାଦ୍ୟ ଖାଇଲେ ଭଲ ନ୍ୟୁଟ୍ରିସନ ମିଳିବ, ଭଲ ପ୍ରୋଟିନ ମିଳିବ?
1: ଦେଖନ୍ତୁ, ଆମକୁ ଯଦି ଭଲ ରନିଂ କରିବାର ଅଛି ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହଉଛି ଜେନେଟିକ ଖାଦ୍ୟ, ଯେମିତିକି ରହିଲା ଆମର ପ୍ରଥମେ ମାଣ୍ଡିଆ ଯାଉ ରହିଲା, ଡାଲି ଜାତୀୟ ଖାଦ୍ୟ ରହିଲା, ଅଣ୍ଡା, ଅଣ୍ଡା ବି ଖାଇବାର ଅଛି, ବହୁତ ପ୍ରୋଟିନ ଥାଏ ତାହେଲେ, ପୁଣି କ୍ଷୀର ଅଛି, ଆଉ ସବୁଠୁ ମେନ୍ ଜିନିଷ ହଉଛି ଦିନକୁ ଆମକୁ 3-4 ଲିଟର ପାଣି ପିଇବାର ଅଛି, ଯାହାକି ଆମର ବଡିକୁ ରନିଂ କଲେ ଯୋଉ ବଡି ଡେମେଜ ହେଇଥାଉଛି ସେଟା ସେ ଜଲ୍ଦି ରିକଭରି କରିବ, ପୁଣି ଆଉ ଥରେ ଆମେ ଯେମିତି ଭଲ ରନିଂ କରିପାରିବୁ।
0: ଆଚ୍ଛା ମ୍ୟାମ୍, ଗୋଟେ ରନର ପାଇଁ ରେଷ୍ଟ ଡେ କାହିଁକି ଦରକାର?
1: ଆମେ ସପ୍ତାହକୁ 5-6 ଦିନ ପ୍ରାକ୍ଟିସ କରିଥାଉଛୁ, ସେଇ 5-6 ଦିନ ଯେତିକି ଆମେ ପ୍ରାକ୍ଟିସ କରୁଛୁ ଆମର ବଡିର ଯୋଉ ଟିସ୍ୟୁ ଯାକ ଥାଉଛି ସେଟା ଡେମେଜ ହେଇଥାଉଛି, ତ ବଡିକୁ ପୁଣି ରିକଭର କରିବା ପାଇଁ, ପୁଣି ବଡିକୁ ରିଲାକ୍ସ କରିକି ନେକ୍ସଟ ଦିନ ଦୌଡ଼ିବା ପାଇଁ ଆମକୁ ରେଷ୍ଟ ଡେ ଦରକାର, ତ ସପ୍ତାହକୁ 5-6 ଦିନ ପ୍ରାକ୍ଟିସ କରିବା ସହିତ ଆମକୁ ଗୋଟେ ଦିନ ରେଷ୍ଟ ନେବା ନିହାତି ଆବଶ୍ୟକ।
0: ଆଚ୍ଛା, ଆପଣ ଯେତେବେଳେ ରନିଂ କରିୟର ଷ୍ଟାର୍ଟିଂ କଲେ ଆପଣ ତ ଡିସିପ୍ଲିନ ନିଶ୍ଚୟ ଶିଖିଥିବେ?
1: ହଁ, ଡିସିପ୍ଲିନ ବହୁତ ଆବଶ୍ୟକ, ଗୋଟେ ଏଥଲେଟ ଭିତରେ ସେଇଟା ରହିବା ଉଚିତ।
0: ରନର କୁ କାହିଁକି ଡିସିପ୍ଲିନ ଦରକାର?
1: ଦେଖନ୍ତୁ, ଯେତେବେଳେ ଗୋଟେ ଖେଳାଳି ପ୍ରାକ୍ଟିସ କରୁଛି ଯଦି ତା ଭିତରେ ଡିସିପ୍ଲିନ ନଥିବ ତ ସେ ନିଜର ଇମ୍ପ୍ରୁଭମେଣ୍ଟ କେବେ ବି କରିପାରିବ ନାହିଁ କି ନିଜର ଗୋଲ ବି ସେ ଏଚିଭ କରିପାରିବ ନାହିଁ। ଟାଇମ ରେ ପ୍ରାକ୍ଟିସ କରୁଥିବାର ଅଛି, ଟାଇମ ରେ ଖାଇବା ଦରକାର, ଟାଇମ ରେ ଆମକୁ ଶୋଉଥିବା ଦରକାର, ସେଇଟା ହଉଛି ଆମର ଡିସିପ୍ଲିନ। ଡିସିପ୍ଲିନ ରେ ରହିବୁ ତ ଆମର ଗୋଲ ଆମେ ନିଶ୍ଚିତ ଭାବରେ ଏଚିଭ କରିପାରିବୁ।
0: ମାନେ ଜଣେ ରନର କୁ ରନିଂ ରେ ସ୍ପିଡ କେମିତି ବଢେଇ ପାରିବେ?
1: ଦେଖନ୍ତୁ, ଆମର କେତେ ପ୍ରକାରର ଏକ୍ସରସାଇଜ ଅଛି ଆମକୁ ରନିଂ ରେ ସ୍ପିଡ ବଢେଇବା ପାଇଁ, ତ ଆମେ ଜିମ୍ ୱାର୍କଆଉଟ ବି କରିଥାଉ। ଜିମ୍ ୱାର୍କଆଉଟ କଲେ ଆମ ବଡିକୁ ଷ୍ଟ୍ରେଙ୍ଥ ମିଳେ, ଷ୍ଟେମିନା ଆସେ, ଯାହା ଯୋଗୁଁ କି ଆମର ସ୍ପିଡ ରେ ଇମ୍ପ୍ରୁଭମେଣ୍ଟ ହୁଏ, ଆଉ ଆମେ ଭଲ ଦୌଡ଼ି ପାରୁ।
0: ରନିଂ କରିୟର ରେ ଆପଣଙ୍କର ଘରେ କିଏ କିଏ ସପୋର୍ଟର ଅଛନ୍ତି?
1: ଫ୍ୟାମିଲିରେ ସମସ୍ତେ ସପୋର୍ଟ କରୁଛନ୍ତି, ଏବଂ ବାହାରେ ମୋର ଫ୍ରେଣ୍ଡ ଅଛନ୍ତି, କୋଚ୍।

0: ସେମାନେ ସପୋର୍ଟ କରୁଛନ୍ତି।
1: ଆଚ୍ଛା ମ୍ୟାମ୍, ଆପଣଙ୍କୁ ରନିଂ ଯିବା ପାଇଁ କିଏ ପ୍ରେରିତ କରିଥିଲେ?
0: ପ୍ରଥମେ ତ ମୁଁ ଡିଫେନ୍ସ ପାଇଁ ପ୍ରିପେୟାର ହଉଛି, ଆଉ ଯେତେବେଳେ ମୁଁ ଗ୍ରାଉଣ୍ଡ ଫାର୍ଷ୍ଟ ଟାଇମ୍ ଗଲି ସେତେବେଳେ ମୁଁ ମୋ ମାଇଣ୍ଡରେ ଡିଫେନ୍ସ ହିଁ ରଖିକି ଯାଇଥିଲି କି ନାଇଁ ମୋତେ ପୋଲିସରେ ଯିବାର ଅଛି ତ ମୋତେ ଦୌଡ଼ିବାର ଅଛି ବୋଲି। କିନ୍ତୁ ସେଠିକୁ ଯାଇକି ଦେଖିଲା ପରେ ସେଠି ବହୁତ ଜଣ ଅଛନ୍ତି ଭାଇ ଭଉଣୀ ମାନେ ଯିଏକି ଏଥଲେଟ୍ ପାଇଁ ପ୍ରାକ୍ଟିସ୍ କରୁଛନ୍ତି ନିଜର ଗୋଲ୍ ଆଚିଭ୍ କରିବା ପାଇଁ, ଅଲମ୍ପିକରେ ଯିଏ ଖେଳିବା ପାଇଁ, ତ ତାଙ୍କୁ ଦେଖିକି ମୁଁ ମୋତେ ବି ଇଚ୍ଛା ହେଲା କି ମୁଁ ବି ରନିଂ କରିବି, ମୁଁ ବି ଗୋଟେ ସ୍ପୋର୍ଟସ୍ ପର୍ସନ୍ ହେବି, ମୁଁ ବି ଯିବି ଅଲମ୍ପିକରେ ମେଡାଲ ଆଣିବି। ଏମିତି ହିଁ ସେମାନଙ୍କୁ ଦେଖିକି ଇନସ୍ପାୟାର ହେଲି।
1: ଆଚ୍ଛା ମ୍ୟାମ୍, ଆପଣ ରନିଂ କୁ ନେଇକି କିଛି ଏମ୍ ରଖିଛନ୍ତି କି?
0: ହଁ, ମୋର ରନିଂ କୁ ନେଇକି ବହୁତ ବଡ ଲକ୍ଷ୍ୟ ଅଛି କି ମୁଁ ଅଲମ୍ପିକରେ ଖେଳିବି ଆଉ ସେଠି ମେଡାଲ ଆଣିବି।
1: ତ ଆପଣ ଯେତେବେଳେ ରନିଂ କରିବାକୁ ଯାଉଛନ୍ତି ଗ୍ରାଉଣ୍ଡ କୁ, ତ ସେଠି ଆପଣ ଫାର୍ଷ୍ଟ ୱାର୍ମ ଅପ୍ କରୁଥିବେ, ପରେ ଆପଣ ଯେତେବେଳେ ରନିଂ କରନ୍ତି ସେତେବେଳେ ଟାଇମ ମାନେ ଟାଇମ କିଛି ସେଟ୍ କରିକି ରନିଂ କରନ୍ତି ନା ଏମିତି ରନିଂ କରନ୍ତି?
0: ସବୁବେଳେ ଗୋଟେ ରନର ଫାର୍ଷ୍ଟ ତ ଟାଇମ ହିଁ ସେଟ୍ କରେ, ତାର ଟାଇମିଂ ହିସାବରେ ହିଁ ରନିଂ ଥାଏ, ସେଟା ସ୍ପ୍ରିଣ୍ଟ ହଉ ଲଙ୍ଗ ରନିଂ ହଉ, ଆମକୁ ଟାଇମ ବହୁତ ଆବଶ୍ୟକ। ବିନା ଟାଇମିଂ ସେଟ୍ କରିକି ସେମିତି ଖାଲିରେ ତ ଦୌଡ଼ା ଯାଏନି, ଆଜ୍ ଏଥଲେଟ୍ ହିସାବରେ ଆମକୁ ଟାଇମ ସେଟ୍ କରିବାକୁ ପଡେ, ଟାଇମ ହିସାବରେ ହିଁ ଦୌଡ଼ିଥାଉ ଆମେ।
1: ଆଚ୍ଛା ମ୍ୟାମ୍, ଜଣେ ଭଲ ରନର ହେବା ପାଇଁ ତାକୁ କଣ କଣ ସବୁ ଜିନିଷ ଦରକାର?
0: ଦେଖନ୍ତୁ, ଗୋଟେ ଭଲ ରନର ହେବା ପାଇଁ ଆମକୁ ପ୍ରତିଦିନ ପ୍ରାକ୍ଟିସ କରିବାକୁ ପଡିବ, ତା ସହିତ ଠିକ ଖାଦ୍ୟ ଖାଇବାକୁ ପଡିବ, ଠିକ ସମୟରେ ଶୋଇବାକୁ ପଡିବ, ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅଛି ଯିଏ ଆମକୁ ଶିଖଉଛନ୍ତି, ଯିଏ ଆମର କୋଚ୍ ଅଛନ୍ତି, ତାଙ୍କର କଥା ମାନିକି ଆମକୁ ସେଇ ହିସାବରେ ପ୍ରାକ୍ଟିସ କରିବାକୁ ପଡିବ।
1: ଆଚ୍ଛା ମ୍ୟାମ୍, ଯଦି ଆପଣ କୋଚ୍ ହୁଅନ୍ତି ତାହେଲେ ଆପଣ କେମିତି ଟ୍ରେନିଂ କରିବେ?
0: ଆଗକୁ ଯାଇକି ଯଦି କେବେ ବି ମୁଁ କୋଚ୍ ହୁଏ, ଫାର୍ଷ୍ଟ ତ ଡିସିପ୍ଲିନ ମେଣ୍ଟେନ କରିବାରେ ଶିଖେଇବି, ପିଲାମାନଙ୍କ ଭିତରେ ଯଦି ଡିସିପ୍ଲିନ ନାହିଁ ତ ତାଙ୍କେ କୌଣସି ଲକ୍ଷ୍ୟକୁ ମଧ୍ୟ ତାଙ୍କେ ଏଚିଭ୍ କରିପାରିବେ ନାହିଁ। ତ ଡିସିପ୍ଲିନର ସହିତ ହିଁ ପ୍ରାକ୍ଟିସ କରିବାକୁ ପଡିବ, ଡିସିପ୍ଲିନ ଏବଂ ପ୍ରାକ୍ଟିସ ଦୁଇଟା ମିଶେଇଲେ ହିଁ ଆମେ ଯାଇକି ଆଗକୁ ବଢିପାରିବା।
1: ଆଚ୍ଛା ମ୍ୟାମ୍, ରନିଂରେ କିଛି ଆପଣଙ୍କୁ ଇଞ୍ଜୁରୀ ହୁଏ କି?
0: ହଁ, ରନିଂରେ ଇଞ୍ଜୁରୀ ହେବା ତ ସାମାନ୍ୟ କଥା, ସେଇଟା ବହୁତ କମନ୍ କଥା। ସବୁବେଳେ ଆମେ ଯେତିକି ଦୌଡୁଛୁ ଆମର ବଡିଟା ଡେମେଜ ହୁଏ, ଗୋଡ ପେନ୍ ହୁଏ, ମସଲ ଯାକ ପେନ୍ ହୁଏ, ତାପରେ ନିରେ ବି ପ୍ରୋବ୍ଲେମ ହୁଏ, ବହୁତ ଗୁଡ଼ାଏ ଆମକୁ ଇଞ୍ଜୁରୀ ହେଇଥାଏ, ତା ପାଇଁ ସେଇଟା ପାଇଁ ଆମେ ସପ୍ତାହକୁ ଗୋଟେ ଦିନ ରେଷ୍ଟ ନେବାକୁ ପଡେ।
1: ଆଚ୍ଛା, ସେ ଇଞ୍ଜୁରୀରେ କିଛି ମେଡିସିନ ଦରକାର ପଡେ ନା ଏମିତି ଅଟୋମେଟିକାଲି ସେଟ୍ କମିଯାଏ?
0: ଦେଖନ୍ତୁ, ଯେତେବେଳେ ଆମେ ରନିଂ କରୁଛୁ ଆମେ ଆମକୁ ଖାଦ୍ୟ ଦରକାର, ପ୍ରୋଟିନ ଦରକାର, ନ୍ୟୁଟ୍ରିସନ ଦରକାର, ତ ଆମେ ଆକ୍ଚୁଆଲି କିଛି ସପ୍ଲିମେଣ୍ଟ ବି ୟୁଜ କରିପାରିବା ଯାହାଦ୍ୱାରା କି ଆମର ଯୋଉ ପେନ୍ ଯାକ ଥାଉଛି, ଜଏଣ୍ଟ ପେନ୍ ଥାଉଛି, ନି ପ୍ରୋବ୍ଲେମ ଥାଉଛି, ସେ ଯାକ ଦୂର ହବ, କିଛି ସପ୍ଲିମେଣ୍ଟ ୟୁଜ କରିବା ଆବଶ୍ୟକ।
1: ଆଚ୍ଛା ଆଚ୍ଛା, ଥ୍ୟାଙ୍କ ୟୁ ମ୍ୟାମ୍, ଆପଣଙ୍କ ସହିତ ଆମେ କଥା ହେଇ ରନିଂ ବିଷୟରେ ବହୁତ କିଛି ଜାଣିପାରିଲୁ, ମାନେ ଆପଣଙ୍କର ଲକ୍ଷ୍ୟ ପୂରଣ ହେଇଯାଅ ଏଟା ଆମ ଆଶା।
0: ଧନ୍ୟବାଦ,
1: ଧନ୍ୟବାଦ ମ୍ୟାମ୍, ରହିଲି, ନମସ୍କାର।
0: ନମସ୍କାର।

0: ଏରେ ବା ସ୍ମୃତି, ଭଉଣୀ ତ ବଢିଆ ବଢିଆ କଥା କହିଲେ।
1: ହଁ ସ୍ୱସ୍ତିକ, ତାଙ୍କ ପାଇଁ ଦେଖ ରନିଂ କେତେ ଇମ୍ପୋର୍ଟାଣ୍ଟ। ତାଙ୍କେ ଅଲମ୍ପିକ ଯିବାକୁ ଟ୍ରାଏ କରୁଛନ୍ତି, ତାପରେ ତାଙ୍କେ 6 ଦିନ କେତେ କଷ୍ଟ ପଡୁଛନ୍ତି। ତାଙ୍କଠୁ ଆମେ ଏଇଟା ଶିଖିବା ଯେ ଜୀବନରେ କେବେ ବି ହାର ମାନିବା ନାହିଁ। ତାଙ୍କେ ତାଙ୍କ ଜୀବନରେ କେବେ ବି ହାର ମାନୁ ନାହାନ୍ତି, ଆଉ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି। ସେମିତି ହିଁ ସାଥୀ, ଆମେ ବି ହାର ନ ମାନି ଆଗକୁ ବଢିବା।

ତେବେ ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣିବା ଖେଳ ପରିକ୍ରମା। ପ୍ରଥମେ ଶୁଣିବା ଦିଲୀପ ଦୋଷୀଙ୍କ ବିଷୟରେ। ଦିଲୀପ ନରେନ୍ଦ୍ର ଦୋଷୀ ଭାରତର ଜଣେ ପ୍ରସିଦ୍ଧ ପୂର୍ବତନ କ୍ରିକେଟର ଥିଲେ। ସେ ମୁଖ୍ୟତଃ ବାମହାତି ଧୀର ଅର୍ଥଡକ୍ସ ସ୍ପିନ୍ ବୋଲର ଭାବରେ ଭାରତୀୟ କ୍ରିକେଟରେ ପରିଚିତ ହୋଇଥିଲେ। ତାଙ୍କର ଜନ୍ମ 22 ଡିସେମ୍ବର 1969 ଗୁଜରାଟର ରାଜକୋଟରେ ହୋଇଥିଲା। ଦିଲୀପ ଦୋଷୀ ଘରୋଇ କ୍ରିକେଟର ସୌରାଷ୍ଟ୍ରୀୟ ଓ ବଙ୍ଗଳା ପାଇଁ ଖେଳିଥିଲେ। ତାଙ୍କର ଭଲ ପ୍ରଦର୍ଶନ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ଦେଇଥିଲା। ସେ 1979 ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ଭାରତ ପାଇଁ 33ଟି ଟେଷ୍ଟ ମ୍ୟାଚ୍ ଖେଳି 114ଟି ୱିକେଟ୍ ହାସଲ କରିଥିଲେ।

0: ତେବେ ଚାଲନ୍ତୁ ସାଥୀ ବର୍ତ୍ତମାନ ଜାଣି ନେବା ନରେନ୍ଦ୍ର ହରିବନିଙ୍କ ବିଷୟରେ।
1: ନରେନ୍ଦ୍ର ହରିବନି ଜଣେ ଭାରତର ପ୍ରସିଦ୍ଧ ପୂର୍ବତନ କ୍ରିକେଟର ଥିଲେ। ସେ ମୁଖ୍ୟତଃ ଲିଙ୍ଗ ସ୍ପେନ୍ ବୋଲର ଥିଲେ। ସେ ତାଙ୍କର ଚମତ୍କାର ଟେଷ୍ଟ ପଦର୍ପଣ ପାଇଁ ବିଶେଷ ଭାବରେ ଜଣାଶୁଣା। ସେ 18 ଅକ୍ଟୋବର 1964 ମସିହାରେ ଗୋରଖପୁର ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ।

0: ତେବେ ଚାଲନ୍ତୁ ସାଥୀ ବର୍ତ୍ତମାନ ଶୁଣିବା ଦିନେଶ ମଙ୍ଗିଆଙ୍କ ବିଷୟରେ।
1: ଦିନେଶ ମଙ୍ଗିଆ ଜଣେ ଭାରତୀୟ ପୂର୍ବତନ କ୍ରିକେଟର। ସେ ଭାରତ ପାଇଁ ଏକଦିନିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଏବଂ ଅଫ୍ ସ୍ପିନ୍ ବୋଲର ଭାବରେ ମଧ୍ୟ ପରିଚିତ। ସେ 17 ଏପ୍ରିଲ 1977 ମସିହାରେ ଚଣ୍ଡିଗଡ଼ ଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ପାଇଁ 57 ଏକଦିନିଆ ମ୍ୟାଚ୍ ଖେଳିଥିଲେ ଏବଂ ଘରୋଇ କ୍ରିକେଟ କ୍ୟାରିୟରରେ ମଙ୍ଗିଆ ପ୍ରାୟ 50 କମ୍ ହାରରେ 8100 ରନ୍ କରିଥିଲେ ଏବଂ ତାଙ୍କ ସର୍ବାଧିକ ସ୍କୋର ଅପରାଜିତ 308 ରନ୍ ଥିଲା।

0: ସାଥୀ ବର୍ତ୍ତମାନ ଜାଣିନେବା ଦିଲ୍ଲୀପ ଭେଙ୍ଗ ସରକାରଙ୍କ ବିଷୟରେ।
1: ଦିଲ୍ଲୀପ ଭେଙ୍ଗ ସରକାର ଜଣେ ପ୍ରସିଦ୍ଧ ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟର। ସେ 6 ଏପ୍ରିଲ 1956 ମହାରାଷ୍ଟ୍ରର ରାଜପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଡାହାଣ ହାତି ବ୍ୟାଟ୍ସମ୍ୟାନ୍ ଥିଲେ। ଭେଙ୍ଗ ସରକାର ଭାରତୀୟ କ୍ରିକେଟର ଦଳ ପାଇଁ ଟେଷ୍ଟ ଏବଂ ଏକଦିନିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ତାଙ୍କର ଟେଷ୍ଟ କ୍ରିକେଟରେ ବ୍ୟାଟିଂ ବିଶେଷ ଭାବରେ ପ୍ରଦର୍ଶନୀୟ ଥିଲା। 1985 ତାଙ୍କୁ ୱେଷ୍ଟର୍ଣ୍ଣ କ୍ରିକେଟର ଅଫ୍ ଦି ଇୟର ସମ୍ମାନ ମିଳିଥିଲା। ଭେଙ୍ଗ ସରକାର 1975 ଓ 1976 ଓକଲାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କର ଆନ୍ତର୍ଜାତୀୟ କ୍ରିକେଟ ପ୍ରଦର୍ଶନ କରିଥିଲେ। ଭାରତର ଏହି ଟେଷ୍ଟରେ ନିଶ୍ଚିତ ଭାବରେ ବିଜୟ ହୋଇଥିଲା।

0: ତେବେ ସାଥୀ ସମୟ ତ ଇସାରା ଦେଲାଣି, କାର୍ଯ୍ୟକ୍ରମଟିକୁ ଶେଷ କରିବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ସାଥୀ, ଆଗାମୀକାଲି ବୁଧବାର ଆମର ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୀତ ସୁରେ ମଧୁଜରେ, ଆଉ ଏକ ସୁନ୍ଦର ସାକ୍ଷାତକାର ଯାହାର ବିଷୟବସ୍ତୁ ରହିଛି ଯୁବପିଢ଼ି ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜେସ୍ ଓ ଏହାର ସମାଧାନ।
0: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ମତାମତ ଦେବାକୁ ଯେପରି ଭୁଲିବେ ନାହିଁ। ମେସେଜ କିମ୍ବା ଭଏସ୍ ମେସେଜ ପଠାଇବା ପାଇଁ ଆମ ନମ୍ବରଟି ହେଉଛି
1: 9438268568।
0: ଆଉ ମେଲ୍ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମର ଇମେଲ୍ ଆଇଡିଟି ହେଉଛି
1: airjaipur@gmail.com।
0: ଆପଣଙ୍କ ମତାମତ ଅପେକ୍ଷା ରହିଲୁ ସାଥୀ।
1: ହଁ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତି ପ୍ରଜ୍ଞା ପାତ୍ର,
0: ଆଉ ମୁଁ ସାଇ ସୁସ୍ତିକ ପାଢ଼ୀ। ନମସ୍କାର।

ଶୁଣୁଥିଲେ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ହାଲୋ ଚୈତି ଜହ୍ନ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ଲାଲମୋହନ ମିଶ୍ର ଏବଂ ରାଜକୁମାରୀ ମହାନ୍ତି।

0: ଆଲେ ଜୁହାର ଲଗ ଭାଇ ବୋନି ମନ
1: ଏଦେ ମୁଇଁ ସେ ଜୁହାର କଲିନ ଭାଇ ବୋନି ମନ ଜୁହାର ଜୁହାର
0: ଏମିତି ଧାପେ ନ ହେବାର ବିଗିଡି ଯାଇସି କିନିକ ପୁରା କଣ ହେଲା କାମ କରବାର ଅଛି ବୋଲେ କିନିକ ପୁରା ଦୁଇ ସୁସ୍ଥା ଏଟା ଚିନ୍ତା କରବାର ଅଛି ଏଟା ଭଲ କେମିତି କଲେ ବୋଲେଇସି ଏବେ ଆମର ତ ସରୁ ସରୁ ପିଲା ଟକି ମନ ବୋଲ ଏ ବୋଲେ ଏଟା ଦାଙ୍ଗଡ଼ି ଟକି ମନର କଥା କହିଲିନି ଏ ଦାଙ୍ଗଡ଼ି ଟକି ମନ କାଇସେ କିନିକ ପରା ଯୁବତ ମାନେ ଇ ଗାଲା ଫୋଛେ ଏ ମନେ କାଇସେ ତନ୍ଦ୍ରା ମନ୍ଦ୍ରା ଭାଇ କିନିକ ପରା କାଇସେ ମନ ସେ ଯୋନ କଥା ଦେଖିଲେ ମିଶା ତାକେ ମନକେ ଗାଲା ପରା ଆକା ଲାଗତେ ରହିଛି ସେ ରକମ ଗୋଟେ ବୟସ ରହିଛି କି
1: ନାଇଁ
0: ସେମିତି ଭିତରେ ଲୋକ ମନ ଖାଇ ବୋଲେ ଜାଣି ବୁଝି କରି ସେମିତି ବୟସ ନ ହେବା ଟୋକି ମନ ସାଙ୍ଗେ ଦାନ୍ଦା ପନ୍ଦା ମନ କରିଦେଲାଇନି ଆଜିକାଲି ବାସାଇ ଖାଇ ଲାଭ କରିଲିନି ବୋଲ ଭାଇ ଆରି କେ

0: ବପୁରେ ବା ଡଙ୍ଗଡ଼ା ପିଲା ବୁଲୁଛନ୍ କି ନାଇଁ, ସେ ରକମ ଗୋଟେ ଚିନ୍ତା ଭିତରେ ତ କେଟସି ସେଟା, ସେଟା ତ ଦେଖାଲେ ବୋଲନୁ ଲାଗେ ଆରି
1: ନାଇଁ ଆରି।
0: ହେଲେ କାର୍ଯ୍ୟକ୍ରମ କେନ୍ତା ଲାଗ୍ଲାନି କହି ଦିଅ।
2: କାର୍ଯ୍ୟକ୍ରମ ମାମା ସବୁ ନିମାନାକ ଲାଗ୍ଲାନି। ହ୍ୟାଲୋ ଚୈତିଜନ, ହ୍ୟାଲୋ ଶ୍ରଦ୍ଧା ଲାଗ୍ବା ଗୀତ ରେଡିଓ କେ ପାଚାରୁ ଆର୍ ଜନ ରେକର୍ଡିଂ ଭେଟ୍ଘାଟ ଏଟା ମିଶା ନିମାନ ଲାଗ୍ଲାନି। ଆର୍ ରେଡିଓ କେ ପାଚାର କାର୍ଯ୍ୟକ୍ରମ ଶୁଣିଲି ରବିବାର ଦିନ ବଢିଆ ଲାଗ୍ଲା। ସିକିଲ୍ ସେଲ୍ ବୋଲେ କାଇଟା ଏଇଟା ଗର୍ଜ ମିଶା ଗୋଟେ ଦିନ ବାହାର କରେଲା ଏତେ ଆଗା ଯେ କାଗଜ ଯାତା।

0: ହିଁ ବୋଲେ ବାଧା ନାହିଁ, ଆମର କୁଲେ ତ ଚଲାନି, ମାତ୍ର ରକତ ଜନ୍ତି କାଇ ସେ ରିଷି ସେ ଭିତରେ ଆଗେ ଆମର ବୈନି ମନକେ ବିବାହ ନ ହେବାର ହିଁ ଯାହାକେ ରକତ ଲାଗଲାନି ବିବାହ ନ ହେବାର ବୋଲି ଆଗେ ଚଲନି ନରେ ଲାଗିବ
1: ସେଟା
0: ସେଟା ମାନେ ଯେ ନ ମାନିକରି କରଲାନି ଏବେ ଦଣ୍ଡ ଟକିଆ ଖାଲୁଡ଼ା ବୋଲ ଲାଗିନି ପିଲାମାନେ ମିଶା ହେଲେ ବାଧା ନାହିଁ ଠିକ ନା ଅଛେ ବୋଲ
2: ଯଦି ହେଇଟା ସେକିଲେ ସେ ଚେକ୍ କରେଇ କରି ଯଦି ବିବାହ ହେବୁ ବୋଲେ କିଛି ବାଧା ନାହିଁ
0: ନାହିଁ ଆରି ଆତି ଚେକିଂ ନ କରନି ଆରି ଭାଇଜି ସଦେ ସେଆନ ବୋଝି ବାଦ ଦେ ଆମେ ଖାଇଦେବୁ ଆରି ଡୁଲି ଦେବୁ
2: ହଇ କେ ମାମା ମୁଇଁ ତ କହିଲିନି ଆଶା ବୋଲି କରି ଆଇଲେସ ନାହିଁ ସି
0: ନହେଲେ ଆଇବ
2: ଆମ ଗର୍ଜେ ମାମା ଯଦି ଆସିରେ ସେ ବୋଲେ ମୋକେ କାର୍ଯ୍ୟକ୍ରମ ଲଗେ ଆସିରେ ସେ ବୋଲେ ମୋକେ ଗରମ ଗରମ ସିଙ୍ଗଡ଼ା ଖାଇଲା ପାର ଲାଗ୍ସି ମାମା କାର୍ଯ୍ୟକ୍ରମ ଲଗେ ବେଶୀ ନିମାନ ଲାଗ୍ସି ଆରି ଆମର ଦୈମତୀ ଆପାର ଉପସ୍ଥାପିକା
3: ହ୍ୟାଲୋ ଦିଦି ନମସ୍କାର
0: ହ୍ୟାଲୋ ଜୁଇତି ଜନ
3: ହ୍ୟାଲୋ ସାର୍ ଜୁହାର
0: ଜୁହାର ଜୁହାର କେ କହିଲେ ଆସିନି କେ କହୁଥିନି ବାବୁ
3: ଆଜ୍ଞା ଜୀବନ ମୁନ୍ କହିଲେନି ସାର୍
1: କଲାହାଣ୍ଡି ଜୀବନ ମୁନ୍ ବାବୁ କେନ୍ତାରେ ଅଛସ୍
3: ହଁ ଦିଦି ଭଲ ଅଛେ ଆପଣ ଭଲ ଅଛନ୍ତି
1: ହଁ ମୁଇଁ ମୁସାନି କୁହାଛି ହେଲେ ତମର କାମ ଧନ୍ଦା କେମିତି ଚାଲିଲାନି
3: ଭଲ ଚାଲିଛି ଆଜି ଜବର ଦିନକେ ମାନେ ଫୋନ କଲି ଦେଖନ୍ତୁ ପ୍ରଥମ କଥା ହଉଛି ଟିକେ ସମୟ ମିଳୁନଥିଲା ଆଉ ଏଇ କିଛି ଦିନ ତଳେ ଛୁଟି ହୋଇଥିଲା ତ ମୁଁ ଛୁଟି ଭିତରେ ପାଇଁ ଅନ୍ୟ ରାଜ୍ୟକୁ ମୁଁ ଯାଇଥିଲି ଯେମିତିକି ହିମାଚଳ ପ୍ରଦେଶ ତାପରେ ମଧ୍ୟପ୍ରଦେଶ ଉତ୍ତରାଖଣ୍ଡ ଜୟପୁର ରାଜସ୍ଥାନ ଇତ୍ୟାଦି ସହର
0: ହେଲେ ଏଟା ତମକେ କାଇସି ପାଠ ଶିଖାଇବାକେ ନେଇଲା କି ହାତ ନି ଡାବୁ ସରାଇ କରି ବୁଲବାକେ ଯାଇଲା ତ
3: ନାଇଁ ସେ ଛୁଟି ହୋଇ ଥିଲା ତ ମୁଁ ଛୁଟି ବିତେଇବା ପାଇଁ ଯାଇଥିଲି
0: ଛୁଟି ବୋଲେ ତମ ରାତର ଡାବୁ ବୋଲ ହୁଏ
3: ଆଜ୍ଞା ବିଲକୁଲ ବିଲକୁଲ
0: ନାଇଁ ମୁଇଁ ଗୋଟେ ଶୁଣବାଟା କାଇ ବୋଲେ ଯୋଉ ମାନେ ମନ ଭଲ କରି ପାଠ ପଢ଼ଲାଇନି ସେ ମନକେ କାଇ ସେ ଆମର ସ୍କୁଲ ତରଫରୁ ହଉ କି କଲେଜ ତରଫରୁ ହଉ କି ସେ ୟୁନିଭର୍ସିଟି ତରଫରୁ ନି ବୁଲେଇ ବୁଲେଇ କରି ଆରି କମତି ଖାଇ ବିଦ୍ୟା ରକମ ରକମ ନୂଆ ନୂଆ ବିଦ୍ୟା ମନକେ ଶିଖାଇଲାଇନି ବୋଲିକରି ଶୁଣିଲି ତ ସେ ଭିତରେ ବିଡ଼ିଲା କି ବୋଲି
3: ନାଇଁ ସେମିତି ତ କିଛି ହଉନି ମନ ନିଜର ଫ୍ଲାଇଟ୍ ର ଟିକେଟ କରିକି ହଁ ଫ୍ଲାଇଟ୍ ର ଟିକେଟ ବୁକ୍ କରେ ଏବଂ ଏମିତି ଯେତେବେଳେ ଛୁଟି ହୁଏ ମୁଁ ଏମିତି ବିଭିନ୍ନ ଜାଗା ସବୁ ବୁଲିବା ପାଇଁ ଯାଏ ଯେମିତିକି କାଶ୍ମୀର ୱେଷ୍ଟ ବେଙ୍ଗଲ ମୁମ୍ବାଇ ହାଇଦ୍ରାବାଦ କେରଳ ଇତ୍ୟାଦି ସେମିତି ଆହୁରି ଅନେକ ଜାଗା ଭାରତର ମୁଁ ବିଭିନ୍ନ ଜାଗାକୁ ମୁଁ ସବୁବେଳେ ବୁଲିବା ପାଇଁ ମୁଁ ଏମିତି ଯାଉଛି
0: ନାଇଁ ବୁଲିଲେ ଖାଇ ଲାଭ ମିଳିଲାନି ତମକୁ ଜ୍ଞାନ ରୋଜଗାର ଭିତରେ ଖାଇ ଖାଇଟା ଲାଭ ମିଳିଲାନି କହି ଦିଅ
3: ଦେଖନ୍ତୁ ଆମକୁ ଲୋକଙ୍କ ସହିତ ଆମେ ଦେଖା ହୋଇଥାଏ ଆମର ସାକ୍ଷାତ ହୋଇଥାଏ ଆମେ ଅନ୍ୟର ମାନେ ଚାଲିଚଳନ ସହିତ ଆମେ ଅବଗତ ହୋଇଥାଉ ତାପରେ ମନକୁ ଶାନ୍ତି ମିଳେ ନୂତନ ଜାଗାରେ ବୁଲିବା ପାଇଁ ଯେମିତିକି ଆପଣ କାଶ୍ମୀର ଲଦାଖ ଯଦି ଆପଣ ବୁଲିବା ପାଇଁ ଯିବେ ସେଠି ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ଯୋଉଟାକି ବରଫ ମାନେ ସ୍ନୋଫଲ ହେଉଛି ସେ ଜାଗାଟି ଅତ୍ୟନ୍ତ ସୁନ୍ଦର ପ୍ରାକୃତିକ ପରିବେଶ ସବୁଠି ସେମିତି ଜାଗାରେ କିଛି ସମୟ ଅତିବାହିତ କଲେ ମନକୁ ପୁରା ଶାନ୍ତି ମିଳେ
0: ସେଥିପାଇଁ
3: ମୁଁ ଏମିତି ବୁଲିବା ପାଇଁ ଯାଏ ମଝି ମଝିରେ ଯେତେବେଳେ ବି ଛୁଟି ହୁଏ
0: ସେ ଲୋକମାନଙ୍କେ ତମେ ପଚାରିଲା କି ଏ ବରଫ ଭିତରେ ରହିଲେ ତମକୁ ଗୁଲା ଜୀବନ ଭଲ ଲାଗଲାନି କି ଅସାର ଲାଗଲାନି ଏମିତି କଥାବାର୍ତ୍ତା ଚଲ ଭିତରେ ପଚାରିଲା କି ତମେ
3: ହଁ
0: କାଇଁ
3: ଯେମିତିକି ମୁଁ ଯୋଉ ମାନେ ସେ ଯୋଉ ଏଇ କିଛି ଦିନ ତଳେ ମୁଁ ଯୋଉ ହିମାଚଳ ପ୍ରଦେଶ ଯାଇଥିଲି ଗୋଟେ ଯେ ଜାଗା ଅଛି ସେ ଜାଗାରେ ବରଫ ଗିରିଗିରି ଥାଏ ସ୍ନୋଫଲ ହୁଏ ତ ସେଠି ଅଧିକାଂଶ ଲୋକ ଛେଳି ରଖିଥାନ୍ତି ତ ମୁଁ ସେମାନଙ୍କୁ ପଚାରିଲି ଯେ କାଇଁ ଏତେ ଶୀତ ହେଉଛି ଆପଣଙ୍କ ଅଞ୍ଚଳରେ ତ ଆପଣମାନଙ୍କୁ କେମିତି ଲାଗେ ତ ସେମାନେ ମତେ କହିଲେ ଯେ ମାନେ ଜୀବନଟା ସେମିତି ଚାଲିଛି ଏଇଟା ସତ ଯେ ଏଠି ଅଧିକ ଶୀତ ହୋଇଥାଏ କିନ୍ତୁ ଏଇ ଜାଗାରେ ରହି ରହିକି ଆମକୁ ପୁରା ଅଭ୍ୟାସ ହୋଇଯାଇଛି ବୋଲି ସେମାନେ କହିଲେ
0: ବୋଲ ଖାତା ବୁଲିଲେ ମିଶା ଜ୍ଞାନ ଆସି ବୁଲୁବେ ତମର କଥା
3: ନିଶ୍ଚୟ।

0: ଆମର କାର୍ଯ୍ୟକ୍ରମ କେନ୍ତା ଲାଗଲା ନି କହିଦିଅ ତୁମେ
1: ସାର୍। ମୁଁ ସମୟ ପାଇଲେ ମୋ ଶୁଣେ ଆପଣମାନଙ୍କ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ ଏବଂ ଗୋଟେ ଛୋଟ ଅନୁରୋଧ କରିବି ଆପଣଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ। ଏବେ ତ ବର୍ଷା ଦିନ ଆରମ୍ଭ ହୋଇଯାଇଛି, ଦୟାକରି ଖାଇବା ପୂର୍ବରୁ ଶୌଚ ପରେ ସାବୁନରେ ଭଲ କରି ହାତ ଧୋଇବେ, ଶୋଇବା ସମୟରେ ନିଶ୍ଚୟ ମଶାରି ବାନ୍ଧିକି ଶୋଇବେ।
0: ଏତିନ କାମ କରଲେ ସରି ମେରିଲିଆ ନ ଆସେ ଏବଂ ବାନ୍ତି ନୁହେ ଗାଗଣ୍ଡି କରିଛି।
1: ବିଲକୁଲ ବିଲକୁଲ, ଆପଣ ଦେଖିଥିବେ ବର୍ଷା ଦିନରେ ବିଷାକ୍ତ ଜିନିଷ ରାତିରେ ଆମେ ଶୋଇଥାଉ କେତେବେଳେ ଆସିକି ଆମକୁ କାମୁଡ଼ି ଦେଇଥାଏ। ମଶାରି ବାନ୍ଧିକି ଶୋଇବା ଏବଂ ମଶାରିର ଧାରକୁ ବିଛଣା ତଳରେ ଜାକି ଦେବା ତାହେଲେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇକି ଆମେ ରାତିରେ ଶୋଇପାରିବା।
0: ଆଲେ ବାବୁ ଧନ୍ୟବାଦ ଲାଗୁ ଏମିତିଆ କାମ କେ ଫୋନ କରତେ ରୁଆ ହାଲୋ ଚୁଇତି ଜନ ବୋଲେ ମୁଣ୍ଡ ବାବୁ ରେବାର ଅଛି
2: ନହେଲେ ଭଲ ନିକ ନା ଲାଗଲାନି
0: ଜୁଆର ଲାଗ ତେବେ। ହେଲୋ ଚୁଇତି ଜନ।
3: ହଁ ହ୍ୟାଲୋ ମାମା।
0: କାନ ଫଟାଇ ଦେବୁ ସ ଆଜି ବପୁ
2: ଜବର ଆଛି କହିଲେ ତ ତମର ନା ଛନେ କୁଆ
3: ମୁଇ ନ କହି ଆପା ରେ ମାମା କେ ଜୁଆର ଜୁଆର
0: ନ କହି ବୋଲେ କେନ ତାରିଖ ହେ
2: ଲୋକ ମନ କେ ଜାନବେ
3: ମାମା ଏ ଆମର ବାଗଦରିଆ ମାମା କି
0: ମୋର ନା ନ କହ ମୁଇ କେ ମୋର ନା ପଛ କହିବୁ ତୋର ନା କହିଲେ ମୁଇ ମୋର ନା କହିବି
3: ଆମର ବାଗଦରିଆ ମାମା କି ଆର ଡମାୟା ପାକି
2: ଭିତରେ
3: ପାନି ମାରିଲାନି ଦିନକେ ଆରେ ଛାତି ମନ ଫୁଟିଲାନି ଆରେ ବେଦି ବେଦି ଖାଇଦେଲାନି ଆମେ ଖାଇଦେଲିନି
0: ଘେନବା ଖାଇ ପଡ଼ିଲାନି ତୋତେ ବେଟି ବୁଲବେ ମିଳିଲାନି ତମର ଗାଁ ଭିତରେ କି
3: ହେଲେ ଆମର ଘର ଯାଇ
2: ବୈଠକ ଥାନେ ପଠାଇ ଦେଲେ ଆମେ ନେଇ ତୁବେ
3: ଜୟପୁର ଆରେ ଗିଲିପୁଟ ଆର ଜୟପୁର କେତେ ଦୂର ଯେ
2: ଆରେ ଆମେ କେମିତି ଆଇବୁ ଯେ ଏତିକି
3: ଦୂର ମାମା
0: ନାଇଁ ମୁଇଁ ଆଇବାଟା ଆଇବି ମାତ୍ର ଖାଇଛେ
3: ଆମର ମାମାକେ ମୋର ପଛପଟେ ବସାଇ ଦେବି ଆରେ ମୁଇଁ ଆରେ ଛାତି ଦେବି ହେଇକି ମାମା ଆରେ
0: ଅପା
3: ସେତିକି ଖୁସିର ସେତିକି ଶ୍ରଦ୍ଧାର ଆମର ଚୈତି ଜନ ହାଲୋ ଚୈତି ଜନ ଆରେ ଆକାଶବାଣୀ ଜୟପୁର ସେତିକି ଆମର ଖୁସି ରୁହ ଆମର ଶ୍ରୋତା ଆରେ ଆପଣ ମାନେ ସବୁ ଭଲରେ ଥାନ୍ତୁ
0: ପାଣି ମାରିଲେ ସେତକ ଭଲ
3: ଖାଦି
0: ମିଶା ଖାଇବା କାହିଛି
3: ହଏ ଆରେ ବେଡ଼ା ଲୋକେ ପାନି ହେଲେ ତ ରବା ଖାଇଛି ମାମା ଆରେ ଆପା
0: ସେଟା ତ କହିଲିନି ଯେତିକି ପାନି ମାରିଲେ ଆମର ପାଚି
3: ପାନି ନହେଲେ ମନେ ଟିକେ ଆପା ଆରେ ମାମା
0: ପାନି ଆକା ଜୀବନ
3: ପାନି ଦେଲେ ତ ସବୁ କିଛି ହେଇଛି ଆରେ ହେଲେ କେନ୍ତା କାର୍ଯ୍ୟକ୍ରମ ଉପରେ ନା ପଚାର କି
0: କହିବୁ ଖାଇକି ତୁଇ
2: ତ ସରାସରି କିଛି ଟାକା ପଚାରବା କାଜେ ଆମେ ଜାଗଲୁ ଆଛୁ
3: ମୁଇଁ କାର୍ଯ୍ୟକ୍ରମ ନିକ ଲାଗେ ନାଇ ଆଜିକାଲି
0: ଖାଇ ହେଲା
3: ଅଧିକ ନିକ ଲାଗଲାନି ଆକାଶବାଣୀ ଜୟପୁର ଚୈତି ଜନ ହାଲ।

0: ଜନ ରେଡିଓ କେ ପଚାରୁ ହ୍ୟାଲୋ ଶ୍ରଦ୍ଧା ଲଗାବା ଗୀତ ଭେଟ ଘାଟ ବନ୍ଦ ଦେଲାସ୍ମି ମାମା ହରିଆପା ବହୁତ ବଢିଆ ଲାଗିଲାନି ଆରେ ହ୍ୟାଲୋ ଚୈତି ଜନ ତ ଅଧିକ ଭଲ ଲାଗିଲାନି ରେଡିଓ କେ ପଚାରୁ ଆଜି ଆଜେ ଜାଗର ଯତ୍ନ ନବା କେନ୍ତା କରି ସେଟା ମାଞ୍ଚଟା ଅଧେ ବୋଲି ପ୍ରସିଦ୍ଧ ଆମର ବିଶେଷଜ୍ଞ ସାର ଆଚ ତାକେ ଫୋନ କରିବୁ ସେଟା ମାନେ ଆଗା ଜାଗିଲୁ ଆଛୁ ଆରେ ଆଜି ତ ରବିବାର ହେଲେ ତ ଦି ଜନ ଏ ତ ମାମା ବାପା ସାଙ୍ଗେ ତ କଥା ହେଲିନି ଆରେ
1: ବାଦା ନାଇଁ କଥା କରୁଛୁ ତକେ ଆମେ କାଇଛେ ତୋର ଗାଁ ଜେଡ ଦେ ଆଇବୁ ଆମର ବଲ ଏକ ନମ୍ବର ସର୍ତ୍ତା ବୋଲି କରି ତକ ଗୋଟେ ଫୁଲମାଲ ପକାଇବୁ ଚୈତି ଜନ ତରଫ ନି ତମେ
0: ନାଇଁ ନାଇଁ ନାଇଁ ମୋତେ ମୁଇଁ ଗୋଟେ ଶିକ୍ଷକ ଅଛେ ମାମା
2: ମୁଇଁ
0: ଆଲତୁ ଫାଲତୁ ନାଇଁ ମୁଇଁ ଗୋଟେ ଶିକ୍ଷକ ଅଛେ
1: ନାଇଁ ଯୋଉଟା ରହିଲେ ମିଶା ଆମର ସର୍ତ୍ତା କି ନାଇଁ
0: ନିୟମିତ ସର୍ତ୍ତା ପ୍ରତ୍ୟେକ କାର୍ଯ୍ୟକ୍ରମ ଆପଣଙ୍କର ମୁଁ ଫୋନ କରେ ହାଲୋ ଡାଇଲି ଆକାଶବାଣୀ ସବୁ ହାଲୋ ଶ୍ରଦ୍ଧା ଲାଗବା ରେଡିଓ କେ ପଚାରୁ ସବୁ କାର୍ଯ୍ୟକ୍ରମ ମୁଇଁ ଭାଗ ନେଲିନି ମାମା କହିଦେଲିନି ମିଶା ନ ହୁଆ
1: ଜୁଆର ଜୁଆର
0: ଆପଣଙ୍କର କାର୍ଯ୍ୟକ୍ରମର ମୁଁ ନିୟମିତ ଶ୍ରୋତା ହେଲା
3: କଥା ହେବା କେ ଲାଗୁଛି ମନ
2: ଆଲେ ଆଲେ ଆଲେ
3: ନାନୀ ଜୁଆର
2: ଜୁଆର ଜୁଆର ତମର ପରିଚୟ ଖିଣ୍ଡି ଦିଏ
3: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡିଂ ଗାଁ ପାଚେଲପଡା ନା କ୍ଷମା ସାଗର ସାହୁ
2: ଆଲେ କ୍ଷମା ସାଗର ବାବୁ କେନ୍ତାରେ ଅଛାସ
3: ଭଲ ଅଛେ ଭଗବାନଙ୍କର ଦୟାରୁ ଭଲ ଅଛେ ଆଉ ଜୟପୁର ଆକାଶବାଣୀର କର୍ମକର୍ତ୍ତା ମାନେ କେମିତି ଅଛନ୍ତି ନାନୀ
1: ନାଇଁ ନାନୀ କେନ ପଚାର
3: ହଁ ଦାଦା ଜୁହାର ଜୁହାର
1: ଜୁହାର ଜୁହାର ମୋତେ ମିଶା କେମିତି ପଚାରବାର ଅଛି କି ନାଇଁ
3: ହଁ ଏଥିର ଲାଗି ତ ଦାଦା ଯେତେବେଳେ ତମର କଥା ଶୁଣିଲି ପଚାରବାକେ ପଡୁଛେ ନା
1: ନାଇଁ ଆମର ବଡ଼େଟା ବାବୁ ଏ କାଇଛେ ଆରୁ ଦୁଇ ତିନି ମାସ ଭିତରେ ମୋତେ ଏବେ ଡରାଇ କରି ଗଲା ଅଛି ମୁଇଁ କାଇଛେ ଦୁଇ ତିନି ମାସ ପଛେ ମୁଇଁ ଆର ନ ରହିନି ଏଠି ବୋଲାନି
3: ହଁ ଏନ୍ତା ହେଲେ ତ ଔଷଧ ପତର କରିଥିବ ଦାଦା ତେବେ ଭଲ ଲାଗିଥିବ ଆରୁ
1: ନାଇଁ ବୋଲେ ଭଲ ଲାଗେ ନାଇଁ ବୋଲେ କାହିଁକି ଭଲ ଲାଗେ ନାଇଁ ସେ ବୋଲାନି ମୁଇଁ କାଇ ସେ ଡକରା ହେଇଗଲି ବି ଆରି କାମ ନ କରିନି ବୋଲାନି
3: ହଁ
1: ରିଟାୟାରମେଣ୍ଟ ବୋଲ ପାଇ ନାଇଁ କି
3: ଓହୋ
1: ସେ ଭିତରେ ମୁଇଁ ଉଠି ଯିବେ ବୋଲାନି ତ ଆମେ କେମିତି ପୁରା ମନ ଦୁଃଖେ ଆକାରିଲୁ ମାତ୍ର ତୋର ଫୋନ ଶୁଣବାକେ କେମିତି ସାରଦା ଲାଗଲା
3: ଯାହା ବି ହଉ ମୁଇଁ ତ ରେଡିଓ ସାଥି ଆରୁ ମାନେ ଏବେ ତ ବର୍ଷା ଟାଇମ୍ ଆସୁଛେ ମ୍ୟାଲେରିଆ ହେବାର ସମ୍ଭାବନା ଅଛେ ମଶାରି ଟାଣିକରି ଶୋଇବାକେ ପଡ଼ବା ଫୁଟା ପାଣି ପିଇବାକେ ପଡ଼ବା ଆଉ ଶ୍ରାବଣ ମାସ ସେ ବୋଲବମ୍ ଭାଇ ମାନେ ଚାଲିଛେ ସେ ବୋଲବମ୍ ଉପରେ ମୁଇଁ ପଦେ ଗାଏମି ବୋଲୁଛେ ଆଲୋ ସବୁ ରାତି ନୁହେ।

0: बहुत आवश्यक है। लाइन ऑफ एक्चुअल कंट्रोल पर गलत फहमी और गलत आकलन से बचने और बाकी बचे हुए मुद्दों को सुलझाने के लिए स्थानीय कमांडर स्तर की बैठकें और अन्य तंत्रों सहित मौजूदा कूटनीतिक माध्यमों का उपयोग जारी रखा जाएगा।
1: श्री जायसवाल ने कहा कि पाकिस्तान के कब्जे वाले जम्मू कश्मीर में बड़े पैमाने पर मानवाधिकारों का हनन हुआ है। इस बीच पाकिस्तान सरकार प्रायोजित आतंक को दुनिया के सामने लाने के लिए पाकिस्तान के कब्जे वाले जम्मू कश्मीर में 13 अगस्त से वैश्विक स्तर पर विरोध प्रदर्शन किए जाएंगे। अवामी एक्शन कमेटी ने अंतर्राष्ट्रीय ध्यान आकर्षित करने के लिए दुनिया भर के कश्मीरियों से रैलियां आयोजित करने का आह्वान किया है। अमरीकी अंतरिक्ष एजेंसी नासा ने भारतीय अंतरिक्ष अनुसंधान संगठन इसरो को अपने चंद्र बेस कार्यक्रम में शामिल होने के लिए आमंत्रित किया है। ये आमंत्रण आर्टेमिस समझौते के अंतर्गत दोनों देशों की साझेदारी को और मजबूत करता है। दोनों देशों ने समझौते के अंतर्गत वैज्ञानिक आंकड़े साझा करने पर सहयोग के लिए चर्चा को आगे बढ़ाने पर सहमति जताई है। झारखंड में जेपीएससी और जेएसएससी परीक्षा विवाद को लेकर छात्रों का आंदोलन 18वें दिन भी जारी है। कल विधानसभा घेराव के दौरान हुए लाठीचार्ज और झड़प के बाद छात्र नेताओं ने आंदोलन और तेज करने की घोषणा की थी। लाठीचार्ज के विरोध में भाजपा का झारखंड बंद आज रांची सहित कई इलाकों में प्रभावी रहा। बंबई शेयर बाजार का सेंसेक्स आज 388 अंक गिरकर 78,154 पर बंद हुआ। निफ्टी 112 अंक की गिरावट के से 24,472 पर दर्ज हुआ। इसके साथ ही ये समाचार बुलेटिन समाप्त हुआ।
2: ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଆପଣଙ୍କୁ ଜଣାଇ ଦେଉଛୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଉ ଅଳ୍ପ ସମୟ ପରେ 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 166ତମ ଭାଗ ଆପଣଙ୍କୁ ଶୁଣାଇବୁ ଆଜି ସନ୍ଧ୍ୟା 6:20। 6:30 ରହିଛି କାର୍ଯ୍ୟକ୍ରମ ଉଦୟ ଭାରତ। 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ ଆଜି ରାତି 7:00। ସଂସଦ ସମୀକ୍ଷା ଶୁଣିବେ ରାତି 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 7:30 ଶୁଣିବେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ ଆପଣଙ୍କ ପାଇଁ ରହିଛି ରାତି 8:15। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:35। ରାତି 9:30 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ହେଲେ ପିନାଜ ମସାନୀ, ଅଶୋକ ଖୋସଲା, ଅଲକା ୟାଗ୍ନିକ, ପଙ୍କଜ ଦାସ ଏବଂ ଗୁଲାମ ଅଲି। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏବେ ଆସନ୍ତୁ ଜାଣିବା ଆସନ୍ତାକାଲିର କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ଆସନ୍ତାକାଲି 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଗୁରୁପ୍ରସାଦ ଦାସ, ନିହାରିକା ପଟ୍ଟନାୟକ, ବେଣୁଧର ସୁବୁଦ୍ଧି, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ଗୋପାଳକୃଷ୍ଣ ବେହେରା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ 6:45। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ହେମଲତା ହନ୍ତାଳ ଏବଂ ସାଥୀ। 7:25 ଶୁଣିବେ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ବିବିଧା। ଏଥିରେ ଶୁଣିବେ ଏମ୍ବିବିଏସ୍ ପଢ଼ୁଥିବା ରାୟଗଡ଼ା ଜିଲ୍ଲା ଘନାନ୍ତ୍ରୀ ଗ୍ରାମର ଆଦିବାସୀ ଝିଅ ମଧୁମିତା ସବରଙ୍କ ସହ କଥାବାର୍ତ୍ତା।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରି ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ନିବେଦିତା ଏବଂ ଉଦିତ ନାରାୟଣ। ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। 9:30 ରହିଛି ସପ୍ତଧାରା, ଯେଉଁଠି ଆପଣ ଶୁଣିପାରିବେ କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ଏନ୍ସିଇଆରଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଲୋକଗୀତ କ୍ରମରେ ଦାସକାଠିଆ ଶୁଣିବେ ଦିନ 11:00। ବିଷୟ ରହିଛି ନକୁମ୍ବା ସୁରବଧ। ପରିବେଷଣ କରିଛନ୍ତି ସୂର୍ଯ୍ୟ ନାରାୟଣ କର ଏବଂ ଅନ୍ତର୍ଜାମୀ ରଥ। ସୌରାଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଶୁଣିବେ ଦିନ 1:20। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ହ୍ୟାଲୋ ଶ୍ରଦ୍ଧା ଲାଗୁଆ ଗୀତ ଶୁଣିବେ ଅପରାହ୍ନ 5:30। ରାତି 7:00 ଶୁଣିବେ କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। 7:30 ରହିଛି ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଶ୍ରୋତାବନ୍ଧୁ, ଇଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣିବା ସାହିୱା ଚଳଚ୍ଚିତ୍ରରୁ, ଶିଳ୍ପୀ ହେଲେ ହରିହରନ୍। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଶିବହରି।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଚାନ୍ଦିନୀ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ବାବ୍ଲା ମେହେତା। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଶିବ ହରି।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 166ତମ ଭାଗ।

ଦକ୍ଷ ତାଙ୍କର ଷାଠିଏଟି କନ୍ୟାଙ୍କୁ କଶ୍ୟପ ଏବଂ ଅଙ୍ଗିରାଦି ମହର୍ଷିଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କ ସନ୍ତାନ ଭାବରେ ଦେବତା, ଅସୁର, ମାନବ ଏବଂ ପଶୁପକ୍ଷୀ ସୃଷ୍ଟି ହୋଇଛନ୍ତି। ଶ୍ରୀ ଶୁକଦେବ ଶେଷକୁ ଦୈତ୍ୟଙ୍କ କନିଷ୍ଠା ଭଗ୍ନୀ ରଚନାଙ୍କ କଥା କହୁଛନ୍ତି। ସେ ବିବାହ କରିଛନ୍ତି ବ୍ରହ୍ମର୍ଷି ତ୍ୱଷ୍ଟାଙ୍କୁ। ସେମାନଙ୍କ ପୁତ୍ର ବିଶ୍ୱରୂପ ହୋଇଛନ୍ତି ଦେବଗୁରୁ। ବୃହସ୍ପତି ଇନ୍ଦ୍ରଙ୍କ ଦ୍ୱାରା ଅପମାନିତ ହୋଇ ସ୍ୱର୍ଗ ଛାଡ଼ି ଚାଲିଯାଇଥିବାରୁ ଅସୁରମାନେ ଯୁଦ୍ଧରେ ଦେବତାଙ୍କୁ ଆହତ କରିଛନ୍ତି। ସେମାନେ ବ୍ରହ୍ମାଙ୍କୁ ପ୍ରତିକାର ପାଇଁ ପରାମର୍ଶ ମାଗନ୍ତେ ସେ ବିଶ୍ୱରୂପଙ୍କୁ ଗୁରୁ ଭାବରେ ବରଣ କରିବାକୁ କହୁଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 166ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ କାର୍ଯ୍ୟକ୍ରମ ଉଦୟ ଭାରତ, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଶୁଣିପାରିବେ। କିଛି ସମୟ ମଧ୍ୟରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଆମ କେନ୍ଦ୍ର ତଥା ରାଜ୍ୟ ସରକାର ଗରିବଙ୍କ କଲ୍ୟାଣ ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଣୟନ କରିଛନ୍ତି ଅନେକ ଯୋଜନା। ଏଥିରୁ ଲୋକମାନେ ସୁଫଳ ପାଉଛନ୍ତି ଏବଂ ନିଜ ଜୀବନ ଜୀବିକାକୁ ସୁଦୃଢ଼ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଦୀନଦୟାଲ ଉପାଧ୍ୟାୟ ଅନ୍ତୋଦୟ ଯୋଜନା ପରି ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଏଗୁଡ଼ିକର ମୂଳ ଉଦ୍ଦେଶ୍ୟ ଗରିବ ଲୋକଙ୍କୁ ସଶକ୍ତ ଆଉ ସେମାନଙ୍କ ଜୀବନଶୈଳୀକୁ ମଜବୁତ କରିବା। ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେତେ ଉନ୍ନତି ଆବଶ୍ୟକ, ଗରିବ ଲୋକଙ୍କ ବସବାସରେ ସେତେ ଉନ୍ନତି ଦରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ୟତମ। ଏହା ମାଧ୍ୟମରେ ଗରିବ ମତ୍ସ୍ୟଚାଷୀ ରୋଜଗାରକ୍ଷମ ହେବା ସହ ନିଜ ଜୀବନ ଜୀବିକାକୁ ସଶକ୍ତ କରିପାରୁଛି, ସରକାରଙ୍କଠାରୁ ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ପାଇପାରୁଛି। ଏହି ଅବସରରେ ଆଜି ରହିଛି ଆଲୋଚନା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ପ୍ରକାଶ କୁମାର ତ୍ରିପାଠୀ।
1: ରାଜ୍ୟର ଗରିବ ଲୋକମାନଙ୍କର ଆର୍ଥିକ ବିକାଶ ଲକ୍ଷ୍ୟରେ

0: କେନ୍ଦ୍ର ସରକାର ଅନେକ ଗୁଡ଼ିଏ ଯୋଜନା ପ୍ରଣୟନ କରୁଛନ୍ତି। ଯଦି ଆମେ ମତ୍ସ୍ୟ କ୍ଷେତ୍ର କଥା ବିଚାର କରିବା, ତାହେଲେ ମତ୍ସ୍ୟ କ୍ଷେତ୍ର ସହ ପ୍ରତ୍ୟକ୍ଷ ଭାବେ ପରୋକ୍ଷ ଭାବେ ଜଡିତ ଥିବା ବିଶେଷ କରି ଗରିବ ଶ୍ରେଣୀର ଜନସାଧାରଣ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏକ ଐତିହାସିକ ଯୋଜନା କହିଲେ ଭୁଲ ହେବ ନାହିଁ। ଏହି ଯୋଜନାରେ ମତ୍ସ୍ୟ କ୍ଷେତ୍ରର ପ୍ରତିଟି କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରିଦେଇ ଏହାଦ୍ୱାରା କେମିତି ଗରିବ ଚାଷୀଟିଏ କେମିତି ଆର୍ଥିକ ବିକାଶ ହୋଇପାରିବ ଏବଂ ଏହାଦ୍ୱାରା ରାଜ୍ୟ ବା ଦେଶର ଆର୍ଥିକ ବିକାଶ ସହ ନିଜର ମଧ୍ୟ ରୋଜଗାରକୁ ବହୁମୁଖୀ କରାଯାଇପାରିବ। ଆମେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ କି କି କାର୍ଯ୍ୟକ୍ରମ ମାନ କାର୍ଯ୍ୟକାରୀ ହେଉଛି ଏବଂ ଜନସାଧାରଣ କିପରି ଏହାର ସୁଫଳ ପାଇପାରୁଛନ୍ତି ସେ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା। ଫିସରିଜ ସେକ୍ଟରରେ କେନ୍ଦ୍ର ସରକାରଙ୍କର ଯେଉଁ କେତେଗୁଡ଼ିଏ ଜନକଲ୍ୟାଣକାରୀ ଏବଂ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ କିଛି ସୂଚନା ଦେଉଛି। ଆପଣ ଜାଣନ୍ତି ମତ୍ସ୍ୟ ସମ୍ପଦ ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। 7 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ମଧୁର ଜଳକ୍ଷେତ୍ର, 4.18 ଲକ୍ଷ ହେକ୍ଟର ଖାରି ଜଳକ୍ଷେତ୍ର ଓ 575 କିଲୋମିଟର ସୁଦୀର୍ଘ ସମୁଦ୍ର ତଟକୁ ନେଇ ଏହାର ମତ୍ସ୍ୟ ସମ୍ପଦ ସମୃଦ୍ଧ। ମାଛ ଚାଷ ରାଜ୍ୟର ଉତ୍ପାଦନ କ୍ଷମତା ବଢ଼ାଇବା ସହ ନିଯୁକ୍ତି ତଥା ରୋଜଗାର କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛି। ଦେଶର ଅର୍ଥନୈତିକ ବିକାଶରେ ମତ୍ସ୍ୟ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ମତ୍ସ୍ୟ ସମ୍ପଦର ସୁରକ୍ଷା ଓ ଅଭିବୃଦ୍ଧି ତଥା ମତ୍ସ୍ୟ କ୍ଷେତ୍ର ସହ ପ୍ରତ୍ୟକ୍ଷ ଭାବେ ଜଡିତ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ମହିଳା ଗୋଷ୍ଠୀ, ବ୍ୟବସାୟୀ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସରତ। ଗ୍ରାମାଞ୍ଚଳ ଅଭିବୃଦ୍ଧିର ଇଞ୍ଜିନ ଭାବେ ସେଥିପାଇଁ ମତ୍ସ୍ୟ କ୍ଷେତ୍ରକୁ ଗଣାଯାଉଛି। ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ରୋଜଗାର ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ତଥା ରୋଜଗାର ବୃଦ୍ଧି ଭିତ୍ତିକ ଯୋଜନା କାର୍ଯ୍ୟକାରୀ ହେଉଛି। ସମୁଦ୍ର ଭଳି ଏକ ବିଶାଳ ପ୍ରାକୃତିକ ମତ୍ସ୍ୟ କ୍ଷେତ୍ରରେ ମାଛ ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ପ୍ରତିବର୍ଷ ମାଛ ଧରା କଟକଣା ଲାଗୁ ହୁଏ। ଏଥିରେ କ୍ଷତିଗ୍ରସ୍ତ ହେଉଥିବା ପାରମ୍ପରିକ ମତ୍ସ୍ୟଜୀବୀ ପରିବାରଙ୍କ ଜୀବିକା ସୁରକ୍ଷା ତଥା ପୌଷ୍ଟିକ ସହାୟତା ନିମନ୍ତେ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଏ। ଜୁଲାଇ ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ 1500 ଟଙ୍କା ଲେଖାଏଁ ଜମା କରିଥାନ୍ତି ଓ ପ୍ରତିବଦଳରେ ସେମାନଙ୍କ 1500 ଟଙ୍କା ସହ ସରକାରଙ୍କ ପକ୍ଷରୁ 3000 ଟଙ୍କା, ଏହିପରି ମୋଟ 4500 ଟଙ୍କା ଏହି ମାଛ ଧରା କଟକଣା ସମୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥାଏ। ସେହିପରି ଆଉ ଏକ ଗୋଟିଏ କଲ୍ୟାଣକାରୀ ଯୋଜନା ହେଲା ମତ୍ସ୍ୟଜୀବୀଙ୍କ ପାଇଁ ଗୋଷ୍ଠୀ ଦୁର୍ଘଟଣା ବୀମା ଯୋଜନା। ମତ୍ସ୍ୟ କ୍ଷେତ୍ର ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥାଏ। ଏଥିରେ ବୀମାଭୁକ୍ତ ବ୍ୟକ୍ତିଙ୍କର କୌଣସି ଦୁର୍ଘଟଣାରେ ମୃତ୍ୟୁ କିମ୍ବା ସ୍ଥାୟୀ ଭାବେ ଯଦି ଅକ୍ଷମ ହୁଅନ୍ତି ତେବେ ତାଙ୍କୁ 5 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଏ। ସେହିପରି ସ୍ଥାୟୀ ଭାବେ ଯଦି ଆର୍ଥିକ କ୍ଷତିଗ୍ରସ୍ତ ହୁଅନ୍ତି ବା ଅକ୍ଷମ ହୁଅନ୍ତି ତେବେ 2,50,000 ଟଙ୍କା ସେମାନଙ୍କୁ ସାହାଯ୍ୟ ପ୍ରଦାନ କରାଯାଏ। ଏହି ଯୋଜନାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ 25,000 ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ମିଳିଥାଏ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ମତ୍ସ୍ୟଚାଷୀ ମତ୍ସ୍ୟଜୀବୀଙ୍କୁ ରୋଜଗାର ବୃଦ୍ଧି ଲକ୍ଷ୍ୟରେ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ସେଥିମଧ୍ୟରୁ କିଛି ପ୍ରମୁଖ ଯୋଜନା ବିଷୟରେ ମୁଁ ଏଠାରେ ସମ୍ୟକ ସୂଚନା ଦେଉଛି। ନୂଆ ପୋଖରୀ ଖୋଳି ମାଛ ଚାଷ ଯଦି ଜଣେ କରିବାକୁ ଚାହିଁବ ସେଥିପାଇଁ ତାଙ୍କୁ ସହାୟତା ପ୍ରଦାନ କରାଯାଉଛି। ଯଦି ନିଜ ପୋଖରୀରେ ଜାଆଁଳ ଚାଷ କରିବା ପାଇଁ ଚାହିଁବେ ସେଥିପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି। ମାଛ ପରିବହନ ନିମନ୍ତେ ଇନ୍ସୁଲେଟେଡ୍ ଭ୍ୟାନ୍, ମୋଟର ସାଇକେଲ ସହ ବରଫ ବାକ୍ସ ନିମନ୍ତେ ମଧ୍ୟ ସହାୟତା ପ୍ରଦାନ କରାଯାଉଛି। ମାଛ ଜାଆଁଳ ଉତ୍ପାଦନ ନିମନ୍ତେ ହାଚେରୀ ପ୍ରତିଷ୍ଠା, ମାଛ ଖାଦ୍ୟ ପ୍ରସ୍ତୁତି କାରଖାନା, ଫିସ୍ କିଓସ୍କ, ଉନ୍ନତ ରିଟେଲ ମାଛ ମାର୍କେଟ ପ୍ରତିଷ୍ଠା ନିମନ୍ତେ ମଧ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ଏହା ବ୍ୟତୀତ ଉନ୍ନତ ଜ୍ଞାନକୌଶଳ ଯୁକ୍ତ ବାୟୋ ପଦ୍ଧତିରେ ମାଛ ଚାଷ, ରିସର୍କୁଲେଟୋରୀ ଆକ୍ୱାକଲଚର ସିଷ୍ଟମରେ ମାଛ ଚାଷ ନିମନ୍ତେ ମଧ୍ୟ ସହାୟତା ପ୍ରଦାନ କରାଯାଉଛି। ଏହିସବୁ ରୋଜଗାର ଭିତ୍ତିକ ଯୋଜନାରେ ସାଧାରଣ ବର୍ଗଙ୍କ ନିମନ୍ତେ ପ୍ରକଳ୍ପ ମୂଲ୍ୟର 40% ସବସିଡି ପ୍ରଦାନ ବ୍ୟବସ୍ଥା ଥିବା ବେଳେ ତପସିଲଭୁକ୍ତ ଜାତି, ତପସିଲଭୁକ୍ତ ଜନଜାତି ଓ ମହିଳାମାନଙ୍କ ନିମନ୍ତେ ପ୍ରକଳ୍ପ ମୂଲ୍ୟର 60% ସବସିଡି ପ୍ରଦାନର ବ୍ୟବସ୍ଥା ରହିଛି। ତେଣୁ ଆଗ୍ରହୀ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ତଥା ମତ୍ସ୍ୟଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ସାଧାରଣ ଲୋକ ବ୍ଲକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀ କିମ୍ବା ଜିଲ୍ଲାରେ ଥିବା ମତ୍ସ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଏହିସବୁ ଯୋଜନାର ସୁଫଳ ପାଆନ୍ତୁ। ସର୍ବଭାରତୀୟ ସ୍ତରରେ ମାଛ ଉତ୍ପାଦନରେ 4ର୍ଥ ସ୍ଥାନ ଅଧିକାର କରିଥିବା ଓଡ଼ିଶାକୁ 1 ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଆସନ୍ତୁ ମାଛ ଚାଷକୁ ଆପଣାଇବା, ନିଜର ରୋଜଗାର ବଢ଼ାଇବା ସହ ରାଜ୍ୟର ଆର୍ଥିକ ବିକାଶରେ ଭାଗିଦାର ହେବା।
1: ମୁଁ ଶେଷରେ ଏତିକି ନିବେଦନ କରିବି ଯେ ଗରିବ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ତଥା ସେମାନଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଯେଉଁ ସବୁ କାର୍ଯ୍ୟକ୍ରମ ଗୁଡ଼ିକ କାର୍ଯ୍ୟକାରୀ ହେଉଛି ସେଗୁଡ଼ିକର ସେମାନେ ସଫଳତା ଉଠାନ୍ତୁ ଏବଂ ନିଜର ରୋଜଗାର ବୃଦ୍ଧି ସହ ଓଡ଼ିଶା ତଥା ଦେଶର ବିକାଶରେ ଭାଗିଦାରୀ ହୁଅନ୍ତୁ। ଏହାଦ୍ୱାରା ଏକ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଢ଼ିବାର ସ୍ୱପ୍ନ ସଫଳ ହୋଇପାରିବ।

0: ଶୁଣୁଥିଲେ ଆଲୋଚନା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରକାଶ କୁମାର ତ୍ରିପାଠୀ।
1: ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବଛରରେ ଆଜି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଗୋଟେ ଲେଖାଏଁ କୃମିନାଶକ ବଟିକା ଆଲବେଣ୍ଡାଜଲ୍ ଖାଇବାକୁ ଦିଆଯିବ। ତମେମାନେ ଜାଣିଛ, କୃମି ସଂକ୍ରମିତ ପିଲାମାନେ କୁପୋଷଣ ଏବଂ ରକ୍ତହୀନତା ଯୋଗୁଁ ସବୁବେଳେ କ୍ଲାନ୍ତ ଅନୁଭବ କରନ୍ତି। ସେମାନଙ୍କର ଶାରୀରିକ ଏବଂ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। କୃମି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ନଖକୁ ଛୋଟ ଏବଂ ସଫା ରଖିବା, ସବୁବେଳେ ବିଶୁଦ୍ଧ ପାଣି ପିଇବା, ଖାଦ୍ୟକୁ ସଦାସର୍ବଦା ଭଲ ଭାବରେ ଘୋଡ଼େଇକି ରଖିବା, ଫଳ ଓ ପନିପରିବାଗୁଡ଼ିକୁ ଖାଇବା ଓ ରାନ୍ଧିବା ପୂର୍ବରୁ ପରିଷ୍କାର ପାଣିରେ ଧୋଇବା, ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବା, ଖୋଲା ସ୍ଥାନରେ ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବା, ବାହାରେ ବୁଲାବୁଲି ବେଳେ ଜୋତା ବ୍ୟବହାର କରିବା ଏବଂ ଆମ ପରିବେଶକୁ ସବୁବେଳେ ସଫା ରଖିବା।
1: ଏକ ବର୍ଷରୁ ଦୁଇ ବର୍ଷ ପିଲାଙ୍କୁ 5 ml ଆଲବେଣ୍ଡାଜୋଲ ସିରପ ଆବଶ୍ୟକ ପଡିଥାଏ। 2-5 ବର୍ଷ ଯାଏ ପିଲାଙ୍କୁ 10 ml ଆଲବେଣ୍ଡାଜୋଲ ସିରପ ଦିଆଯାଇଥାଏ। 5 ବର୍ଷରୁ 19 ବର୍ଷ ଯାଏ ଗୋଟିଏ ଲେଖାଏଁ ଆଲବେଣ୍ଡାଜୋଲ ବଟିକା ଚୋବେଇ ଚୋବେଇ ଖାଇବାକୁ ପଡେ। ସୁସ୍ଥ ଶିଶୁ ସୁସ୍ଥ ସମାଜ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସଂସଦରେ ପାରିତ ହେଲା ଟ୍ରିବ୍ୟୁନାଲ ସଂସ୍କାର ବିଧେୟକ 2026। ବିଲ୍ରେ ଆଧୁନିକ ଏବଂ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା ବ୍ୟବସ୍ଥା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଇଁ ଆସନ୍ତାକାଲି 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ଆଜି ରାଜ୍ୟସଭାର ଅନୁମୋଦନ ଲାଭ କରିଛି। ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ବିଲ୍ଟିକୁ ଆଜି ଗୃହରେ ଆଗତ କରିଥିଲେ। ଏଥିରେ ଟ୍ରିବ୍ୟୁନାଲରେ କାର୍ଯ୍ୟଦକ୍ଷତାକୁ ଅଧିକ ଉନ୍ନତ କରିବା ଏବଂ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ପଦପଦବୀରେ ନିଯୁକ୍ତି, ପ୍ରଶାସନିକ କାର୍ଯ୍ୟ ଆଦି ପ୍ରସଙ୍ଗରେ ସଂସ୍କାର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରସ୍ତାବ ରହିଛି। ବିଲ୍ରେ ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା କରିବାର ମଧ୍ୟ ବ୍ୟବସ୍ଥା ଥିବା ଶ୍ରୀ ମେଘୱାଲ କହିଛନ୍ତି। ଦେଶରେ ଆଧୁନିକ ଏବଂ ସମାନ ଟ୍ରିବ୍ୟୁନାଲ ଭିଭିଭୂମି ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ଏହି ବିଲ୍ ଆଗତ କରାଯାଇଛି। ସଂସ୍ଥାଗତ ସ୍ୱାଧୀନତା, ସ୍ୱଚ୍ଛତା ଏବଂ ଦକ୍ଷତାକୁ ସୁଦୃଢ଼ କରିବାରେ ଏଥିରେ ଥିବା ବ୍ୟବସ୍ଥା ଉପଯୋଗୀ ସାବ୍ୟସ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: Terms and condition of the service of chairperson and members of the various tribunal, the administration and functioning of the tribunal, to establish a national tribunals commission and to make consequential amendment in related enactment and for matters connected therewith or incidental.
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2015 ସରକାର ଟ୍ରିବ୍ୟୁନାଲ ସଂସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଲୋକସଭାରେ ଏହି ବିଲ୍ଟି ପୂର୍ବରୁ ପାରିତ ହୋଇସାରିଛି। ସ୍ୱାଧୀନତାର ଅମୃତ କାଳରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଜାରି ରହିଛି। ଏହା କେବଳ ଘରେ ଘରେ ଜାତୀୟ ପତାକା ଉତ୍ତୋଳନର କାର୍ଯ୍ୟ ନୁହେଁ, ବରଂ ଦେଶର ଐକ୍ୟ, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନାଗରିକଙ୍କ ଅଙ୍ଗୀକାରବଦ୍ଧର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ ଦେବା ସହ ନାଗରିକଙ୍କୁ ଗର୍ବ ଓ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ସହ ଏକ ବିକଶିତ ଓ ସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଏହି ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ନିଜର ଘର, କାର୍ଯ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଆହ୍ୱାନ ଦିଆଯାଇଥାଏ। ଏହା ନୂତନ ପିଢ଼ିଙ୍କୁ ଜାତୀୟ ପତାକାର ଗୌରବ, ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ସହ ଯୋଡ଼ିବାର ଏକ ସଫଳ ପ୍ରୟାସ। ତ୍ରିରଙ୍ଗାର କମଳା ରଙ୍ଗ ସାହସ ଓ ତ୍ୟାଗର ବାର୍ତ୍ତା ଦେଇଥାଏ। ଧଳା ରଙ୍ଗ ସତ୍ୟ, ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଏବଂ ସବୁଜ ରଙ୍ଗ ସମୃଦ୍ଧିର ବିକାଶ ଓ ପ୍ରକୃତି ସହ ଆମର ସମ୍ପର୍କକୁ ପ୍ରତିଫଳିତ କରିବା ସହ ଅଶୋକଚକ୍ର ନ୍ୟାୟ

ଗତିଶୀଳତା ଓ ନିରନ୍ତର ପ୍ରଗତିର ସନ୍ଦେଶ ବହନ କରିଥାଏ। ଆସନ୍ତୁ ଏହି ସ୍ୱାଧୀନତା ଦିବସର ସମସ୍ତ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଦେଶପ୍ରେମ ଓ ଜାତୀୟ ଗୌରବର ବାର୍ତ୍ତାକୁ ସୁଦୃଢ଼ କରିବା। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। 120 ମିଟର ଲମ୍ବର ଜାତୀୟ ପତାକା ଧରି ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବିଭିନ୍ନ ବର୍ଗର ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଜୀବିକା ମିଶନ ଏବଂ ଓର୍ମାସ ସହଯୋଗରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ କାଦବରଙ୍ଗାଠାରେ ମହିଳା ମହାସଂଘ ପକ୍ଷରୁ 209 ଜଣ ସ୍ଥାନୀୟ ମହିଳାଙ୍କୁ ନେଇ ହରଘର ତ୍ରିରଙ୍ଗା ପାଇଁ ପତାକା ପ୍ରସ୍ତୁତ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ 25,000 ତ୍ରିରଙ୍ଗା ପତାକା ତିଆରି କରିବା ପାଇଁ ମହାସଂଘକୁ ପରାମର୍ଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନରେ ନେତାଜୀ ଛକଠାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଦେଶରେ ମଧୁମେହ, ମୋଟାପଣ ଏବଂ ଅତ୍ୟଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଯାଦବ କହିଛନ୍ତି, ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ ରହିଛି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ ଲଗାତାର ଅଧ୍ୟୟନ କରାଯାଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିବା ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଗୁରୁବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ 2024-25 ବର୍ଷ ପାଇଁ 115 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିବେ। କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜେତାଙ୍କୁ ପୁରସ୍କାର ରାଶି ବାବଦକୁ 3,00,000 ଟଙ୍କା, ଅଙ୍ଗବସ୍ତ ଓ ତାମ୍ରପତ୍ର ପ୍ରଦାନ କରାଯିବ। ଖରିଫ୍ ଫସଲ ଅଧୀନରେ ଚଳିତ ମାସ 7 ତାରିଖ ସୁଦ୍ଧା 967,00,000 ହେକ୍ଟର ଜମିରେ ଚାଷ କରାଯାଇଥିବା ନେଇ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। 344,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଧାନ ଚାଷ, 180,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ତୈଳବୀଜ ଚାଷ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 58,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଆଖୁ ଚାଷ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2:00 ସନ୍ଧ୍ୟା 7:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବେଆଇନ ଖଣି ଉତ୍ତୋଳନ ଏବଂ ଖଣିଜ ସମ୍ପଦର ଅବୈଧ କାରବାର ବିରୋଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ବିଭାଗ ପକ୍ଷରୁ ବେଆଇନ ଖଣି ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଳନସ୍ଥଳରେ ଡ୍ରୋନ୍ ନିରୋଧୀ ବ୍ୟବସ୍ଥା ଏବଂ ଆତଙ୍କବାଦ ନିରୋଧୀ ବାହିନୀ ମୁତୟନ ହେବେ ବୋଲି ଜଣାପଡ଼ିଛି। ଆସନ୍ତା ଗୁରୁବାର ଦିନ ଗାନ୍ଧିମାର୍ଗରେ ଫୁଲ୍ ଡ୍ରେସ୍ ରିହର୍ସାଲ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତ ବର୍ଷ ପ୍ୟାରେଡ୍ରେ 51ଟି ଦଳ ସାମିଲ ହେବେ। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ୟାରେଡ୍ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅହମ୍ମଦାବାଦସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଇଆଇଏମ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧ୍ୟାପକ, ଯୁବ ପ୍ରତିଭା ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ସହ ରାଜ୍ୟର ବିକାଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026ର ସଂଶୋଧିତ କାର୍ଯ୍ୟସୂଚୀ ସଂକ୍ରାନ୍ତରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏସ୍ଆଇଆର୍ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଗ୍ରହଣ ସହ ଏହାର ସମାଧାନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ ସଂକ୍ରାନ୍ତରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଏବଂ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ରିକାପଲ୍ଲୀସ୍ଥିତ କଲ୍ୟାଣ ମଣ୍ଡପଠାରେ ତିନିଦିନିଆ ବ୍ଲକସ୍ତରୀୟ ଲକ୍ଷ୍ୟପତି ଦିଦି କର୍ମଶାଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ମହିଳାମାନଙ୍କୁ

0: ଦକ୍ଷତା ଏବଂ ଉଦ୍ୟମିତାର ସୁଯୋଗ ଦେଇ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ସନ୍ଧ୍ୟା 6ଟା ସୁଦ୍ଧା ଜଳସ୍ତର 613.85 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,130,000 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 12ଟି ଗେଟ୍ ଏବଂ ପାୱାର ଚ୍ୟାନେଲ ମଧ୍ୟ ଦେଇ ସେହି ସମୟ ମଧ୍ୟରେ 2,16,179 ଘନଫୁଟ ଜଳ ନିଷ୍କାସିତ ହେଉଛି। ସଂସଦରେ ପାରିତ ହେଲା ଟ୍ରିବ୍ୟୁନାଲ ସଂସ୍କାର ବିଧେୟକ 2026। ବିଲ୍ରେ ଆଧୁନିକ ଏବଂ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା ବ୍ୟବସ୍ଥା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଇଁ ଆସନ୍ତାକାଲି 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ହର୍ ଘର୍ ତିରଙ୍ଗା ଅଭିଯାନ, ଆଲେଖ୍ୟ ପ୍ରତାପ ପ୍ରଧାନ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ହର୍ ଘର୍ ତିରଙ୍ଗା ହେଉଛି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ରାଷ୍ଟ୍ରବ୍ୟାପୀ ଅଭିଯାନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଜାତୀୟ ପତାକା ପ୍ରତି ଆଦର ଓ ସମ୍ମାନ ବୃଦ୍ଧି କରିବା। ଏହି ଅଭିଯାନ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଲୋକମାନେ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ସେହି ଫଟୋକୁ ହର୍ଘର୍ତିରଙ୍ଗା.com ୱେବ୍ସାଇଟ୍ରେ ଅପ୍ଲୋଡ୍ କରି ନିଜ ଡିଜିଟାଲ୍ ସାର୍ଟିଫିକେଟ୍ ମଧ୍ୟ ହାସଲ କରିପାରିବେ। ଏଥିରେ କୌଣସି ନିର୍ଦ୍ଦିଷ୍ଟ ବର୍ଗ ନୁହେଁ, ବରଂ ସାଧାରଣ ଜନତା, ବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ଯୋଗଦେଇ ଅଭିଯାନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। 5 ବର୍ଷରେ ପଦାର୍ପଣ କରିଥିବା ଏହି ଅଭିଯାନ ବର୍ତ୍ତମାନ ଏକ ଜନ ଆନୋଳନର ରୂପ ନେଇଛି। 2022 ଅଗଷ୍ଟ 13 ତାରିଖରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ଅଭିଯାନର ପରିକଳ୍ପନା କରାଯାଇଥିଲା। ପ୍ରଥମ ବର୍ଷ ଏହା କେବଳ 3 ଦିନ ପାଇଁ ପାଳନ କରାଯାଇଥିଲା ଏବଂ ପ୍ରାୟ 23 କୋଟିରୁ ଅଧିକ ଜନସାଧାରଣ ଏହି ଅଭିଯାନରେ ସାମିଲ ହୋଇଥିଲେ। ପ୍ରାୟ 6 କୋଟି ନାଗରିକ ହର୍ଘର୍ ତିରଙ୍ଗା ପୋର୍ଟାଲରେ ଜାତୀୟ ପତାକା ସହ ନିଜ ସେଲ୍ଫି ଅପ୍ଲୋଡ୍ କରିଥିଲେ। ପ୍ରଥମ ବର୍ଷର ସଫଳତା ପରେ ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନଥିଲା, ବରଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା। 2023-24 ବର୍ଷରେ 10 କୋଟିରୁ ଅଧିକ ଲୋକ ସେଲ୍ଫି ଅପ୍ଲୋଡ୍ କରିଥିଲେ। ଏହା ବ୍ୟତୀତ ତିରଙ୍ଗା ଯାତ୍ରା, ବାଇକ୍ ରାଲି, ମାରାଥନ୍ ଓ ସାଂସ୍କୃତିକ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। 2025ରେ ଏହା ଅଗଷ୍ଟ 2-15 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିଲା ଏବଂ 7.5 କୋଟି ସେଲ୍ଫି ଅପ୍ଲୋଡ୍ ହୋଇଥିଲା। ଏହି ବର୍ଷ 9 ଲକ୍ଷରୁ ଅଧିକ ଯୁବ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ। 2025 ଅଭିଯାନରେ ହର୍ଘର୍ ତିରଙ୍ଗା ସହିତ ହର୍ଘର୍ ସ୍ୱଚ୍ଛତା ଓ ସୁରକ୍ଷା ବଳ ଯବାନଙ୍କୁ କୃତଜ୍ଞତା ଜ୍ଞାପନ ଭଳି କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯାଇଥିଲା। ଚଳିତ ବର୍ଷ ଏହି ଅଭିଯାନ ଗତ 9ରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ବନ୍ଦେ ମାତରମ୍ର ଆତ୍ମା ରହିଛି, ଯାହା ଆମର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150ତମ ବର୍ଷ ପୂର୍ତ୍ତି ପାଇଁ ଉତ୍ସର୍ଗୀକୃତ। ବିଶ୍ୱସ୍ତରରେ ଭାରତୀୟ ମିଶନଗୁଡ଼ିକୁ ସଂଯୁକ୍ତ କରିବା ପାଇଁ ସୂର୍ଯ୍ୟପଥ ତିରଙ୍ଗା ଏକ ବିଶେଷ ବିଶ୍ୱସ୍ତରୀୟ ତିରଙ୍ଗା ରିଲେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ, ଉଚ୍ଚାୟୁକ୍ତ ଏବଂ କନ୍ସୁଲେଟ୍ଙ୍କ କାର୍ଯ୍ୟାଳୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ମିଳିତ ଭାବେ ଏକ ଶୃଙ୍ଖଳା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୂର୍ଯ୍ୟପଥ ତିରଙ୍ଗା ଡିଜିଟାଲ୍ ରିଲେ ଭାବେ ନାମିତ ଏହି କାର୍ଯ୍ୟକ୍ରମ ସମୟ କ୍ଷେତ୍ର ମଧ୍ୟରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ପାଳନ କରାଯିବ। ମନୋନୀତ ହୋଇଥିବା 54ଟି ଭାରତୀୟ ମିଶନ ତଥା ଭାରତୀୟ ପୋଷ୍ଟ ଏଥିରେ ଅଂଶଗ୍ରହଣ କରିବେ। ଆସନ୍ତା 15 ତାରିଖରେ ଫିଜିରେ ଥିବା ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଏହାର ଆରମ୍ଭ ହୋଇ ସାନ୍ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟରେ ସମାପ୍ତ ହେବ। ଓଡ଼ିଶା ସମେତ ସମଗ୍ର ଦେଶରେ ରାଜଧାନୀଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ପର୍ଯ୍ୟନ୍ତ ବାଲୁକା କଳା, ରଙ୍ଗୋଲି, କୁଇଜ୍ ପ୍ରତିଯୋଗିତା ଏବଂ ସେଲ୍ଫି ୱିଥ୍ ତିରଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନକୁ ସହଜ

ଓ ସଫଳ କରିବା ପାଇଁ 2002ର ଫ୍ଲାଗ୍ କୋଡ୍ର ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଥିଲେ। ପୂର୍ବରୁ କେବଳ ହାତବୁଣା ସୂତା କିମ୍ବା ପଶମ ବା ରେଶମ କପଡ଼ାରେ ନିର୍ମିତ ପତାକା ବ୍ୟବହାର କରିବାର ନିୟମ ଥିଲା। ମାତ୍ର ଏହାକୁ ଅଧିକ ଲୋକାଭିମୁଖୀ ଓ ସହଜ କରିବା ପାଇଁ ମେସିନ୍ରେ ତିଆରି ପଲିଷ୍ଟର, କପା ଓ ସିଲ୍କ କପଡ଼ାରେ ପ୍ରସ୍ତୁତ ପତାକା ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ପୂର୍ବରୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପତାକା ଉତ୍ତୋଳନ କରିବାର ନିୟମ ଥିଲା, କିନ୍ତୁ ନୂଆ ନିୟମ ଅନୁସାରେ ନାଗରିକମାନେ ନିଜ ଘରେ ଦିନରାତି ତିରଙ୍ଗା ଉଡ଼ାଇପାରିବେ। ଏହି ଅଭିଯାନ ଦ୍ୱାରା ଦେଶସାରା ଏକ ଅନନ୍ୟ ଦେଶପ୍ରେମର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ବଜାର, ଘର ଏବଂ ରାସ୍ତାଘାଟ ତିରଙ୍ଗାମୟ ହୋଇ ଉଠୁଛି। ସ୍ଥାନୀୟ କାରିଗର, ବୁଣାକାର ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ପତାକା ପ୍ରସ୍ତୁତି ଓ ବିକ୍ରି କରି ଆର୍ଥିକ ଭାବେ ଲାଭବାନ ମଧ୍ୟ ହେଉଛନ୍ତି। ଆସନ୍ତୁ ଆମେ ସମସ୍ତେ ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବା ସହ ଏହାକୁ ମିଳିମିଶି ସଫଳ କରିବା।

ପ୍ରଥମେ ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଶୁଣିଲେ ରିଲେକରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meters ତଥା 1467 kilohertz ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ତୁମେ ଥିଲେ ସାଥିରେ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

ଚାନ୍ଦିନୀ ଆଇ ମିସ୍ ୟୁ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ସୌରଭ ନାୟକ ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

ଏଥର ଶିଳ୍ପୀ ହେଲେ ଇରା ମହାନ୍ତି ଏବଂ ଶକ୍ତି ମିଶ୍ର। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ଗୁରୁ ଶତପଥୀଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର, କଥାଚିତ୍ର ତୁ ମୋ ଆଖିର ତାରା।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ, ପରେ ପରେ କିଷାନବାଣୀ ଶୁଣିପାରିବେ। କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ କେନ୍ଦ୍ରରୁ
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026। କେରଳ ନାମ ପରିବର୍ତ୍ତନ ବିଲ୍ ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ଲୋକସଭାରେ ପାରିତ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିରଳ ଖଣିଜ କରିଡର ପ୍ରସ୍ତାବ ସହ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ। ଏବଂ ଦେଶର 967 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଏପର୍ଯ୍ୟନ୍ତ ଖରିଫ ଫସଲ ଚାଷ ହୋଇଥିବା ନେଇ ସୂଚନା ଦେଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ବିସ୍ତୃତ ସମ୍ବାଦ, ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ଆଜି ରାଜ୍ୟସଭାର ଅନୁମୋଦନ ଲାଭ କରିଛି। ଲୋକସଭାରେ ଏହି ବିଲ୍ଟି ପୂର୍ବରୁ ପାରିତ ହୋଇସାରିଛି। ରାଜ୍ୟସଭା ଅଧିବେଶନ ଆଜି ଦ୍ୱିତୀୟ ଥର ମୁଲତବୀ ପରେ ଅପରାହ୍ନ 2:00 ଆରମ୍ଭ ହେବା କ୍ଷଣି ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ବିଲ୍ଟିକୁ ଆଗତ କରିଥିଲେ। ଟ୍ରିବ୍ୟୁନାଲରେ କାର୍ଯ୍ୟଦକ୍ଷତାକୁ ଅଧିକ ଉନ୍ନତ କରିବା ଏବଂ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ପଦପଦବୀରେ ନିଯୁକ୍ତି, ପ୍ରଶାସନିକ କାର୍ଯ୍ୟ ଆଦି ପ୍ରସଙ୍ଗରେ ସଂସ୍କାର ଲକ୍ଷ୍ୟ ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି। ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା କରିବାର ମଧ୍ୟ ବିଲ୍ରେ ବ୍ୟବସ୍ଥା ଥିବା ନେଇ ଶ୍ରୀ ମେଘୱାଲ କହିଛନ୍ତି। ବିଲ୍ ଆଲୋଚନାର ଉତ୍ତର ଦେଇ ସେ କହିଛନ୍ତି, ଦେଶରେ ଆଧୁନିକ ଏବଂ ସମାନ ଟ୍ରିବ୍ୟୁନାଲ ଇକୋସିଷ୍ଟମ ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ଏହି ବିଲ୍ ଆଗତ କରାଯାଇଛି। ସଂସ୍ଥାଗତ ସ୍ୱାଧୀନତା, ସ୍ୱଚ୍ଛତା ଏବଂ ଦକ୍ଷତାକୁ ସୁଦୃଢ଼ କରିବାରେ ଏଥିରେ ଥିବା ବ୍ୟବସ୍ଥା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମେଘୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2015 ସରକାର ଟ୍ରିବ୍ୟୁନାଲ ସଂସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ବିଲ୍ ଆଲୋଚନାରେ ବିଜେପିର ସୁବାସ ବରାଲା ଅଂଶଗ୍ରହଣ କରି କହିଥିଲେ, ଗତ 11 ମଧ୍ୟରେ ଦେଶରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ଏହି ଆଇନ ମାଧ୍ୟମରେ ପ୍ରୋହାହନ ମିଳିବ। ବିଜେଡିର ଡକ୍ଟର ସସ୍ମିତ ପାତ୍ର ବିଲ୍ଟିକୁ ସମର୍ଥନ କରିଥିଲେ। ସେ କହିଛନ୍ତି, ଏହି ପଦକ୍ଷେପ ପ୍ରଶାସନିକ ସଂସ୍କାର ସହିତ ନ୍ୟାୟିକ ସ୍ଥାପତ୍ୟକୁ ପ୍ରତିପାଦନ କରୁଛି। 16 ଟ୍ରିବ୍ୟୁନାଲ ସହିତ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲକୁ ଏଥିରେ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏହାପରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। କେରଳ ନାମ ପରିବର୍ତ୍ତନ ବିଲ୍ 2026 ଆଜି ଲୋକସଭାରେ ପାରିତ ହୋଇଛି। ସମ୍ଭିଧାନର ପ୍ରଥମ ଅନୁସୂଚୀରୁ ରହିଥିବା କେରଳ ରାଜ୍ୟର ନାମକୁ କେରଳମ୍କୁ ପରିବର୍ତ୍ତନ କରିବା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଗତ 2024 ଜୁନ୍ ମାସରେ ଏ ସଂକ୍ରାନ୍ତ ପ୍ରସ୍ତାବ କେରଳ ବିଧାନସଭାରେ ଅନୁମୋଦନ ଲାଭ କରିଥିଲା। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ମଧ୍ୟ ଆଜି ଲୋକସଭାରେ ପାରିତ ହୋଇଛି। ପ୍ରଚଳିତ 1962

0: ସୁରକ୍ଷା ଆଇନରେ କେତେକ ସଂଶୋଧନ ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିନା ଆଲୋଚନାରେ ବିଲ୍ ଦୁଇଟି ଗୃହର ଅନୁମୋଦନ ଲାଭ କରିଛି। ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଏହି ବିଲ୍ ଦୁଇଟି ଅନୁମୋଦନ ଲାଭ କରିଥିଲା। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ନିଟ୍ ପ୍ରସଙ୍ଗରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ତଥା ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ପୂର୍ବାହ୍ନ 11ଟାରେ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, ତେବେ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ନ ହେବାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସଦସ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଛାତ୍ର ପ୍ରତିବାଦ ପ୍ରସଙ୍ଗ ନେଇ ସରକାର ବିସ୍ତୃତ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ସଦସ୍ୟ ଏଥିପାଇଁ ଦୂରେଇ ରହୁଛନ୍ତି। ଏହି ପ୍ରସଙ୍ଗ ସହ ଜଡ଼ିତ ସମସ୍ତ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଗତକାଲି ଗୃହରେ ଦିଆଯାଇଛି। ଏପରିକି ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ବିଭିନ୍ନ ପ୍ରସଙ୍ଗର ଉତ୍ତର ଦେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତୁତ ଅଛନ୍ତି। ତଥାପି ବିରୋଧୀ ସଦସ୍ୟ ହଟ୍ଟଗୋଳ ମାଧ୍ୟମରେ ଗୃହ କାର୍ଯ୍ୟରେ ସହଯୋଗ କରୁନାହାନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ରାହୁଲ ଗାନ୍ଧୀ ଜୀ କଇ ଦିନ ସେ ଗୃହମନ୍ତ୍ରୀ ଅମିତ ଶାହା କା ଜବାବ ମାଙ୍ଗ ରହେ ସଦନ ମେ ଅବ ଜବ ସରକାର ତୈୟାର ହେ ଗୃହମନ୍ତ୍ରୀ ଜୀ ପୁରେ ଘଟନା କା ବହୁତ ଡିଟେଲ ମେ ଜବାବ ଦେନେ କେ ତୈୟାର ହେ ଫିର ରାହୁଲ ଗାନ୍ଧୀ ଜୀ ଭାଗ ରହେ ହେ ମୈନେ ଇସ୍ ପେ ସଦନ ମେ କହା କି ଭାଗନା ନହିଁ ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତା ସ୍ୱାଧୀନତା ଦିବସକୁ ଗର୍ବ ଓ ଗୌରବର ସହ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର କରି ଶ୍ରୀ ମୋଦି ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ନେଇ ସମସ୍ତେ ପ୍ରତିଜ୍ଞା କରିବାକୁ ମଧ୍ୟ ସେ କହିଛନ୍ତି। ହର୍ ଘର୍ ତିରଙ୍ଗା ଅଭିଯାନ ଅଧୀନରେ ସମସ୍ତେ ନିଜ ଘରେ ତିରଙ୍ଗା ପତାକା ଉତ୍ତୋଳନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଗୁରୁବାର ଦିନ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ 115 ଜଣ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେଲୋସିପ୍ ତଥା ପୁରସ୍କାର ପାଇଁ କଳାକାର ମନୋନୀତ ହୋଇଛନ୍ତି। ଫେଲୋସିପ୍ ବାବଦରେ 3,00,000 ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ସହିତ 1,00,000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ନୂଆଦିଲ୍ଲୀରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିରଳ ଖଣିଜ କରିଡର ପ୍ରସ୍ତାବ ଏବଂ ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଓ ଉପକୂଳ ସମ୍ପଦ ଜୈବ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ୍ ମହାକାଶ ଦକ୍ଷତା ଏବଂ ବୈଜ୍ଞାନିକ ପ୍ରତିଷ୍ଠାନ ନେଟୱାର୍କ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ରହିଥିବା ପ୍ରସ୍ତାବଗୁଡ଼ିକ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ସିଂ କହିଛନ୍ତି ଦେଶର ପୂର୍ବ ଉପକୂଳ ଅଞ୍ଚଳ ଆଣବିକ ଏବଂ ସାମୁଦ୍ରିକ ରୋଡ୍ମ୍ୟାପ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ସମନ୍ୱିତ ପ୍ରୟାସ ମାଧ୍ୟମରେ ହେବାକୁ ଥିବା ଏହି ପଦକ୍ଷେପରେ ଓଡ଼ିଶା ଉପଯୁକ୍ତ ଭାବେ ସ୍ଥାନିତ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଆଲୋଚନା କାଳରେ ଭୁବନେଶ୍ୱରସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନର ସମ୍ପ୍ରସାରଣ ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ 50 ଏକର ଜମି ଯୋଗାଇ ଦିଆଯିବ। ଚଳିତ ଋତୁରେ 7 ତାରିଖ ସୁଦ୍ଧା 967,00,000 ହେକ୍ଟରରୁ ଅଧିକ ଜମିରେ ଖରିଫ୍ ଫସଲ ଚାଷ କରାଯାଇଥିବା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଥିମଧ୍ୟରୁ 344,00,000 ହେକ୍ଟର ଜମିରେ ଧାନ ଏବଂ 180,00,000 ହେକ୍ଟରରୁ ଅଧିକ ଜମିରେ ତୈଳବୀଜ ଫସଲ ଚାଷ ଅନ୍ତର୍ଭୁକ୍ତ। 106,00,000 ହେକ୍ଟରରୁ ଅଧିକ ଜମିରେ କପା ଚାଷ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଏଥିସହିତ 168,00,000 ହେକ୍ଟରରୁ ଅଧିକ ଜମିରେ ଶ୍ରୀ ଅନ୍ନ ଶସ୍ୟ, 58,00,000 ହେକ୍ଟରରୁ ଅଧିକ ଅଞ୍ଚଳରେ ଆଖୁ ଚାଷ ହୋଇଥିବାର ମନ୍ତ୍ରଣାଳୟ କହିଛି। ଝାଡ଼ଖଣ୍ଡର

0: ଅରଣ୍ଡା କୋଲହାନ୍ ଏବଂ କୋରାହଟ ବନଖଣ୍ଡକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯାଇଛି। ପଶ୍ଚିମ ସିଂଭୂମ୍ ଜିଲ୍ଲା ପୁଲିସ୍ ଏହି ଘୋଷଣା କରିଛି। ଦୁର୍ଦ୍ଦାନ୍ତ ମାଓବାଦୀ ସାଲୁକା କାୟାନ୍ଙ୍କ ସମେତ ଅନ୍ୟ ଚାରିଜଣ ସିଂଭୂମ୍ ରେଞ୍ଜ ଡିଆଇଜି ଓ ଚୈବାସା ପୁଲିସ୍ କେନ୍ଦ୍ରଠାରେ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବା ପରେ ଏହି ଘୋଷଣା କରାଯାଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ଉତ୍ତରଦାୟିତ୍ୱ ଏବଂ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇଠାରେ ଫିଡ୍ବ୍ୟାକ୍ 2026 ସଂସ୍କରଣ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଦେଶରେ ବ୍ୟାଙ୍କ ସେବାକୁ ଅଧିକ ସୁବ୍ୟବସ୍ଥିତ ତଥା ତ୍ୱରାନ୍ୱିତ କରାଯାଇପାରିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦର ଅନୁମୋଦନ ଲାଭ କଲା ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026। କେରଳ ନାମ ପରିବର୍ତ୍ତନ ବିଲ୍ ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ଲୋକସଭାରେ ପାରିତ। ହର୍ ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିରଳ ଖଣିଜ କରିଡର ପ୍ରସ୍ତାବ ସହ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ଏବଂ ଦେଶର 967 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଏପର୍ଯ୍ୟନ୍ତ ଖରିଫ ଫସଲ ଚାଷ ହୋଇଥିବା ନେଇ ସୂଚନା ଦେଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ପ୍ରତିରୋଧ ଆଇନ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଞ୍ଚିତ ବର୍ଗର ଅଧିକାର ସୁରକ୍ଷା ଏବଂ ମହିଳାଙ୍କ ପାଇଁ ସୁରକ୍ଷିତ କର୍ମକ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ଆଇନର ବ୍ୟବସ୍ଥା ପୀଡ଼ିତଙ୍କ ଅଧିକାର ଏବଂ ଆଇନଗତ ପ୍ରତିକାର ସମ୍ପର୍କରେ ବକ୍ତାମାନେ ସୂଚନା ଦେଇଥିଲେ। ଏଥିରେ ଆଇନଜୀବୀ ନ୍ୟାୟାଳୟ କର୍ମଚାରୀ ପୁଲିସ୍ ବନ ବିଭାଗ ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମାଛଖଣ୍ଡ କହିଛନ୍ତି,
3: ଦୁଇଟା ବହୁତ ହି ସେନ୍ସିଟିଭ ଟପିକ୍ସ ଉପରେ ଆମେ ଆୱେରନେସ୍ ପ୍ରୋଗ୍ରାମ ରଖିଥିଲୁ। ଆଉ ସେଇ ଟପିକ୍ଟା ହେଲା ଏସ୍ସି ଆଣ୍ଡ ଏସ୍ଟି ପ୍ରିଭେନ୍ସନ୍ ଅଫ୍ ଆଟ୍ରୋସିଟିଜ୍ ଆକ୍ଟ ଆଉ ପୋଷ୍ଟ ଆକ୍ଟ 2013 ଯୋଉଟାକି ପ୍ରୋଟେକ୍ସନ୍ ଅଫ୍ ସେକ୍ସୁଆଲ ହାରାସମେଣ୍ଟ ଅଫ୍ ୱିମେନ୍ ଆଟ୍ ୱାର୍କ ପ୍ଲେସ୍, ଯୋଉକି ବହୁତ ହି ବର୍ଣ୍ଣିଂ ଟପିକ୍। ଆଉ ଆମର ପାର୍ଟିସିପେଣ୍ଟ ଯୋଉ ଷ୍ଟେକ୍ ହୋଲ୍ଡର୍ସ ରହିଥିଲେ, ଆମର ବାର୍ ମେମ୍ବର୍ସ, ଆମର ଡିଫରେଣ୍ଟ ମାନେ ଫରେଷ୍ଟ ଡିପାର୍ଟମେଣ୍ଟ, ଏକ୍ସାଇଜ ଡିପାର୍ଟମେଣ୍ଟ, ଜେନେରାଲ ପୋଲିସ ଡିପାର୍ଟମେଣ୍ଟ, ଆମର କଲେକ୍ଟ୍ରେଟ୍ ବି ଆମେ କିଛି ପାର୍ଟିସିପେଣ୍ଟ ଆସିଥିଲେ, ସିଡବ୍ଲ୍ୟୁସି ଚେୟାରପର୍ସନ ଆଣ୍ଡ ଡେଲିବ୍ରେସନ୍ସ ପାଇଁ ଆମ ସାଙ୍ଗରେ ଥିଲେ ଦଣ୍ଡପାଣି ସ୍ୱାଇଁ ସାର୍, ଆମର ରମେଶ ଚନ୍ଦ୍ର ମହାରାଣା ସାର୍, ଯୋଉ କି ପର୍ଟିକୁଲାରଲି ଏସ୍ସି ଏସ୍ଟି ଆକ୍ଟ ଉପରେ କହିଲେ, ତାଙ୍କ ମାନଙ୍କ ଠାରୁ ବି ପାର୍ଟିସିପେଣ୍ଟ ମାନେ ଶୁଣିଲେ। ମୁଁ ଭାବୁଛି ଆଜିର ଯୋଉ ଏଇ ସେନ୍ସିଟାଇଜେସନ୍ ପ୍ରୋଗ୍ରାମ, ମୁଁ କହିବି ଆୱେରନେସ୍ ଠାରୁ ବେଶୀ ସେନ୍ସିଟାଇଜ ଆମେ ହେଇଛୁ। ଆଉ ଆମେ ଦେଖିବୁ କେମିତି ଏହି ସବୁ ଆକ୍ଟ ଅଣ୍ଡର ଅଫେନ୍ସେସ ଗୁଡାକୁ ସମାଧାନ ଆମେ କେମିତି କରିପାରିବୁ। ପ୍ରଥମ ହେଲା ପ୍ରିଭେନ୍ସନ୍, ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର ଯୋଉଟା କୁହାଯାଉଛି, ତ ଆମେ ପ୍ରଥମ ପ୍ରିଭେଣ୍ଟ ହିଁ କରିବା।
2: ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ଓ ବିକଶିତ ଭାରତ ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଛି। ମୋ ଯୁବା ଭାରତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ଏବଂ ନିଶାମୁକ୍ତ ଜୀବନର ଗୁରୁତ୍ୱ ନେଇ ଯୁବପିଢ଼ିଙ୍କୁ ସଚେତନ କରାଯାଇଛି। ଦେଶର ବିକାଶରେ ଯୁବବର୍ଗ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଏ ସମ୍ପର୍କରେ ନୟାଗଡ଼ ଡ୍ରଗ୍ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ କହିଛନ୍ତି,
4: ଆମର ଓମେନ୍ସ କଲେଜରେ ଗୋଟେ ସେମିନାର ଅର୍ଗାନାଇଜ ହୋଇଥିଲା ରିଗାର୍ଡିଂ ନଶାମୁକ୍ତ ଭାରତ 2.0। ଏଇଟା ହେଲା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଗୋଟେ ଆହ୍ୱାନ, ଯେଉଁ ଆହ୍ୱାନରେ ସମସ୍ତେ ବ୍ରତୀ ହେବାକୁ, ଆମର ଯୁବ ସମାଜ ଯେଉଁ ଅଛନ୍ତି ସେମାନେ କିପରି ନିଶାଠାରୁ ଦୂରେଇ ରହିବେ, ତେଣୁ ସେମାନେ କିପରି ନିଜକୁ

0: ନିଶାରୁ ମୁକ୍ତ କରିପାରିବେ, ନିଜ ନିଜକୁ କିପରି ନୂଆ ଦିଗ୍ଦର୍ଶନ ଦେଇପାରିବେ ନିଜ ଜୀବନକୁ, ସେ ବିଷୟରେ ସମସ୍ତଙ୍କୁ ସଚେତନ କରାଗଲା।
1: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାଇ ଭାରତ ଜିଲ୍ଲା ପରାମର୍ଶଦାତା ସମିତିର ବୈଠକ ହୋଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଯୁବପିଢ଼ିଙ୍କ ଅଧିକ ସକ୍ରିୟ ଅଂଶଗ୍ରହଣ ଏବଂ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ବୈଠକ ଶେଷରେ ନିଶାମୁକ୍ତ ଯୁବା ବିକଶିତ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଅଧିକାରୀମାନେ ଶପଥ ନେଇଛନ୍ତି। କଣ୍ଟିଲର ପ୍ରଭୁ ଶ୍ରୀ ନୀଳମାଧବ ମନ୍ଦିରର ସର୍ବାଙ୍ଗୀନ ବିକାଶ ନେଇ ଓଡ଼ିଶା ବିଧାନସଭାର କାଗଜପତ୍ର ସମିତି ସ୍ଥିତି ସମୀକ୍ଷା କରିଛି। ସମିତିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସଦସ୍ୟମାନେ ମନ୍ଦିର ପରିଦର୍ଶନ କରିଥିଲେ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଯାତାୟତ, ରହଣି, ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରଜନନ, ମାତୃ, ନବଜାତ ଶିଶୁ ଓ କିଶୋର ସ୍ୱାସ୍ଥ୍ୟ ଏବଂ ପୋଷଣ କାର୍ଯ୍ୟକ୍ରମର ମାସିକ ସମୀକ୍ଷା ବୈଠକ ହୋଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ଏଚ୍ପିଭି ଟିକାକରଣ, ପୋଷଣ ଏବଂ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ଗର୍ଭବତୀଙ୍କ ଶୀଘ୍ର ଚିହ୍ନଟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ସମୟରେ ଉତ୍ତମ ଚିକିତ୍ସା ସେବା ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଜନକଲ୍ୟାଣମୂଳକ ଓ ଭିତ୍ତିଭୂମି ପ୍ରକଳ୍ପ ଲୋକାର୍ପିତ ହୋଇଛି। ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଯେ ଏଇଟା ତମ ନିଜ ବୁଦ୍ଧି ନା ନାଇଁ ଆଉ କାହାକୁ ମାଗି ଚାଲିଲ
1: ମଲା ମୋର କଣ ବୁଦ୍ଧି ସରସା ନୁହଁ ନା କଣ ବା
0: ଦେଖ କଥାଟା କୁଆଡେ କୁଆଡେ ନବେଇ ନେଲେ ମୁଁ କହିବାକୁ ଚାହୁଁଥିଲି
1: ଆଜ୍ଞା
0: ଯେ ବର୍ତ୍ତମାନ ଯୁଗ ବଦଳିବା ସହିତ
1: ହଁ
0: ଆମକୁ ଆମ ଚାଷବାସର କଣ ଏଇଟାକୁ କହନ୍ତି ତରିକା ବଦଳେଇବା ଦରକାର
1: ନହେଲେ କଣ ଚାଷ କରିହବ
0: ପଚାରୁନ କାହିଁକି
1: କାହିଁକି
0: ଚାଷର ବର୍ତ୍ତମାନ ସବୁଠାରୁ ବଡ଼ ଶତ୍ରୁ ହଉଛି ପ୍ରାକୃତିକ ଦୁର୍ବିପାକ
1: ଓହୋ ପ୍ରାକୃତିକ ବିପର୍ଯ୍ୟୟକୁ କଣ କାହାର ହାତ ଅଛି
0: ହଁ ଯେ ଏ ଶୁଣ ଆମ ରାଇଜଟା ଯାକ ଦେଖିଥବ ଶାରଦ ଚାଷ ପାଇଁ ସମସ୍ତେ ସବୁ ପ୍ରକାର ପ୍ରସ୍ତୁତି ସାରିଥିଲେ
1: ଆଉ ସେଇଟା କଣ କାହା ହାତର କଥା ବନ୍ୟା ପାଣି ଆସିଲା ଆଉ କଣ
0: ଲଗାଣ ବରଷା
1: ହଁ
0: ବନ୍ୟା ହେଲା
1: ହଁ
0: ଚାଷ ଗଲା
1: ଆମେ ବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଛେ
0: ତେବେ
1: ଆପଣ କରୁନାହାନ୍ତି କି
0: ମୁଁ କରିଛି ତେମେ କରିଛୁ ଆମ ଶ୍ରୋତା ବନ୍ଧୁମାନେ କଣ ସମସ୍ତେ ସାମିଲ ହେଇଛନ୍ତି
1: ହେଇଥିଲେ ଭଲ ନହେଲେ ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଜଣେଇବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଲେ ଏହି ସମୟରେ କାମ ଦବ
0: ସରକାର ଆମ ପାଇଁ ଜାଣିକି ଭଣ୍ଡାର ଖୋଲିଛନ୍ତି
1: ହଁ
0: ଆମେ କେବଳ ସାମିଲ ହବା କଥା ମୁଁ ଗୋଟାଏ କଣ ପଚାରୁଥିଲି ମୁଁ ତମକୁ କଣ ଗୋଟେ ଆଣିଥିଲ କଣ କଣ କଣ
1: ଫୁଲ ଗଛ ଚାରିଟା ଲଗେଇଛି ଯେ ସେଇଠି ଆଖି
0: ନାଇଁ ମୁଁ କଣ ସେ କଥା କହୁଛି
1: ଆଉ
0: ମୁଁ ଦି ଗୁଣ୍ଠୁ ଖଣ୍ଡେ କରିଥିଲି ଗେଣ୍ଡୁ
1: ଗାଡି ଆସୁଥିଲା ନୀତି ନେଇକି ଯାଉଥିଲା
0: କହିବାର କଥା କଣ ଜାଣିଛ
1: କଣ ବା
0: ଆମ ରାଜ୍ୟରେ ଫୁଲର ଚାହିଦା ଯେତିକି ଅଛି
1: ହଁ
0: 90% ଭଳିଆ ଫୁଲ ବାହାରୁ ଆମଦାନୀ ହେଲେ ଆମ ଚାହିଦା ମେଣ୍ଟୁଛି
1: ଆଉ କାଇଁ ଆମେ ବାହାର ରାଜ୍ୟକୁ ଅନେଇ ବାବା ଆମେ ଏଥରକ ସତର୍କ ହବା ସଚେତନ ହବା ହେଇଟି ଭାଇ ମୁଁ ଯୋଉ ଯାଇନଥିଲି କଟକ ସେ ବାଗେନା କଣ ହେଲା ଭଳିଆ ହେଇଛି
0: ଏଇଟା ସିନା ସହରାଞ୍ଚଳର ଲୋକମାନେ ଆପଣଉଛନ୍ତି କିନ୍ତୁ ଗ୍ରାମୀଣ ଅଞ୍ଚଳରେ ଯୋଉମାନେ ରହିଲେ ଯଦି ଫୁଲ ଚାଷକୁ ଆପଣେଇବେ ଭଲ ଲାଭ
1: ସୂରୁଜମୁଖୀ ଗୋଲାପ ଗେଣ୍ଡୁ କେତେ କେତେ ଫୁଲ ଚାଷ କରି
0: ଗଲା ଖାଲି ସେଇ ଆଡକୁ କଥା ନବେଇ ଚାଲିଛ ଜଣା ପଡୁନି ବେଳ ଗଡି ଯାଉଛି
1: ହଉ ଯେ ଭାଇ ବସିଛେ ଦୀପଦ କଥା ହେଲେ ଆଉ ପଲ୍ଲୀ ଗୀତଟେ ଶୁଣିବା ତାପରେ କଥା ହବା
0: ହଉ।

0: ଯୋଉ ଆମର କଣମ ଇଏ ଫୁଲ ପା
1: ନାଇଁ ବା ଭାଇ ମୁଁ ବା ମାଳ
0: ମାଳ ପା ମନେ ପଡିଲା ମାଳରୁ ତ ମନେ ପଡିଲା ମାଳ ଫୁଲ ସବୁ ଗୋଟାଏ କଥା
1: ଆଉ ସ୍ମରଣ ରହୁନି ବୋଧେ
0: ମୋର
1: ହଁ
0: ତମର ନ ରହୁ ମୋର କିଏ ରହିବନି ମୁଁ ଜାଣିକି ଏ କଥା କହୁଥିଲି ପଚାରିବାର କାରଣ ହଉଛି
1: ହଁ
0: ବାହା ନିମନ୍ତ ଠୁ ଆରମ୍ଭ କରିକି ଯାନିଯାତ୍ରା ପର୍ଯ୍ୟନ୍ତ
1: ହଁ
0: ଫୁଲ ସବୁଠି

0: ସ୍ୱାଗତ କରୁଛୁ କାର୍ଯ୍ୟକ୍ରମକୁ।
1: ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଯୁବକମାନଙ୍କୁ ଫୁଲଗଛର କଲମୀ ପଦ୍ଧତି ସମ୍ବନ୍ଧରେ କହିବାର ସୁଯୋଗ ପାଉଥିବାରୁ ମୁଁ ଆନନ୍ଦିତ।
0: ତେବେ କୁହନ୍ତୁ, ଏହି ଫୁଲଗଛ କଲମୀର ଆବଶ୍ୟକତା କ'ଣ ଅଛି, ଆଉ ଏଥିରୁ ଜଣେ କିପରି ଆତ୍ମନିର୍ଭରଶୀଳ ହୋଇପାରିବ ବା ରୋଜଗାରକ୍ଷମ ହୋଇପାରିବ, ସେ ଯୋଉ ଆବଶ୍ୟକତା କେତେ ଆପଣ ଗୁରୁତ୍ୱ ଅନୁଭବ କରୁଛନ୍ତି ସେ ବିଷୟରେ ଟିକେ ପ୍ରଥମେ ଆଲୋଚନା କରନ୍ତୁ।
1: ଫୁଲଗଛର କଲମୀ ହେଉଛି ଏକ ବୈଜ୍ଞାନିକ, ସହଜ ଏବଂ ବିଶ୍ୱସନୀୟ ବଂଶବିସ୍ତାର ପଦ୍ଧତି, ଯାହାଦ୍ୱାରା ମଞ୍ଜିର ବ୍ୟବହାର ନ କରି ଗଛର ଡାଳ, କାଣ୍ଡ, କଳି, ଛାଲ କିମ୍ବା ଅନ୍ୟ ଅଂଶରୁ ନୂତନ ଗଛ ପ୍ରସ୍ତୁତ କରାଯାଏ। ବର୍ତ୍ତମାନ ସମୟରେ ଫୁଲ ଚାଷ କେବଳ ସୌନ୍ଦର୍ଯ୍ୟ ସୃଷ୍ଟିରେ ସୀମିତ ନ ରହି ଏକ ଲାଭଜନକ କୃଷିଭିତ୍ତିକ ଉଦ୍ୟୋଗରେ ପରିଣତ ହୋଇଛି। ଧାର୍ମିକ କାର୍ଯ୍ୟ, ବିବାହ, ସାମାଜିକ ଉତ୍ସବ, ଘର ଓ କାର୍ଯ୍ୟାଳୟ ସଜା, ଉଦ୍ୟାନ ସୌନ୍ଦର୍ଯ୍ୟକରଣ, ପୁଷ୍ପସଜ୍ଜା ଏବଂ ଫୁଲ ଆଧାରିତ ଶିଳ୍ପରେ ଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ଏହା ବଢ଼ୁଥିବା ଚାହିଦା ପୂରଣ ପାଇଁ ଉନ୍ନତମାନର ଚାରା ଉତ୍ପାଦନ ଅତ୍ୟାବଶ୍ୟକ ଏବଂ ସେଥିପାଇଁ କଲମୀ ପଦ୍ଧତିର ଗୁରୁତ୍ୱ ଅପରିସୀମ। ସାଧାରଣତଃ ମଞ୍ଜି ଦ୍ୱାରା ପ୍ରସ୍ତୁତ ଗଛରେ ମାତୃଗଛର ସମସ୍ତ ଗୁଣ ଅବିକଳ ଭାବରେ ରହିନଥାଏ। ଫୁଲର ରଙ୍ଗ, ଆକାର, ସୁଗନ୍ଧ, ଫୁଲ ଧରିବାର ସମୟ, ଗଛ ବୃଦ୍ଧିର କ୍ଷମତା, ରୋଗ ପ୍ରତିରୋଧ ଶକ୍ତିରେ ପରିବର୍ତ୍ତନ ଦେଖାଯାଇପାରେ। କିନ୍ତୁ କଲମୀ ପଦ୍ଧତି ଦ୍ୱାରା ପ୍ରସ୍ତୁତ ଗଛଗୁଡ଼ିକ ମାତୃଗଛର ଗୁଣାବଳୀକୁ ପ୍ରାୟ ଅପରିବର୍ତ୍ତିତ ଭାବରେ ବହନ କରିଥାଏ। ଏହି କାରଣରୁ ଗୋଲାପ, ମନ୍ଦାର, କାଗଜି ଫୁଲ, ମଲ୍ଲି, ସୁଗନ୍ଧରାଜ, ଚମ୍ପା, ସେବତୀ, ରଜନୀଗନ୍ଧା ଭଳି ଅନେକ ଫୁଲ ଗଛର ବଂଶବିସ୍ତାର ପାଇଁ କଲମୀ ପଦ୍ଧତି ବହୁଳ ଭାବରେ ବ୍ୟବହୃତ ହୁଏ। ଫୁଲ ଗଛର କଲମୀରେ ଅନ୍ୟତମ ବଡ଼ ସୁବିଧା ହେଉଛି ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ଉନ୍ନତମାନର ଚାରା ଉତ୍ପାଦନ କରିପାରିବା। ମଞ୍ଜିରୁ ଗଛ ପ୍ରସ୍ତୁତ କଲେ ଫୁଲ ଆସିବା ପାଇଁ ଅଧିକ ସମୟ ଲାଗୁଥିବା ବେଳେ କଲମୀ ଚାରା ତୁଳନାତ୍ମକ ଭାବରେ ଶୀଘ୍ର ବୃଦ୍ଧି ପାଇ ଫୁଲ ଦେବା ଆରମ୍ଭ କରେ। ଏହା ଚାଷୀଙ୍କୁ ଶୀଘ୍ର ଆର୍ଥିକ ଲାଭ ଦେଇଥାଏ। ତେଣୁ ବ୍ୟବସାୟିକ ଫୁଲ ଚାଷ, ନର୍ସରୀ ବ୍ୟବସାୟ ଓ ଲ୍ୟାଣ୍ଡସ୍କେପ୍ ଉଦ୍ୟୋଗରେ କଲମୀ ପଦ୍ଧତିର ଚାହିଦା ଦିନକୁ ଦିନ ବଢ଼ୁଛି। ବର୍ତ୍ତମାନ ଅନେକ ଯୁବ ଉଦ୍ୟୋଗୀ, ସ୍ୱୟଂସହାୟକ ଗୋଷ୍ଠୀ ଫୁଲ ଚାରା ଉତ୍ପାଦନ ଏକ ଲାଭଜନକ ରୋଜଗାର ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି। ଅଳ୍ପ ଜମି, କମ୍ ପୁଞ୍ଜି ଓ ସୀମିତ ସାଧନ ସମ୍ବଳ ଥିଲେ ମଧ୍ୟ କଲମୀ ମାଧ୍ୟମରେ ହଜାର ହଜାର ଚାରା ପ୍ରସ୍ତୁତ କରି ବଜାରରେ ବିକ୍ରୟ କରାଯାଇପାରେ। ବିଶେଷକରି ସହର ଓ ଗ୍ରାମାଞ୍ଚଳରେ ଘରୋଇ ବଗିଚା ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବାରୁ ଉନ୍ନତ ଚାରାର ଚାହିଦା ମଧ୍ୟ ଦ୍ରୁତଗତିରେ ବଢ଼ୁଛି। ତେଣୁ କୁହାଯାଇପାରେ ଯେ ଫୁଲଗଛର କଲମୀ କେବଳ ଏକ ବଂଶବିସ୍ତାର ପ୍ରଣାଳୀ ନୁହେଁ, ବରଂ ଏହା ଉନ୍ନତ ଚାରା ଉତ୍ପାଦନ, ଗୁଣବତ୍ତା ସଂରକ୍ଷଣ, ଶୀଘ୍ର ଫୁଲ ଉତ୍ପାଦନ, ନର୍ସରୀ ବିକାଶ ଓ ଗ୍ରାମୀଣ ରୋଜଗାର ସୃଷ୍ଟିରେ ଏକ ପ୍ରଭାବଶାଳୀ ମାଧ୍ୟମ। ଫୁଲ ଚାଷକୁ ଅଧିକ ଲାଭଜନକ ଓ ସ୍ଥାୟୀ କରିବା ପାଇଁ କଲମ ପଦ୍ଧତି ସମ୍ପର୍କରେ ଜ୍ଞାନ ଓ ଦକ୍ଷତା ଅର୍ଜନ କରିବା ଆଜି ସମୟରେ ଆବଶ୍ୟକ ରହିଛି।
0: କିନ୍ତୁ ଏ ଯେଉଁ ଚାରା ଆଉ ମଞ୍ଜିକୁ ବ୍ୟବହାର ବିନା ଏ କଲମୀକୁ କାହିଁକି ଆମେ ବ୍ୟବହାର କରିବା, ଆଉ ସେଥିରୁ ଆପଣ ଅଧିକ କ'ଣ ଲାଭ ବା ସୁବିଧା ମିଳିବ ସେ ବିଷୟରେ ଧାରଣା ଟିକେ ଦିଅନ୍ତୁ।
1: ଫୁଲ ଗଛର ବଂଶବିସ୍ତାର ସାଧାରଣତଃ ଦୁଇ ପ୍ରକାର ହୁଏ, ଗୋଟେ ହେଉଛି ମଞ୍ଜିରୁ ଆଉ ଗୋଟେ ହେଉଛି କଲମୀ।
0: ଆଚ୍ଛା,
1: ଯଦିଓ ମଞ୍ଜି ଦ୍ୱାରା ଗଛ ପ୍ରସ୍ତୁତି କରିବା ସହଜ ଏବଂ ପ୍ରାକୃତିକ ପଦ୍ଧତି, ପ୍ରକୃତିରେ ମଞ୍ଜିରୁ ହିଁ ଗଛ ସୃଷ୍ଟି ହୁଏ, ତଥାପି ବ୍ୟବସାୟିକ ଫୁଲ ଚାଷ ଓ ଉନ୍ନତମାନର ଚାରା ଉତ୍ପାଦନ ପାଇଁ କଲମୀ ପଦ୍ଧତି ଗୁରୁତ୍ୱ ରହିଛି। କାରଣ କଲମୀ ଦ୍ୱାରା ପ୍ରସ୍ତୁତ ଗଛରେ ଯେଉଁ ମା ଗଛ ରହିଛି ସେ ମୂଳ ଗଛର ସମସ୍ତ ଗୁଣ ଅପରିବର୍ତ୍ତିତ ରହିଥାଏ। ପ୍ରଥମେ କଲମୀ ଗଛ ଶୀଘ୍ର ଫୁଲ ଦେବା ଆରମ୍ଭ କରେ। ମଞ୍ଜିରୁ ହେଉଥିବା ଅନେକ ଫୁଲ ଗଛ ପୂର୍ଣ୍ଣ ବିକଶିତ ଫୁଲ ଦେବା ପାଇଁ ଅଧିକ ସମୟ ନେଇଥାଏ, କିନ୍ତୁ କଟିଂ, ଗୁଟି କଲିଂ ବା ଗ୍ରାଫ୍ଟିଂ ମାଧ୍ୟମରେ ପ୍ରସ୍ତୁତ ଗଛ ସାଧାରଣତଃ କମ୍ ସମୟରେ ପରିପକ୍ୱ ହୋଇ ଫୁଲ ଦେବା ଆରମ୍ଭ କରେ। ଏହା ନର୍ସରୀ ବ୍ୟବସାୟୀ ଓ ଫୁଲ ଚାଷୀଙ୍କୁ ଶୀଘ୍ର ଆର୍ଥିକ ଲାଭ ପ୍ରଦାନ କରେ। ଦ୍ୱିତୀୟତଃ କଲମୀ ଗଛରେ ମାତୃଗଛର ସମସ୍ତ ବୈଶିଷ୍ଟ୍ୟ ଅବିକଳ ଭାବେ ରହିଥାଏ। ଉଦାହରଣ ସ୍ୱରୂପ କୌଣସି ଗୋଲାପ ଗଛର ଫୁଲର ରଙ୍ଗ, ସୁଗନ୍ଧ, ପାକୁଡ଼ ସଂଖ୍ୟା କିମ୍ବା ଫୁଲର ଆକାର ବିଶେଷ ଭାବରେ ଆକର୍ଷଣ ହୋଇଥିଲେ ସେହି ଗଛରୁ କଲମୀ କରାଯାଇଥିବା ନୂତନ ଗଛ ମଧ୍ୟ ସେହି ଗୁଣ ରହିଥାଏ, କିନ୍ତୁ ମଞ୍ଜିରୁ ହୋଇଥିବା ଗଛରେ ଏହି ଗୁଣଗୁଡ଼ିକର ପରିବର୍ତ୍ତନ ଘଟିପାରେ। ତୃତୀୟତଃ କଲମୀ ଗଛର ଆକାରକୁ ସହଜରେ ନିୟନ୍ତ୍ରଣ କରାଯାଇପାରେ। ମଞ୍ଜିରୁ ହୋଇଥିବା ଗଛ ଅନେକ ସମୟରେ ବଡ଼ ଓ ଅନିୟନ୍ତ୍ରିତ ଭାବେ ବଢ଼ିଥାଏ, କିନ୍ତୁ କଲମୀ ଗଛ ସାଧାରଣତଃ ଅଧିକ ଶାଖା ପ୍ରସାର ଦେଇଥାନ୍ତି, ଝଙ୍କାଳିଆ ହୋଇଥାନ୍ତି ଓ ସୁନ୍ଦର ଆକୃତିର ହୋଇଥାଏ। ଘରୋଇ ବଗିଚା, ଛାତ ବଗିଚା ଓ ଲ୍ୟାଣ୍ଡସ୍କେପ୍ ଉଦ୍ୟାନ ପାଇଁ ଏହା ଏକ ବିଶେଷ ଉପଯୋଗୀ। ଚତୁର୍ଥତଃ କଲମୀ ପଦ୍ଧତି ଦ୍ୱାରା ଏକମାତ୍ର ମାତୃଗଛରୁ ଅଳ୍ପ ସମୟରେ ବହୁ ସଂଖ୍ୟାରେ ଚାରା ପ୍ରସ୍ତୁତ କରାଯାଇପାରେ। ଗୋଲାପ, ମନ୍ଦାର, କାଗଜି ଫୁଲ, ମଲ୍ଲି, ସୁଗନ୍ଧରାଜ, ଚମ୍ପା, ସେବତୀ, ରଜନୀଗନ୍ଧା ଇତ୍ୟାଦି ଫୁଲ ଗଛରେ କଟିଂ ଓ ଗୋଟିକଲିଂ ମାଧ୍ୟମରେ ହଜାର ହଜାର ଚାରା ଉତ୍ପାଦନ କରିବା ସମ୍ଭବ। ଏହା ନର୍ସରୀ ବ୍ୟବସାୟ ପାଇଁ ବହୁତ ଲାଭଦାୟକ। ପଞ୍ଚମତଃ କେତେକ ଫୁଲ ଗଛର ମଞ୍ଜି ଅଙ୍କୁରିତ ହେବାର କ୍ଷମତା ବହୁତ କମ୍ ଥାଏ, ମଞ୍ଜି ଦ୍ୱାରା ସଠିକ୍ ଜାତିର ଚାରା ମଧ୍ୟ ମିଳିନଥାଏ। ଏପରି ସ୍ଥିତିରେ କଲମୀ ସବୁଠାରୁ ବିଶ୍ୱସନୀୟ ପଦ୍ଧତି, ବିଶେଷ କରି ଉନ୍ନତି ଜାତିର ଗୋଲାପ, କାଗଜ ଫୁଲ ଗଛରେ ଏହା ଅତ୍ୟନ୍ତ ଜରୁରୀ। ଷଷ୍ଠ ହେଲା ଗ୍ରାଫ୍ଟିଂ ମାଧ୍ୟମରେ ଶକ୍ତିଶାଳୀ ମୂଳ ବିଶିଷ୍ଟ ଗଛ ଉପରେ ଉନ୍ନତ ଫୁଲ ଜାତିକୁ

0: ଏହା ସମ୍ଭବ ହୁଏ। ଏହାଦ୍ୱାରା ଗଛର ବୃଦ୍ଧି, ଖରା ସହନଶୀଳତା ଓ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଏ, ଫଳରେ ଗଛ ଅଧିକ ସୁସ୍ଥ ଓ ଦୀର୍ଘସ୍ଥାୟୀ ହୁଏ।
1: ଆଚ୍ଛା, ଏ ଯୋଉ କଲମୀ ଗଛର ଲାଭ ଆଉ ତାର ଉପକାରିତା ବିଷୟରେ କହିଲେ, ତେବେ ଏହି କଲମୀ ତାର ପ୍ରଣାଳୀ କ'ଣ?
0: ବହୁତ ପ୍ରଣାଳୀ ଅଛି। ପ୍ରଥମେ ଆମେ ଦେଖିବା ଡାଳ କଲମୀ କ'ଣ। ଡାଳ କଲମୀ ହେଉଛି ଫୁଲ ଗଛର ବଂଶ ବିସ୍ତାର ସବୁଠାରୁ ସରଳ, ସହଜ ଏବଂ କମ୍ ଖର୍ଚ୍ଚରେ ଏଇଟା ହେଇପାରେ। ଏଟା ବହୁତ ପ୍ରଚଳିତ ଏବଂ ବହୁତ ଚାଷୀ ମଧ୍ୟ ଆମର ଜାଣିଛନ୍ତି କେମିତି କରାଯାଏ। ଏହି ପଦ୍ଧତିରେ ବହୁତ କମ୍ ସମୟ ଭିତରେ ଡାଳରୁ ଚେର ବାହାରିଥାଏ ଏବଂ ଏକ ନୂଆ ଗଛ ସୃଷ୍ଟି ହୁଏ। ଫୁଲ ଗଛ ମଧ୍ୟରେ ଗୋଲାପ, ମନ୍ଦାର, କାଗଜୀ ଫୁଲ, ଟଗର, ସେବତୀ, ମଲ୍ଲି, ସୁଗନ୍ଧରାଜ ଗଛର ବଂଶ ବିସ୍ତାର ପାଇଁ ଆମେ ଡାଳ କଲମୀ ପଦ୍ଧତି ବ୍ୟବହାର କରିପାରିବା। ପ୍ରଥମେ ଏକ ସୁସ୍ଥ, ରୋଗମୁକ୍ତ ଏବଂ ଫୁଲ ଧାରଣ କରିଥିବା ମାତୃଗଛ ଚୟନ କରିବା ଆବଶ୍ୟକ। ମାତୃଗଛ ଯେତେ ଉନ୍ନତ ହେବ, ନୂତନ ଚାରା ମଧ୍ୟ ସେତେ ଉତ୍ତମ ହେବା ଭାବରେ ବଢ଼ିବ।
1: ଆଚ୍ଛା, ଆମେ ସାଧାରଣତଃ ବର୍ଷା ଦିନରେ ଚାରା କିମ୍ବା ମଞ୍ଜି ପୋତିଥାଉ, କିନ୍ତୁ ଏ ଯୋଉ କଲମୀ ପାଇଁ କିଛି ଉପଯୁକ୍ତ ସମୟ ଅଛି କି?
0: କଲମୀ ପାଇଁ ହଉଛି ଆପଣଙ୍କର ଗୋଟିଏ ହଉଛି ଫେବୃଆରୀ ଶେଷ ସପ୍ତାହ, ମାର୍ଚ୍ଚ ଫାର୍ଷ୍ଟ ୱିକ୍, ଏଇଟା ଗୋଟେ ଭଲ ସମୟ। ନହେଲେ ଆପଣଙ୍କର ବର୍ଷା ହେଲା ପରେ ଆମେ ଜୁଲାଇରୁ ଅଗଷ୍ଟ ସେପ୍ଟେମ୍ବର ପର୍ଯ୍ୟନ୍ତ ଆମେ ସେଟା କରିପାରିବା।
1: କଲମୀ କରିବା ପାଇଁ ଉପଯୁକ୍ତ ସମୟ କହିଲେ, ତେବେ ଏଇ ଯୋଉ ଡାଳ କଲମୀ କହିଲେ, ସେ ଡାଳ କଲମୀର ପ୍ରଣାଳୀ କ'ଣ, ସେ ବିଷୟରେ ଟିକେ ଧାରଣା ଦେବେ କି?
0: ହଁ, ଡାଳ କଲମୀରେ ଆମେ ଦେଖିବା, ପ୍ରଥମ ହେଉଛି ଯେ ଯୋଉ ଗଛଟିକୁ ଆମେ ଚୟନ କରିବା, ଯୋଉ ଗଛରୁ ଆମେ ଡାଳ କଲମୀ କରିବା, ସେ ଗଛଟା ହେଉଛି ସୁସ୍ଥ ସବଳ ହେଇଥିବା ଦରକାର, ରୋଗମୁକ୍ତ ହେଇଥିବା ଦରକାର ଏବଂ ସେଥିରେ ଫୁଲ ଧାରଣ କରିଥିବା ଦରକାର। ଅତି କୋମଳ କିମ୍ବା ଅତି ପୁରୁଣା ହେଇନଥିବ ଏବଂ ଗୋଟେ ପେନ୍ସିଲ ମୋଟାର ଡାଳ ଆମେ ନେଇପାରିବା। ପ୍ରଥମେ 15-20 ସେଣ୍ଟିମିଟର ଡାଳ ଆମେ କାଟିବା ଏବଂ ସେଥିରୁ 3-5ଟି ଗଣ୍ଠି ନିହାତି ରହିଥିବା ଆବଶ୍ୟକ। ଏହି ଗଣ୍ଠି ସ୍ଥାନରୁ ପରବର୍ତ୍ତୀ ସମୟରେ ଚେର ଏବଂ ନୂତନ ଅଙ୍କୁର ସୃଷ୍ଟି ହୋଇଥାଏ। ଡାଳର ତଳ ଭାଗରେ ସମସ୍ତ ପତ୍ର କାଟିଦେବା ଉଚିତ। ଉପର ଭାଗରେ କେବଳ 2-3ଟି ପତ୍ର ରଖାଯାଏ। ଏହାଦ୍ୱାରା ଜଳ ବାଷ୍ପୀଭବନ କମିଯାଏ ଏବଂ କଲମ ଶୁଖିଯିବାର ଆଶଙ୍କା ହ୍ରାସ ପାଏ। ଡାଳର ତଳ ଅଂଶକୁ ଏକ ଗଣ୍ଠିର ଠିକ୍ ତଳେ 85 ଡିଗ୍ରୀ କୋଣରେ ତୀର୍ଯ୍ୟକ ଭାବେ କଟାଯାଏ। ଏହାଦ୍ୱାରା ଅଧିକ କ୍ଷେତ୍ରଫଳ ସୃଷ୍ଟି ହୁଏ ଏବଂ ଚେର ବାହାରିବାର ସମ୍ଭାବନା ବଢ଼ିଯାଏ। ଉପର ଅଂଶକୁ ସିଧା କାଟିବା ଉଚିତ, ଯାହାଦ୍ୱାରା ବର୍ଷା ପାଣି ସେଠାରେ ଜମି ରହିନଥାଏ। କଲମର ତଳ ଅଂଶକୁ ରୁଟିନ୍ ହରମୋନରେ ବୁଡ଼ାଇ ଶୀଘ୍ର ଅଧିକାଂଶରେ ଚେର ବାହାରିବାରେ ସାହାଯ୍ୟ କରିଥାଏ। ବ୍ୟବସାୟ ନିବାସରେ ଏହି ପଦ୍ଧତି ବୋଳୁଆରେ ଅନୁସରଣ କରାଯାଏ। କଲମୀକୁ ନିଗଡ଼ା ବାଲି, କୋକୋପିଟ୍ ଏବଂ ପଚା ଗୋବର ଖତ ମିଶାଇକିନା ଏକ ପ୍ରକାର ମିଡିୟମ ତିଆରି କରାଯାଏ, ମାଧ୍ୟମ ତିଆରି କରାଯାଏ। ଏହି ମାଧ୍ୟମ ହେଉଛି ହାଲକା, ଜଳ ନିଷ୍କାସନ ଭଲ ଭାବରେ ହୁଏ ଏବଂ ସେଥିରେ ଚେର ବହୁତ ଶୀଘ୍ର ହେଇଥାଏ। ଫୁଲ ଗଛ ଡାଳ କଲମ ପାଇଁ ବର୍ଷା ଋତୁ ବସନ୍ତରୁ ସବୁଠାରୁ ଅଧିକ ଉପଯୋଗ। ଓଡ଼ିଶାରେ ହେଉଛି ଜୁନ୍ରୁ ସେପ୍ଟେମ୍ବର, ଫେବୃଆରୀ ମାର୍ଚ୍ଚ ମାସ ମଧ୍ୟରେ ଡାଳ କଲମ ପାଇଁ ଅଧିକ ସଫଳ ମିଳିଥାଏ। ଏହି ସମୟରେ ବାୟୁମଣ୍ଡଳ ଆର୍ଦ୍ରତା ଅଧିକ ଥାଏ, ତାପମାତ୍ରା ମଧ୍ୟମ ରହିଥାଏ, ଯାହାଫଳରେ ଚେର ଗଠନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ। ଅତ୍ୟଧିକ ଖରା, ତୀବ୍ର ଶୀତ ଏବଂ ଘୂର୍ଣ୍ଣିଝଡ଼ ସମୟରେ କଲମ କାର୍ଯ୍ୟ କରିବା ଉଚିତ ନୁହେଁ। ଏପରି ପରିସ୍ଥିତିରେ କଲମୀ ଶୁଖିଯିବା କିମ୍ବା ପଚିଯିବା ସମ୍ଭାବନା ଥାଏ।
1: ନରମ କାଣ୍ଡ କଲମୀ ସେ କ'ଣ ଆଉ ସେ ବିଷୟରେ କ'ଣ ଧାରଣା ଦେବେ?
0: ନରମ କାଣ୍ଡ କଲମୀ ବା ସଫ୍ଟ ଉଡ୍ କଟିଂ ଯେଉଁ କହୁଛନ୍ତି, ଏହା ହେଉଛି ଅତି ଲୋକପ୍ରିୟ ପଦ୍ଧତି ଏବଂ ସଫଳ ପଦ୍ଧତି ମଧ୍ୟ। ଏଥିରେ ଗଛର ନୂତନ ଭାବରେ ବାହାରିଥିବା ସବୁଜ, କୋମଳ ଏବଂ ସକ୍ରିୟ ବୃଦ୍ଧିଶୀଳ ଡାଳ ବ୍ୟବହାର କରାଯାଏ। ଏହି ଡାଳଗୁଡ଼ିକରେ କୋଷ ବିଭାଜନ ଏବଂ ବୃଦ୍ଧି ହାର ଅଧିକ ଥିବାରୁ ଚେର ଶୀଘ୍ର ଗଠନ ହୁଏ। ସାଧାରଣତଃ ବସନ୍ତ ଋତୁ ଏବଂ ବର୍ଷା ଋତୁ ଆରମ୍ଭରେ ଉତ୍ପନ୍ନ ହେଉଥିବା କୋମଳ ଡାଳଗୁଡ଼ିକ ନରମ କାଣ୍ଡ କଲମୀ ପାଇଁ ଉପଯୁକ୍ତ ହୋଇଥାଏ। ଏହି ଡାଳଗୁଡ଼ିକ ସହଜରେ ବଙ୍କା ହୁଏ ଏବଂ କମ୍ ସମୟରେ ଚେର ଉତ୍ପାଦନ କରିପାରେ। ନରମ କାଣ୍ଡ କଲମୀ ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ଦ୍ରୁତ ଚେର ଗଠନ କ୍ଷମତା ଏବଂ ଏହାଦ୍ୱାରା ପ୍ରସ୍ତୁତ ଚାରା ଶୀଘ୍ର ବୃଦ୍ଧି ପାଏ ଏବଂ ଅଳ୍ପ ସମୟରେ ରୋପଣଯୋଗ ହୋଇଥାଏ। ସେବତୀ, ମଲ୍ଲି ପ୍ରଭୃତି ଗଛର ବଂଶ ବିସ୍ତାର ଏହି ପଦ୍ଧତି ବହୁତ ସଫଳ ହୋଇଥାଏ ଏବଂ ଡାଲିଆ ଗଛରେ ମଧ୍ୟ ଏହି ପଦ୍ଧତିରେ କରାଯାଏ। ନରମ କାଣ୍ଡ କଲମୀ ସଫଳତା ପାଇଁ ଅଧିକ ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ। କୋମଳ ଡାଳରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ଜଳହାନିର ସମ୍ମୁଖୀନ ହୁଏ, ତେଣୁ ମିଷ୍ଟିଂ ବ୍ୟବସ୍ଥା, ନିୟମିତ ପାଣି ସ୍ପ୍ରେ ଏବଂ ଛାୟାଯୁକ୍ତ ପରିବେଶ ବହୁତ ଜରୁରୀ। ସିଧାସଳଖ ଖରାରୁ କଲମୀକୁ ସୁରକ୍ଷା ପାଇଁ ଦରକାର ସାଧାରଣତଃ 50-75% ସେଡ୍ନେଟ୍ ତଳେ ରଖିଲେ ଭଲ ଫଳ ମିଳିଥାଏ। ଛୋଟ ପରିସରରେ ସ୍ୱଚ୍ଛ ପଲିଥିନ ଆବରଣ ବ୍ୟବହାର କରି ଏହି ଆର୍ଦ୍ର ପରିସର ସୃଷ୍ଟି କରାଯାଇପାରେ। ଅନୁକୂଳ ପରିସର ସାଧାରଣତଃ 10-15 ଦିନ ମଧ୍ୟରେ ଚେର ଗଠନ ଆରମ୍ଭ ହୁଏ ଏବଂ କିଛି ସପ୍ତାହ ମଧ୍ୟରେ ନୂତନ ଅଙ୍କୁର ବାହାରିବା ଦେଖାଯାଏ। ସେଥିପାଇଁ ଦ୍ରୁତ ଓ ସଫଳ ବଂଶ ବିସ୍ତାର ପାଇଁ ସଫ୍ଟ ଉଡ୍ କଲମ ଏକ ଉତ୍କୃଷ୍ଟ ପଦ୍ଧତି ଭାବେ ପରିଚିତ।
1: ଅର୍ଦ୍ଧସପ୍ତ କାଣ୍ଡ କଲମୀ ବି ଗୋଟେ ଅଛି, ସେ ବିଷୟରେ କ'ଣ କହିବେ, ଆକୁ କିପରି କରାଯାଏ?
0: ଏଇଟା ହେଉଛି ଆମର ଯୋଉ ନରମ ଏବଂ ଶକ୍ତ ଯୋଉ କାଣ୍ଡ ରହିଛି, ଏହା ହେଉଛି ମଧ୍ୟବର୍ତ୍ତୀ ଅବସ୍ଥା। ଏଗୁଡ଼ିକ ବେଶୀ କୋମଳ ନୁହେଁ ବା ଅଧିକା ଶକ୍ତ ନୁହେଁ, ଏଗୁଡ଼ିକ ଆଂଶିକ ପରିପକ୍ୱ ଓ ଅଧିକ ସବଳ ହୋଇଥାଏ। ଅର୍ଦ୍ଧଶକ୍ତ କାଣ୍ଡ କଲମୀ ଏକ ବିଶେଷ ଗୁଣ ହେଉଛି ଯେ ଏଥିରେ ଜଳହାନି ସଫ୍ଟ ଉଡ୍ ତୁଳନାରେ କମ୍ ହୁଏ ଏବଂ ଚେର ଉତ୍ପାଦନ କ୍ଷମତା ହାର୍ଡ ଉଡ୍ ତୁଳନାରେ ଅଧିକ ରହେ। ଏହି କାରଣରୁ ଏକ ସନ୍ତୁଳିତ ବିଶ୍ୱସନୀୟ ପଦ୍ଧତି ଭାବେ ଧରାଯାଏ। ମନ୍ଦାର, ସୁଗନ୍ଧରାଜ, ଚାମେଲି, ଟଗର, କାମିନୀ, ଚମ୍ପା ଗଛ ପାଇଁ ଏଇ ଯୋଉ ଅର୍ଦ୍ଧଶକ୍ତ କାଣ୍ଡ କଲମୀ।

0: ଉପଯୁକ୍ତ ହୋଇଥାଏ। ଏବଂ ଓଡ଼ିଶାରେ ଆମ ଯେଉଁ ପରିବେଶ ଅଛି, ଏ ପରିବେଶରେ ବର୍ଷା ଋତୁ ଏବଂ ବର୍ଷା ପରବର୍ତ୍ତୀ ସମୟରେ ଏହି କଲମୀ ସବୁଠାରୁ ଭଲ ସମୟ। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଆର୍ଦ୍ରତା ଅଧିକ ରହିଥିବାରୁ ଚେର ଗଠନ ଭଲ ହୁଏ। ଏହି ପଦ୍ଧତିରେ ପ୍ରସ୍ତୁତ ଚାରାଗୁଡ଼ିକ ସାଧାରଣତଃ ଶକ୍ତିଶାଳୀ ଓ ସୁସ୍ଥ ହୋଇଥାଏ। ମାତୃଗଛର ଉତ୍ତମ ଗୁଣ ମଧ୍ୟ ଅବିକଳରେ ନୂତନ ଭାବରେ ରହିଥାଏ। ଅର୍ଦ୍ଧଶତ କାଣ୍ଡ କଲମୀ ତୁଳନାରେ ଏଥିରେ ଆର୍ଦ୍ରତା ପରିଚାଳନା ଅତି ସହଜ ହୋଇଥାଏ। ତଥାପି ଆଂଶିକ ଛାୟା, ଉପଯୁକ୍ତ ଆର୍ଦ୍ରତା ଏବଂ ନିୟମିତ ଯତ୍ନ ଆବଶ୍ୟକ ରହିଥାଏ। 3-6 ସପ୍ତାହ ମଧ୍ୟରେ ଚେର ଗଠନ ହୁଏ ଏବଂ ପରବର୍ତ୍ତୀ ସମୟରେ ନୂତନ ଅଙ୍କର ବାହାରିବା ଆରମ୍ଭ କରେ। ଏହାର ଉଚ୍ଚ ସଫଳତା ହାର, ଶକ୍ତିଶାଳୀ ଚାରା ଉତ୍ପାଦନ ଏବଂ ସହଜ ପରିଚାଳନା କାରଣରୁ ଅର୍ଦ୍ଧଶକ୍ତ କାଣ୍ଡ କଲମୀ ନର୍ସରୀ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ଭାବରେ ପରିଚିତ।
1: ଧନ୍ୟବାଦ ପ୍ରଶାନ୍ତ ବାବୁ, ଆଜି ଆମେ ଯୋଉ ଆଲୋଚନା କଲେ ଫୁଲ ଗଛର କଲମୀ ପଦ୍ଧତି, ଏ ବିଷୟରେ ଆପଣ ବହୁତ ପ୍ରାଞ୍ଜଳ ଭାବରେ ସୁନ୍ଦର ଭାବରେ ଆଲୋଚନା କଲେ। ଏହି ଆଲୋଚନା ଶୁଣି ଆମର ଚାଷୀ ଭାଇ ଭଉଣୀମାନେ କିମ୍ବା ଆଗ୍ରହୀ ଫୁଲ ବଗିଚା ତିଆରି କରୁଥିବା ବ୍ୟବସାୟୀମାନେ ବହୁତ ଉପକୃତ ହେବେ। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମହାଶୟଙ୍କ କଥା ଅନୁସାରେ ଆମର ଚାଷୀ ଭାଇ ଭଉଣୀମାନେ ଯଦି ଏମିତି ଫୁଲ ଚାଷ କରିବେ ତାହେଲେ ତ ନା ଭଇନା ଭ
3: ହଉ ହଉ, ମୁଁ ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
3: ଚାଷୀ ଭାଇଙ୍କ କଥା କହିଲ,
2: ହଁ
3: ତାଙ୍କର ଟିକେ ଅନୁଭୂତି ଆମେ ଟିକେ ଜାଣିଲେ ହୁଅନ୍ତାନି?
2: ଜାଣିବା ନା, ଆଉ ଭାଇ ଚାଷ ଯୋଉଠି ବାସ ସେଇଠି।
3: ହଉ, ଜଣେ ଭାଇ ବର୍ତ୍ତମାନ ତାଙ୍କର ଏମିତି ଅନୁଭୂତି କଥା ଟିକେ କହିବେ,
2: ଆମେ ଶୁଣିବା।
4: କ୍ଷୀର ଚନ୍ଦ୍ର ମିଶ୍ର, ଘର ମୋର ଆଠଗଡ଼, ଆଠଗଡ଼ ଏନ୍ଏସ୍ସିରେ ବିଏଲ୍ଏଲ୍ ବି ପାସ୍ କରିଛି।
5: ଆଚ୍ଛା,
4: ମୁଁ ନିଜର ଏମିତି ସଉକ ପାଇଁ ଏସବୁ ଉଦ୍ୟାନ କାମ ଯେଉଁ କରୁଛି ତାକୁ ନିଜ ଖୁସି ଲାଗୁଛି ଏବଂ ତା ମଧ୍ୟ ମୁଁ କିଛି ଲୋକଙ୍କ ସାଙ୍ଗେ ତାକୁ ସେୟାର ବି କରିପାରୁଛି।
5: ଅର୍ଥାତ୍ କିଛି ଲୋକ ଆପଣଙ୍କ ଦ୍ୱାରା ଅନୁପ୍ରାଣିତ ମଧ୍ୟ ହୋଇଛନ୍ତି?
4: ହଁ ହଁ, ଲୋକମାନେ ଅନୁପ୍ରାଣିତ ହେଉଛନ୍ତି, କିଛି ଲୋକ ଆସୁଛନ୍ତି ମୋ ସାଙ୍ଗରେ ଚର୍ଚ୍ଚା କରୁଛନ୍ତି, ଖୁସି ହେଉଛନ୍ତି, ମୋଠୁ କିଛି ଟିପ୍ସ ନେଉଛନ୍ତି ଏବଂ ମୁଁ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ମଧ୍ୟ ଗଛ ଫଛ ଦେଉଛି, ଲଗାନ୍ତୁ ସେଠି ପିଲାମାନଙ୍କ ଭିତରେ ସେ ଭାବନା ତିଆରି ହେଉ। ଆମେ ପରିବାର ବୋଲେ ପୁଅଟିଏ ଝିଅଟେ ଏବଂ ମୋର ସ୍ତ୍ରୀ ତଥା ମୋର ମା, ଆମେ ଏମିତି ରହୁଛୁ।
5: ଘରେ ଯୋଉ ବି କିଛି କୃଷି ଆପଣ କରୁଛନ୍ତି ସେଥିରେ ପରିବାରର କ'ଣ କେମିତି ସହଯୋଗ ରହିଛି?
4: ପରିବାରର ସହଯୋଗ ବୋଲେ ନିଶ୍ଚିତ ସହଯୋଗ କରୁଛନ୍ତି। ମୋର କୌଣସି କାମରେ ଯଦି ମୁଁ ଏପଟ ସେପଟ ହେଇଯାଉଛି, ଅନ୍ତତଃ ପାଣି ତ ଗଛକୁ ପାଣି ତ ନିହାତି ଦରକାର ନା, ସେ ପାଣି ଦିଆ କାମଟା ଯେମିତି ରେଗୁଲାର ହେଇପାରିବ, ମୋର ଅନୁପସ୍ଥିତିରେ ବି ହେଇପାରିବ, ତାକୁ ଅନ୍ତତଃ ପରିବାର ଲୋକ ଦେଖୁଛନ୍ତି।
5: ଆଚ୍ଛା, ପିଲାମାନେ ବି ଏଥିରେ ଅନୁପ୍ରାଣିତ ହେଇଛନ୍ତି?
4: ହଁ, ପିଲାମାନେ ମଧ୍ୟ ଅନୁପ୍ରାଣିତ, ସେମାନେ ମଧ୍ୟ ସେଥିରେ ସହଯୋଗ କରନ୍ତି। ସେମାନେ କିଛି ନହେଲେ ତା ଭିତରେ ବୁଲନ୍ତି, ତାଙ୍କୁ ଖୁସି ଲାଗେ, ଫୁଲ ଫୁଟିଲା ପରେ ତା ସାଙ୍ଗେ ଫଟୋ ଉଠେଇବା, ସାଙ୍ଗସାଥିଙ୍କୁ ଡାକି ଦେଖେଇବା, ଏସବୁ କାମ କରନ୍ତି।
5: ଅବଶ୍ୟ ଘର ଭିତରେ ଯେତେବେଳେ ଫୁଲଟିଏ ଫୁଟୁଛି ବା ଅନେକ ଫୁଲ ଗଛ ରହୁଛି, ପନିପରିବା କିଛି ହେଇଛି, ଗୋଟେ ପ୍ରାକୃତିକ ପରିବେଶ ଭିତରେ ନିଜକୁ ଯେତିକି ଖୁସି ଲାଗେ ପିଲାମାନଙ୍କୁ ନିଶ୍ଚିତ ଖୁସି ଲାଗୁଥିବ।
4: ଯେକୌଣସି ଆମେ ଗଛଟିଏ ଆରମ୍ଭ କଲେ, ଗୋଟେ ଚାରା ବା ମଞ୍ଜିରୁ ଆମେ ଗୋଟେ ଗଛ ଆରମ୍ଭ କଲେ ଏବଂ ସେ ତାର ସମ୍ପୂର୍ଣ୍ଣ ବଡ଼ ହେଲା, ତାର ଫୁଲ ଦେଲା ବା ଫଳ ଦେଲା ଏବଂ ତାପରେ ସେ ଗଛ ନଷ୍ଟ ହେଲା, ଏମିତି ଗୋଟେ ଜୀବନ ଚକ୍ର ମଧ୍ୟ ଆମେ ଦେଖିପାରୁଛେ ତା ଭିତରେ, ନିଜ ଭିତରେ ଗୋଟେ ଇଏ ଅଦ୍ଭୁତ ପ୍ରକାର ଆନନ୍ଦ ଅନୁଭବ କରିହୁଏ। ସେଥିପାଇଁ ତାକୁ ଯିଏ କରିବ ସେ ନିଶ୍ଚିତ ତାକୁ ଅନୁଭବ କରିପାରିବ।
5: ଏଇ ସଉକ କେବେଠୁ?
4: ହଁ, ସଉକ ହବା ପାଖାପାଖି ହେଇଗଲା 10-12 ବର୍ଷ। ସ୍କୁଲରେ ମୋର ଯୋଉ ପୁଅ ପଢୁଥିଲା, ପୁଅ ଝିଅ ଦୁଇଜଣ ଯାକ, ସେ ସ୍କୁଲଟା ଗୋଟେ ଟାଙ୍ଗେରା ଭୂଇଁ ଉପରେ ପାହାଡ଼ିଆ ଜାଗା, ମୁଁ ଦୈନିକ ଦେଖେ ଯେତେବେଳେ ପୁଅକୁ ଆଣିବାକୁ ଯାଏ ଯେ କିଛି ପିଲା ନିଶ୍ଚିତ ଖଣ୍ଡିଆ ଖାବରା ହେଇଥିବେ, ଛୋଟ ପିଲା ଖେଳନ୍ତି କିନ୍ତୁ ଟାଙ୍ଗେରା ଜାଗା ଯେହେତୁ ଖଣ୍ଡିଆ ଖାବରା ହୁଅନ୍ତି, ନିଜ ମନରେ ଚିନ୍ତା ହେଲା ଯେ କେମିତି ଏ ଜାଗାଟାକୁ କ'ଣ ପରିବର୍ତ୍ତନ କରାଯାଇପାରିବ ଯାହାଫଳରେ ପିଲା ବିପଦ ମୁକ୍ତ ଭାବରେ ଖେଳିବେ।
5: ସରକାରୀ ସ୍କୁଲ?
4: ହଁ, ସରକାରୀ ସ୍କୁଲ, ଆମର ସାହିର ସ୍କୁଲ, ସିଏ ଆମର ଗାଁର।
5: କ'ଣ ନା ତାର?
4: ରାସରସିକପୁର UG UP ସ୍କୁଲ।
5: ଆଚ୍ଛା, ସରକାରୀ ସ୍କୁଲରେ ହିଁ ପିଲା ଦୁଇଜଣ ଯାକ ପାଠ ପଢିଛନ୍ତି?
4: ହଁ,
5: ଏବଂ ବର୍ତ୍ତମାନ ସେମାନେ ଉଚ୍ଚ ଶିକ୍ଷା ବି ଯାଇଛନ୍ତି?
4: ହଁ।
5: ଆଚ୍ଛା, ବହୁତ ବଢିଆ। ପୁଣି ତାପରେ କ'ଣ ହେଲା?
4: ତାକୁ ଚିନ୍ତା କରି ସେ ପାହାଡ଼ିଆ ଜାଗାକୁ, ତାର ଯୋଉ ପିଲା ଖେଳ ପଡ଼ିଆ ଯୋଉଟା, ସେ ଖେଳ ପଡ଼ିଆକୁ କିଛି ପରିମାଣ ତାକୁ ଆଗ ଖୋଳା ହେଲା, ତାକୁ ସମତଳ କରାଗଲା, କିଛି ମାଟ ପଡ଼ିଲା, ତାପରେ ବିଭିନ୍ନ ବଦାନ୍ୟ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରି ଜଣେ ବଦାନ୍ୟ ବ୍ୟକ୍ତି ମଧ୍ୟ ରାଜି ହେଲେ। ସେ ଆମର ଯୋଉ ଷ୍ଟାଡିୟମରେ ଯୋଉ ଲନ୍ ଗ୍ରାସ୍ ପଡ଼େ, ସେ ଆମକୁ ପ୍ରାୟ 8 ଗୁଣ୍ଠ ଏରିଆ ପାଇଁ 1000 ସ୍କୋୟାର ଫୁଟର ଲନ୍ ଗ୍ରାସ୍ ଦେଇଥିଲେ। ଏବଂ ତାକୁ ମୁଁ ମୋର ବ୍ୟକ୍ତିଗତ ପ୍ରୟାସରେ ପ୍ରାୟ ମୋତେ 1.5 ବର୍ଷ ଲାଗିଲା, ସମ୍ପୂର୍ଣ୍ଣ 8 ଗୁଣ୍ଠ ଜାଗାକୁ ମୁଁ ସେ ଲନ୍ ଗ୍ରାସ୍ରେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ କରିଦେଲି।
5: ମାନେ ଯୋଉଠି କେବେ ଟାଙ୍ଗରା ଭୂମି ଥିଲା, ସେଠି ଗୋଟେ ସମ୍ପୂର୍ଣ୍ଣ ସବୁଜିମା ସୃଷ୍ଟି ହେଲା,
4: ସବୁଜିମା
5: ଏବଂ ସେଇ ପ୍ରକାର ଘାସ ଯାହା

0: ସାଧାରଣତଃ ଆମେ ବାରବାଟୀ ଷ୍ଟାଡିୟମରେ ବି ଦେଖୁ ବହୁତ ବଢିଆ ଉଦ୍ୟମଟି ଆପଣ ଆରମ୍ଭ କରିଥିଲେ। ତାପରେ ଏଇ ଯୋଉ ଉଦ୍ୟାନ କୃଷି, ଇଏ କେମିତି କଣ, ଇଆର ମୂଳଦୁଆ କୋଉଠି ପଡିଲା?
1: ସେଇ ସ୍କୁଲରେ।
0: ଆଚ୍ଛା,
1: ସେ ସ୍କୁଲରେ ଯୋଉ ମଧ୍ୟାହ୍ନ ଭୋଜନ ହୁଏ, ତେଣୁ ଇଏ ଯୋଉ ପ୍ରଥମ ପର୍ଯ୍ୟାୟରେ ଇଏ ଯୋଉ ସକ୍ସେସଫୁଲ ମୁଁ ହେଲି, ତାପରେ ମତେ ଲାଗିଲା ଯେ ନା ଆଉ ଅଧିକାରୁ ଅଧିକା ସେଇଠି କିଛି ମୋର ଏକ୍ସପେରିମେଣ୍ଟ କରିବାକୁ ଇଚ୍ଛା ହେଲା, ଏବଂ ମଧ୍ୟାହ୍ନ ଭୋଜନ ପାଇଁ କିଛି ମଧ୍ୟ ପରିବା ଲାଗିଲା ସେଠି।
0: ଆଚ୍ଛା,
1: ଏବଂ ପରିବା ଚାଷ ମଧ୍ୟ ସକ୍ସେସଫୁଲି ଯେତେବେଳେ ହେଲା
0: ସେଇ ସ୍କୁଲ ପରିସରରେ। ଆଚ୍ଛା,
1: ଏବଂ କିଛି ଫୁଲ ଗଛ ଲଗାହେଲା, କିଛି ଶୋ ଗଛ ଲଗାଗଲା, ଏବଂ କାଳକ୍ରମେ ସେ ସ୍କୁଲର ଲୁକ୍ସ ବଦଳିଗଲା।
0: ଆଚ୍ଛା,
1: ଏବଂ ବିଭିନ୍ନ ଲୋକ ବାହାରୁ ମଧ୍ୟ ଆସିଛନ୍ତି ସେ ସ୍କୁଲକୁ, ଓସେପେ ଡାଇରେକ୍ଟରଙ୍କ ସହିତ ମଧ୍ୟ ବହୁତ ଲୋକ ଆସିଛନ୍ତି, ବିଭିନ୍ନ ସରକାରୀ ଲୋକ, ଏବଂ ସମସ୍ତେ ଉଚ୍ଚ ପ୍ରଶଂସା କରି ଯାଇଛନ୍ତି ସ୍କୁଲର ପରିବେଶକୁ ଦେଖିକିରି। ତେଣୁ ସେଇଦିନଠୁ ଇଏ ଗୋଟେ ନିଶା ହେଇଗଲା ମୋର,
0: ଏବଂ ପରବର୍ତ୍ତୀ କାଳରେ ତାକୁ ଆପଣ ନିଜ ଘରେ ଆସିକି କାର୍ଯ୍ୟ କରିବା ଆରମ୍ଭ କଲେ।
1: ହଁ, ପିଲାମାନଙ୍କର ତ ସ୍କୁଲ କାମ ସରିଗଲାଣି, ତେବେ ଯାହା ହଉ ଘରର ଯୋଉ ଜାଗା ଥିଲା ତାକୁ ମଧ୍ୟ କେମିତି ୟୁଟିଲାଇଜ୍ କରାଯିବ ତା ବାବଦରେ ଚିନ୍ତା କରି ମୋର ତ କିଛି ସମୟ ସେ ବାଟରେ ଦବା ଦରକାର, ମତେ ସେ ଖୁସି ଲାଗେ, ତେଣୁ କରେ।
0: ଯୋଉ ଶ୍ରୋତା ବନ୍ଧୁମାନେ ଆପଣଙ୍କୁ ଶୁଣୁଛନ୍ତି, ସେମାନଙ୍କ ଭିତରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଶେଷରେ ଦୁଇପଦ କୁହନ୍ତୁ ଆପଣ।
1: ଶ୍ରୋତା ବନ୍ଧୁ, ଆମମାନଙ୍କର କର୍ତ୍ତବ୍ୟ ହେଉଛି ଆମେ ପୃଥିବୀକୁ ସଦାବେଳ ପାଇଁ ସୁସ୍ଥ ରଖିବା, ସ୍ୱଚ୍ଛ ରଖିବା, ଏବଂ ସ୍ୱଚ୍ଛ ରଖିବାକୁ ହେଲେ ଆମକୁ ଏ ବୃକ୍ଷରାଜି ହିଁ ବଢ଼େଇବାକୁ ପଡିବ। ଏହା ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ମଧ୍ୟ ଆବଶ୍ୟକ। ତେଣୁ ମୋର ବିଶେଷ ଅନୁରୋଧ, ଆପଣ ଯେତେ ବି ସମ୍ଭବ, ଯାହାଦ୍ୱାରା ଯାହା ବି ସମ୍ଭବ, ଆପଣ କୌଣସି ନା କେଉଁ ଗଛକୁ ଭଲ ପାଆନ୍ତୁ, ଏବଂ ତାକୁ କେଉଁଠି ନା କେଉଁଠି ଆପଣ ଲଗାନ୍ତୁ, ଏବଂ ସେ ଗଛର ବଢ଼ିବାରେ ସହାୟକ ହୁଅନ୍ତୁ।
0: ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ ଆଜ୍ଞା। ନମସ୍କାର।
1: ନମସ୍କାର
2: ଭାଇ ଜଣକ, କେଡେ ସୁନ୍ଦର ଭାବରେ ବୁଝେଇକି କହିଲେ।
3: ହଁ,
2: ତାଙ୍କୁ ଆମ ଅନୁଷ୍ଠାନ ତରଫରୁ
3: ଆଉ ଥରେ ଧନ୍ୟବାଦ।
2: ଯେ ବଜାର ଦର ଉପରେ କିଛି ଜ୍ଞାନ ଅଛି ନା ନାହିଁ?
3: ନାଇଁ ବା ଭାଇ।
2: ନାଇଁ,
3: କେତେ କଣ ରେଟ ହଉଛି ମଲା, ମୁଁ ତ ଘର କୋଣରେ ବସିଲି।
2: କେଡେ କେଡେ ଫୁଲ ଗଛ ଆଣିକି ଛାତ ଉପରେ ଥୋଉଛ, ବଜାର
3: ସେ ଦୃଷ୍ଟି ଦଉଛନ୍ତି।
2: ହଉ ହଉ ହଉ, ବଜାର ଦର ଉପରେ ଟିକେ ସୂଚନା ଜାଣିବା ଆଉ କଣ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା, ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ଆଉ କଣ କିଛି କାମ ରହିଲା
3: ଭାଇ? ପାଣିପାଗ ଜାଣିବା?
2: ହରିବୋଲୋ ହରିବୋଲୋ, ପାଗ ବିଗିଡି ଯାଉଛି, ବର୍ଷା ହଉଛି, ବନ୍ୟା ଆସୁଛି,
3: ଏଇ ବର୍ଷା ଗାଳି ଦଉଛି।
2: ପାଣିପାଗ ସମ୍ପର୍କିତ ସୂଚନା ଅଛି?
5: ଭାରତୀୟ ପାଣିପାଗ ସଂସ୍ଥାନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 7ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ସବୁ ହେଲା ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି ଓ ଗଞ୍ଜାମ।
2: ମୁଁ କଣ କହୁଥିଲି, ମୋ ଗଛ ସବୁତକ ତମର ରଖିବ?
3: ମଲା ଯା, ସେଇ ଗଛ ଠେଇ ନବ, ଟଙ୍କା 300 ଦେବେ ଗୋଟିଏ ଗଛ ନେବେ।
2: ହରି ବୋଲ, ଏ ଗାଁରେ ଭଦ ଲୋକ ନାହାନ୍ତି?
3: ଇଏ ମୋର ଝାଳ ବୁହା ଧନ।
2: ଗଲା ଓଡ଼ି ତ ପଇସା ନେଇକି ଗଲେ ତମର ତ ଚୁଲି ଜଳିବ।
3: ମଲା ଯା, ମୁଁ ବା କିଣିକି ଆଣିଛି।
2: ସେତିକି ରେ କଥାକୁ ରଖ, ବେଳ ଗଡି ଯାଉଛି।
3: ହଉ ତାହେଲେ ଆମେ ଉଠିବା ଆଉ।

ସମୟ ବର୍ତ୍ତମାନ ରାତି 8:15। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ଏକ ସ୍ୱଚ୍ଛ ଓ ପରିଷ୍କାର ପରିବେଶ ଶାରୀରିକ ମାନସିକ ଏବଂ ସାମାଜିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ହେଉଛି ଛାତ୍ରଛାତ୍ରୀଙ୍କ ଜ୍ଞାନ ଶୃଙ୍ଖଳା ଓ ଉତ୍ତମ ଅଭ୍ୟାସ ଗଠନର ପ୍ରମୁଖ କେନ୍ଦ୍ର। ତେଣୁ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିବା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ଏକ ସୁସ୍ଥ ଓ ଶୃଙ୍ଖଳିତ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ମଧ୍ୟ ଅପରିହାର୍ଯ୍ୟ। ତେବେ ଆଜି ଆସନ୍ତୁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସ୍ୱଚ୍ଛତା ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଅଧିକ ଜାଣିବା ଏବଂ କଥା ହେବା ସୁଶ୍ରୀ ମୋନାଲିସା ମହାପାତ୍ର ମ୍ୟାଡାମଙ୍କ ସହିତ। ମ୍ୟାଡାମ ନମସ୍କାର।
1: ଆଜ୍ଞା ନମସ୍କାର।
0: ତ ମ୍ୟାଡାମ ଆଜି ଆମର ବିଷୟବସ୍ତୁ ରହିଛି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସ୍ୱଚ୍ଛତା ଶିକ୍ଷାର ଆବଶ୍ୟକତା କ'ଣ? ଆପଣ ମୋତେ କ'ଣ କହିବା ପାଇଁ ଚାହିଁବେ ଆପଣ, ଯେମିତିକି ସ୍ୱଚ୍ଛତା ଶିକ୍ଷା ଆମେ କାହାକୁ କହିବା?
1: ଦେଖନ୍ତୁ, ସ୍ୱଚ୍ଛତା ଆଉ ଶିକ୍ଷା ଦିଟା ଯାକ ହଉଛନ୍ତି ଗୋଟେ ମୁଦ୍ରାର ଉଭୟ ପାର୍ଶ୍ଵ।
0: ଆଜ୍ଞା,
1: ଜଣକୁ ଛାଡିଲେ ତ ଦି ଜଣ ଯାକ ରହିପାରିବେନି, ଯୋଉଠି ସ୍ୱଚ୍ଛତା ଥାଏ ସେଠି ଶିକ୍ଷା ନିହାତି ରହିଛି। ଆଉ ସ୍ୱଚ୍ଛତା ଶିକ୍ଷା କହିଲେ ପ୍ରଥମେ ତ ମୁଁ କହିବି ଗୋଟେ ବ୍ୟକ୍ତିର ବ୍ୟକ୍ତିଗତ ସ୍ୱଚ୍ଛତା ଭଲ ରହିବା ଦରକାର, ଦ୍ୱିତୀୟରେ ତାର ପରିବେଶ ସ୍ୱଚ୍ଛତା, ତାକୁ ହିଁ ରିଲେଟ କରିକି ଅଛି ଆମର ଯେମିତି ତାର ସୁରକ୍ଷିତ ପାନୀୟ ଜଳ, ସିଏ ଯେମିତି ଭଲ ପାଣି ପିଇ ପାରିବ, ଯୋଉଟା କହୁଛନ୍ତି ଜଳ ହିଁ ଜୀବନ, ଦୈନନ୍ଦିନ ଜୀବନ ଅଛି ସେଇଥିରେ ତାର ଅଭ୍ୟାସଟା ଭଲ ହବା ଦରକାର। ଆଉ ସିଏ ଯୋଉ ଜିନିଷ ବ୍ୟବହାର କରୁଛି, ଯାହା ବି କିଛି ଆବର୍ଜନା ବାହାରୁଛି, ତାକୁ ଯେମିତି ସୁସମ୍ପର୍କିତ ଭାବରେ ସିଏ ପରିଚାଳନା କରିପାରିବ, ସିଏ ହଉଛି ତାର ଶିକ୍ଷା। ଆଉ ସେଇଟା ନିହାତି ଗୋଟେ ଜଣ ଶିଖିବା ଦରକାର।
0: ଆଜ୍ଞା। ତ ମ୍ୟାଡାମ ଏଇ ଯୋଉ ବିଦ୍ୟାଳୟ ସ୍ତରରେ ସ୍ୱଚ୍ଛତା ଶିକ୍ଷା ଯୋଉ ଦିଆଯାଉଛି, ଏଟା ଦେବାର ଆବଶ୍ୟକତା ରହିଛି କି?
1: ନିହାତି ରହିଛି, ବିଦ୍ୟାଳୟ ସ୍ତରରୁ ହିଁ ସ୍ୱଚ୍ଛତାର ଆବଶ୍ୟକତା ରହିଛି। ଯେହେତୁ ଆମେ ଜାଣିଛନ୍ତି ଯେ ଗୋଟେ ମାନେ କଣ ଗୋଟେ ଶିଶୁ ହଉଛି ଗୋଟେ ମାଟିର କଣ୍ଢେଇ, ତାକୁ ଆମେ ଯେମିତି ଯୋଉ ଆକାର ଦବା ସିଏ ସେଇ ଆକାରରେ ବଢିଯିବ। ଆଉ ସେ ମାଟିର କଣ୍ଢେଇର ଅୟମ ଆରମ୍ଭ ହଉଛି ତାର ବିଦ୍ୟାଳୟ। ଆଉ ସେ ବିଦ୍ୟାଳୟରେ ସ୍ୱଚ୍ଛତା ନିହାତି ଆବଶ୍ୟକ, ସେଇଠୁ ହିଁ ସିଏ ଶିଖିଲେ କଣ ହଉଛି, ଆମେ ଯେମିତି ଗଛକୁ ଗୋଟେ ଛୋଟ ଗଛକୁ ପାଣି ଦେଇ ଦେଇ ତାକୁ ବଡ କରୁଛନ୍ତି, ସେମିତି ତା ଭିତରେ ଗୋଟେ ସ୍ୱଚ୍ଛତା ବୋଲି ଗୋଟେ ଅଭ୍ୟାସଟେ ତାକୁ ଦବାଟା ନିହାତି ଆବଶ୍ୟକ, ଯୋଉଥିରେ କି ସେ ଗୋଟେ ସୁସ୍ଥ ସୁନ୍ଦର ଆଉ ନିରାମୟ ଜୀବନ ଯାପନ କରିପାରିବ, ଯୋଉଟା କି ଆମ ଆଗାମୀ ପିଢି ପାଇଁ ବହୁତ ଉପଯୋଗୀ ହେଇପାରିବ।
0: ଆଜ୍ଞା, ଏଇ ଯୋଉ ମହାବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଯଦି ଦିଆ ହୁଏ ତାର ଲାଭ କଣ ମିଳିବ ଭାବୁଛନ୍ତି?
1: ଏଇଟା ତ ଆହୁରି ଗୋଟେ ବହୁତ ବଢିଆ ଜିନିଷ, ବିଦ୍ୟାଳୟ ସ୍ତରରୁ ତାର ଆରମ୍ଭ ହେଇଗଲା, ମାନେ ମୁଁ ଯେମିତି ପୂର୍ବରୁ କହୁଥିଲି ଗଛଟା ଟିକେ ବଡ ହେଇଯାଇଛି।

0: ତ ଗଛ ଜାଣିଛି ଯେ କେମିତି ଖାଦ୍ୟ ପାଇଲେ କେମିତି କଣ କଲେ ସେ ଆଉ ଟିକେ ବଡ ହବ ଆଉ ଟିକେ ହୃଷ୍ଟପୃଷ୍ଟ ହବ। ତ
1: ଆଜ୍ଞା
0: ସେଇ ଜାଗାରେ ଆମର ଏବେ ଅଛି ମହାବିଦ୍ୟାଳୟ। ମହାବିଦ୍ୟାଳୟ କହିଲେ ପିଲା ଆଉ ଟିକେ ଚାଲାକ୍ ହେଇଗଲେ। ତ ଯେତେବେଳେ ପିଲା ଟିକେ ବଡ ହେଇଯାଉଛନ୍ତି ତାର ମାନସିକ ସ୍ତରରେ, ବୌଦ୍ଧିକ ସ୍ତରରେ, ଶାରୀରିକ ସ୍ତରରେ ସେ ଆଉ ଟିକେ ବଡ ହେଇଗଲା, ତ ସେଇଠି ସିଏ ସ୍ୱଚ୍ଛତା କେମିତି କରିବ ସିଏ ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ସେଇଠି ଆସୁଛି ତାର ସମାଜ ଉପରେ, ସେ ସମାଜ ପ୍ରତି କେତିକି ଦାୟିତ୍ୱ ରହିଲା। ଯେହେତୁ ଆମେ ହଉଛନ୍ତି ଭାରତୀୟ, ଆମର ପ୍ରଥମ ଦାୟିତ୍ୱ ହଉଛି ଆମ ସମାଜ, ଆମ
1: ଆଜ୍ଞା
0: ସମାଜ କେମିତି ରହିଲା। ତ ସମାଜ ତ ଜଣକୁ ନେଇ ଗଠିତ ହୁଏନି, ସମାଜ ସମସ୍ତଙ୍କୁ ନେଇ ଗଠିତ ହୁଏ। ତ ସେଇଠୁ
1: ଆଜ୍ଞା
0: ଆରମ୍ଭ ହୁଏ ମହାବିଦ୍ୟାଳୟର ଶିଶୁମାନଙ୍କ ଦ୍ଵାରା ବା ମହାବିଦ୍ୟାଳୟର, ଆଉ ତ ଶିଶୁ ନାହାନ୍ତି ଏବେ ବଡ ହେଇଗଲେଣି, ତ
1: ଆଜ୍ଞା
0: ସେଇ ୟଙ୍ଗ ଜେନେରେସନ ମାନଙ୍କ ଦ୍ଵାରା ଆରମ୍ଭ ହଉଛି। ସେଇଠି ତାଙ୍କର ପରିବେଶ ସୁରକ୍ଷା କେମିତି ହଉଛି, ତାଙ୍କର ଯୋଉ ସ୍ୱାସ୍ଥ୍ୟ ଭିତରେ ସଚେତନତା କେତେ ରହୁଛି, ତାଙ୍କର ବ୍ୟକ୍ତିଗତ ସ୍ୱଚ୍ଛତା କେତେ ଭଲ ହଉଛି, ସେଇଠୁ ଟିକେ ଶିଖିବା। ମାନେ କେମିତି ନିଜେ ଠିକ ସେ ରହିବା, ମାଇଣ୍ଡ କୁ ଏପଟ ସେପଟେ କରିବାନି, ଯୋଗା ହଉ, ମେଡିଟେସନ ହଉ, ଟିକେ କାମରେ ବସିବା, ପ୍ରକୃତି ସହିତ ଟିକେ ଜଡିତ ହେଇକି ବସିବା, ଆଉ ବାପା ମାଙ୍କ ସହିତ ଟିକେ ଅଧିକ ସମୟ ବିତେଇବା, ଇଏ ହଉଛି ମୁଖ୍ୟ। କାରଣ ମାନସିକ ସ୍ୱାସ୍ଥ୍ୟ ଠିକ ରହିଲେ ହିଁ ଶାରୀରିକ ସ୍ୱାସ୍ଥ୍ୟଟା ଠିକ ରହିବ। ଯେହେତୁ ଆମେ ଜାଣିଛନ୍ତି ମାନେ ଶରୀର ହଉଛି ଆମ ସମ୍ପତ୍ତି, ଆଉ ଦେହ ହଉଛି ଆମର ଭଗବାନ ଯୋଉ ଆମେ କହୁଛନ୍ତି, ଶରୀର ଯୋଉ ସମ୍ପତ୍ତି ରୂପକ ଭଗବାନଙ୍କୁ ଆମେ ଯେମିତି ଭଲ କରିପାରିବା, ତ ମହାବିଦ୍ୟାଳୟରେ ଶିକ୍ଷା ରହିବାଟା ନିହାତି ଆବଶ୍ୟକ, ଯୋଉଟାକି ଲୋକମାନଙ୍କୁ ସଚେତନ ମଧ୍ୟ କରେଇ ପାରିବ।
1: ଆଜ୍ଞା ତ ମ୍ୟାଡମ, ଏଇ ଯୋଉ ସ୍ୱଚ୍ଛତା ଶିକ୍ଷା, ଏଇଟାକୁ ଆମେ କେମିତି ପ୍ରୋତ୍ସାହିତ କରିପାରିବା ବୋଲି ଭାବୁଛନ୍ତି?
0: ଶୁଣନ୍ତୁ, ସ୍ୱଚ୍ଛତା ଶିକ୍ଷାଟା ପ୍ରୋତ୍ସାହିତ ତ ଆମେ ନିଶ୍ଚିତ ରୂପେ କରିବା, ଯେମିତି ଆମେ ସମସ୍ତେ ଶୁଣୁଛନ୍ତି ଯେକୌଣସି ଜିନିଷ ଲୋକମାନଙ୍କ ଦ୍ଵାରା ହିଁ ହୁଏ। ଆମେ ଏବେ ରହୁଛନ୍ତି ଗଣତନ୍ତ୍ରରେ, ଲୋକମାନଙ୍କ ଦ୍ଵାରା ଲୋକମାନଙ୍କ ପାଇଁ ହିଁ ହଉଛି। ତ ସେଇଟା ଆମେ ସମସ୍ତଙ୍କୁ ଆୱାରନେସ୍ ପ୍ରୋଗ୍ରାମ ଗୋଟେ କରିପାରିବା ୟଙ୍ଗ ଜେନେରେସନ ମାନଙ୍କ ଦ୍ଵାରା। ତାଦ୍ଵାରା ଆମେ କଣ କରିପାରିବା ନା, ସୋସିଆଲ ମିଡିଆରେ ଆୱାରନେସ୍ କରିପାରିବା। ସୋସିଆଲ ମିଡିଆ ବହୁତ ବ୍ୟବହାର କରୁଛନ୍ତି, ଆଉ ସେମାନେ ବହୁତ ମାନେ କଣ ହେଇଯିବେ, ଅଧିକ ଖୁସି ମଧ୍ୟ ହେଇଯିବେ କି ଆମେ ଗୋଟେ କିଛି କ୍ୟାମ୍ପେନିଂ କରିବା,
1: ଆଜ୍ଞା
0: ଆ ଦ୍ଵାରା ସ୍ୱଚ୍ଛତା କେମିତି ହଉଛି, ଆମର କୋଉ ଖାଦ୍ୟ ଖାଇଲେ କେମିତି ସ୍ୱଚ୍ଛତା ବଢିବ, ପରିବେଶରୁ ଆମେ କେମିତି ସ୍ୱଚ୍ଛତା ରଖିବା, ଗୋଟେ ଗୋଟେ ଟିମ୍ ୱାଇଜ ଡିଭାଇଡ କରିଦବା, ଗୋଟେ ଗୋଟେ ପିଲାଙ୍କୁ ଗୋଟେ ଗୋଟେ ଟିମ୍ ଦେଇଦବା କି ତମେ ଏଇ ଟିମ୍ର ଦାୟିତ୍ୱ ନିଅ, ସେଇ
1: ଆଜ୍ଞା
0: ଟିମ୍ର ତମେ ଦାୟିତ୍ୱ ନିଅ, ସେଇଭଳିଆ ଦେଲେ ମଧ୍ୟ ଆମେ ସ୍ୱଚ୍ଛତା ଉପରେ ଅଧିକ ସବୁ ଲୋକମାନଙ୍କୁ ସଚେତନତା ବଢେଇ ପାରିବା।
1: ତ ଏଇ ଯୋଉ ସ୍ୱଚ୍ଛତା ପାଇଁ କି ଯୋଉ ପ୍ରୋତ୍ସାହିତ କରିବା ପାଇଁ ମ୍ୟାଡମ, ଯୋଉ ଶିକ୍ଷକ ମାନଙ୍କର ଭୂମିକା କଣ ରହେ ବୋଲି ଆପଣ ଭାବୁଛନ୍ତି?
0: ବହୁତ ରହିଛି, ଶିକ୍ଷକ ମାନଙ୍କ ବିନା ଗୁରୁରେ କୌଣସି ଜିନିଷ ହୁଏନି।
1: ଆଜ୍ଞା
0: ସ୍ୱଚ୍ଛତା ମଧ୍ୟ ସେମିତି ଗୋଟେ ଗୁରୁଙ୍କ ଦାୟିତ୍ୱ ବୋଧରେ, ବିନା ଗାଇଡେନ୍ସରେ କୌଣସି ଜିନିଷ ସମ୍ଭବ ହୁଏନି, ଆମେ ଯେକୌଣସି କାମ ବି କଲେ। ତ ସ୍ୱଚ୍ଛତା ମଧ୍ୟ ସେଇଭଳିଆ ଗୋଟେ ଅଛି, ଶିକ୍ଷକଙ୍କ ଭୂମିକା ବହୁତ ରହିଛି। ଶିକ୍ଷକ ମାନେ ଲିଡରସିପ କ୍ୱାଲିଟି ଆମେ ନେଇପାରିବା, ଆଉ ଠିକ ୱେରେ ସେମାନଙ୍କୁ ନେଇପାରିବା। କୋଉ ପିଲାମାନେ ସ୍ୱଚ୍ଛତାକୁ କିଏ କଣ ବୋଲି ବୁଝିବ, କିଏ କହିବ ମୁଁ ଆଜି ମୋର ଚାରିଆଡେ ଝାଡୁ କରିଦେବି, ମୁଁ ସଫା କରିଦେବି, ମୁଁ ଡଷ୍ଟବିନ୍ ୟୁଜ କରିଦେବି, ସିଏ ସ୍ୱଚ୍ଛତା ହେଇଗଲା, ସେଇଟା ତ ସ୍ୱଚ୍ଛତା, ସିଏ ଗୋଟେ ମାନେ ଡିଫରେଣ୍ଟ ୱେ ଅଛି। ତ ସେ
1: ଆଜ୍ଞା
0: ୱେ ଗୁଡାକ ଗୋଟେ ଟିଚର କେମିତି ବୁଝେଇ ପାରିବ, କଣ କହୁଛନ୍ତି, ଗୋଟେ ରୁଟିନ ଦେଇପାରିବ କି ତମେ ଏଇ ଏଇ କାମ କର, ଏଇଗୁଡା ସବୁ ଠିକ ହବ, ଗୋଟେ ସ୍ୱଚ୍ଛତାର ମହତ୍ତ୍ୱ ବୁଝେଇ ପାରିବ, ସେମାନଙ୍କ ଟିଚର ଆଉ ଷ୍ଟୁଡେଣ୍ଟ ଭିତରେ ଗୋଟେ କୋଡିନେସନ ରହିବ, ମନ୍ଥଲି ହଉ ୱିକଲି ହଉ ମିଟିଂ କରିପାରିବା କି ଆମେ ଆଜି କଣ କଣ ସ୍ୱଚ୍ଛ କରୁଛନ୍ତି, ସ୍ୱଚ୍ଛତା ଦ୍ଵାରା କଣ କଣ ଡେଭଲପମେଣ୍ଟ ହେଇଛି, କିଛି ପିଲାଙ୍କୁ ଏନକରେଜ କରିପାରିବା, ଯାଦ୍ୱାରା ଶିକ୍ଷକ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହୁଛି।
1: ତ ଆପଣ ତ କହିଲେ ଶିକ୍ଷକଙ୍କ କଥା, ତା ସହିତ ଆପଣ ମାନେ ଯୋଉ ଛାତ୍ରଛାତ୍ରୀ ମାନଙ୍କୁ ବୋଧେ ଆପଣ ଶିଖଉଥିବେ ଯେ କେମିତି ସ୍ୱଚ୍ଛତା ରଖିବା, ସେମାନଙ୍କର ଏଇଥିରେ କଣ କର୍ତ୍ତବ୍ୟ ରହେ ବା ସେମାନେ କଣ କଲେ ସ୍ୱଚ୍ଛତାକୁ ମେଣ୍ଟେନ କରିପାରିବେ ବୋଲି ଭାବୁଛନ୍ତି?
0: ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ହେଲା ଗୋଟେ ଛାତ୍ରଛାତ୍ରୀ ନିଜକୁ କେତିକି ସ୍ୱସ୍ଥ ରଖିପାରୁଛି, ନିଜେ ଯଦି ସ୍ୱଚ୍ଛ ରହିଲା ବା ନିଜେ ଯଦି କ୍ଲିନ କ୍ଲିୟର ରହିଲେ, ତାହେଲେ ଯାଇକି ସେ ତାର ଶ୍ରେଣୀଗୃହକୁ ସଫା କରିପାରିବ, ଚାରିପାଖକୁ ସଫା କରିପାରିବ। ଯେମିତି ଆମେ ଜାଣିଛନ୍ତି ଡଷ୍ଟବିନ୍ ମଧ୍ୟ ତିନି ପ୍ରକାର ଅଛି, ଡଷ୍ଟବିନ୍ ବିଭିନ୍ନ କଲରର, ରେଡ୍ ଗ୍ରୀନ ୟେଲୋ, ଡଷ୍ଟବିନ୍ ବ୍ୟବହାର କରିପାରିବା, ପିଲାମାନଙ୍କୁ ଆୱାରନେସ କରିଦେବା। ତାପରେ ମାନେ ଯୋଉଠି କିଏ ଗୋଟେ ଜରି କାଗଜ ଦେଖିଲ, ଆଣିକି ଡଷ୍ଟବିନ୍ରେ ପକେଇ ଦିଅ, ତ ତାକୁ ଯିଏ ଆମେ ଦେଖିବୁ ଯିଏ ସବୁଠୁ ମାନେ ଅଧିକ କ୍ଲିନ କରିଛି ଆମ ଶ୍ରେଣୀରେ, ତାକୁ ଗୋଟେ ପ୍ରାଇଜ ଦବା। ସେମାନଙ୍କୁ ଟିକେ ଟିକେ କଣ ହବ ନା, ସବୁ ପିଲାମାନେ ଆଜିକାଲିର କଣ ହଉଛନ୍ତି, ସେମାନେ ସବୁ ମାନେ ପ୍ରାଇଜ ଓରିଏଣ୍ଟେଡ, ସବୁ ମୁଁ କାଳେ ଫାଷ୍ଟ ହେଇଯିବି, ମୋର ଏମିତି ହେଇଯିବ, ମୁଁ ଟିକେ ନେମ୍ ଫେମ୍ କମେଇଦେବି, ଇମ୍ପ୍ରେସ କରେଇଦେଲେ ପିଲା ଖୁସି ହେଇଯିବେ।
1: ଆଜ୍ଞା ତ ଏଇ ଯୋଉ ସ୍ୱଚ୍ଛତା ଶିକ୍ଷା ଆମ ସମାଜ ପାଇଁ ଜରୁରୀ କି?
0: ନିହାତି ଜରୁରୀ, ମୁଁ ପ୍ରଥମରୁ କହିଛି ସମାଜ, ଶିକ୍ଷା ଆଉ ସ୍ୱଚ୍ଛତା, ଇଏ ହଉଛନ୍ତି ତିନି ଜଣ ଅଙ୍ଗାଙ୍ଗୀ ଭାବେ ଜଡିତ। ତ
1: ଆଜ୍ଞା
0: ଏହା ଦ୍ଵାରା ଆମେ ସମସ୍ତେ ସମାଜକୁ ଗୋଟେ ଠିକ ରାସ୍ତାରେ ନେଇପାରିବା। ଗୋଟେ ସମାଜର ମୂଲ୍ୟ ଏଇଟା ନାହିଁ ଯେ ଆମେ କେବଳ ଭଲ ପରିବାର ରହୁଛନ୍ତି କି ଭଲ ଭଲ ଧନୀ ଧନୀ ଘରର ଲୋକମାନେ ରହିଗଲେ କି
1: ଆଜ୍ଞା
0: ଗୋଟେ ୱେଲ୍ ଏଜୁକେଟେଡ ରହିଗଲେ, ସିଏ ଗୋଟେ ସମାଜ ନୁହେଁ। ସମାଜର ମୁଖ୍ୟ ଧାରା ହଉଛି ସୁସ୍ଥ ରହିବା, ଯଦି ଆମ ଦେହ ଭଲ ଅଛି, ଆମ ମନ ସୁସ୍ଥ ଅଛି, ଆମେ ଚାଲିଲେ ଆଗକୁ, ସୁନ୍ଦର ସମାଜ ଗଠନ

0: ପାଇଁ ଆମକୁ ମୁଖ୍ୟ ଆବଶ୍ୟକ ହେଉଛି ସ୍ୱଚ୍ଛତା।
1: ତ ଏଇ ଯୋଉ ବିଦ୍ୟାଳୟରେ ସ୍ୱଚ୍ଛତାର ଶିକ୍ଷା ଦିଆଯାଉଛି, ପ୍ରକୃତରେ ତାର ଉଦ୍ଦେଶ୍ୟ କ'ଣ ମ୍ୟାଡମ୍?
0: ବିଦ୍ୟାଳୟର ସ୍ୱଚ୍ଛତାଟା ଦବାର ହଉଛି ତାର ଫ୍ୟୁଚର ମାନେ କେମିତି ଭଲ ହବ, ପିଲାଟା କେତେ ଦୂର ମାନେ କଣ କହୁଛନ୍ତି, ପିଲାଟା ଭଲ ହେଇପାରିବ, ତାର ଫ୍ୟୁଚରଟା ଭଲ ହେଇପାରିବ। କାରଣ ଆମେ ଜାଣିଛନ୍ତି ଆଜିର ଛାତ୍ରଛାତ୍ରୀ କାଲିର ନାଗରିକ, ତ
1: ଆଜ୍ଞା,
0: ସ୍ୱଚ୍ଛତା ଶିକ୍ଷା ପାଇଁ ଗୋଟେ ସୁସ୍ଥ ସମାଜ ଗଠନ ହବ। କାରଣ ଆମେ ଯଦି ବିଦ୍ୟାଳୟ ସ୍ତରରୁ ହିଁ ତାର ଫାଉଣ୍ଡେସନରେ ଷ୍ଟ୍ରଙ୍ଗ କରିଦେଇଥିବା, ତ ଆମେ ବିଲ୍ଡିଂ କେତେ ଉପରକୁ କଲେ ବି ବିଲ୍ଡିଂ ଆଉ ଡଗମଗେଇବନି, ବିଲ୍ଡିଂ ପୁରା ଷ୍ଟ୍ରଙ୍ଗ ହେଇକି ଚାଲିଲା। ତ ବିଦ୍ୟାଳୟ ସ୍ତରରୁ ସ୍ୱଚ୍ଛତାଟା ନିହାତି ଆବଶ୍ୟକ ରହିଛି ମୋ ମତରେ।
1: ତ ଯେ ସ୍ୱଚ୍ଛ ପରିବେଶ କଥା କୁହାଯାଉଛି, ସେଟା କ'ଣ ପାଠପଢାରେ ସାହାଯ୍ୟ କରିବ କି ମ୍ୟାଡମ୍?
0: ନିହାତି ସାହାଯ୍ୟ କରିବ। ଆମେ ଜାଣିଛନ୍ତି ସ୍ୱଚ୍ଛ ପରିବେଶ ହଉଛି ମାନେ ମନକୁ ଏକାଗ୍ରତା ଆଣେ, ମାଇଣ୍ଡ ଟାକୁ କନସେନଟ୍ରେସନ କରେ, ଆଉ ମାଇଣ୍ଡ କନସେନଟ୍ରେସନ ହେଲା ମାନେ ରୋଗ ଅଟୋମେଟିକ କମ ହବ, ପିଲାର ଇମ୍ୟୁନିଟି ପାୱାର ଷ୍ଟ୍ରଙ୍ଗ ହେଇଯିବ, ଆମ ପିଲା ଆମ ଘରେ ହିଁ ସୁସ୍ଥ ରହିଯିବେ, ଆମ ସ୍କୁଲରେ ସ୍ୱସ୍ଥ ରହିଯିବେ। ତ ଯେତେ କାମ ଏଣ୍ଡ କ୍ଲିଅର ପରିବେଶ ଥିବ, ଯେତେ ସୁସ୍ଥ ରହିଲେ ଆମକୁ ଚାରିଆଡ଼େ ସଫା ସଫା ଲାଗୁଥିବ, ଆମକୁ ସେ ସ୍ଥାନରେ ବସିବାକୁ ଇଚ୍ଛା ଲାଗେ, ସେ ସ୍ଥାନରେ ପଢିବାକୁ ଇଚ୍ଛା ଲାଗେ। ତ ସେଇଭଳି ବିଦ୍ୟାଳୟରେ ସ୍ୱଚ୍ଛତା ରହିବା ନିହାତି ଆବଶ୍ୟକ, ଯାହାଦ୍ୱାରା କି ପିଲାଙ୍କ ମନ ଭଲ ରହିବ, ପାଠ ପଢା ଇଣ୍ଟରେଷ୍ଟିଂ ଲାଗିବ ଆଉ ଟିକେ।
1: ତ ଏଇ ଯୋଉ ସ୍ୱଚ୍ଛତା ଶିକ୍ଷା କଥା ଆପଣ ତ କହିଲେ, ସ୍କୁଲ ସ୍ତରରେ ଦରକାର, ପିଲାଙ୍କୁ ବୁଝେଇବା ଦରକାର, ତା ସହିତ ତାଙ୍କର ଅଭିଭାବକ ମାନଙ୍କର ମଧ୍ୟ ଭୂମିକା ରହିଛି କି ମ୍ୟାଡମ୍ ସ୍ୱଚ୍ଛତା ଶିକ୍ଷାରେ?
0: ଆଜ୍ଞା ଆଜ୍ଞା ନିହାତି, ଯେମିତି ଆପଣ କହିଲେ ଅଭିଭାବକଙ୍କ ଭୂମିକା ନିହାତି ରହିଛି। ଗୁରୁ ଆଉ ବାପା ମା ଇଏ ହଉଛନ୍ତି ଗୋଟେ ପିଲାକୁ ଯେମିତି ଛୋଟରୁ ବଡ କରିବାରେ ବହୁତ ସାହାଯ୍ୟ କରନ୍ତି। ଗୁରୁ ଯେମିତି ତାଙ୍କର ମାନେ ଗୋଟେ ଟିଚର, ସେ ଯେମିତି ସ୍କୁଲରେ ସାହାଯ୍ୟ କଲା, ପ୍ୟାରେଣ୍ଟସ ବି ସେମିତି ତା ସହିତ କୋପରେଟିଭ ରହିଲେ ଘରେ ଆଉ ଟିକେ ଉତ୍ସାହିତ କରିବେ, ମାମା ତୁ ଏମିତି ଡ୍ରେସ ପିନ୍ଧିକି ଯାଅ, ସେମିତି କରିକି ଯାଅ, କି ଆଜି ରାସ୍ତାରେ ମାନେ ଏଠି ମନ ଇଚ୍ଛା ଗୋଟେ ପ୍ୟାକେଟ ଖାଇକି ପକେଇଦେଲ, ସେମିତି ନାଇଁ ଡଷ୍ଟବିନ୍ ନେଇକି ପକାଇବ। 24 ଘଣ୍ଟା ପିଲା ରହିବେନି ସ୍କୁଲରେ, ଟିଚର ତ 24 ଘଣ୍ଟା ରହିବେନି, ବାପା ମା ମଧ୍ୟ ଯଦି ଆୱାର ହେଲେ, ସେଇ ଯୋଉ ଘରର ଚାରିପଟର ଏନଭାରମେଣ୍ଟ ବା ଯୋଉ ଗାଁ ସହର ଆମେ ଯେମିତି କହୁଛନ୍ତି କି ଯୋଉଠିକି ଆମେ ବୁଲିବାକୁ ଗଲେ ସେଗୁଡାକ ମଧ୍ୟ ସଫା ରହିପାରିବ।
1: ତ ମ୍ୟାଡମ୍, ଏଇ ଯୋଉ କହନ୍ତି ଯେ ହାତ ଧୋଇବା ଭାତ ଖାଇବା ବୋଲିକିନା, ତ ଏଇ ଅଭ୍ୟାସଟା ଜରୁରୀ ବୋଲିକିନା ଆପଣ କେତେ ଦୂର ଭାବୁଛନ୍ତି?
0: ହାତ ଧୋଇବା ଭାତ ଖାଇବାର ଶରୀର ପାଇଁ କାମ କରିବାର ନିହାତି ଆବଶ୍ୟକତା ରହିଛି। କାରଣ ହାତ ଧୋଇଲେ ଜୀବାଣୁ ନଷ୍ଟ ହୁଏ, ଭାତ ଖାଇଲେ ରୋଗ ଯୋଉ ଆମର ସଂକ୍ରାମକ ରୋଗ ଅଛି ବା ଆମ ଶରୀରରେ ଅନ୍ୟାନ୍ୟ ରୋଗ ଅଛି ସିଏ ସବୁ କମିଯିବ, ହାତରୁ ଜୀବାଣୁ ପଳେଇଲା। ଆଉ ଭାତରେ ଆମର ଯୋଉ ନିହାତି ଶ୍ୱେତସାର ଯୁକ୍ତ ଖାଦ୍ୟ ସିଏ ରହିଛି, ସିଏ ଆମ ଶରୀରକୁ ମଜବୁତ କରେ, ଏନର୍ଜେଟିକ କରାଏ ଶରୀରକୁ, ଆଉ ନିହାତି ଆବଶ୍ୟକ ରହିଛି ହାତ ଧୋଇବା। ହାତ କେବଳ ଭାତ ଖାଇବା ନୁହେଁ, ଖାଦ୍ୟ ଖାଇବା ତା ପୂର୍ବରୁ ହାତ ଧୋଇବା।
1: ଆଚ୍ଛା ମ୍ୟାଡମ୍, ତ ମ୍ୟାଡମ୍, ସ୍ୱଚ୍ଛତା ଶିକ୍ଷା ଦେଶର ବିକାଶରେ କିପରି ସହାୟକ ହୁଏ?
0: ସ୍ୱଚ୍ଛତା ଶିକ୍ଷା ନିହାତି ଆବଶ୍ୟକ ଦେଶର ବିକାଶରେ, କାରଣ ଗୋଟେ ସୁସ୍ଥ ସମାଜ, ସୁସ୍ଥ ଦେଶ ଆଉ ସୁସ୍ଥ ରାଷ୍ଟ୍ର ଗଠନ କରିବାରେ ସ୍ୱଚ୍ଛତାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି। ସ୍ୱଚ୍ଛତା କହିଲେ ଆମେ ଯେମିତି ବୁଝିଲେ ଆମର ଦେଶର ନାଗରିକ ଗୋଟେ ଭଲ ସୁସ୍ଥ ସୁନ୍ଦର 27 ନାଗରିକ ଆମକୁ ମିଳିପାରିବ। ଆଉ ଯଦି ଗୋଟେ ଦେଶର ନାଗରିକ ଭଲ ଅଛି, ଆଗାମୀ ନାଗରିକ, ତ ଦେଶର ଆର୍ଥିକ ସ୍ଥିତି ଆପେ ଆପେ ସୁଦୃଢ଼ ହେଇଯିବ, ତାକୁ
1: ଆଜ୍ଞା,
0: କାମ କରିବାକୁ ପଡିବନି ଅଧିକ, ସେଇ ଯୋଉ ପିଲାମାନଙ୍କୁ ପଢେଇବା ପାଇଁ, ସିଏ ସୁସ୍ଥ
1: ଆଚ୍ଛା,
0: ଅଛି, ଦେଶର ଆର୍ଥିକ ବିକାଶ ଆପେ ଆପେ ଚାଲିବ, ଆଉ ଦେଶ ଆର୍ଥିକ ବିକାଶ ହେଲେ ଦେଶ ବି ବିକାଶିତ ହେଇଯିବ।
1: ତ ମ୍ୟାଡମ୍ ଏବେ ଆମେ ଯଦି ମନେ କରନ୍ତୁ ଗୋଟେ ବିଦ୍ୟାଳୟକୁ ଯାଉଛେ, ତ ସେଇଟା ଗୋଟେ ସ୍ୱଚ୍ଛ ବିଦ୍ୟାଳୟ ବୋଲି କେମିତି ଜାଣିବା? କ'ଣ ସବୁ ଦେଖିଲେ ଆମେ ଜାଣିପାରିବା ଯେ ସ୍ୱଚ୍ଛ ବିଦ୍ୟାଳୟ ବୋଲି ଭାବିପାରିବା ଆମେ?
0: ତ ସ୍ୱଚ୍ଛ ବିଦ୍ୟାଳୟ ମୁଁ କହିବି ଆମ ବିଦ୍ୟାଳୟକୁ ଆସନ୍ତୁ। ଏଠି ପ୍ରଥମେ ତ ମୁଁ କହିବି ଗୋଟେ ସ୍ୱଚ୍ଛ ବିଦ୍ୟାଳୟ କହିଲେ ଗୋଟେ ସବୁଜ ପରିବେଶ, ଗଛ ଲତା ଟିକେ ଦେଖିଦେଲେ ନା ଭାରି ମନ ଖୁସି ଲାଗେ। କମେ ଆମେ ଗଛ ପ୍ରେମୀ ସମସ୍ତେ, ଆମେ ଭାରତୀୟ ମାନେ ପ୍ରକୃତି ପ୍ରେମୀ, ତ ଗଛ ସୁନ୍ଦର, ଗଛ ସୁନ୍ଦର ଫୁଲ ଟିକେ ଥିବ, ସ୍କୁଲ ଗେଟ୍ ଏଣ୍ଟ୍ରି କରୁ କରୁ ଡଷ୍ଟବିନ୍ ଥିବ, ଭେରାଇଟି କଲର୍ସ ଅଫ୍ ଡଷ୍ଟବିନ୍, ତ ଦେନ୍ ହଉଛି ଜଳ ହିଁ ଜୀବନ, ବିଶୁଦ୍ଧ ପାନୀୟ ଜଳ ଟିକେ ଥିବ, ଆଉ ଗର୍ଲସ ଆଣ୍ଡ ବଏଜ ମାନଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟ ଥିବ, ଡିଫରେଣ୍ଟ ଡିଫରେଣ୍ଟ ଶୌଚାଳୟ ଥିବ। ତାପରେ ପଶିବା ଶ୍ରେଣୀଗୃହ ଭିତରକୁ, ଶ୍ରେଣୀଗୃହ ଭିତରକୁ ଗଲାବେଳକୁ ଟିକେ ଡଷ୍ଟବିନ୍ ଥିବ, ହ୍ୱାଇଟ୍ ବୋର୍ଡ କି ବ୍ଲାକ୍ ବୋର୍ଡ ଯାହା ବି ଥିବ ସିଏ କ୍ଲିନ୍ ଥିବ, ପିଲା ଗୁଡାକ ସବୁ ଠିକ ଭାବରେ ବସିଥିବେ,
1: ଆଜ୍ଞା,
0: ବଏଜ ରୋରେ, ଗାର୍ଲସ ଗାର୍ଲସ ରୋରେ, ପିଲାକୁ ବି ବହୁତ ସୁନ୍ଦର ସ୍ୱଚ୍ଛ କପଡା ପିନ୍ଧିକି, ସ୍ୱଚ୍ଛ ୟୁନିଫର୍ମ ପିନ୍ଧିକି ତେବେ ତ ଆମେ କହିବା ଇଏ ସ୍ୱଚ୍ଛ ବିଦ୍ୟାଳୟ।
1: ଆଚ୍ଛା, ତ ମ୍ୟାଡମ୍, ଏଇ ଯେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ, ଏହାର ଗୋଟେ ନିବିଡ ସମ୍ପର୍କ ରହିଛି,
0: ଆଜ୍ଞା
1: ଆପଣଙ୍କ ମତରେ କ'ଣ ସେଟା?
0: ସ୍ୱଚ୍ଛତା ଆଉ ସ୍ୱାସ୍ଥ୍ୟ ହଉଛନ୍ତି, ଇଏ ହଉଛନ୍ତି ଦି ଜଣ ଅଙ୍ଗାଙ୍ଗୀ ଭାବେ ଜଡିତ, ଆଉ ମୁଦ୍ରାର ଉଭୟ ପାର୍ଶ୍ୱ, ଦି
1: ଆଜ୍ଞା,
0: ଜଣକୁ ଛାଡିଲେ ଦି ଜଣ ରହିପାରିବେନି। ଯଦି ଆମେ ସ୍ୱଚ୍ଛତା ରହିଲେ ତାହେଲେ ରୋଗ ନିହାତି କମିଯିବ, କାରଣ ଜଣଙ୍କ ଇମ୍ୟୁନିଟି ପାୱାର ଯଦି ଷ୍ଟ୍ରଙ୍ଗ ହେଇଗଲା ତ ଆପେ ଆପେ ସୁସ୍ଥ ହେଇଯିବ। ଆଉ ସ୍ୱଚ୍ଛତା ଆଉ ସ୍ୱାସ୍ଥ୍ୟ ଆଙ୍କ ଦି ଜଣଙ୍କୁ ଆମେ ଅଲଗା ବି କରିପାରିବା, ଜଣେ ଯଦି ସ୍ୱଚ୍ଛ ଅଛି ତାହେଲେ ସିଏ ନିଶ୍ଚିତ ରୂପେ ସ୍ୱସ୍ଥ ଅଛି।
1: ସୁସ୍ଥ ରହିପାରିବ। ତ ମ୍ୟାଡମ୍, ଏଇ ଯୋଉ କୁହନ୍ତି ଯେ ବିଦ୍ୟାଳୟ ମାନଙ୍କରେ ସ୍ୱଚ୍ଛତା ଦିବସ ବି ପାଳନ କରାଯାଏ, ଆପଣଙ୍କ

0: କରାଯାଏ କି?
1: ଆଜ୍ଞା ଆଜ୍ଞା କରାଯାଏ, ଆମ ବିଦ୍ୟାଳୟରେ ବି କରାଯାଏ, ସବୁ ଅଞ୍ଚଳରେ ବି କରାଯାଏ, ଆମ ଗାଁରେ ବି କରାଯାଏ। ତ ସ୍ୱଚ୍ଛତା ଦିବସ ସମସ୍ତଙ୍କ ଭିତରେ ପାଳନ କରିବା ରହିଛି, ମାନେ ନିହାତି ଆବଶ୍ୟକ ବୋଲି ମୁଁ କହିବି, ଯଦ୍ୱାରା ସମସ୍ତେ ଟିକେ ସଚେତନ ହେଇଯିବେ, ଟିକେ ଦାୟିତ୍ୱବୋଧ ହେଇଯିବେ କି ଆମକୁ ସ୍ୱଚ୍ଛତା ରହିବାର ଅଛି। ଆଉ ଆ ପାଇଁ ବୋଲି ଗୋଟେ ନିର୍ଦ୍ଦିଷ୍ଟ ମାନେ ଡେ ତ କହିବିନି ମୁଁ, ନିର୍ଦ୍ଦିଷ୍ଟ ଡେ ଆମେ ପାଳନ କରିବା, ଯେମିତି ମଦର୍ସ ଡେ ଆମେ ନିର୍ଦ୍ଦିଷ୍ଟ ଡେ ରେ ହିଁ ପାଳନ କରୁ, କିନ୍ତୁ ମା ଆମ ପାଇଁ ସବୁବେଳେ ପୂଜ୍ୟ।
0: ଦରକାର ହଁ ହଁ
1: କିନ୍ତୁ ଆମର ପ୍ରତିଦିନ ସ୍ୱଚ୍ଛତା ଆବଶ୍ୟକ, ତା ପାଇଁ ନିର୍ଦ୍ଦିଷ୍ଟ ଦିବସ ରହିଲେ ଆହୁରି ଭଲ।
0: ତ ସ୍ୱଚ୍ଛତା ଶିକ୍ଷାରେ ସରକାରଙ୍କର ଭୂମିକା କିଛି ରହିଛି କି?
1: ନିହାତି ରହିଛି, ସରକାରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି, ସରକାରଙ୍କ ଦ୍ୱାରା ହିଁ ହୁଏ, ଟିମ୍ ମ୍ୟାନେଜମେଣ୍ଟ କରାଯାଏ, ସେ ସରକାର ଚାହିଁଲେ ସଚେତନତା କାର୍ଯ୍ୟକ୍ରମ ବହୁତ କରିପାରିବେ, ସ୍ୱଚ୍ଛ ବିଦ୍ୟାଳୟ ଯୋଜନା କରିପାରିବେ, ଶୌଚାଳୟ କରିପାରିବେ, ପାନୀୟ ଜଳର ସୁବିଧା କରିପାରିବେ, ଏସବୁ ସରକାର ନିହାତି କରିପାରିବେ ଜନସାଧାରଣଙ୍କ ସହାୟତାରେ।
0: ତ ମ୍ୟାଡମ, ସ୍ୱଚ୍ଛତା ଶିକ୍ଷା ଦ୍ୱାରା ଯୋଉ ସାମାଜିକ ମୂଲ୍ୟବୋଧର ବିକଶିତ ହୁଏ ବୋଲି କହନ୍ତି, ତ ସେଟା ଆପଣ କେତେ ଦୂର ଭାବୁଛନ୍ତି, ଆଉ କଣ ସବୁ ସାମାଜିକ ମୂଲ୍ୟବୋଧ ବିକଶିତ ହୁଏ ବୋଲି ଭାବୁଛନ୍ତି?
1: ସାମାଜିକ ମୂଲ୍ୟବୋଧ କହିଲେ ପ୍ରଥମତଃ ହଉଛି ଶୃଙ୍ଖଳା, ଦ୍ୱିତୀୟତଃ ଦାୟିତ୍ୱବୋଧ ଆଉ ସହଯୋଗିତା, ଏଇସବୁ ଜିନିଷ ରହିଛି। ଶୃଙ୍ଖଳା କହିଲେ ଗୋଟେ ସୁସ୍ଥ ସମାଜ ଗଠନ ପାଇଁ ଶୃଙ୍ଖଳା ଆବଶ୍ୟକ, ବିନା ଶୃଙ୍ଖଳାରେ କିଛି ହୁଏନି। ଯେମିତି ଆମର ସ୍କୁଲ ହଉ, କଲେଜ ହଉ, ଅଫିସ ହଉ, ଯେକୌଣସି ଜାଗାରେ ଗୋଟେ ଶୃଙ୍ଖଳା ଥାଏ କି ଏଇ କାମ ଏଇ ଟାଇମରେ ହବ ଆଉ ଟାଇମ ୱାଇଜ ହବ। ଆଉ
0: ଆଜ୍ଞା
1: ରହିଲା ସହଯୋଗିତା, ପରସ୍ପର ସହଯୋଗ ନଥିଲେ ତ କିଛି ହୁଏନି, ସ୍ନେହ ପ୍ରେମ ଭାଇଚାରା ରହିଲା ତାହେଲେ ସମାଜ ଗୋଟେ ବିକଶିତ ହେଇପାରିବ।
0: ଏବେ ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବି ଯେ ଆପଣଙ୍କର ନିଜସ୍ୱ ମତାମତ ଆପଣ ଏ ଉପରେ କ'ଣ ଦେବା ପାଇଁ ଚାହିଁବେ?
1: ଆଜ୍ଞା, ତ ମୋ ମତାମତ ହଉଛି ପ୍ରତ୍ୟେକ କ୍ଷେତ୍ରରେ ଆମେ ଏବେ ଚାଲିଛନ୍ତି, ଆମର ସ୍କୁଲ ହଉ, କଲେଜ ହଉ, ୟୁନିଭର୍ସିଟି ହଉ, ସବୁ ଗୁଡାକରେ ସ୍ୱଚ୍ଛତା କେବଳ ବହିରେ ନ ସୀମିତ ରହୁ, ପାଠ୍ୟ ପୁସ୍ତକରେ ସୀମିତ ନ ରହୁ, ବରଂ ସେଇଟା କେମିତି ଆମର ଆଉ ଟିକେ ଡେଭଲପ୍ ହବ। ତ ତା ଦ୍ୱାରା କଣ ହବ ନା, ନିଜ କ୍ଲାସ ଯୋଉ ଗୁଡାକ ଠିକ ରହିବ, ସ୍କୁଲ କଲେଜ ସବୁ ଗୁଡାକ ଠିକ ରହିବ, ଆଉ ତାର ଆଖପାଖ ମୁଖ୍ୟତଃ ରହିଲା ତାର ପରିବେଶ କେମିତି ଠିକ ସୁସ୍ଥ ରହିବ, ଅଭିଭାବକ କେମିତି ଟିକେ ଆଉ ଟିକେ ଆୱାର ହେବେ, ଛାତ୍ରଛାତ୍ରୀ ମାନଙ୍କୁ ଟିକେ ଏନକରେଜ କରିବେ, ଆଉ ଶିକ୍ଷକ ମାନଙ୍କର ମଧ୍ୟ ଏଥିରେ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷକ ଅଭିଭାବକ ଛାତ୍ରଛାତ୍ରୀ ଇଏ ହଉଛନ୍ତି ଆମ ସମାଜର ଗୋଟେ ପରସ୍ପର ଅଭିମୁଖୀ ଗୋଟେ ଯାତ୍ରା। ତ ଏଇ ଯାତ୍ରାଟାକୁ ସମ୍ପୂର୍ଣ୍ଣ କରିବା ପାଇଁ, ଗୋଟେ ସମାଜକୁ ଉଚିତ ସ୍ଥାନରେ ପହଞ୍ଚାଇବା ପାଇଁ ଏଇ ଯାତ୍ରାରେ ଏମାନେ ହଉଛନ୍ତି ଗୋଟେ ଗୋଟେ ଗାଡି ବା ଜଣେ ଜଣେ ଯାନବାହନ, ଆଙ୍କି ନଥିଲେ ଗାଡିଟା ଟଳମଳ ଯିବ। ତ
0: ଆଜ୍ଞା,
1: ସେଇଥିପାଇଁ ସମସ୍ତଙ୍କର
0: ଠିକ
1: ଗୋଟେ ନିହାତି ରହିଛି ଆବଶ୍ୟକତା।
0: ଯା ହଉ ମ୍ୟାଡମ, ଆଜି ଆପଣ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସ୍ୱଚ୍ଛତା ଶିକ୍ଷାର ଆବଶ୍ୟକତା କ'ଣ ରହିଛି, କିପରି ଶିକ୍ଷକମାନେ ଏହାକୁ ଗୁରୁଦାୟିତ୍ୱ ଭାବିକି କାର୍ଯ୍ୟ କରୁଛନ୍ତି, ତା ସହିତ ଛାତ୍ରମାନେ କିପରି ଆପଣମାନଙ୍କ ସହିତ ମିଶିକିରି କାମ କରୁଛନ୍ତି, ସେସବୁ ସମ୍ପର୍କରେ ଆମେ ଶ୍ରୋତାମାନଙ୍କୁ କହିଲେ ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ଆମ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ ମ୍ୟାଡମ୍। ବହୁତ ବହୁତ ଧନ୍ୟବାଦ ମ୍ୟାମ୍।
1: ଧନ୍ୟବାଦ।
0: ସ୍ୱଚ୍ଛ ଶ୍ରେଣୀ ଗୃହ, ପରିଷ୍କାର ଶୌଚାଳୟ, ନିରାପଦ ପାନୀୟ ଜଳ, ସଠିକ୍ ବର୍ଜ୍ୟବସ୍ତୁର ପରିଚାଳନା ଓ ବ୍ୟକ୍ତିଗତ ସ୍ୱଚ୍ଛତାର ଅଭ୍ୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ନାଗରିକତାର ବିକାଶ କରେ। ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସ୍ୱଚ୍ଛତା ପ୍ରତି ସଚେତନତା ଓ ନିୟମିତ ଅଭ୍ୟାସ ଗଢ଼ି ତୋଳିବା ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ପିଲାମାନଙ୍କ ମଧ୍ୟରେ ଛୋଟବେଳୁ ସ୍ୱଚ୍ଛତାର ଅଭ୍ୟାସ ଗଢ଼ି ତୋଳିବା ହେଉଛି ଆମର କର୍ତ୍ତବ୍ୟ। ଘର, ବିଦ୍ୟାଳୟ ଓ ସମାଜର ସ୍ୱଚ୍ଛ ପରିବେଶର ଗୁରୁତ୍ୱ ସେମାନଙ୍କୁ ସହଜ ଭାଷାରେ ବୁଝାଇବା ଦରକାର। ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା, ନଖ ସଫା ରଖିବା, ପରିଷ୍କାର ପୋଷାକ ପିନ୍ଧିବା, ଅଳିଆ ଆବର୍ଜନାକୁ ଡଷ୍ଟବିନ୍ରେ ପକାଇବା ଏବଂ ବିଦ୍ୟାଳୟ ପରିସରକୁ ସଫା ରଖିବା ପରି ଭଲ ଅଭ୍ୟାସ ଶିଖାଇବା ଆବଶ୍ୟକ। ଶିକ୍ଷକ, ଅଭିଭାବକ ଓ ସମାଜର ସମସ୍ତ ସଦସ୍ୟ ନିଜେ ସ୍ୱଚ୍ଛତା ପାଳନ କରି ପିଲାମାନଙ୍କ ପାଇଁ ଆଦର୍ଶ ହେବା ଉଚିତ। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ପିଲାମାନଙ୍କ ମନରେ ସ୍ୱଚ୍ଛତା ପ୍ରତି ଆଗ୍ରହ ଓ ଦାୟିତ୍ୱବୋଧ ବୃଦ୍ଧି କରାଯାଇପାରିବ। ଏପରି ଶିକ୍ଷା ସେମାନଙ୍କୁ ସୁସ୍ଥ, ଶୃଙ୍ଖଳିତ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବ। ତେବେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ତା ସହିତ ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଶେଷହେଲା କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପଟ୍।

ପ୍ରଥମେ ସମାଚାର ସନ୍ଧ୍ୟା, ପରେ ପରେ ନ୍ୟୁଜ୍ ହେଡ୍ ନାଇନ୍ ଏବଂ ସ୍ପଟ୍ଲାଇଟ୍ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଗୀତ ଗଜଲର କାର୍ଯ୍ୟକ୍ରମ। ପ୍ରଥମେ ଗୀତ ଶିଳ୍ପୀ ହେଲେ ପିନାଜ ମସାନୀ। ଗୀତ ରଚନା କରିଛନ୍ତି ଜାଫର ଗୋରଖପୁରୀ, ସଙ୍ଗୀତରେ ସଜେଇଛନ୍ତି କୁଲଦୀପ ସିଂହ।

ଏଥର ଶିଳ୍ପୀ ପଙ୍କଜ ଉଦାସଙ୍କ କଣ୍ଠରେ ଶୁଣିବା ଏକ ସୁନ୍ଦର ଗଜଲ ରଚନା କରିଛନ୍ତି ସୁନୀଲ ଯୋଗୀ, ସଙ୍ଗୀତରେ ସଜେଇଛନ୍ତି ନିଖିଲ ବିନାୟକ।

ଏଥର ଆସନ୍ତୁ ଶୁଣିବା ଗଜଲ। ଶିଳ୍ପୀ ହେଲେ ଗୁଲାମ ଅଲି। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ମୋହସିନ ନକ୍ଭିଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଗୁଲାମ ଅଲି।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ବେହେଲାରେ ଧୁନ୍। ଶିଳ୍ପୀ ଥିଲେ ପଣ୍ଡିତ ଡି କେ ତତାର। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଛୋଟିଆ ବିରତି ପରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଅଭିଜିତ ଏବଂ ସୁନିଧି ଚୌହାନ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଆଦେଶ ଶ୍ରୀବାସ୍ତବ, କଥାଚିତ୍ର ଜୋରୁକା ଗୋଲାମ।

ଏଥର ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ସମୀରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ। କଥାଚିତ୍ର ଜୋଶ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ। କଥାଚିତ୍ର ମୁଝେ କୁଛ କହେନା ହେ।

0: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ମୁସ୍କାନ ଚଳଚ୍ଚିତ୍ରର ଗୀତ, ରଚନା କରିଛନ୍ତି ସମୀର ଆଉ ସଙ୍ଗୀତରେ ସଜେଇଛନ୍ତି ନିଖିଲ ବିନୟ।
1: तुमने ऐसी बात कही, दिल मेरा खो गया।

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 11:00 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं अरुण कुमार। संसद ने अधिकरण सुधार विधेयक 2026 पारित कर दिया है। इसे आज राज्यसभा ने मंजूरी दी। लोकसभा पहले ही विधेयक को पारित कर चुकी है। विधेयक का उद्देश्य विभिन्न अधिकरणों के अध्यक्षों और सदस्यों की योग्यता

ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:30 ରେ। ଲଘୁ ସଙ୍ଗୀତ ଆପଣଙ୍କୁ ଶୁଣାଇବୁ 8:45 ରେ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ପୂର୍ବାହ୍ନ 10:05 ରେ, ଦିନ 12ଟାରେ, ଦିନ 2:15 ରେ ଏବଂ ସନ୍ଧ୍ୟା 6:10 ରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20 ରେ। ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5ଟାରେ। ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ ଶୁଣିବେ ଅପରାହ୍ନ 5:30 ରେ। କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ ରାତି 7ଟାରେ। 7:30 ରେ ଶୁଣିବେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ରାତି 8:15 ରେ ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତ ରଚନା କରିଛନ୍ତି ସୋରଂଶୁ ପଟ୍ଟନାୟକ। ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ। ରାତି 10:30 ରେ ଶୁଣିବେ ଏକକ ନିର୍ଦ୍ଦେଶକ କ୍ରମରେ ଅମାଲ ମଲ୍ଲିକଙ୍କ ନିର୍ଦ୍ଦେଶନାରେ କିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଇଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣିଥରେ ଆସନ୍ତାକାଲି ସକାଳ 5:55 ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ।